ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଅସରନ୍ତି ଅପରାହ୍ନ ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କିଶୋର କୁମାର, କଥାଚିତ୍ର ଆଶା।

0: ପରବର୍ତ୍ତୀ କଥାଚିତ୍ର ଆନ୍ ମିଲୋ ସଜନା ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର।
1: अच्छा तो हम चलते हैं।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କୁମାର ସାନୁ, କବିତା କୃଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ ଏବଂ ସୁଦେଶ ଭୋସଲେ। କଥାଚିତ୍ର ଆଖେଁ।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦୀ ଆଷାଢ଼ 30 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 21 ତାରିଖ ସମୟ ସକାଳ 5:58:32 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ତିନି ରଥରେ ବିଜେ କରି ପୂରଣ କରିଥିଲେ ଭକ୍ତମାନଙ୍କର ଅଭିଳାଷ। ତାଙ୍କୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଆସିଥିଲେ ଅଗଣିତ ଭକ୍ତ। ରଥାରୂଢ଼ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର କରିଥିଲେ ନୟନ ଆଉ ମନ। ସେହି ପ୍ରଭୁଙ୍କୁ ଦେଖି ଆପଣା ଯାଏ ଉନ୍ମୁକ୍ତ ହୋଇଯାଉଥିଲା ହୃଦୟ। ସେତେବେଳେ ଇଚ୍ଛା ହେଉଥିଲା ଉଚ୍ଚାରଣ କରିବା ପାଇଁ, ହେ ଜଗାନୟନ, ତୁମେ ପରା ଅଗତିର ଗତି, ତୁମେ ପରା ଦୁଃଖ ନାଶନ, ଦେଉଳ ବାହାରେ ରହି ତୁମେ କ'ଣ କିଛି ଶୁଣିପାରୁନ।

ଗୋଟି ପହଣ୍ଡିରେ ପ୍ରଭୁ ଛୁଲି ଛୁଲି ଆସିଥିଲେ ବଡ଼ ଦାଣ୍ଡକୁ। ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠୁଥିଲା ବଡ଼ ଦାଣ୍ଡ। ଘଣ୍ଟ ଘଣ୍ଟା ଶଙ୍ଖ ନାଦରେ ପବିତ୍ର ହୋଇଯାଉଥିଲା ପରିସର। ଗୋଟିଏ କଣ୍ଠରେ ଥିଲା ଗୋଟିଏ ବନ୍ଦନା, ଗୋଟିଏ ମନରେ ଥିଲା ଗୋଟିଏ ଆଶା। ଭାବର ଡୋରି ଲଗେଇ ପ୍ରଭୁ ଦର୍ଶନ ଦେଇଥିଲେ। ରଙ୍ଗ ଅଧରରେ ଲାଖି ରହିଥିଲା ଦ୍ୱାପର ଯୁଗର ସେହି ରହସ୍ୟମୟ ହସ, ଆଉ ସେହି ହସରେ ମୋହିତ ହୋଇଯାଉଥିଲେ ଭକ୍ତବୃନ୍ଦ।

ଭକ୍ତମାନେ ଭାବୁଥିଲେ ପ୍ରଭୁଙ୍କ ସହ ଏ ସମ୍ପର୍କ କ'ଣ ଗୋଟିଏ ଜନ୍ମର, ଜନ୍ମ ଜନ୍ମର ସମ୍ପର୍କ ନଥିଲେ କ'ଣ ପ୍ରଭୁଙ୍କ ସହ ଭେଟ ହୁଏ। ତୁମେ ମୋର, ମୁଁ ତୁମର ଏଇ ଭାବନାରେ ପ୍ରଭୁଙ୍କ ସହ ବନ୍ଧା ହୋଇଛନ୍ତି ଭକ୍ତମାନେ। ସେ ପରା ଭକ୍ତବତ୍ସଳ ଭାବଗ୍ରାହୀ। ଭକ୍ତ ଦେହରେ କଣ୍ଟା ଆଘାତ ଲାଗିଲେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ରକ୍ତ ଝରେ। ଏକ ସମ୍ବେଦନଶୀଳ ଆତ୍ମିକ ଭାବନାରେ ଛନ୍ଦି ହୋଇ ରହିଥାଏ ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ।

ପ୍ରଭୁ ରତ୍ନସିଂହାସନ ଖାଲି କରିଦେଇ ଆସିଥିଲେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ବୋଧହୁଏ ଏଇଥିପାଇଁ ସବୁ ନୀତି ଅତି ସହଜ ରୀତିରେ ସମ୍ପାଦନ ହୋଇଯାଇଥିଲା। ତୁଳସୀ ଆଉ ଦୟଣାର ବାସ୍ନାରେ ମହକି ଯାଉଥିଲା ଶ୍ରୀମନ୍ଦିର ପରିସର, ମହକି ଯାଉଥିଲା ଭକ୍ତମାନଙ୍କର ଅନ୍ତର। ଏବେ ବି ସିଂହଦ୍ୱାରରେ ସେଇ ମହମହ ବାସ୍ନା ସଞ୍ଚରି ଯାଉଛି ପ୍ରତିଟି ହୃଦୟକୁ।

ଯାହାର କେହି ନାହାନ୍ତି ତା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି। ସେ ସଦା ଜାଗ୍ରତ ଭକ୍ତମାନଙ୍କ ପାଇଁ। ଭକ୍ତ ରଘୁ ଅରକ୍ଷିତ ତାଙ୍କରି ନାମରେ ସମର୍ପଣ କରି ଭକ୍ଷଣ କରିଥିଲେ ବିଷଯୁକ୍ତ ଖାଦ୍ୟ। ମାତ୍ର ନୀଳଗିରିନାଥଙ୍କ ଅପାର କରୁଣାରୁ ସେହି ଖାଦ୍ୟ ପରିବର୍ତ୍ତିତ ହୋଇଥିଲା ଅମୃତରେ। ରଘୁ ଅରକ୍ଷିତ ହୋଇଥିଲେ ବିପଦମୁକ୍ତ। ପ୍ରଭୁଙ୍କର ଏହି ଭକ୍ତ ପ୍ରେମର ଅମୃତମୟ ଆଖ୍ୟାନ ଯେମିତି ପ୍ରସାରିତ ହୋଇଯାଉଛି ପ୍ରତିଟି ଅନ୍ତରକୁ।

0: ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଶାନ୍ତିଲତା ଛୋଟରାୟ, ଅକ୍ଷୟ କୁମାର ମହାନ୍ତି, ତୃପ୍ତି ଦାସ, ମହମ୍ମଦ ସିକନ୍ଦର ଆଲାମ ଏବଂ ସୁଧା ମିଶ୍ର। ଗୀତ ରଚନା କରିଥିଲେ ନଗେନ୍ଦ୍ର ମହାପାତ୍ର, ସାଲବେକ, ବୈକୁଣ୍ଠନାଥ ବ୍ରହ୍ମଚାରୀ ଏବଂ ରଘୁ ଅରକ୍ଷିତ। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଜଗତଗୁରୁ ଶଙ୍କରାଚାର୍ଯ୍ୟ ଲେଖିଛନ୍ତି, କାଳ ନିମିଷକରେ ହରଣ କରିପାରୁଥିବା ଧନ ଜନ ଯୌବନରେ ଗର୍ବ କର ନାହିଁ, ମାୟାମୟ ସଂସାରରୁ ବ୍ରହ୍ମର ସନ୍ଧାନ କର।

ସେ ପୁଣି ଲେଖିଛନ୍ତି, କାମ, କ୍ରୋଧ, ଲୋଭ, ମୋହ ଆଦିକୁ ଯେଉଁମାନେ ତ୍ୟାଗ କରିଛନ୍ତି ସେଇମାନେ ହିଁ ଯତିମାନ ପୁରୁଷ। ଆତ୍ମଜ୍ଞାନ ବିହୀନ ବ୍ୟକ୍ତିଙ୍କୁ ମୂଢ଼ କୁହାଯାଏ।

ବେଳେବେଳେ ଭଗବାନଙ୍କୁ ମଧ୍ୟ ଖୋଜିବା ପାଇଁ ପଡ଼େ। ଦୀର୍ଘକାଳ ଅପେକ୍ଷାରେ ରହିବାକୁ ହୁଏ। ଗରାଖ ଈଶ୍ୱରଟିଏ ପାଇଁ ଦୋକାନୀ ଅପେକ୍ଷା କଲାପରି ଠାକୁର ମଧ୍ୟ କାହାକୁ ନା କାହାକୁ ଅପେକ୍ଷା କରନ୍ତି। ମନେ ମନେ କେତେ ଅକୁଳାନ ହୋଇ ଖୋଜୁଥାନ୍ତି। ଖୋଜୁଥିବା ଉପାଦାନଟି କିନ୍ତୁ ତା ମୁରାଟରେ ଉଭା ହୋଇଥାଏ। ବ୍ରହ୍ମାଣ୍ଡକର୍ତ୍ତାଙ୍କ ଖୋଜିବା ପ୍ରତି ବେଫି କରିଥାଏ ସେ। ଏହି ଖୋଜା ଲୋଡ଼ାପଣ ଜାରି ରହିଥାଏ ଅନନ୍ତ କାଳ ଧରି। ସେ ସତ୍ୟଯୁଗର କଥା। ଭଗବାନଙ୍କୁ ଏକନିଷ୍ଠ ଭକ୍ତି କରୁଥିବା ହେତୁ ବାପ ହାତରୁ ଅକଥନୀୟ ଯନ୍ତ୍ରଣା ଭୋଗୁଥାଏ କଅଁଳା ପୁଅ। କେତେବେଳେ ଜଳନ୍ତା ନିଆଁରେ ତ ଆଉ କେତେବେଳେ ବିଷଧର ସାପର ଆଁ ଭିତରେ, ଆଉ କେତେବେଳେ ବା ମତୁଆଲା ହାତୀର ମୁନିଆ ଦାନ୍ତ ଅଗରେ ତ ତାକୁ ଛାଡ଼ି ଦିଆଯାଉଥାଏ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଉଥାଏ ପୁଅ। କହ ତେବେ କେଉଁଠି ଅଛି ତୋର ସେହି ମାୟାବୀ ଭଗବାନ? କ୍ରୋଧି ପିତାର ଅରୁଣ କଷାୟିତ ସ୍ୱର ଥିଲା ପଞ୍ଚମରେ, ଛାୟାଛନ୍ନ ନିଷ୍କମ୍ପ ସରସୀର ବଚଞ୍ଚଳ ଜଳ ପରି ଥିଲା ପୁତ୍ରର ଉତ୍ତର। ମୁଁ ଭଗବାନ ସବୁଠାରେ ବାବା, କୀଟ ପତଙ୍ଗ ତରୁ ତୃଣ ସର୍ବତ୍ର ବିଦ୍ୟମାନ ମୋ ପ୍ରଭୁ। ଭକ୍ତକୁ ଖୋଜି ଖୋଜି ଭଗବାନ ସେଠି କେତେବେଳେ ନିଆଁ ରୂପରେ ତ କେତେବେଳେ ସାପ ରୂପରେ, ଆଉ କେତେବେଳେ ବା ହାତୀର ଭୟଙ୍କର ଚେହେରା ଭିତରେ, ପୁଣି ଖମ୍ବର ନିଟୁଳ ଟାଣପଣରେ, ଅଧା ମଣିଷ ଅଧା ପଶୁ ବେଶରେ। ଦ୍ୱାପର ଯୁଗରେ ଖୋଜିବାପଣ ଆହୁରି ନିବିଡ଼, ଆହୁରି ଅନ୍ତରଙ୍ଗ। ଦୁର୍ଯ୍ୟୋଧନର ଦିବ୍ୟ ଅନ୍ନ ବ୍ୟଞ୍ଜନକୁ ଅସ୍ୱୀକାର କରି ଖୋଜି ଖୋଜି ବିଦୁର ପୁରକୁ ଯାଇ ହାତ ପତାଇ ଶାଗ ଭାତ ମୁଠାଏ ମାଗନ୍ତି। ଭକ୍ତ ତୁମର କ'ଣ କରିବ ପ୍ରଭୁ, ତୁମେ ତ ଭକ୍ତର ବୋଲକରା ବଚସ୍କର ଠାକୁର। କଳିଯୁଗ କଥା କ'ଣ କହିବା, ଜଗମୋହନିଆଙ୍କ ଭକ୍ତ ଖୋଜାର ପଟାନ୍ତର କାହିଁ। ସେଦିନ ଗୀତଗୋବିନ୍ଦର ଲଳିତ ପଦ କେତୋଟି ଗାଉଥିବା ବୁଢ଼ୀକୁ ଖୋଜୁ ଖୋଜୁ ବାଇଗଣ କଣ୍ଟାରେ ଚିରିଯାଏ ପ୍ରଭୁଙ୍କର କ୍ଷୀରୋଦ୍ରୀ ପାଟ। ଭକ୍ତ ନୀଳାମ୍ବରକୁ ଦସ୍ୟୁ ନାଉରିଆ କବଳରୁ ଉଦ୍ଧାର କରିବା ପାଇଁ ଗଙ୍ଗା କୂଳରେ କ୍ଷତ୍ରିୟ ବେଶରେ ପହଞ୍ଚି ଯାଆନ୍ତି ସେ। ରଘୁ ଅରକ୍ଷିତକୁ ବିଷ ଦାଉରୁ ରକ୍ଷା କରିବା ପାଇଁ କମ୍ ଧୁମ୍ଦି ହୁଅନ୍ତି ନାହିଁ ସେ। ଘର ଖୋଜି ଖୋଜି ବନ୍ଧୁ ମହାନ୍ତିଙ୍କ ଦୁଆରେ ଭାର ଘେନି ପହଞ୍ଚି ଯାଆନ୍ତି। ମହାର୍ଜା ପୁରୁଷୋତ୍ତମ ଦେବଙ୍କ ଅମଳର କଥା। କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ ହେବାର ପ୍ରସ୍ତାବକୁ ନାକଚ କରିଦେଇଥାନ୍ତି ପଦ୍ମାବତୀଙ୍କର ପିତା କାଞ୍ଚିରାଜ ସାଲ୍ବନର ସିଂହ। ପୁରୁଷୋତ୍ତମ ଏହି ଅପମାନର ପ୍ରତିଶୋଧ ପାଇଁ କାଞ୍ଚି ଆକ୍ରମଣ କରନ୍ତି। ମାତ୍ର ପରାଜିତ ହୋଇ ଓଡ଼ିଶାକୁ ଫେରିଆସନ୍ତି ସେ। ଆଖିରୁ ଲୁହ ଛରାଇ ଇଷ୍ଟଦେବ ଜଗନ୍ନାଥଙ୍କ ନିକଟରେ ଦୁଃଖ ନିବେଦନ କରନ୍ତି। ତାପରେ ଦେଖେ କିଏ କଳା ଧଳା ଦୁଇ ଠାକୁରଙ୍କର ଭକ୍ତ ଟେକ ରକ୍ଷଣ ଲୀଳା। କଳା ଘୋଡ଼ା ଧଳା ଘୋଡ଼ା ଚଢ଼ି ଦୁଇ ଭାଇ ଖେଦି ଯାଆନ୍ତି ଗାଁ ପରେ ଗାଁ, ନଗର ପରେ ନଗର। ପରାଜିତ ରାଜାଙ୍କୁ ଆପଣାର ଆସିବାର ଖବର ମାଣିକି ଗୌଣୁଣୀ ହାତରେ ରତ୍ନମୁଦି ଧରାଇ ଜଣାନ୍ତି। କାଞ୍ଚି ଗଣପତିଙ୍କୁ ପରାଜିତ କରାନ୍ତି। କାଞ୍ଚି ରାଜାଙ୍କ ଟାଣପଣ ଭାଙ୍ଗନ୍ତି। କାହିଁ ଶ୍ରୀକ୍ଷେତ୍ର କାହିଁ କାଞ୍ଚି, ଖୋଜି ଖୋଜି ଭକ୍ତ ପାଖରେ ପହଞ୍ଚି ଯାଆନ୍ତି ସେ। ଫେରନ୍ତା ବାଟରେ ଭକ୍ତର ହୃଦ ସିଂହାସନରେ ତାଙ୍କ ଅଧିକା ପାଦ ଦୁଇଟି ଝଟ ଝଟ ହୋଇ ଝଳି ଦିଶୁଥାଏ।

ଶୁଣୁଥିଲି ଅନୁଚିନ୍ତା, ଉପସ୍ଥାପନା କରିଥିଲି ଡକ୍ଟର ତୀର୍ଥାନନ୍ଦ ମିଶ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 102ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମାଙ୍କ ସ୍ତୁତିରେ ଶିବ ସନ୍ତୁଷ୍ଟ ହୋଇ ଦକ୍ଷଙ୍କ ପୁନର୍ଜୀବନର ଉପାୟ ବତେଇଦେଲେ। ଦକ୍ଷଙ୍କ ମୁଣ୍ଡରେ ଛେଳି ମୁଣ୍ଡ ଲଗାଇ ତାଙ୍କୁ ପୁନର୍ଜୀବନ ପ୍ରଦାନ କରାଗଲା, ଆଉ ଅସମ୍ପୂର୍ଣ୍ଣ ଯଜ୍ଞର ସମାପ୍ତି ମଧ୍ୟ ଘଟିଲା। ଦକ୍ଷ ମଧ୍ୟ ନିଜର କୃତକର୍ମ ପାଇଁ ଅନୁତାପ କଲେ ଏବଂ ଶିବଙ୍କୁ ଯଜ୍ଞ ଭାଗ ପ୍ରଦାନ କଲେ।

ଶୁଣିଲେ ଅତିପ୍ରିୟ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 102ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲି ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ମନ୍ମଥ ମିଶ୍ର, ଆଶାମୁକୁଲ ବାରିକ ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ରାଶି ଫସଲ ବୁଣିବା ପାଇଁ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେମିତିକି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 kg ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 gram ସେରେସନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ।

0: କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମର ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 ସେଣ୍ଟିମିଟର ବ୍ୟବଧାନ ଏବଂ ଗଛ ମଧ୍ୟରେ 10 ସେଣ୍ଟିମିଟରର ବ୍ୟବଧାନ ରଖନ୍ତୁ। ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକୁମାରୀ ପ୍ରୟୋଗ କରିଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ପାଗ ଶୁଖିଲା ଦେଖି ଏକର ପ୍ରତି 300 ମିଲିଲିଟର ଇମାଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲୋଫଫ୍ ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯଦି ଆଖୁ ଫସଲ 4-5 ମାସର ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମରେ ଆଖୁ ଗଛକୁ ସିଧା ରଖିବା ପାଇଁ ଭେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ, ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ କାଢ଼ି ଦିଅନ୍ତୁ। 2 କିମ୍ବା 3ଟି ଆଖୁ ଗଛକୁ ତଳରୁ ଆଂଶିକ ଶୁଖିଯାଇଥିବା ପତ୍ର ସାହାଯ୍ୟରେ ଏକାଠି ବାନ୍ଧି ଦିଅନ୍ତୁ। ଏହି ସମୟରେ ଆଖୁର ଅଗବିନ୍ଧା ପୋକର ଆକ୍ରମଣ ସମ୍ଭାବନା ରହିଥାଏ। ଏହାର ପରିଚାଳନା ପାଇଁ ଫିପ୍ରୋନିଲ୍ 5% ଏସି 600 ମିଲିଲିଟର ଏକର ପ୍ରତି କିମ୍ବା ପ୍ରୋଫେନୋଫସ୍ 50% ଇସି 400 ମିଲିଲିଟର ଏକରକୁ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5 ରେ 2.5 ମିଟର ଦୂରତାରେ 0.5 ମିଟର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ଏହି ମାସ କନ୍ଦମୂଳ ଫସଲ ଲଗାଇବା ପାଇଁ ଉପଯୁକ୍ତ ସମୟ। ଗୌରୀ, ଭୁବନ, ଶଙ୍ଖ, ପୁଷା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏହିସବୁ କିସମକୁ ଚୟନ କରି ଲଗାନ୍ତୁ। କନ୍ଦମୂଳ ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100-125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 40-45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5-6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3-4 ଓଡ ଗୁଣ୍ଡ ଚାଷ ହୋଇଥିବା ଜମିରେ ବର୍ଷାଦିନ ପାଇଁ 15-20 ସେଣ୍ଟିମିଟର ଭଲ ମନ୍ଦା କରି ଧାଡ଼ିକୁ ଧାଡ଼ି 2.5 ମିଟର ଓ ମନ୍ଦାକୁ ମନ୍ଦା 1 ମିଟର ଦୂରତାରେ ଖତ, ମୂଳସାର ଓ ଉପର ମାଟି ଦେଇ 3-4 ମଞ୍ଜି ଲଗାନ୍ତୁ। ଏହିପରି ଏକର ପ୍ରତି 1600 ମନ୍ଦା କରନ୍ତୁ। ଏକର ପ୍ରତି 50-80 କ୍ୱିଣ୍ଟାଲ ଖତ ଓ 20:16:12 କିଲୋଗ୍ରାମ ଏନ୍ପିକେ ସାର ଦିଅନ୍ତୁ ଓ ପରେ ସମସ୍ତ ଫସ୍ଫରସ୍ ସହିତ ଅଧା ଯବକ୍ଷାରଜାନ ସାର ଓ ଖତ ମୂଳ ସାର ଭାବରେ ପ୍ରୟୋଗ କରନ୍ତୁ। ଗଛ ଉଠିଲା ପରେ ମନ୍ଦା ପ୍ରତି କେବଳ 2 ଗଛ ରଖନ୍ତୁ। ଅଣୁସାରର ଅଭାବ ଦେଖାଦେଲେ ମିଶ୍ରିତ ଅଣୁସାର 3 ଗ୍ରାମ ଲିଟର ପ୍ରତି ସିଞ୍ଚନ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର 2 ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ରାଜ୍ୟର ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ହେବା ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ 6:55 ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका ऋचा झा। अथ वार्ताः। राष्ट्रपति पदासीना द्रौपदी

ସ୍ୱରୂପ ଜଗନ୍ନାଥ ଆଲୋଚକ ଆର୍ତ୍ତତ୍ରାଣ ଶତପଥୀ ସକାଳ 7:40 ମଧୁମାଳତୀ ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ ସଙ୍ଗୀତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବ ସକାଳ 8:30 ଏଥିରେ ଶୁଣିବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମାର୍ଜନା ଲୀଳା ଏ ସମ୍ପର୍କରେ ଆଲୋଚନା କରିବେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ ବୈଦେଶିକ ବିଳାସର 99ତମ ଭାଗ ପ୍ରଚାର କରିବ ସକାଳ 8:45 ଗୀତ ଗୀତିକା ଶୁଣିବେ ସକାଳ 9:00 ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରୁ ରେକର୍ଡିଂ ଯୋଗେ ଗୃହୀତ ସଂସଦରେ ପ୍ରଶ୍ନକାଳ ପ୍ରଚାର କରିବ ଦିନ 10:00 ଦିନ 10:14 ଶୁଣିବେ ନାଟକ କଳା କାଇଁଚ ରଚନା ଓ ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ ଅଭୁଲା ଗୀତ ପ୍ରଚାର କରିବ ଦିନ 11:15 ଏଥିରେ ଶୁଣିବେ ଲୋପିତା ମିଶ୍ର ଏବଂ ଅନିତା ଗୋସ୍ୱାମୀ ଗାଇଥିବା ଆଧୁନିକ ଗୀତ ଦାସକାଠିଆ ଗୀତ ପ୍ରଚାର କରିବ ଦିନ 11:30 ପରିବେଷଣ କରିବେ ଭାଗୀରଥୀ ରଥ ଏବଂ ନିରଞ୍ଜନ ସେନାପତି ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ ଦିନ 12:00 ଖଞ୍ଜଣି ଭଜନ ଦିନ 1:10 ପରିବେଷଣ କରିବେ ସୁଭାଷ ଚନ୍ଦ୍ର ସେଠୀ ନାରୀମହଲ ଦିନ 1:20 ଏଥିରେ ଗଣମାଧ୍ୟମରେ ନାରୀ ଏ ସମ୍ପର୍କରେ ଭକ୍ତିଲତା ମହାନ୍ତିଙ୍କ ସହିତ ଆଲୋଚନା ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45 ଅପରାହ୍ନ 5:00 ଏବଂ ରାତି 7:02 ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଅପରାହ୍ନ 3:00 ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଶୁଣିବି ଅପରାହ୍ନ 4:00 ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଯୁବବାଣୀ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 85ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10 କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30 ଏଥିରେ ବିଷୟ ରହିଛି ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ ଆଲୋଚକ ବରେଣ୍ୟ ଦାସ ବରଗଡ଼ ଜିଲ୍ଲାର ହାଲଚାଲ ଶୁଣିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ରାତି 7:25 କୃଷି ସଂସାର ରାତି 7:30 ବିଷୟ ରହିଛି କୃଷିର ଉନ୍ନତିରେ କୃଷି ବିଜ୍ଞାନ କେନ୍ଦ୍ର ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ନିରଞ୍ଜନ ଦାସ ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ ରାତି 8:15 ପାର୍ଲିଆମେଣ୍ଟ ରିଭ୍ୟୁ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସାପ୍ତାହିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟ ସଂସଦ ରାତି 9:30 ଆଲୋଚନା ଫର୍ଦ୍ଦରେ ଶୁଣିବି ପ୍ରଫେସର ନଟବର ଶତପଥୀଙ୍କ ସ୍ୱତନ୍ତ୍ର ଆଲୋଚନା ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ କବିତା ଫର୍ଦ୍ଦରେ ସ୍ୱୟଂବରା ପଟ୍ଟନାୟକଙ୍କ କବିତା ଗଳ୍ପ ଫର୍ଦ୍ଦରେ ରବି ପଣ୍ଡାଙ୍କ ଗଳ୍ପ ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ ରାତି 10:00 ପ୍ରଚାର କରିବ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ ରଚନା ଚନ୍ଦ୍ରଶେଖର ମିଶ୍ର ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିବେ ଟିକେ ପରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ।

ପ୍ରଦାନ କରିଛନ୍ତି। ଟାକୋଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା

0: ନନ୍ଦୀଘୋଷ ରଥକୁ ଦକ୍ଷିଣମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷକରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ପିଭିଟିଜି ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପିଭିଟିଜିଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ୍ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30ଟି ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ୍ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 617.29 ଘନଫୁଟ ରହିଛି। ଜଳଭଣ୍ଡାର 4ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
2: ମୁଖ୍ୟତଃ 2 ବା 3ଟି କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସପେଶୀ ଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା ଗୋଟିଏ ବା 2ଟି ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ

0: ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶି କରିଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ, ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତରପଟ ବଢ଼ିନଥାଏ। ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସି ଯାଇଥାନ୍ତି। ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି। ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ। ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି ଏକ ମାସ ହେଲା ପରେ ଗୋଡ଼ରେ ପ୍ରତି ତିନି ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ 4 ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳାଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ 6ଟି ବା 8ଟି ପ୍ଲାଷ୍ଟର କରାଯିବା ପରେ ବକ୍ରପାଦ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ। ମାଂସପେଶୀକୁ କାଟି ଲମ୍ବା କରାଯାଏ। ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ। ଆମ ଦେଶରେ ପିଲା ବିଭିନ୍ନ ବୟସରେ ଡାକ୍ତରଖାନା ଆସିଥାନ୍ତି। ଯଦି 3ରୁ 10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7ଟି ବା 8ଟି ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ, ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ। ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ

ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍କତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସେ ଡେଲଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ 24,162 କୋଟି କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା ୟୁପିଆଇରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଶନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁପିଆଇ ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ୍ ନମ୍ଘରରେ ବାରମ୍ଭାର ପରିବର୍ତ୍ତନ କିମ୍ବା ଏସ୍ଏମ୍ଏସ୍ ଆଧାରିତ ଅପବ୍ୟବହାରକୁ ରୋକାଯାଇ ପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ୍ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷ ଫୋରମରେ ପାରସ୍କରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍କକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୋଡା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40ରୁ ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2ଟି ସନ୍ତାନ ରହିଛନ୍ତି। ଏଥିସହ ଗତ 3 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍କଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିଶୋର

0: ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତମାସ 23 ତାରିଖରେ ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ୍ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନ୍ର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି। ଫଳରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ୍ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନ୍ର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 ପର୍ଯ୍ୟାୟ କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଇଆର୍ଜିସି ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନ୍ର ବାରମ୍ଭାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ୍ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ୱଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ।
2: ନମସ୍କାର, ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

ଯୋଉ ଋତୁ ହେଉ, ସମୟ ଯୋଉ ଭଳି ହେଉ, ସକାଳ ସବୁବେଳେ ସୁନ୍ଦର ମଧୁମୟ। ଏବେ ତ ବର୍ଷା ଋତୁ, ଆଷାଢ ମାସ ହେଲେ ପରିବର୍ତ୍ତିତ ପାଣିପାଗ ପରିସ୍ଥିତି ଯୋଗୁଁ ଧାରା ଶ୍ରାବଣ ଭଳି ବର୍ଷା ଚାଲିଛି। ଟିକେ ଭାବନ୍ତୁ ନା, ଆକାଶରେ କଳାହାଣ୍ଡିଆ ମେଘ, ସବୁ ଚିମା ଭରା ପରିବେଶରେ ଉପରୁ ପଡୁଥିବା ଜଳଧାରା, ସେଥିରେ ପୁଣି ବେଙ୍ଗ ଡାଉକ କୁମ୍ଭାଡୁଆଙ୍କ ରଡି, ସତରେ ନିଆରା ଲାଗେ। ଭଗବାନ ଆମକୁ ଏକ ସୁନ୍ଦର ଭୂଖଣ୍ଡରେ ଜନ୍ମ ଦେଇଛନ୍ତି, ଯେଉଁଠି ଆମେ ପାଉଛୁ ପ୍ରଚୁର ଆଲୁଅ, ପ୍ରଚୁର ଜଳ ଆଉ ଶୀତଳତାର ସ୍ପର୍ଶ। ଏହି ସବୁ ଋତୁଗୁଡ଼ିକର ଅନୁଭବକୁ ପରଖିବା ପାଇଁ ସେ ଆମକୁ ଶକ୍ତି ମଧ୍ୟ ଦେଇଛନ୍ତି। ତାହେଲେ ହାତ ଛଡ଼ା କରିବା କାହିଁକି? ଏହି ଅବସରରେ ମନରେ ଶାନ୍ତି, ସୌହାର୍ଦ୍ଦ୍ୟ, ସ୍ଥିରତାର ଭାବ ସହିତ ଆମ ଭିତରର ସୃଜନଶୀଳତାକୁ ଉପଯୋଗ କରିବାରେ ହେଳା କରିବା କାହିଁକି?

0: ଶ୍ରୋତାବନ୍ଧୁ,
1: ରଥଯାତ୍ରା ଆମ ରାଜ୍ୟ ତଥା ଦେଶରେ ପାଳିତ ହେଉଥିବା ବଡ଼ ବଡ଼ ଉତ୍ସବ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଉତ୍ସବ। ପ୍ରତିବର୍ଷ ଏହା ପାଳିତ ହୁଏ। ଏହି ଯାତ୍ରା ପ୍ରାୟ 15 ଦିନ ଧରି ଚାଲେ। ସାରା ଦେଶରୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଲକ୍ଷ ଲକ୍ଷ ଲୋକ ଯୋଗ ଦିଅନ୍ତି। ଏଣୁ ଏହି ପର୍ବକୁ ମହାନ ସଂହତିର ପର୍ବ କୁହାଯାଇପାରେ। କାର୍ଯ୍ୟକ୍ରମରେ ଏ ସମ୍ପର୍କରେ କହିଛନ୍ତି ସଂସ୍କୃତି ବିଶେଷଜ୍ଞ ଡକ୍ଟର ହରିହର କାନୁନଗୋ।
2: ସଂହତିର ପର୍ବ ହେଉଛି ରଥଯାତ୍ରା। ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ସବୁ ମାନବ ଜାତି ତାଙ୍କୁ ଦେଖିବା ପାଇଁ ପାଗଳ, ତାଙ୍କୁ ଛୁଇଁବା ପାଇଁ ପାଗଳ। ଭଗବାନ ଜଗନ୍ନାଥଙ୍କର ମହିମାରେ ଆକର୍ଷିତ ହୋଇ ଓଡ଼ିଶା ବାହାରୁ, ଭାରତ ବାହାରୁ, ବିଭିନ୍ନ ଦେଶରୁ ଶ୍ରଦ୍ଧାଳୁ ଭକ୍ତମାନେ ପୁରୀ ଶ୍ରୀକ୍ଷେତ୍ରକୁ ଧାଇଁ ଆସୁଛନ୍ତି। ଇଏ ପୁରୀ ଶ୍ରୀକ୍ଷେତ୍ର ଯମନିକ ତୀର୍ଥକ୍ଷେତ୍ର, ଏହାକୁ ଆମେ କହୁ ପାପ ଛଡ଼ାପୁର। ଏବଂ ଯେତେବେଳେ ବଡ଼ଦାଣ୍ଡରେ ସମସ୍ତେ ସମବେତ ହୋଇଯାନ୍ତି, ଏକତ୍ରିତ ହୋଇଯାନ୍ତି, ସେଠି କିଏ କାହାର ଜାତି ଦେଖେ ନାହିଁ, କିଏ କାହାର ବର୍ଣ୍ଣ ଧର୍ମ ସମ୍ପ୍ରଦାୟର ଭେଦଭାବ ଦେଖେ ନାହିଁ। ସମସ୍ତେ ଗୋଟିଏ ମନ ଗୋଟିଏ ପ୍ରାଣରେ ମାନବ ଜାତିର ଦେବତାଙ୍କୁ ସେମାନେ ସମର୍ପିତ ହୋଇ ଦୁଇ ହାତ ଟେକିକିରି ଭଗବାନଙ୍କୁ ଡାକୁଛନ୍ତି। ଏହି ହେଉଛି ଜାତୀୟ ସଂଗତି। କାରଣ ସମଗ୍ର ପୃଥିବୀ ଗୋଟିଏ ପରିବାର ତୁଲ୍ୟ ହୋଇ ରଥଯାତ୍ରାର ବଡ଼ଦାଣ୍ଡରେ ସମବେତ ହେଉଛନ୍ତି। ଏହି ରଥଯାତ୍ରା ସମସ୍ତଙ୍କୁ ଏକତ୍ରିତ କରୁଛି, ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା କରୁଛି, ମଣିଷ ପଣିଆର ଉଦ୍ବର୍ତ୍ତନ କରୁଛି। ଏହିଭଳି ଏକ ପବିତ୍ର ରଥଯାତ୍ରା ଯାହା ସମଗ୍ର ବିଶ୍ୱରେ ବିରଳ, ଶ୍ରୀକ୍ଷେତ୍ରର ରଥଯାତ୍ରା ଏକ ଭିନ୍ନ ଏବଂ ସ୍ୱତନ୍ତ୍ର। ସମସ୍ତେ ଯେତେ ପ୍ରକାରର ମଣିଷ ଅଛନ୍ତି, ସଂକୀର୍ଣ୍ଣ ସ୍ୱାର୍ଥ କୈନ୍ଦ୍ରିକ ଭେଦଭାବ ବୁଲି ସମସ୍ତେ ଗୋଟିଏ ଲକ୍ଷ୍ୟ ଗୋଟିଏ ଉଦ୍ଦେଶ୍ୟ, ମହାପ୍ରଭୁଙ୍କୁ ଦର୍ଶନ କରିବୁ, ତାଙ୍କ କୃପା ଆଶୀର୍ବାଦ ପାଇବୁ, ଏହି ବିଚାର ନେଇ ସାରା ପୃଥିବୀର କୋଣ ଅନୁକୋଣରୁ ଲୋକମାନେ ଧାଇ ଆସୁଛନ୍ତି ଶ୍ରୀକ୍ଷେତ୍ରକୁ। ପରମ ପାବନ ଶ୍ରୀକ୍ଷେତ୍ର ଶ୍ରୀଧାମ ଜଗନ୍ନାଥ ଧାମକୁ, ଯୋଉଠି ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକମାନେ ଆସୁଛନ୍ତି, ଯୋଉଠି ବିଭିନ୍ନ ଜାତିର ବର୍ଣ୍ଣର ସମ୍ପ୍ରଦାୟର ଲୋକମାନେ ଆସୁଛନ୍ତି, କିନ୍ତୁ କାହା ଭିତରେ କୌଣସି ସଂକୀର୍ଣ୍ଣ ସ୍ୱାର୍ଥ କୈନ୍ଦ୍ରିକ ଭେଦଭାବ ନାହିଁ। ସମସ୍ତଙ୍କ ଭିତରେ ସେଇ ଗୋଟିଏ ଲକ୍ଷ୍ୟ, ମହାପ୍ରଭୁ ଜଗନ୍ନାଥ, ଯିଏ କି ମାନବ ଜାତିର ଯେ ଶ୍ରେଷ୍ଠ ଦେବତା, ତାଙ୍କୁ ଦର୍ଶନ କରି ଆମେ ମୁକ୍ତିମୋକ୍ଷ ପାଇବୁ, ଏହି ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ଆସୁଛନ୍ତି। ଏବଂ ମହାପ୍ରଭୁ ମଧ୍ୟ ସେମାନଙ୍କର ସେଇ ମନସ୍କାମନା ପୂରଣ କରୁଛନ୍ତି। ଅହୋଭାଗ୍ୟ ଯୋଉମାନେ ଆସୁଛନ୍ତି, ସମସ୍ତଙ୍କର ମନସ୍କାମନା ପୂରଣ କରନ୍ତୁ ହେ ମହାବାହୁ। ଏତିକି ଆମର ବିନମ୍ର ନିବେଦନ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ଆଜି ଗାଁର କଥା କାର୍ଯ୍ୟକ୍ରମରେ ଶୁଣିବା କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗରଦପୁର ପଞ୍ଚାୟତର ଗୋଟିଏ ଗାଁ ଚାଉଳିଆ ବାମରାର କଥା। ଆମକୁ ଲେଖି ପଠାଇଛନ୍ତି ଆକାଶବାଣୀର ନିୟମିତ ଶ୍ରୋତା ବଳରାମ ସୁତାର। ନୀଳ ଆକାଶର ଛାତ ତଳେ ଗହଳ ବୃକ୍ଷରାଜି ବିମଣ୍ଡିତ ଏହି ଗାଁଟିର ନାଁ ହେଉଛି ଚାଉଳିଆ ବାମରା। କଟକ ପାରଦୀପ ରାସ୍ତାରେ ରାହମା ଛକଠାରୁ ବାମ ପଟକୁ 10 କିଲୋମିଟର ଗଲା ପରେ ପାଇକା ନଦୀ ପାର୍ଶ୍ୱରେ ଏହି ଗାଁଟି ଅବସ୍ଥିତ। ଗାଁର ଲୋକସଂଖ୍ୟା ପ୍ରାୟ 1000। ଗାଁରେ ରହିଛି ଶିବ ମନ୍ଦିର, ଅଭିରାମ ପରମହଂସଙ୍କ ମଠ, ତାରିଣୀ ମନ୍ଦିର, ସାଇ ମନ୍ଦିର ଏବଂ ଗ୍ରାମ ଦେବତୀ ସିଦ୍ଧକାଳୀ ମନ୍ଦିର। ଉଚ୍ଚ ପ୍ରାଥମିକ ସ୍କୁଲ, ହାଇସ୍କୁଲ ମଧ୍ୟ ଏହି ଗାଁରେ ରହିଛି। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏଠି ପ୍ରତିଷ୍ଠା ହୋଇଥିବାରୁ ଏଠିକାର ଲୋକମାନେ ସାଧାରଣ ରୋଗ ପାଇଁ ହଇରାଣ ହେଉନାହାନ୍ତି। ବଡ଼ ବଡ଼ ରୋଗକୁ ଛାଡ଼ିଦେଲେ ସମସ୍ତେ ଏଇଠାରେ ସୁବିଧାରେ ଚିକିତ୍ସା ପାଇପାରୁଛନ୍ତି। ଗାଁର ମୁଖ୍ୟ ଫସଲ ହେଉଛି ଧାନ, ମୁଗ, ବିରି, କୋଳଥ। ଆଉ ସହକାରୀ ଫସଲ ଭାବେ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଚାଷ କରି ଗାଁ ଚାଷୀମାନେ ଲାଭବାନ ହୁଅନ୍ତି। ନିକଟସ୍ଥ ନଦୀରୁ ମାଛ ଧରି ପରିବାର ପୋଷଣ କରିବା କିଛି ଲୋକଙ୍କର କାମ ମଧ୍ୟ। ଏହି ଗାଁର ଲୋକମାନେ ପ୍ରାୟ ଶାନ୍ତ ଶିଷ୍ଟ ସ୍ୱଭାବର ଅଟନ୍ତି। ବିଭିନ୍ନ ସମ୍ପ୍ରଦାୟର ଲୋକ ଏଠାରେ ବାସ କରୁଥିଲେ ସୁଦ୍ଧା ପର୍ବପର୍ବାଣି ଓ ଗାଁର ଉନ୍ନତିମୂଳକ କାମରେ ସମସ୍ତେ ସହଯୋଗ କରନ୍ତି। ଏହି ଗାଁର ଅନେକ ଲୋକ ବାହାରେ ରହି ଚାକିରି ବାକିରି ମଧ୍ୟ କରନ୍ତି, କିନ୍ତୁ ଯେତେବେଳେ ଆବଶ୍ୟକ ପଡ଼େ ସମସ୍ତେ ଏଠାକୁ ଧାଇଁ ଆସି କାର୍ଯ୍ୟରେ ଲାଗିଯାନ୍ତି। ଗାଁରେ ରାସ୍ତାଘାଟ, ଜଳ ଯୋଗାଣ ଏବଂ ବିଦ୍ୟୁତ୍ ସଂଯୋଗର ସୁବନ୍ଦୋବସ୍ତ ହୋଇଛି। ସେ ଲେଖିଛନ୍ତି, ମୋ ଗାଁ ମତେ ସବୁଠାରୁ ପ୍ରିୟ ଲାଗେ। ଗାଁର ଶାନ୍ତ ପରିବେଶ, ଗହଳ ବନାନୀ, ନଦୀର କୁଳୁକୁଳୁତାନ ମତେ ଆତ୍ମବିଭୋର କରେ। ତାଙ୍କ ଗାଁ ଭଳି ରାଜ୍ୟର ସବୁ ଗାଁ ହେଉ ବୋଲି ସେ ଆଶା କରିଛନ୍ତି।

ଦୁଇଜଣ ସାଙ୍ଗ ପରସ୍ପର ମଧ୍ୟରେ ଆଲୋଚନା କରୁଥିଲେ। ପ୍ରଥମ ସାଙ୍ଗ ଦ୍ୱିତୀୟ ସାଙ୍ଗକୁ ପ୍ରଶ୍ନ କଲା, ପତଙ୍ଗ ଓ ପ୍ରଜାପତି ଉଭୟ ସୁନ୍ଦରତା ପ୍ରତି ଆକର୍ଷିତ ହୁଅନ୍ତି, କିନ୍ତୁ ପତଙ୍ଗ ଏହି ପ୍ରୟାସରେ ନିଜର ଜୀବନ ହରାଇଦିଏ ଏବଂ ପ୍ରଜାପତି ପ୍ରଶଂସାର ପାତ୍ର ହୋଇଥାଏ, ଏପରି ବିରୋଧାଭାସ କାହିଁକି? ଦ୍ୱିତୀୟ ସାଙ୍ଗ ଉତ୍ତର ଦେଲା, ସାଙ୍ଗ, ପତଙ୍ଗ ସୌନ୍ଦର୍ଯ୍ୟକୁ ହସ୍ତଗତ କରିବାର ଚେଷ୍ଟା କରିଥାଏ, କିନ୍ତୁ ପ୍ରଜାପତି ତାହାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇ ପାରିଥାଏ। ଜୀବନର ସମୃଦ୍ଧି ଓ ସଫଳତା ରହିଛି ସାଧନ ଓ ସୁବିଧାଗୁଡ଼ିକୁ ବାଣ୍ଟିବାରେ, ସେଗୁଡ଼ିକ ଉପରେ ଏକାକୀ ପ୍ରଭାବ ବିସ୍ତାର କରିବାରେ ନାହିଁ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ନା ସାଧନ ଓ ସୁବିଧାଗୁଡ଼ିକ ଉପରେ ଏକାକୀ ପ୍ରଭାବ ବିସ୍ତାର ନ କରି ସମସ୍ତଙ୍କ ଭିତରେ ବାଣ୍ଟିବାର ପ୍ରୟାସଟିଏ ନିଜ ଭିତରେ ସୃଷ୍ଟି କରିବା।

0: ତାହେଲେ ଶ୍ରୋତା ବନ୍ଧୁ, ସମୟ ହୋଇଗଲାଣି, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବାକୁ ହେବ। ପୁଣି ଭେଟିବୁ ଆସନ୍ତାକାଲି ସକାଳେ ଠିକ୍ ଏହି ସମୟରେ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ଓଙ୍କାର ସ୍ୱରୂପ ଜଗନ୍ନାଥ କହିଛନ୍ତି ଆର୍ତ୍ତତ୍ରାଣ ସତ୍ପଥି।
2: ଜଗତର ନାଥ ଜଗନ୍ନାଥ, ଏହି ଜଗନ୍ନାଥ ନାମ ପୂର୍ବରେ ଶ୍ରୀ ସଂଯୋଗ କରାଯାଇଥାଏ, କାରଣ ଶ୍ରୀ ହେଉଛନ୍ତି ଲକ୍ଷ୍ମୀ, ଯିଏକି ଜଗନ୍ନାଥଙ୍କର ଆହ୍ଲାଦିନୀ ଶକ୍ତି। ଦେବତା ହୁଅନ୍ତୁ ବା ମାନବ ହୁଅନ୍ତୁ, ଶକ୍ତି ସମସ୍ତଙ୍କ ପାଇଁ ଆବଶ୍ୟକ। ଶ୍ରୀହୀନ ଜଗନ୍ନାଥ ପ୍ରାଣବନ୍ତ ହୋଇପାରନ୍ତି ନାହିଁ, ତେଣୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଅର୍ଦ୍ଧ ନାରୀଶ୍ୱର ରୂପ। ତାଙ୍କର ମୁଖମଣ୍ଡଳ କୃଷ୍ଣକାଳୀ ରୂପ ଏବଂ ନିମ୍ନ ଭାଗ ଶୁଭ୍ରବର୍ଣ୍ଣ ରାଧାଙ୍କ ସ୍ୱରୂପ, ଯିଏକି କୃଷ୍ଣଙ୍କର ହ୍ଲାଦିନୀ ଶକ୍ତି। ଜଗନ୍ନାଥ ରୂପରେ ଆମେ ଯେଉଁ ଦେବତାଙ୍କୁ ରତ୍ନ ସିଂହାସନରେ ଦର୍ଶନ କରୁଛୁ, ତାହା ତାଙ୍କର ବହିପ୍ରକାଶିତ ରୂପ। ଭକ୍ତଟିଏ ଚର୍ମଚକ୍ଷୁରେ ତାଙ୍କ

0: ତାଙ୍କର ସେହି କମନୀୟ ରୂପକୁ ଦର୍ଶନ କରି ଭକ୍ତି ଗଦଗଦ ହୋଇଯାଏ, ଶରୀର ତାର ରୋମାଞ୍ଚିତ ହୁଏ, ସେ ଜୟ ଜଗନ୍ନାଥ କହି ନୃତ୍ୟ କରିବାକୁ ଲାଗେ। ତା ହୃଦୟରେ ଯେଉଁ ଅହେତୁକ ଭକ୍ତିଭାବର ଉତ୍ସରଣ ହୁଏ ତାହା ହିଁ ଚୈତନ୍ୟ, ତାହା ହିଁ ଜଗନ୍ନାଥ। ସେହି ଜଗନ୍ନାଥ ହେଉଛନ୍ତି ସକଳ ସୃଷ୍ଟିର ସ୍ୱରୂପ, ସର୍ବବେଦର ସାର ଓଙ୍କାର ସ୍ୱରୂପ। ସେ ନାମ ଗାୟନ ଓ ଶ୍ରବଣ ମାତ୍ରେ ସମସ୍ତ ପ୍ରକାର ମୁକ୍ତିର ପଥ ସୁଗମ ହୁଏ। ଜଗନ୍ନାଥଙ୍କର ଅପର ନାମ ଦାରୁ ବ୍ରହ୍ମ, ଏଥିରେ ତାଙ୍କର ଦୁଇଟି ରୂପ ପ୍ରକଟିତ। ଦାରୁ ରୂପରେ ସେ ବ୍ୟକ୍ତ, ଏହା ହିଁ ତାଙ୍କର ସାକାର ରୂପ, କିନ୍ତୁ ବ୍ରହ୍ମ ରୂପରେ ସେ ଅବ୍ୟକ୍ତ ଅଚିନ୍ତନୀୟ, ଏହା ତାଙ୍କର ନିରାକାର ରୂପ। ପ୍ରଣବ ବା ଏକାକ୍ଷର ମନ୍ତ୍ର ମଧ୍ୟରେ ସେହି ନିରାକାରଙ୍କର ଧ୍ୟାନ କରାଯାଏ। ଜଗନ୍ନାଥ ଏହି ଚାରୋଟି ଅକ୍ଷର ଭିତରେ ଅନ୍ୟ ତ୍ରିମୂର୍ତ୍ତିଙ୍କର ସ୍ଥିତି ବିଦ୍ୟମାନ, ଏବଂ ମନ୍ତ୍ର ପ୍ରଣବ ବା ଓଙ୍କାର ସବୁ ମନ୍ତ୍ରର ମୂଳ। ସେହି ଓଙ୍କାର ଭିତରେ ସବୁକିଛି ପ୍ରଚ୍ଛନ୍ନ ଭାବରେ ସନ୍ନିବେଶିତ। ଓଙ୍କାର ସୂକ୍ଷ୍ମ ରୂପ ହେଲେ ଜଗନ୍ନାଥ ସ୍ଥୂଳ ରୂପ। ଅ ଏହି ତିନୋଟି ବର୍ଣ୍ଣର ମିଶ୍ରଣରେ ଓଙ୍କାର ଗଠିତ। ଅକାର ହେଉଛି ବାସୁଦେବ ଜଗନ୍ନାଥଙ୍କ ସ୍ୱରୂପ, ଉକାର ହେଉଛି ଶିବଙ୍କ ପ୍ରତୀକ, ଏବଂ ମଙ୍କାର ହେଉଛି ବେଧା ଅର୍ଥାତ୍ ବ୍ରହ୍ମାଙ୍କ ପ୍ରତୀକ। ତେଣୁ ଓଙ୍କାର ଭିତରେ ବିଷ୍ଣୁ ଜଗନ୍ନାଥ, ଶଙ୍କର ବଳଭଦ୍ର ଏବଂ ବ୍ରହ୍ମା ସୁଭଦ୍ରା ବିଦ୍ୟମାନ। ଓଙ୍କାରର ଶେଷ ଭାଗ ନାସିକାରେ ଅନନ୍ତ ଏବଂ ତାପରେ ଅର୍ଦ୍ଧମାତ୍ରା। ଏହି ଅର୍ଦ୍ଧମାତ୍ରା ଓଙ୍କାରର ଚତୁର୍ଥ ମାତ୍ରା ଯୋଗମାୟା, ଏବଂ ତାପରେ ବିନ୍ଦୁ। ଏହି ବିନ୍ଦୁ ହେଉଛି ବୈକୁଣ୍ଠ, ଯେଉଁଠି ମହାବିଷ୍ଣୁ ଯୋଗ ନିଦ୍ରାରେ ସାଇତ। ଭଗବାନଙ୍କ ନାମ ଓଙ୍କାର ବୋଲି କୁହାଯାଏ, ତେବେ ଭଗବାନଙ୍କର ରୂପ ଅଛି କି ନାହିଁ ତାହା ଏକ ଜିଜ୍ଞାସା। ଆମେ ଭଗବାନଙ୍କର ଅନେକ ମୂର୍ତ୍ତିମନ୍ତ ରୂପ ଦେଖୁ, ସେସବୁ ତାଙ୍କର ଅପ୍ରାକୃତ ବା ସ୍ଥୂଳ ରୂପ, କଳ୍ପନା ପ୍ରସୂତ। ଓଙ୍କାର ନାଦ ତାଙ୍କର ଅନ୍ତର୍ଯ୍ୟାମୀ ରୂପ ବା ସୂକ୍ଷ୍ମ ରୂପ। ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ପ୍ରାକୃତିକ ଉପାଦାନ, ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା ଆକାଶ ଅନଳ କୀଟ ପତଙ୍ଗ ବୃକ୍ଷ ଲତା ସାଗର ବୁଧର ଭିତରେ ସେ ସୂକ୍ଷ୍ମ ରୂପରେ ବିଦ୍ୟମାନ। ତାଙ୍କ ଭିତରେ ରହି ସେ ଖେଳାଲୀଳା କରୁଛନ୍ତି, ତାଙ୍କ ଛଡ଼ା ଏ ସଂସାରରେ ଆଉ କିଛି ନାହିଁ, ସେ ହିଁ ସବୁ ସୃଷ୍ଟିର ମୂଳ। ପ୍ରଣବ ହିଁ ଅବ୍ୟୟ ବ୍ରହ୍ମରୂପ, ଏହା ନିର୍ବିକାର, ସେ ହିଁ ସମସ୍ତଙ୍କର ଆଦି ମଧ୍ୟ ଓ ଅନ୍ତ ସ୍ୱରୂପ। ପ୍ରଣବ ହିଁ ସମସ୍ତଙ୍କ ହୃଦୟସ୍ଥିତ ଈଶ୍ୱର ଅନ୍ତର୍ଯ୍ୟାମୀ। ଓଙ୍କାର ହିଁ ନାଦବ୍ରହ୍ମ, ନାଦରୁ ଶବ୍ଦବ୍ରହ୍ମ, ଏବଂ ଶବ୍ଦବ୍ରହ୍ମରୁ ଜଗତ ସୃଷ୍ଟି। ଶବ୍ଦବ୍ରହ୍ମ ଜମାଟ ବାନ୍ଧି ମଣିଷ ପଶୁ କୀଟ ପତଙ୍ଗ ତରୁ ଲତା ଯାହା କିଛି ପୃଥିବୀରେ ଦେଖାଯାଏ ସବୁ ସୃଷ୍ଟି ହୋଇଛି। ଈଶ୍ୱରକୃତ ସୃଷ୍ଟି ସ୍ଥିତି ଲୟର ମୂଳ ଉତ୍ସ ଓଙ୍କାର। ସବୁକିଛି ଓଙ୍କାରରୁ ସୃଷ୍ଟି ହୋଇ ଓଙ୍କାରରେ ଲୀନ ହୋଇଥାଏ। ତତ୍ତ୍ୱଜ୍ଞାନୀ ଦିବାକର ଦାସଙ୍କ ଭାଷାରେ, ଓଂ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧ୍ୟ ନିରାକାର, ଓଂ ନିରାକାର ଅଣାକାର ଜଗନ୍ନାଥ ନମୋ ନମଃ। ପୁନଶ୍ଚ କୁହାଯାଇଛି, ପ୍ରଣବ ସେ ମହାବାକ୍ୟ ବେଦର ନିଦାନ, ଇକାର ସ୍ୱରୂପ ପ୍ରଣବ ସର୍ବବିଶ୍ୱଧାମ, ସର୍ବାଶ୍ରୟ ଈଶ୍ୱରେର ପ୍ରଣବ ଯେ ଉଦ୍ଦେଶ୍ୟ, ତତ୍ତ୍ୱମସି ବାକ୍ୟମୟ ଦେବେର ଏକ ଦେଶ, ପ୍ରଣବ ଯେ ମହାବାକ୍ୟ ଈଶ୍ୱରର ମୂର୍ତ୍ତି, ପ୍ରଣବ ହୋଇତେ ସର୍ବଦେବ ଜଗତ ଉତ୍ପତ୍ତି। ଏଥିରୁ ସିଦ୍ଧ ହୁଏ ଯେ ମହାଶୂନ୍ୟରୁ ଜାତ ଓଙ୍କାର ହିଁ ନିରାକାର ଅଣାକାର ଜଗନ୍ନାଥ, ଯିଏକି ପ୍ରାକ୍ ସୃଷ୍ଟିକାଳରୁ ବିଦ୍ୟମାନ। ତାଙ୍କର ସ୍ଥୂଳ ରୂପ ପରିକଳ୍ପନା ସେ ନିଜେ କରି ଜଗତ ଉଦ୍ଧାର ନିମନ୍ତେ ଦାରୁବ୍ରହ୍ମ ରୂପରେ ଶ୍ରୀ ନୀଳକନ୍ଦରରେ ପୂଜିତ ହେଉଛନ୍ତି। ତ୍ୟାଗ ଓ ଭୋଗର ସମାହିତ ଦେବତା ସେ ପତିତ ପାବନ। ତାଙ୍କ ମୁଖମଣ୍ଡଳକୁ ଏକଲୟରେ କିଛି କ୍ଷଣ ଚାହିଁବାରେ ଆମ ଆଖିକୁ କେବଳ ଓଂଟିଏ ଦେଖାଯାଇଥାଏ। ଜଗନ୍ନାଥ ତତ୍ତ୍ୱ ଅନୁସାରେ ଦାରୁବ୍ରହ୍ମ ଜଗନ୍ନାଥ କେବଳ ମହାବିଷ୍ଣୁ ନୁହନ୍ତି, ସେ ସର୍ବଧର୍ମ ସର୍ବସମ୍ପ୍ରଦାୟ ଏବଂ ସାରା ବିଶ୍ୱରେ ମାନବ ସମାଜର ଏକ ପ୍ରତୀକ। ସେ ପ୍ରଣବ ଦେହଧାରୀ ଦାରୁମୂର୍ତ୍ତିଙ୍କ ନିକଟରେ ଜାତି ବର୍ଣ୍ଣ ସମ୍ପ୍ରଦାୟ ଭେଦ ନଥାଏ। ସେ ସମସ୍ତଙ୍କୁ କୁଳେଇ ନେବା ପାଇଁ ବାହୁ ପ୍ରସାରି ବସି ଅପଲକ ନେତ୍ରରେ ସହାସ ବଦନରେ ଚାହିଁ ରହିଛନ୍ତି।
1: କଥିକିରି ଶୁଣିଲି ଓଙ୍କାର ସ୍ୱରୂପ ଜଗନ୍ନାଥ, କହିଲି ଆର୍ତ୍ତତ୍ରାଣ ଶତପଥୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନାରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶେଷ ହେଲା ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ। ସେବି ବାଦଲ କୁମାର ଆଚାର୍ଯ୍ୟ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ଅଭୟ କୁମାର ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ରବିଶଙ୍କର ପ୍ରଧାନ, ଦାମୋଦର ଡମ୍ବରୁଧର ରାଓ, ଜଗତ ଚନ୍ଦ୍ର ଖୁଣ୍ଟିଆ, ଗୋବିନ୍ଦ ଚନ୍ଦ୍ର ବେହେରା, ସରୋଜ କୁମାର ରଥ, ଅନିଲ କୁମାର ଦାସ ଏବଂ ସତୀଶ କୁମାର ତ୍ରିପାଠୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହି ସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ। ପୁରୁଷୋତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିର ନିନାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣୀ ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀ ଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବା ପୂର୍ବରୁ ବର୍ଷ ବର୍ଷ ଧରି ଯାହା ସେ ମଇଳା ଆବର୍ଜନା ହୋଇ ପଡ଼ି ରହିଛି ତାକୁ ସଫା ସୁତୁରା କରି ପ୍ରସ୍ତୁତ କରିବାର ସେବା ଆମକୁ ମିଳୁ। ଏଥିରେ ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବ ମଧ୍ୟ ସ୍ୱୀକୃତି ଦେଇଥିଲେ। ସେଇଦିନ ଠାରୁ ଏପର୍ଯ୍ୟନ୍ତ ଗୁଣ୍ଡିଚା ମାର୍ଜନ ଲୀଳା ହେଇ ଆସୁଛି, ତା ପୂର୍ବରୁ ହେବାର କୌଣସି ପ୍ରମାଣ ମିଳୁନି। ଚୈତନ୍ୟ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କ ସହ ମାଠିଆରେ ଜଳ ଏବଂ ସମାର୍ଜନୀ ଅର୍ଥାତ୍ ନଡ଼ିଆ ଖଡ଼ିକାର ଛାଞ୍ଚୁଣି ନେଇ ଗଛ ଲତା ଘାସ ଇତ୍ୟାଦି ସବୁ ଗୁଣ୍ଡିଚା ମନ୍ଦିରରୁ ଉପାଡ଼ି ଆଉ ସିଂହାସନ ପ୍ରଭୃତି ମନ୍ଦିର ପ୍ରଭୃତି ମନ୍ଦିର ଚଟାଣ ପ୍ରଭୃତି ଧୁଆ ଧୋଇ ସଫା ସୁତୁରା କରି ଧୂଳି ମଇଳା ସବୁ ଦୂର କରି ସଂକୀର୍ତ୍ତନ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ସ୍ୱହସ୍ତରେ ମଧ୍ୟ କରିଥିଲେ। ଗୁଣ୍ଡିଚା ମାର୍ଜନ ମହୋତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବଡ଼ ମହାନ। ଏହା ତ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ଚୈତନ୍ୟ ମହାପ୍ରଭୁ ନିଜକୁ ଗୋପୀ ଭାବରେ ଭାବୁଥିଲେ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ରୂପେ ଗ୍ରହଣ କରିଥିଲେ। ତେଣୁ ମୋ ମନ୍ଦିରକୁ ମୋ ଗୃହକୁ ଆମ ବ୍ରଜକୁ ଆମ ଗୋପକୁ କୃଷ୍ଣ ରୂପୀ ଶ୍ରୀ ଜଗନ୍ନାଥ ଆସିବେ, ତା ପୂର୍ବରୁ ତାର ପ୍ରସ୍ତୁତି ତାଙ୍କର ସ୍ୱାଗତ ଓ ତାଙ୍କର ଅଭିବାଦନ ଓ ତାଙ୍କ ସେବା ଶୁଶ୍ରୂଷା ନିମନ୍ତେ ଯେଉଁ ପ୍ରସ୍ତୁତି ତାହା ହିଁ ଏ ଗୁଣ୍ଡିଚା ମାର୍ଜନ ଲୀଳାର ତାତ୍ପର୍ଯ୍ୟ।

0: ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ତ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି। ହାତରେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହୋଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ, ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଧାଞ୍ଜପିଟା ମଠ ତରଫରୁ ମଧ୍ୟ ଏହି ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା ଆଉ ଅଧିକା ହିସାବରେ ଏତିକି ହେଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହେଉଛି, ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ କୀର୍ତ୍ତନ

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୁହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ରବକ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜେ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରାର ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀ ଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି। କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା, ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ରଚିତ୍ତରେ ଏହି ଦିନଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଆବିର୍ଭୂତ ହୋଇ ତାଙ୍କର ନାମ ସଂକୀର୍ତ୍ତନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜକୁ ଧନ୍ୟ କରିବା ସହିତ ସେବା ଧର୍ମର ମହତ୍ତ୍ୱକୁ ଯୁଗେ ଯୁଗେ ପ୍ରତିଷ୍ଠା କରିଛନ୍ତି।

ଶ୍ରୀମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ

ସିଂହଦ୍ୱାର ସହ ଗୋଟିଏ ସରଳ ରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମ ବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2 ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3 ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 89ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର।

ଏହି ଅଂଶରେ ଶୀତ ଋତୁର ପରିବେଶ ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ। ଋତୁକାଳୀନ ପ୍ରକୃତି ବର୍ଣ୍ଣନା ସହିତ ଲୋକଙ୍କର ବ୍ୟବହାରଗତ ପରିବର୍ତ୍ତନର ବର୍ଣ୍ଣନା ଭଞ୍ଜଙ୍କୁ ଜଣେ ଉତ୍ତମ ଲୋକଚରିତ୍ର ଅନୁଧ୍ୟାନକାରୀ ଭାବରେ ପରିଚିତ କରାଇଛି। 10 ବର୍ଷରୁ 15 ବର୍ଷ ବୟସର ବାଳକମାନେ ଗୋଲାକାର ନଡ଼ିଆମାନଙ୍କୁ ନାନା ରଙ୍ଗରେ ଚିତ୍ରିତ କରି ଗୁରୁଙ୍କ କଥା ଅନୁସାରେ ଆମ୍ଭେ ଏହାକୁ ଧରିବା ଭାବି ପୂଜା ଆରମ୍ଭ କଲେ। ବସନ୍ତ ପଞ୍ଚମୀ ସମୟରେ ବିଦ୍ୟାଳୟମାନଙ୍କରେ ପ୍ରଚଳିତ ଏ ବ୍ୟବସ୍ଥାକୁ ଭଞ୍ଜ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ଦକ୍ଷିଣ ଦିଗକୁ ଯାଇଥିବା ଦୂତମାନେ ଗଲାବେଳେ ବାଟରେ ଗୋଟିଏ ବଡ଼ ଅସୁର ତାଙ୍କୁ ବାଧା ଦେଲା। ସେମାନେ ସେ ଅସୁରକୁ ମାରି ପକାଇଲେ। ତାପରେ ସେମାନେ ପଥଶ୍ରାନ୍ତ ହୋଇ ଯାଉଥିବା ସମୟରେ ଦେଖିଲେ ଗୋଟିଏ ଗାତରୁ ଉଦାସରସର ହୋଇ ପକ୍ଷୀମାନେ ବାହାରୁଛନ୍ତି। ପାଣି ପିଇବା ଆଶାରେ ତା ଭିତରେ ଜଣକ ପରେ ଜଣେ ପଶି ତା ଭିତରେ ଏକ ସୁନ୍ଦର ନଗରୀ ଭିତରେ ଗୋଟିଏ ଲାବଣ୍ୟମୟୀ ରମଣୀ ବସିଥିବା ଦେଖିଲେ। ସେମାନେ ମନେ କଲେ ଇଏ ନିଶ୍ଚୟ ସୀତା। ଭଞ୍ଜୀୟ ଲେଖନୀ ଏ ରମଣୀର ଶୋଭାକୁ ସମସ୍ତ ସୁନ୍ଦର

ଉପମା ଦେଇ ବର୍ଣ୍ଣନା କରିଛି। ଦୂତମାନେ ତାଙ୍କୁ ଦେଖି ସୀତା ଜ୍ଞାନ କରୁଥିବା ସମୟରେ ସେ ରମଣୀ ପଚାରିଲା, ହେ ବାନରମାନେ କେଉଁଠାରୁ ଆସିଛ? ବାନରମାନେ କହିଲେ, ଆମେମାନେ ଶ୍ରୀରାମଙ୍କ ଦୂତ, ମିଥିଳା ରାଜନନ୍ଦିନୀ ସୀତାଙ୍କୁ ଖୋଜି ଏଠାରେ ପହଞ୍ଚିଛୁ। ଏହା ଶୁଣି ସେ ପରମା ସୁନ୍ଦରୀ କହିଲା, ମୁଁ ତପସ୍ୟା କରି ସିଦ୍ଧିଲାଭ କରିଛି, ମୋ ନାଁ ସ୍ୱୟଂପ୍ରଭା, ମୁଁ ଏ ଗାତ ଭିତରେ ଥାଇ ମଧ୍ୟ ସମସ୍ତ ବସ୍ତୁ ଦେଖିପାରେ। ତୁମେମାନେ କ୍ଷୁଧାତୃଷା ଶୂନ୍ୟ ହୋଇ ଆଖି ବୁଜି ଏହି ଅଦୃଶ୍ୟ ପୁରୀରୁ ଫେରିଯାଅ। ରାବଣ ସୀତାଙ୍କୁ ନେଇ ତା ପୁରୀ ଲଙ୍କାରେ ବନ୍ଦୀ କରି ରଖିଛି। ତା କଥାରେ ଦୂତମାନେ ଆଖି ବୁଜିବାରୁ ବିନ୍ଧ୍ୟ ପର୍ବତ ଉପରେ ଉପସ୍ଥିତ ହେଲେ। ଦୂତମାନେ ବିନ୍ଧ୍ୟ ପର୍ବତ ଉପରେ ରହି ସମୁଦ୍ର ଆଡ଼କୁ ଚାହିଁ କିପରି ଏହାକୁ ଲଙ୍ଘିବା ଚିନ୍ତା କରି ହତୋତ୍ସାହ ହୋଇ ପଡ଼ିଲେ। ଅଙ୍ଗଦ ପ୍ରାଣତ୍ୟାଗ କରିବା ପାଇଁ କୁଶସଜ୍ଜା ପକାଇ କହିଲା, ହେ ସୈନ୍ୟମାନେ, ତୁମେ ଯାଇ ଶ୍ରୀରାମଙ୍କୁ କହିବ, ଜଟାୟୁ ତାଙ୍କ କାର୍ଯ୍ୟରେ ଯେପରି ପ୍ରାଣତ୍ୟାଗ କଲା, ମୁଁ ମଧ୍ୟ ତାଙ୍କ କାର୍ଯ୍ୟ କରି ନ ପାରି ପ୍ରାଣତ୍ୟାଗ କରୁଛି। ତାଙ୍କୁ କହିବ ମୋତେ ସେ ବୈକୁଣ୍ଠକୁ ନେଇଯିବେ। ଅଙ୍ଗଦଠାରୁ ଏକଥା ଶୁଣି ନିକଟରେ ପଡ଼ିଥିବା ସମ୍ପାତି ପଚାରିଲା, ଜଟାୟୁକୁ କିଏ ମାଇଲା? ଅଙ୍ଗଦଠାରୁ ସମସ୍ତ କଥା ଶୁଣି ସମ୍ପାତି କହିଲା, ହେ ବୀର, ମୋତେ ସ୍ନାନ କରିବା ପାଇଁ ଟିକେ ଟେକି ନିଅ। ବୀର ଅଙ୍ଗଦ ତାକୁ ଛୁଇଁବାରୁ ହଠାତ୍ ତାର ପକ୍ଷ କଅଁଳିଗଲା ଏବଂ ସେ ତାର ପୁତ୍ରକୁ ସ୍ମରଣ କରିବାରୁ ସେ ଆସି ଦୂତମାନଙ୍କୁ ପିଠିରେ ବସାଇ ଲଙ୍କା ଦେଖାଇଲା। ସମ୍ପାତି ହିମାଳୟକୁ ଚାଲିଗଲା ଏବଂ ବୀରମାନେ ଦୁଃଖରେ କାଳ କାଟିଲେ। ଶୀତ ଋତୁ ପ୍ରବେଶରେ ରାମଙ୍କ ଆକୁଳତା ବର୍ଣ୍ଣନା ସହ ଶେଷ ହୋଇଛି କାବ୍ୟର 33 ଛାନ୍ଦ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 99ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମମତା ଶ୍ରୀଚନ୍ଦନ, ଅରବିନ୍ଦ ମୁଦୁଲି, ବନ୍ଦିତା ରାୟ ଏବଂ କେଶବ ଚନ୍ଦ୍ର ସାହୁ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତିନ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାରଙ୍କର। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଆଜିର ଗୀତ ଗୀତିକା। ଶ୍ରୋତାବନ୍ଧୁ, ଏବେ ମନ କେବଳ ଚାହୁଁଛି ଆଖି ପୁରେଇ ଥରେ ଦେଖିବାକୁ ପ୍ରଭୁ ଜଗନ୍ନାଥଙ୍କୁ, ସାଥିରେ ବଡ଼ ଭାଇ ଆଉ ଭଉଣୀ ସୁଭଦ୍ରାଙ୍କୁ। କାହିଁକିନା ଏହି ନବଦିନାତ୍ମକ ଯାତ୍ରା ଜଗନ୍ନାଥ ବାହାରି ଆସିଛନ୍ତି ଭାଇ ଭଉଣୀଙ୍କ ସାଙ୍ଗରେ ଧରି ମାଉସୀ ମା ଘରକୁ। ଚାଲିଛି ଆଡ଼ପ ମଣ୍ଡପରେ ଦର୍ଶନ। ମନ ଚାହୁଁଛି ଥରେ ଆଖି ପୁରେଇ ଦେଖିଦେବାକୁ। କ'ଣ ଆପଣଙ୍କ ମନ ଠିକ୍ ସେଇଆ ଚାହୁଁଛି ନା? ଚାଲନ୍ତୁ ନା ଭାବରେ ଭକ୍ତିରେ ଏଇ ଗୀତ ଗୀତି ଗାଉଗଣରେ ସେଇ ଆଡ଼ପ ମଣ୍ଡପକୁ ଚାହିଁ ଜଣାଇବା କୋଟି ପ୍ରଣାମ।

ସିଏ ତ ଭାବରେ ସିଏ ଭକ୍ତିରେ ସିଏ ଭକ୍ତର ହୃଦୟରେ ତାଙ୍କର ଲୀଳା ଅପୂର୍ବ। ସ୍ୱୟଂ ନାରାୟଣ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ ରୂପେ ପବିତ୍ର ପୁରୀଧାମରେ ମାନବୀୟ ଲୀଳା କରି ଚାଲିଛନ୍ତି। ଏଇ ତ ଗୁଣ୍ଡିଚା ଯାତ୍ରୀ ଆସି ଅଟକି ଯାଇଛନ୍ତି ଭାଇ ଭଉଣୀଙ୍କ ସଙ୍ଗେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ମାଉସୀ ଘରେ। ଆଡ଼ପ ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ଼। ଆଉ ଆଉ ଯିଏ ଯାଇନାହାନ୍ତି ଆଉ ଯିଏ ଯାଇପାରିନାହାନ୍ତି ସେ ମଧ୍ୟ ପରିବାର ସହିତ ଦେଖିବାକୁ ବାହାରିଲେଣି ସେଇ ନୀଳଗିରି କାଳିଆକୁ।

ଭକ୍ତଙ୍କ ଡାକ ଶୁଣି ଶୁଣି ସିଏ ହୋଇଯାଇଥିଲେ ଅଧୀର। ମନ ଚାହିଁଲା ଟିକିଏ ବିରତି ନେବାକୁ। ଜନ୍ମବେଦୀରେ ମହାପ୍ରଭୁ ଏବେ ବିଜେ କରିଛନ୍ତି। ତାଙ୍କର ଉପସ୍ଥିତିରେ ଗୁଣ୍ଡିଚା ଘର ପାଲଟିଛି ବ୍ରଜଧାମ। ବ୍ରଜବାସୀଙ୍କ ମେଳରେ ଥାଇ ଭାବବିନୋଦିଆ ଠାକୁର ଏବେ କରୁଛନ୍ତି ବାଲ୍ୟଲୀଳା ଖେଳା। ସିଏ ଏବେ ମଗ୍ନ ବାଲ୍ୟଲୀଳାରେ। ମନ ବୃନ୍ଦାବନେ ଶୁଭି ବଂଶୀର ସ୍ୱର, ମନ କଦମ୍ବ ବନେ ଲାଗିଛି ଦେଖ ଗୋପବାସୀଙ୍କ ଭିଡ଼। ଚକା ଚକା ଆଖି ଲାଲିଆ ଅଧରେ ମନ ବିଭୋର, ଆଡ଼ପ ମଣ୍ଡପେ ତିନି ଦିଅ ସଖୀ ଦେଖ କେଡ଼ି ସୁନ୍ଦର

ଶ୍ରୋତାବନ୍ଧୁ, ସେ ହେଉଛନ୍ତି ଲୀଳାମୟ। ସେ ଯାହା ଚାହାନ୍ତି ସେଇଆ ହିଁ ହୁଏ। ଏ ଦେଖୁନାହାନ୍ତି କେମିତି ରଥରେ ଆସିବାକୁ ଅଝଟ ହୁଅନ୍ତି, ପୁଣି ଯେତେବେଳେ ମନ ଚାହେଁ ସେତେବେଳେ ସିଏ ପାଦ ଉଠାନ୍ତି। ଶୁଣନ୍ତିନି ଆଉ କାହା କଥା, ବାହାରକୁ ଆସିଛି ଭକ୍ତର ମନ ବୁଝିବି, ଯାହା ଦେଖୁଛି ଭଲ ଦେଖୁଛି ମନ୍ଦ ଦେଖୁଛି ତାକୁ ସାଥିରେ ନେଇ ପୁଣି ଲେଖିବ ସିଏ ଭାଗ୍ୟ। ଏମିତି କିଛି କଥା ଆଣିଥାଏ ଏଇ ରଥଯାତ୍ରା। ମାଉସୀ ମା ମନ୍ଦିରରେ ଏବେ ପ୍ରଭୁ ତିନି ଦିଅ ବିଜି ଜନ୍ମବତୀରେ ଆଡ଼ପ ମଣ୍ଡପରେ, ଦ୍ୱାପର ଯୁଗରେ ଯେମିତି ଯଶୋଦା ମାଙ୍କ କୋଳରେ ଗୋପ ବାଳକଟିଏ ହୋଇ ଲୀଳା ରଚୁଥିଲେ, ସେ ଲୀଳାକୁ ପୁଣି ମନେ ପକାଉଛନ୍ତି। ଅପେକ୍ଷା ଥିଲା ଗୋପବାସୀଙ୍କର, ଆସିବି କଳା କହ୍ନେଇ, ସେଥିପାଇଁ ଗୋପାଙ୍ଗନାମାନେ ହେଉଥିଲେ ସଜେଇ, ଆତ୍ମହରା ସେମାନେ, ଧନ୍ୟ ହୋଇଛି ଜୀବନ ପ୍ରଭୁଙ୍କ ସାନ୍ନିଧ୍ୟ ପାଇଁ। ଏବେ ବିଶେଷ ନୀତି, ରାହାସର ସେଇ ବିଶେଷ ରାହାସ ନୀତି, ଆଷାଢ଼ ଶୁକ୍ଳ ସପ୍ତମୀ ଅଷ୍ଟମୀ ନବମୀରେ ହୁଏ ବିଶେଷ ରାହାସ ନୀତି। ବିଭୋର ମନ ଆରେ କଳାତିଅ ପାଖକୁ ଧରେ, ମନ ପୁରେଇ ଦେଖିବି ଏଇ ଆଡ଼ପ ମଣ୍ଡପରେ, ସବୁ ପାପ ନାଶ ହେଉ ଏଇ ଜୀବନରୁ, ଆଡ଼ପ ମଣ୍ଡପେ ଦର୍ଶନ ଦିଅ ଭକ୍ତଙ୍କ ଥରେ।

ଶରଧାବାଲିରେ ତିନି ଦିଅ। ହଁ, ଆଡ଼ପ ମଣ୍ଡପରେ ସଭିଙ୍କର ଲାଗିଛି ଭିଡ଼, ରଥ ଲାଗିଛି ଶରଧାବାଲିରେ। ଆଜି ମୋଡ଼ ନେବ, ଫେରିବାର ସେ ସ୍ୱପ୍ନକୁ ପୁଣି ଆଖିରେ ଭରିବେ। ଏପଟେ ଭକ୍ତ କହୁଛି,

କେମିତିକା ଠାକୁର ସେ କହିଲେ, କେଇଟା ଦିନର ନବବିବାହିତା ପତ୍ନୀକୁ ଛାଡ଼ି ଚାଲି ଆସିଛନ୍ତି ଭାଇ ଭଉଣୀଙ୍କୁ ସାଥିରେ ଧରି ମାଉସୀ ଘରକୁ। ରୋଷରୀ ମା ମହାଲକ୍ଷ୍ମୀ କାଲି ହେରା ପଞ୍ଚମୀରେ ରଥକାଠ ଭାଙ୍ଗି ଫେରି ଯାଇଛନ୍ତି ଶ୍ରୀନଅରକୁ ସାଥିରେ ନେଇ ଶ୍ରୀଅଙ୍ଗ ଲାଗି ଫୁଲମାଳ ମହାପ୍ରଭୁଙ୍କର। ସେପଟେ ଆନନ୍ଦ ବଜାରରେ କାଉଡ଼ିଲେଣି, ହେଲେ ଏପଟେ ଏପଟେ ଅଭଡ଼ା ପାଇଁ ଆଡ଼ପ ମଣ୍ଡପରେ ଅଭଡ଼ା ପାଇଁ ଭକ୍ତଙ୍କ ଭିଡ଼। ଭକ୍ତ ତ ଚାହିଁ ରହିଛନ୍ତି ଆଡ଼ପ ମଣ୍ଡପରେ ଆଖି ପୁରୀ ଦେଖିବାକୁ ମହାପ୍ରଭୁଙ୍କୁ। ଆଉ ଶରଧା ବାଲିରେ ଲାଗିଛି ସାଧୁଙ୍କ ଭଗଡ଼, ପ୍ରଭୁ ବିରାଜମାନ ଘୋଷ ବା ଗୌଡ଼ପଲ୍ଲୀରେ ଜନ୍ମବେଦୀରେ ଦର୍ଶନ ଦେଇ ଲକ୍ଷାଧିକ ଭକ୍ତଙ୍କ ମନକୁ ଟାଣି ଆଣୁଛନ୍ତି। ଭକ୍ତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ତ୍ରିକାଳ ଦର୍ଶନର ଅଭିଳାଷ ପୂରଣ କରି ମହାପୁଣ୍ୟ ସାଉଣ୍ଟିବାର ବିଶ୍ୱାସକୁ ନେଇ ଆଜି ଧାଇଁ ଆସୁଛି ପୁରୀକୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ

0: ଶ୍ରୀମନ୍ଦିରର ଅପୂର୍ବ ସମ୍ଭାର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି ଆସନ୍ତୁ ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର ଏସ୍ଆଇଆର୍ଡି କ୍ୟାମ୍ପସ୍ ୟୁନିଟ୍ 8 ଭୁବନେଶ୍ୱର
1: ଶ୍ରୋତାବନ୍ଧୁ ମହାପ୍ରଭୁ ଏବେ ଆଡ଼ପ ମଣ୍ଡପରେ ମାଉସୀ ମାଙ୍କ ସ୍ନେହ ଶ୍ରଦ୍ଧାରେ ବାଲ୍ୟ ଚପଳାମିରି ମଜି ଯାଇଛନ୍ତି ସ୍ୱାଦିଷ୍ଟ ଭୋଜନ ପାରିବାରିକ ସ୍ନେହ ସାଙ୍ଗରେ ଅଛନ୍ତି ଭାଇ ଭଉଣୀ ଯେମିତି ଆମ ପରିବାର ଭିତରେ ଆମେ ମଜି ରହିଥାଉ ଠିକ୍ ସେମିତି ଆମ ଚକାନାୟନ ତାଙ୍କ କର୍ତ୍ତବ୍ୟ ଭୁଲି ଯାଇନାହାନ୍ତି କେବଳ ଟିକିଏ ମୁହୂର୍ତ୍ତ ପାଇଁ ଟିକିଏ ସମୟ ପାଇଁ ସିଏ ଏ ସମାଜକୁ ପୁଣି କହିଦେବାକୁ ଆସିଛନ୍ତି ପରିବାର ପାରିବାରିକ ସମ୍ପର୍କକୁ ଯିଏ ଗୁରୁତ୍ୱ ଦେଇଥାଏ ତା ଜୀବନ ତା ପରିବାର ସେତିକି ହସଖୁସିରେ ଭରି ରହିଥାଏ ଇଏ ହେଉଛି ଏକ ସାମାଜିକ ବାର୍ତ୍ତା ଶ୍ରୋତାବନ୍ଧୁ ଯାହା ରଥଯାତ୍ରାର ଏହି ନବଦିନାତ୍ମକ ଯାତ୍ରାରେ ଆମେ ସମସ୍ତେ ପାଇଥାଉ ବୁଝିବା ଆମ ଦାୟିତ୍ୱ ତାକୁ କିପରି କାର୍ଯ୍ୟରେ ଲଗାଇବା ତା ମଧ୍ୟ ଆମ ଦାୟିତ୍ୱ କିନ୍ତୁ ସେହି ଦାୟିତ୍ୱ ଭିତରେ ଥାଇ ମଧ୍ୟ ପ୍ରଭୁ ଭୁଲନ୍ତି ନାହିଁ କଣେଇ ଦେଖନ୍ତି ଭକ୍ତକୁ ଆଉ କୁହନ୍ତି ମୁଁ ତ ଆସିଛି ବୁଝିବାକୁ ତୁମ ସୁଖ ଦୁଃଖ ସେଇଥିପାଇଁ ଭକ୍ତ ବି ଅପଲକେ ନୟନେ ଅନେଇ କହିଦିଏ ମନର ସେଇ କଥାକୁ ଯାହା ଅନେକ ଦିନରୁ ଚାପି ରଖିଥିଲା ହୃଦୟର ତଳେ

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଅବଲୋକ ନୟନରେ ସମ୍ମୋହନର ଶକ୍ତି ସେଇ ଓଡ଼ିଆଙ୍କ ଭଲ ମନ୍ଦ ସୁଖ ଦୁଃଖର ସାଥୀ ଧାଇଁ ଆସିଛନ୍ତି ଭକ୍ତ ଅବିଶ୍ରାନ୍ତ ଅବଶ ହେଉନି ଖୋଜୁନି ଅବକାଶ ତୃଷ୍ଣା ତାହାର ଦର୍ଶନ ଦର୍ଶନର ପିପାସାକୁ ଆହୁରି ବଢ଼େଇ।

ଦେଉଛି ସେହି ଚକା ନୟନକୁ ତାର ନାଲି ଅଧର ରହସ। ଭକ୍ତ ସମାଗମକୁ ଦେଖି ରତ୍ନ ସିଂହାସନ ଛାଡ଼ି ଚାଲି ଆସିଛନ୍ତି ପରା ପ୍ରଭୁ ଶ୍ରୀଗୁଣ୍ଡିଚାକୁ ଯିବା ବାହାନା କରି ତାଙ୍କର ଏଇ ସତକଥା। ବଡ଼ଦାଣ୍ଡରେ ଗୋପଦାଣ୍ଡର ଲୀଳା କରିବାକୁ ଇଚ୍ଛା ପ୍ରଭୁ ଲୀଳାମୟଙ୍କର। କେତେ ପ୍ରକାରର ନାଟ ତାଙ୍କର, ସେଇଥିପାଇଁ ତ ସିଏ ପରା ନାଟୁଆ ସାଆନ୍ତ।

ଯେଉଁଠି ପ୍ରଭୁ ସେଇଠି ତାଙ୍କର ଭକ୍ତ। ଅରୁପରି ରୂପ ଦର୍ଶନ ପାଇଁ ଭିଡ଼ ଲାଗିଛି। ଏବେ ଆଡ଼ପ ମଣ୍ଡପରେ କୋଟି ପୁଣ୍ୟର ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତ ଏଇ ଜନସମୁଦ୍ର ଭିତରେ ଗୋଟିଏ ଲକ୍ଷ୍ୟରେ। ତେଣୁ ଆମେ ସମସ୍ତେ ଟିକେ ସଚେତନ ରହିବା। ବିଶ୍ୱାସ ଅଛି ବଡ଼ ଦେଉଳରେ ଦଶ ବର୍ଷର ଦର୍ଶନଠାରୁ ଆହୁରି ଗୁରୁତ୍ୱ ରହିଛି ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ଥରୁଟିଏ ଦର୍ଶନ। ବ୍ରାହ୍ମଣ ଭୋଜନ ପୁଣି ଏଇ ଜୀବନ ସାର୍ଥକ ହେବ। ସବୁ ପୁଣ୍ୟ ମଣିଷ ଚାହେଁ ସାଉଁଟିବାକୁ। ଶ୍ରୋତାବନ୍ଧୁ, ଏଇ ଦର୍ଶନ ଦେବାକୁ ତ ପ୍ରଭୁ ବାହାରି ଆସିଛନ୍ତି, କିନ୍ତୁ ଆମେ ସମସ୍ତେ ଟିକେ ସତର୍କ ରହିବା। ଭିଡ଼ ଲାଗୁଛି, ଭିଡ଼ ମଧ୍ୟରେ ମଧ୍ୟ ସମସ୍ତେ ପରସ୍ପରକୁ ସହଯୋଗ କରିବା। କିପରି ଶାନ୍ତିରେ ସହଜ ଉପାୟରେ ଦର୍ଶନ ହେବ, ସମସ୍ତେ ଥରୁଟିଏ ଚାହିଁବି ସେ ଚକା ଆଖିକୁ। ଭଉଣୀ ସୁଭଦ୍ରାକୁ, ବଡ଼ ଭାଇ ବଳଭଦ୍ରଙ୍କୁ, ସେ କଳା କହ୍ନେଇ ରୂପରେ ଆଡ଼ପ ମଣ୍ଡପରେ ଦେଖି ଜୀବନ ସାର୍ଥକ ହେବ। ସମସ୍ତେ ପରସ୍ପରକୁ ସହଯୋଗ କରିବା।

0: अभी आप आज लोकसभा में प्रश्नकाल के दौरान हुई कार्यवाही की रिकॉर्डिंग सुन रहे थे। You were listening to the proceedings during the question hour in Lok Sabha today. This broadcast came to you from Delhi station of Akashvani.
1: ସୁନୁଥିଲେ ଗତକାଲି ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରୁ ରେକର୍ଡିଂ ଯୋଗେ ଗୃହୀତ ସଂସଦରେ ପ୍ରଶ୍ନକାଳ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଅଭୁଲା ଗୀତ ପ୍ରଚାର କରିବୁ ଦିନ 11:15। ଏଥିରେ ଶୁଣିବେ ଲୋପିତା ମିଶ୍ର ଏବଂ ଅନିତା ଗୋସ୍ୱାମୀ ଗାଇଥିବା ଆଧୁନିକ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ କଳା କାଇଞ୍ଚ। ରଚନା ଏବଂ ପ୍ରଯୋଜନା ଦାସରଥି ପ୍ରସାଦ ଦାସ। ଆସନ୍ତୁ ଶୁଣିବା ନାଟକ କଳା କାଇଞ୍ଚ।
2: ଅଗ୍ରପାତ୍ର ବାହାତେ ଧର, ଡାଣ ହାତରେ ଅକ୍ଷତ ଦୁର୍ବା ତୀର ଧର। ରାମଚନ୍ଦ୍ରସ୍ୟ ସ୍ୱପତ୍ନୀ ବିଦ୍ୟାଧରସ୍ୟ ମାତୃ କୁକୁଡ଼ା ପେଚ ଏଷ ଗନ୍ଧଶୁଭ ଉପତିଷ୍ଠା ଇଦଂ ପ୍ରଦାୟ ଇଦଂ ପୁଷ୍ପଂ ଇଦଂ ବିପାତ୍ର ପୁଷ୍ପଂ ଇଦଂ ମାଲ୍ୟଂ ଇଦଂ ଅକ୍ଷତ ଦୁର୍ବାତିର ଇଦଂ ଯଜ୍ଞପବିତ ଉପତିଷ୍ଠାମି ପ୍ରଦାୟ। ହଁ ହେଇଟି ବାବୁ, ସବୁ ଫୁଲ ଅକ୍ଷତ ସବୁ ଅପୂର୍ବ ପାଡ଼ିଯ।
3: ଆଚ୍ଛା,
2: ତିନି ଥର ନମସ୍କାର କରିବ, ତିନି ଥର।
3: ହଉ, ତାପରେ
2: ଆଚ୍ଛା ହଉ ସରିଲା। ଏଇ ଏଇ ସୋରିଷ୍ଠର ଏଇ ଧର, ଏଇ ସୋରିଷ୍ଠର ହରିଦ୍ରା ପଞ୍ଚପୁଷ୍ପ ଅକ୍ଷତ ଏ ହାଣ୍ଡିରେ ପକା
3: ହେଲା। ତାପରେ
2: ନବୀନା, ଆରେ ଜାଳ ଆଣ,
3: ଆରେ ଯା ଛିଡ଼ାଲୁ କାହିଁକି, ଯା ନବୀନା କାଠ ଆଣ।
2: ବିଜାଧରୁ ଆସ ଆସ, ଏ ବାଉଁଶଟା ଡାଣ ହାତରେ ଧର, ଆଉ କଟୁରୀ କଟୁରୀ ଆରେ ନବୀନା କଟୁରୀ କୁଆଡ଼େ ଗଲା।
3: ଓହୋ, ଏଇଠି ପରା ତମ ପାଖରେ ଅଛି,
2: କୋଉଠି ପାଖରେ ଅଛି କାହିଁ। ଆଚ୍ଛା ହଉ ଛାଡ଼, ହାଣ୍ଡିରୁ ଇଏ ସରାଟା କାଢ଼ିଲେ ନିଆଁଟା ଜୋରରେ ଜଳି ଉଠିବ, ବୁଝିଲ, ଡରିବନି ବାବୁ,
3: ଡରି
2: ଏ ବାଉଁଶଟା ଧର, ହାଣ୍ଡିଟାକୁ ଏ ବାଉଁଶରେ ଟେକି ଧର, ଏମିତି ହଁ ହଁ, କଟୁଟା ଡାଣ ହାତରେ ଧର, ନଈକି ପଶିବ, କଟୁରୀରେ ହାଣ୍ଡିକି ଗୋଟାଏ ପାହାଡ଼ ପକେଇଦେବ, ତାପରେ ଡୁଳ, ତାପରେ ସାଙ୍ଗେ ସାଙ୍ଗେ ବୁଝିବ, ଗଣି ଗଣି 11 ବୁଡ଼ିବ, ପ୍ରତି ଥର କହିବ ପେଟାୟ ନମ ପେଟାୟ ନମ, ମନେ ହେଲା।
3: ସରିଲା
2: ଆସ ଆସ ବାବୁ, ଆଉ ଟିକେ ସେ ନୋଟାରେ ପାଣି ଏମିତି ଆସ, ଡାଣ ହାତରେ କଟୁରୀ ବା ହାତରେ ସେ ନୋଟାରେ ଧରିକି ମୁଁ ପଛେ ପଛେ ଆସ। ଆସ ସମସ୍ତେ ପୂର୍ବକୁ ମୁହଁ କରି ବସ, ଶାନ୍ତିପୂର୍ବକ ପଡ଼ିବ, ଆରେ ସମସ୍ତେ ପୂର୍ବକୁ ମୁହଁ କରି ବସ, ହଁ ଶାନ୍ତିପୂର୍ବକ ପକେଇବା।

0: ॐ असुतमा सद्गमय तमसोमा ज्योतिर्गमय मृत्युमा अमृतगमय ॐ पुण्यमद पुण्यमिदं पुण्याते पुण्यमुदच्यते पुण्यस्य पुण्यमादाय पुण्यमेवावशिष्यते ॐ शान्ति शान्ति शान्ति।
1: କାହିଁକି ଆଉ କାମଚରା ଭାଇ, ସିଏ ସତୀ ଅୟୋଡ଼ଙ୍ଗୁରା ବୋଧେ ଚାରିଗଲା, ସିଧା ସ୍ୱର୍ଗକୁ ଯିବ, ସ୍ୱର୍ଗକୁ।
2: ଶୈରେ ଗୋଟେ ଦିନ ଜ୍ୱର, ତା ପରଦିନ କହିଲା ବିଦ୍ୟାକୁ ଖବର ପଠା, ସିଏ କୁଆଡ଼େ ପଣା କଲେ ତାକୁ ଭାରି ବଢ଼ିଆ ଲାଗେ, ସେଇ ଆଶା ଆଶାରେ
1: ରହିଗଲା। ଯିଏ ଗଲା ସେ ଚଳିଗଲା, ଆମେ ଖାଲି ମିଛେର ହନ୍ତସନ୍ତ ହୋଇ ମରିବା।
3: କ'ଣ ପ୍ରଧାନେ, ତୁଠ କାମ ସରିଲା?
2: ତମେ କାହିଁକି ଏଠିକି ଆସିଲ
3: ମାଷ୍ଟର? ଏ ପୁଳିଆ ବୋଉ କିଏ, ଆଉ ମୋ ମା କିଏ?
1: ମାଷ୍ଟର ବସ ବସ, ଏଇଠି ବସ।
3: ହଁ ମୋର ବି ଆଉ ଡେରି ନାହିଁ ମ, ଏଇ ମାସେ କି ଦୁଇ ମାସ, ତାପରେ ଯୋଗୀ ବିଦ୍ୟା ମତେ କୋକେଇରେ ଦେଇ ପକେଇ ଦେଇ ଆସିବ।
2: କାହିଁକି ଏ କାଳତୁଣ୍ଡା କଥା ମୁହଁରେ ଧରୁଛ କହିଲ ମାଷ୍ଟେ? ବିଦ୍ୟା କହିଛି ସେ ତମକୁ ସାଙ୍ଗରେ ନେଇଯିବ, ଶ୍ୱାସ ଭଲ କରି ଆଣି ପେଣି ଛାଡ଼ି ଦେଇଯିବ।
3: ହଁ ଭଲ ହେବି, ଭଲ ହେଇ କ'ଣ କରିବି।

0: ବି ଗୋଟାଏ ଯନ୍ତ୍ର, ମଣିଷ ନାହିଁ ତା ଗୀତ ବାଜୁଛି।
1: ଆହୁରି ବି କେତେ ଯନ୍ତ୍ର ବାହାରିଲାଣି ବାପା।
2: ସତରେ ଆଉ କି କି ଯନ୍ତ୍ର ବାହାରିଛି?
1: ଟେଲିଫୋନ। ସରକାରଙ୍କୁ ଲେଖାଲେଖି କଲେ ଆମ ଗାଁରେ ଗୋଟେ ବଡ ଡାକଘର ବସନ୍ତା।
2: ଓହୋ, ଯେମିତି ସମପରି ବସିଛି କି?
1: ହଁ, ଠିକ ସେମିତି। ସେଠି ଗୋଟେ ଟେଲିଫୋନ ଯନ୍ତ୍ର ରହିବ, ତମେ ଯେତେବେଳେ ଇଚ୍ଛା କରିବ ସେଠିକି ଯାଇ ମୋ ସାଙ୍ଗରେ ସିଧା କଥାବାର୍ତ୍ତା କରିପାରିବ।
2: ଆରେ ତୁ ତ କହୁଥିଲୁ ଦିଲ୍ଲୀ ସହର ନମ୍ବର 8 କୋଶ ଓ ସାର 6 କୋଶ, ତୁ କୋଉଠୁ ଅଛୁ ବୋଲି ଆମେ କେମିତି ଜାଣିବା?
1: ଆରେ ଯୋଗିଆଜୀ, ସେଠି ପରା ଘରେ ଘରେ ଟେଲିଫୋନ।
2: ତୋ ନାଁ କହିଲେ ସେଠିକି ଲଗେଇଦେବେ।
1: ମୁଁ କଣ ସେଠି ଜଣେ ଅଛି? ମୋ ନାଁରେ ଆହୁରି କେତେ ଲୋକ ଥିବେ।
2: ସତେ ତ,
1: ସେଇଥିପାଇଁ ଟେଲିଫୋନ ନମ୍ବର ଦିଆଯାଇଛି।

0: ଯୋଗ୍ୟାଦି, ମୁଁ ଗଲାବେଳେ ତମକୁ ମୋ ନମ୍ବର ଦେଇଦେବି।
1: ତୋ ନମ୍ବର କେତେ କୋଡ଼ି ବାପ?
0: କୋଡ଼ିଏ ନୁହଁ, କୋଡ଼ିଏ ନୁହଁ, 4508 ବୁଝିଲ?
1: 4508।
0: ହଁ, ପୋଷ୍ଟମାଷ୍ଟରଙ୍କୁ କହିଲେ ସେ ଆଗ ଦିଲ୍ଲୀକୁ ଡାକି ମୋ ନମ୍ବର ଲଗେଇଦେବାକୁ କହିବେ, ତାପରେ କଥାବାର୍ତ୍ତା ହବ ଆଉ। ଏଇ ଯେମିତି ବୋଉ ମରିଗଲା ମୁଁ ଜାଣିଲି 7 ଦିନ ପରେ, ସେଇଟା ତ ମୋ ଦୋଷ, ଆଉ କ'ଣ କରିବାର ଥିଲା।
2: ଓ ପଦାନେ ପଦାନେ, ଆରେ ତମର ଚିଠି ଆଇଛି, ବିଡ଼ିଆ ଚିଠି ଦେଇଛି ମ, କ'ଣ ପଢି ଦେଇ ଯିବି?
1: ହଁ ଡାକ ବାବୁ, ପଢ ପଢ।
0: ଯୋଗ୍ୟାଦି, ମୁଁ ଚିଠି ଦେଇଛି।
3: ଆରେ ତୁ ଚୁପ୍ ରହ, ଡାକୁ ବାବୁ ପାଗଳ ହେଇଯାଇଛନ୍ତି, ତାଙ୍କ ଚାକିରି ନାହିଁ।
0: ଆଚ୍ଛା,
2: କ'ଣ ପଢିବି?
1: ହଁ ପଢୁନା, ପଢ।
2: ଆଉ ପ୍ରଧାନେ କୁଆଡ଼େ ଗଲେ?
4: ମୁଁ ଏଇଠି ଅଛି ଡାକ ବାବୁ, ତମେ ପଢ।
2: ହଉ ହଉ ହଉ, ରୁହ। ଶତ କୋଟି ପ୍ରଣାମାନାନ୍ତର ନିବେଦନ ମିଦମ୍, ବାପା ଜାଣିବେ ମୁଁ ଯୁଦ୍ଧରେ ଯୋଗ ଦେଇଛି, ଏଇନେ ବର୍ମାରେ ଅଛି, 120 ଟଙ୍କା ଦରମା ପାଉଛି। ବୋଉ କାଇଁଚ ନାନୀ ଯୋଗୀ ଦାଦି ସମସ୍ତଙ୍କୁ ମୋର ପ୍ରଣାମ ଜଣାଇଦେବ, ଯୁଦ୍ଧ ଶେଷ ହେଲେ ଘରକୁ ଯିବି, ଇତି ବିଦ୍ୟା। ଆଜି କ'ଣ ଗଣ୍ଡେ ଖାଇବାକୁ ଦେବନି?
5: ବଢ଼ା ସରିଲାଣି ପରା ଯୋଗୀ, ଡାକବାବୁଙ୍କୁ ଏଇଠିକି ନେଇଆ।
1: ଡାକବାବୁ ଆସ, ଭିତରକୁ ଯିବା।
2: ଭିତରକୁ କାହିଁକି ଯିବି ମ, ଏଇ ପିଣ୍ଡାରେ ବସିଛି।
1: ରମେଇ ଡାକବାବୁ ଏଇ ପିଣ୍ଡାରେ ବସନ୍ତୁ,
2: ମୁଁ ତ ଯୋଉଠି ଖାଏ ସେଇଠି ଖାଇବି।
5: ହଉ ହଉ ହଉ ହଉ, ବୋହୁକୁ କହ ସେଇଠି ପତର ପକେଇଦେଉ।
2: ଆଜି କ'ଣ ଏତେ ପ୍ରକାର ତରକାରୀ?
5: ଆପଣ ଡାକବାବୁ ଖାଆନ୍ତୁ।
1: ଡାକବାବୁ ଆଜି ପୁରା କୁଳିଆ ବୋହୁର 11 ଦିନ।
5: କୁଳିଆ ବୋହୁ କିଏ?
1: ଆମ ଏଇ ବିଦ୍ୟାର ବୋହୁ ପୁରା।
2: ସେଇଥିପାଇଁ ଏତେ ତରକାରୀ, ଆଉ ଖଣ୍ଡେ ମାଛ ଦବ, ବିଦ୍ୟା ବୋହୁ ଭଲ କରିଛି ପରା।
5: ଆଲୋ ବୋହୁ, ଆଉ 2 ଖଣ୍ଡ ମାଛ ଆଣେ,
2: ଝୋଳ ଟିକେ ବି ଆଣିବ,
5: ଝୋଳ ଟିକେ ବେଶୀ କରି ଆଣିବୁ।
1: ଆପଣ ଡାକବାବୁ ଆଉ କେତେ ଦିନ ଚାକିରି କରିବ?
2: ବୋ ଚାକିରି କିଏ ନବ, ଯେତେ ଦିନ ଯାଏ ହାତ ଗୋଡ଼ ଚାଲୁଛି ଦୃଶ୍ୟ ହେଉଛି ସେତେ ଦିନ ଯାଏ ଚାକିରି କରିବି? ମୋ ଚାକିରି ନବ କିଏ? ମୁଁ ପରା ଭାରତ ସରକାର।
1: ବସ ବସ ଟିକେ ବସ, କ୍ଷୀରି ପୁରା ଆସୁଛି।
2: ହଉ କ୍ଷୀରି, ହଁ କ୍ଷୀରି କ୍ଷୀରି
1: କ୍ଷୀରି ଦିଆ ହେଲା, ଖାଇବା। ହଉ
2: ବଡ ସୁଆଦିଆ ହଉଛି, ବିଦ୍ୟା ବୋଉ କରିଛି ନା।
1: ହଉ ଆଉ ଆଣିବି
2: ନାହିଁ, ଥାଉ ପୁଣି ଆର ସମୟରେ ଆସିବି, ଖାଲି କ୍ଷୀରି ଖାଇବି।

0: ଶୁଣ
1: ଆଜ୍ଞା,
0: ଏଠି ନଟବ ଘର କିଏ?
1: ଆଜ୍ଞା ନଟବାବୁ ତ ଏ ଗାଁରେ କିଏ ନାହାନ୍ତି।
2: ଆଜ୍ଞା ମୁଁ ତ ଗାଁ ମୁଣ୍ଡ ବଡ଼ ଗଛ ପାଖରେ ଆଜ୍ଞା ବସିଛି, ଆପଣଙ୍କ ଜିପିଟା ସାଇକିନା ଚାଲିଗଲା। ଯେତେ ଆଜ୍ଞା ଡାକିଲି ହଜୁରଙ୍କୁ କଣ ଶୁଣା ଯାଇଥିବ ଆଜ୍ଞା।
0: ଆଚ୍ଛା ହଉ ଛାଡ଼, ତମ ଘର କୋଉଠି?
2: ଏଇ ଆଜ୍ଞା ଏଇ ଟିକେ ପଛରେ ଆଜ୍ଞା।

0: ଯୋଉ ନଡ଼ିଆ ବାରି ସେଇଠି
1: ସେଇଠି କଣ ମିଟିଂ ର ଆରେଞ୍ଜମେଣ୍ଟ କରିଛ ସବୁ?
0: ଆପଣ ଆଜ୍ଞା ଆଗ ଆସନ୍ତୁ, ଏତେ ଗୁଡ଼େ ବାଟ ଦୌଡ଼ି ଦୌଡ଼ିକି ଆସିଛନ୍ତି।
1: ଚକ୍ରଧର ଗାଡ଼ି ବ୍ୟାକ୍ କର।
0: ଆସୁ ଆସୁ ଆସୁ ଆସୁ ଆସୁ ଆସୁ ଆସୁ ଆସୁ
1: ବାହ ବେଶ ଭଲ ଘରଟି କରିଛ ତ।
0: ହଜୁର ଭଲ କଣ ଆଉ ଆଜ୍ଞା, ଯାଇ ତାଇ କରି କୁଟା କାଠିରେ। ଆରେ ଘନିଆ ଏ ଚୁଟା ସଫା କର, ଧୂଳି ଜମି ଗଲାଣି।
1: ଥାଉ ଥାଉ ଥାଉ ନ ଟୋ, ଆମେ ସବୁ ଧୂଳିରେ ଅଭ୍ୟସ୍ତ।
0: ନାଇଁ ଆଜ୍ଞା ନାଇଁ ଆଜ୍ଞା, ଗାନ୍ଧିଜୀ କହିଥିଲେ ପରା ସବୁବେଳେ ସଫା ସୁତୁରା ରହିବ, ସେ କଥା ଆଜି ଯାଏ ମୋର ମନେ ଅଛି ଆଜ୍ଞା। ଏଇଟ ଏଇଟ ବସନ୍ତୁ ଆଜ୍ଞା। ଘନିଆ ଏତେ ବାଟ ଆଇଲେଣି ପୈଡ଼ ପାଣି ଗିଲାସେ ଏକିରେ ଅନୁଛୁ କଣ?
1: ମିଠା ପାଣି, ଭଲ ମିଠା ପାଣି। ନଟୁ ବାବୁ ମିଟିଂ କଥା କଣ କରୁଛ?
0: ଆଜ୍ଞା ଗାନ୍ଧୀଙ୍କ ଠାରୁ ଟ୍ରେନିଂ ପାଇଁ ଆସିଛି, ମତେ ପୁଣି ମିଟିଂ କଥା କହୁଛନ୍ତି। ପୁଣି ଖାଇ ପିଇ ଉଠିଲା ବେଳକୁ ଦିନ ଚାରିଟା, ସେତେବେଳକୁ ସମସ୍ତେ ଆସିବେ, ମୁଁ ସେତେବେଳେ ଆସିବା ପାଇଁ ଖବର ଦେଇଦେଇଛି।
1: ବହୁତ ଡେରି ହେଇଯିବ, ସୁକୁପାଇକାରେ ଫେୟାର ୱେଦର ରୋଡ଼ଟା ହେଇଛି ନା, ତାକୁ ପାରି ହେବାକୁ ପ୍ରାୟ ପୁରା 15 ମିନିଟ ଲାଗିଯାଉଛି। ଇଆଡ଼େ ପୁଣି କରୋନାଳୀ ବନ୍ଧ କିଏ କାଟିଦେଇଛି ଯେ, ନଈ ମଝିରେ ଆଣ୍ଠୁଏ ପାଣି, କାର୍ବୋରେଟର୍ରେ ପାଣି ପଶିଯାଉଛି।
0: ଆପଣ ତାହେଲେ ଟିକେ ଆଜ୍ଞା ଏଇଠି ଟିକେ ରେଷ୍ଟ ନେଇ ନିଅନ୍ତୁ, ଟିକେ ରେଷ୍ଟ ନେଇ ନିଅନ୍ତୁ, ମୁଁ ସମସ୍ତଙ୍କୁ ଆଣିକି ହାଜର କରିଦେଉଛି। ଏ ଘନିଆ ତୁ ଯାଇକି ଘର ଘର ବୁଲିକି ସମସ୍ତଙ୍କୁ କହିଦେଇ ଆସିବୁ ଯେ ହାତୀ ମାସି ଗଲେଣି, ସମସ୍ତଙ୍କୁ ଡାକୁଛନ୍ତି, ସରକାରଙ୍କର ଜରୁରୀ କାମ ଅଛି, କଥା ଅଛି, ଜଲ୍ଦି ଯା।
2: ଆଜ୍ଞା
1: ହଁ, କଥା ହେଉଛି କ'ଣ କି, ସ୍ୱାଧୀନତା ପରେ ଆମ ସରକାରୀ କଳରେ ଗୋଟାଏ ପରିବର୍ତ୍ତନ ହେଉଛି, ଦେଶରେ ପ୍ରଦେଶରେ ସବ୍ ଡିଭିଜନରେ ସବୁଠି ଗୋଟାଏ ପରିବର୍ତ୍ତନ। ଆପଣମାନଙ୍କ ହାତରେ କ୍ଷମତା ରହିବ, ଆପଣମାନେ ଯାହା କହିବେ ଆମମାନେ ତାହା କରିବୁ।
0: ତାମାନେ ପଞ୍ଚାୟତରେ ମାନେ ଗୋଟେ ସିଲେକ୍ସନ ହବ, ଗାନ୍ଧିଜୀ ପୁରା କହୁଥିଲେ।
1: ରୁହନ୍ତୁ ନଟ ବାବୁ, ରୁହନ୍ତୁ ରୁହନ୍ତୁ, ମୁଁ କଥାଟା ଗୋଟେ ସାରିଦିଏ।
0: ଆଜ୍ଞା
1: କଥା କ'ଣ, ମାନେ ପ୍ରତି ଗାଁରେ ପଞ୍ଚାୟତ ନିର୍ବାଚନ ହବ, କ'ଣ ବୁଝିପାରିଲେ ତ? 20,000 ଲୋକ ସଂଖ୍ୟାରେ ଜଣେ ସରପଞ୍ଚ ରହିବେ, ଆଉ ଏଇ ସରପଞ୍ଚ କଥା ଅନୁସାରେ ବିଡିଓ ସବୁ କାମ କରିବେ, ସେଇଟା ହରିପୁର ବ୍ଲକ ଅଫିସରେ ହବ, ଏଇଟା ଲୋକଙ୍କର କଲ୍ୟାଣ ପାଇଁ ହବ।
2: ହଜୁର କେତେ ଟଙ୍କା ଲେଖାଏଁ ମୁଣ୍ଡ ପିଛା ଦବାକୁ ହବ?
1: ଆରେ ନଟ ବାବୁ, ଆମମାନଙ୍କୁ ବୁଝେଇ ଦିଅ କେତେ ଟଙ୍କା ଦବାକୁ ହବ।
0: ଆରେ ତମକୁ ସବୁ ଏତେ ବୁଝେଇଥିଲି ପରା, ଗାନ୍ଧିଜୀ ପରା କହିଥିଲେ ଏ ରାଜ୍ୟ ରାମ ରାଜ୍ୟ ହବ, ଏଠିକି ରାଜା ରହିବେନି ପ୍ରଜା ରହିବେନି, ସମସ୍ତେ ସମାନ ସମାନ ହେଇଯିବେ। ଅର୍ଥକୁ ତ ତୁ ଖାଲି ଅନର୍ଥ କରି ପକେଇବୁ, ଆଉ କାହିଁକି ତୁ ଅର୍ଥକୁ ଅନର୍ଥ କରୁଛୁ କହିଲୁ? ହେ
1: ରୁହନ୍ତୁ ରୁହନ୍ତୁ, ଲୋକ ବୁଝିପାରୁନାହାନ୍ତି, ତାଙ୍କୁ ସିନା ବୁଝେଇକିରି କହିଲେ ହବ। ଦେଖ ବାବୁ, ଏଇଟା ସାଧା ସିଧା କଥା, ଆଜିକୁ 7 ଦିନ ଭିତରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡ଼ିବ।
2: ଆଜ୍ଞା ପ୍ରାର୍ଥୀପତ୍ର କ'ଣ ବାବୁ?
1: ପ୍ରାର୍ଥୀପତ୍ର ମାନେ ଯେଉଁମାନେ ସରପଞ୍ଚ ହେବାକୁ ଇଚ୍ଛା କରୁଛନ୍ତି ସେମାନେ ଗୋଟେ ସାଧା କାଗଜରେ ଗୋଟେ ଦରଖାସ୍ତ ଲେଖି ମୋ ପାଖକୁ ପଠାଇଦେବେ, ସେଥିରେ ସେମାନେ କ'ଣ ପଢ଼ିଛନ୍ତି, କ'ଣ ସମାଜସେବା କାମ କରିଛନ୍ତି, କି ଦେଶ ସେବାରେ କିଏ ଜେଲ୍ ଯାଇଛନ୍ତି, ଏଇସବୁ କଥା ଟିକିନିଖି ବିବରଣୀ ଲେଖିବେ। ତାପରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ, ଅବଶ୍ୟ ମୁଁ ଯାଞ୍ଚ କରିବି, ଯେଉଁମାନେ ଉପଯୁକ୍ତ ବିବେଚିତ ହେବେ ସେମାନେ ଆପଣମାନଙ୍କ ପାଖକୁ ଆସିବେ, ଆପଣ ଯାହାକୁ ଉପଯୁକ୍ତ ମନେ କରିବେ ତାକୁ ଭୋଟ୍ ଦେବେ, ସିଏ ସରପଞ୍ଚ ହେବେ, ଆଉ ସିଏ ଗାଁ ଗାଁ ବୁଲି ଲୋକଙ୍କର ସୁବିଧା ଅସୁବିଧା ବୁଝି ମୋତେ ରିପୋର୍ଟ ଦେବେ, ସରକାର ଟଙ୍କା ମଞ୍ଜୁର କରିବେ, ଗାଁର ସବୁ ଅସୁବିଧା ଦୂର ହବ, ଏଥର ବୁଝିହେଲା ତ?
3: ଆଜ୍ଞା ଆଜ୍ଞା ଆଜ୍ଞା ସରପଞ୍ଚ ଗାଁର ଆଜ୍ଞା ମୁଁ ହେବି, ମୁଁ ହେବି, ଗାଁର ସବୁ କ୍ଷତିଗ୍ରସ୍ତ ନିଲାମ ନେଇ ଲୋକଙ୍କର ଉନ୍ନତି କରିବେ।
0: ସରପଞ୍ଚ ହବୁ କି ଗୋବିନ୍ଦା ସରପଞ୍ଚ ହବ ସେ କଥା ଭୋଟ ପରେ ଜଣା ପଡିବ ନା, ଆଉ ଲାଗିଯା ତାଡି ଦୋକାନରେ ତୋ କାମରେ ଲାଗିଯା।
3: ମୁଁ ଜବାବ ଦଉଛି, ଦି ମାଠିଆ ତାଡି ମୁଁ ହାକିମ ବାବୁଙ୍କୁ ପେଇବି, ଜବାବ ଦଉଛି ଆଜ୍ଞା। ମୋର କଥା
0: ରୁହନ୍ତୁ
1: ରୁହନ୍ତୁ ରୁହନ୍ତୁ।

0: ମାନେ କଥା ହଉଛି କ'ଣ କି, ଏଠି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ମୁଁ ଭୁଲି ଯାଇଛି। ଏଇଟା ହଉଛି ଗାନ୍ଧିଜୀଙ୍କର ରାମରାଜ୍ୟର ପରିକଳ୍ପନା। ନିଶା ଖାଉଥିବା ଲୋକ, ନିଶା ବେପାର କରୁଥିବା ଲୋକ ଏଥିରେ ଭାଗ ନେଇପାରିବେ ନାହିଁ।
1: ଆମେ ଯଦି ନ ନେବୁ ତାହେଲେ କ'ଣ ହବ? ତାହେଲେ
2: ଛାଡ଼ନ୍ତୁ
0: ନଟ ବାବୁ, ଛାଡ଼ନ୍ତୁ, ସେ ହୋସ୍ରେ ନାହିଁ। ମୁଁ ପୁଣି ଆର ସୋମବାର ଆସିବି।
3: ଆଜ୍ଞା ନମସ୍କାର, ମୁଁ ମେଜର ବିଦ୍ୟାଧର ପ୍ରଧାନ।
0: ଆରେ ନମସ୍କାର ନମସ୍କାର, ଆପଣ ଏଠି କେମିତି?
3: ଏଇଟା ମୋ ଗାଁ, ଛୁଟି ନେଇ ଆସିଛି।
0: ଆରେ ନଟ ବାବୁ, ମେଜର ସାହେବ ଆସିଲେଣି ଗୋଟେ ଚେୟାର ଆଣ।
2: ଆରେ ବିଦ୍ୟା କିରେ,
3: ଆଚ୍ଛା ଆପଣ ଛିଡ଼ା ହେଲେ କାହିଁକି, ବସନ୍ତୁ, ମୁଁ ସେ ବେଞ୍ଚରେ ବସୁଛି।
0: ବରଂ ଆପଣ ଚେୟାରରେ ବସନ୍ତୁ, ମୁଁ ବେଞ୍ଚରେ ବସିଯାଉଛି। ଆପଣ ବର୍ତ୍ତମାନ କୋଉ ରେଜିମେଣ୍ଟରେ?
3: ସେକେଣ୍ଡ ରାଜପୁତ।
0: ଆଚ୍ଛା, କ'ଣ ଡାଇରେକ୍ଟ କମିଶନ?
3: ନା, ମାନେ ଲାନ୍ସ ନାୟକ ଭାବରେ ଜଏନ୍ କରିଥିଲି 43ରେ। 45ରେ ଭାରତ ଫେରିଲି, କଣ୍ଡେନ୍ସଡ୍ କୋର୍ସ କରି ବିଏ ପାସ୍ କଲି, ତାପରେ କମିଶନ ପାଇଲି।
0: ଆଚ୍ଛା,
2: କହୁଦିନ ଆଇଲୁ କିରେ ବିଦ୍ୟା। ବୁଝିଲେ ଆଜ୍ଞା, ଆମ ଗାଁରେ ଇଏ ଗୋଟାଏ ରତ୍ନ ବୋଲି ଜାଣନ୍ତୁ, କୋଟି କର ଗୋଟିଏ ହେଲେ ବିଚରାର ଭଉଣୀ କାଇଁଚ ଆଜ୍ଞା ଅକାଳରେ ମରିଗଲା ଆଜ୍ଞା।
0: ଆମେ ଯିବା ନଟ ବାବୁ?
3: ମୁଁ ଆପଣଙ୍କ ସାଙ୍ଗେ ଦେଖା କରିବାକୁ ଆସିନଥିଲି, ଆସିଥିଲି ନଟିଆଦିଙ୍କ ସାଙ୍ଗରେ ମୁଲାକାତ କରିବାକୁ।
2: ମୁଲାକାତ କିରେ, ମୋର ଦୋଷ କ'ଣ ରହିଲା କିରେ ବିଦ୍ୟା?
3: ତମେ ଜାଣିଛ ଆଜି ମୋ ବୋଉର 11 ଦିନ, ତମକୁ ସକାଳୁ ନିମନ୍ତ୍ରଣ କରାଯାଇଛି, ଅଥଚ ତମେ କୁଆଡ଼େ ଗାୟବ ହେଇଗଲ।
2: ଓ କିରେ, ସାରେ ପରା ଆଜି ଆସିବାର ଥିଲା, ତାଙ୍କୁ ଅପେକ୍ଷା କରି ରହିଥିଲି, ସରକାରୀ କଥାଟିଏ।
0: ଓ, ତାମାନେ ଆପଣଙ୍କର ବୋଉ?
3: ହଁ, ସେଇଥିପାଇଁ ଆସିଥିଲି।
0: ଆଇ ଏମ୍ ସରି।
3: ନା ନା, ସେ କଥା ନୁହେଁ ଯେ, ଆପଣ ବି ତ ଆମ ଘରେ ଅତିଥି ହେଇପାରିଥାନ୍ତେ।
2: ନାଇଁ ରେ ବିଦ୍ୟା, ନାଇଁ ନାଇଁ, ଗାନ୍ଧିଜୀ ପରା କହିଥିଲେ।
3: ଏଠି ଗାନ୍ଧିଜୀଙ୍କ କଥା ଉଠିନି, ମୋ ବୋଉର 11 ଗାଁ ଯାକକୁ ନିମନ୍ତ୍ରଣ କରାହେଇଛି, କାହାର ଏବେ 4-5 ଜଣ ଅତିଥି ଆସିଗଲେ, ସେମାନେ ମଧ୍ୟ ନିମନ୍ତ୍ରିତ ବୋଲି ଧରାଯାଆନ୍ତି।
0: ଛାଡ଼ନ୍ତୁ ମେଜର ସାହେବ, ଯାହା ତ ହବାର ହେଇଗଲାଣି, ମୁଁ ଆର ସୋମବାର ଦିନ ନିଶ୍ଚୟ ଆସିବି, ଆଉ ଆପଣଙ୍କ ଘରେ ଖାଇବି।
2: ବୁଝିଲେ ସାର, ଏ ବିଦ୍ୟାଟା ପିଲା ଦିନୁ ଏକ ଦିଆ। ହଉ ହଉ ହଉ, ଚାଲ ଚାଲ ବିଦ୍ୟା, ଚାଲେ ମୁଁ ବାବୁଙ୍କୁ ଛାଡ଼ିଦେ, ତମ ଘରକୁ ନିଶ୍ଚୟ ଯାଉଛି, ଚାଲ।
0: ଆଚ୍ଛା ମେଜର ସାହେବ, ନମସ୍କାର।
3: ନମସ୍କାର।
0: ଚକ୍ରଧର, ଗାଡ଼ି ଷ୍ଟାର୍ଟ କର।
2: ଆଜ୍ଞା। ଚାଉଳ 1 ନମ୍ବରୀ, ନଡ଼ିଆ ଏକଦମ ବଢ଼ିଆ ରଖିଦେଇଛି,
0: ଚୁଙ୍ଗୁଡ଼ିଟା ବି ଭାରି ଚମତ୍କାର,
2: ସବୁ ସବୁ ଦେଇଛି ଆଜ୍ଞା, ସବୁ ଦେଇଛି, ସିଏ ବି 4 କିଲୋ ଗାଡ଼ି ପଛରେ ରଖିଦେଇଛି ଆଜ୍ଞା।
0: କେହି ଦେଖିନାହାନ୍ତି?
2: ନାହିଁ ଆଜ୍ଞା, ନଟବରକୁ ପୁଣି ସେ କଥା କହୁଛନ୍ତି। ହେଲେ ସାରେ, ମୋ କଥାଟା ମନେ ଅଛି ଟି?
0: କୋଉ କଥା?
2: ସେଇ ସେଣ୍ଢ ସାଙ୍ଗଟା ଆଜ୍ଞା।
0: ସେଥିରେ ଅସୁବିଧା କ'ଣ ରହିଲା? ଆପଣଙ୍କ ନାଁ ତ ନଟବର ସେଣ୍ଢ।
2: ନାଇଁ ସାର, କାନକୁ ଜମା ଭଲ ଶୁଭା ଯାଉନି, ଆଉ ଯିଏ ଶୁଣୁଛି ଖାଲି ହସୁଛି।
0: ସେ ନାଁଟା ପରିବର୍ତ୍ତନ କରିବାକୁ ହେଲେ ଆଫିଡେଭିଟ୍ କରିବାକୁ ପଡ଼ିବ, ପୁଣି ଜଣଙ୍କ ପାଖରେ ନୁହେଁ 4 ଜଣଙ୍କ ପାଖରେ, ତହସିଲଦାର, ମୁନସଫ, ଫାର୍ଷ୍ଟ କ୍ଲାସ ମାଜିଷ୍ଟ୍ରେଟ, ପୁଣି ଖବରକାଗଜରେ ତାର ବିଜ୍ଞାପନ ଗୋଟେ ଦେବାକୁ ପଡ଼ିବ, ଆଉ ତା ଛଡ଼ା ଏସବୁରେ କେତେ ଖର୍ଚ୍ଚ ହବ ସେ ତ ସବୁ ମୋତେ ଜଣା।
2: ଆଜ୍ଞା ହଉ, ଖର୍ଚ୍ଚ ହଉ, ଖର୍ଚ୍ଚ କ'ଣ ନଟବର ଡରି ଯାଉଛି, ହେଲେ ଏଇ ସେଣ୍ଢ ସାଙ୍ଗିଆଟା ମାନେ ଗୋଟାଏ ମାନେ ଗୋଟାଏ କେମିତି ଗୋଟାଏ ନାଇଁ ଆଜ୍ଞା, ନା ନା ପଛରେ ସାଙ୍ଗିଆଟା କେମିତି ଗୋଟେ ଦୁର୍ଗନ୍ଧି ଆସୁଛି ଆଜ୍ଞା।
0: ନାଇଁ ନାଇଁ ନାଇଁ ନାଇଁ, କୁଜଙ୍ଗ ରାଜାକୁ ସେଣ୍ଢ ରାଜା ବୋଲି କୁହାଯାଏ, ଜାଣିଛ ତ?
2: ହେଲା ଯେ, ଯେତେ ହେଲେ ସିଏ ଆଜ୍ଞା ରାଜା, ଆମେ କିନ୍ତୁ ଯେତେବେଳେ ପ୍ରଚାର ଏ କଥାଟା କରିବୁ।
0: ଓହୋ, କହିଲି ପରା ଆପଣ ଯାହା କହିବେ ସେଇଆ ହବ। ଚାଲ ଚକ୍ରଧର।
4: ଯାଞ୍ଚ
2: ହେଇନି, କାଗଜ ଯାଞ୍ଚ ହେଇନି, ସାଙ୍ଗିଆ ମୋର ବଦଳିନି, ଏ କାହିଁକି କେତେ କଥା ଅଛି, କେତେ କାହାକୁ ଦିଆ ହବ ସେ କଥା ବି ଠିକ ହେଇନି, କହିଲା କହିଲା ଜିନ୍ଦାବାଦ ବଙ୍ଗଲା,
4: ଖାଲି ଜିନ୍ଦାବାଦ, ନଟବର ସେଣ୍ଡ ଜିନ୍ଦାବାଦ।
2: କାଲି ସକାଳୁ ତୋର ବାହାରା କହୁଛି
4: ଆଜ୍ଞା, ମୁଁ ପରା କର୍ମୀ।

0: କିଏ କୋଉ ବାଟର
1: ଯୋଉ ନଡ଼ିଆ ଗଛ ପଛ ପାଖ ଚଉଦ ଗୁଣ୍ଠିଆ ଗୋଟେ ପ୍ଲଟ ନାହିଁ ସେଇଠି
0: କିଏ ସେଇଟା ପରା ରାମାଇ ଜମି ସ୍କୁଲ କରିବାକୁ ବଡ଼ି ମାଷ୍ଟରଙ୍କୁ ଛାଡ଼ି ଦେଇଥିଲା ବଡ଼ି ମାଷ୍ଟର ତ ଝିଅର ଗଲେ ତୁ ପୁଣି ଆସି ସେଇଠି ରହିଲୁ ରାମାଇ ତ କିଛି କହିଲାନି ଖାଲି କହିଲା ବାପା ମା ଛେଉଣ୍ଡ ପିଲାଟା ରହୁ ତ ରହୁ

0: 64에 ରହିଗଲ। ଆଚ୍ଛା 100କୁ ଆସ, ତାପରେ ହାକିମଙ୍କୁ ମୁଁ ତୁମ ଲାଗି ସୁପାରିଶ କରିବି।
1: ଆରେ ଏତେ ଦିନ ଯାଏ ବେଡ଼ି କୋରଡ଼ା ଖାଇ ଶେଷରେ
0: ଜେଲରେ ଥିଲ?
1: ହଁ ଆଜ୍ଞା।
0: କାହିଁକି?
1: ଆରେ ଗାନ୍ଧୀ ଗୀତ ଗାଇକିରି ପରା।
0: ଗାନ୍ଧୀ ଗୀତ?
1: ହଁ
0: ସାନ ମାଷ୍ଟ୍ରେ, ଗାନ୍ଧୀ ଗୀତ କ'ଣ?
1: ସିଏ ଜାଣିନଥିବେ, ମୁଁ ଗାଇ ଦଉଛି, ଶୁଣ।
0: ଗାଇଲ ଗାଇଲ ଗାଇଲ

0: ଆଉ ମନେ ରହିଲା ତ ଟଙ୍କା କ ଶହେ ପଇସା ପରିବା ପତ୍ର ଗଣ୍ଡେ ହେଲେ ଭଲ ହେଇଥାନ୍ତା। ଆଚ୍ଛା ଯା ଯା କାଲି ଦେଖିବା ଯା।
1: ତାମାନେ ତାମାନେ ମୁଁ ଲାଞ୍ଚ ଦେବି?
2: ଜଙ୍ଗିଆ ଖଣ୍ଡେ ଗଳେଇ ନଈକୂଳ ସାରା କଣ ଦୌଡୁଥିଲା, ଏଇନେ ପେରି କଣ ଖାଉଛି?
3: ନଟିଆ ମ ନଟିଆ।
2: ହଁ ନଟିଆ କଣ ହେଲା?
3: ଏଇ ଇସ୍କୁଲ ଜମିଟା ତା ନାଁରେ କରିନି।
2: ତା ନାଁରେ କେମିତି ହବ? ବ୍ରିଟିଶ ସରକାର ଚାଲିଗଲା ବୋଲି ଜମି ଗୁଡାକର ମାଲିକାନା କଣ ଉଠେଇ ଦେଇ ଚାଲିଗଲା ନା କଣ, ମୁଁ କିଛି ବୁଝିପାରୁନି।
3: ତମ ପାଖରେ ପଟା ପାଉଟି ଅଛି ଟି? ପଟା ପାଉଟି
2: ମିରେ ବନ୍ଦୋବସ୍ତ ପରା ତେରସ୍ତାସନ, ତା ଆଉ ଦି ବର୍ଷ ଆଗରୁ ହେଇଥିଲା,
3: କାଗଜ ପତ୍ର ସବୁ ଠିକ ଥିଲା।
2: ଓହୋ, ଆରେ ତୁ ମତେ କଣ ପଚାରୁଛୁ? ତୁ ପରା ନିଜେ କୁଳିଆ ସାଙ୍ଗରେ ଇଏ ସିଏ କଣ ବନ୍ଦୋବସ୍ତ ଅଫିସ କି ଯାଇଥିଲୁ?
3: ସତ୍ୟ ତ ମୁଁ ତ ଯାଇଥିଲି ଆଉ। ଆରେ ନଟିଆଟା କିନ୍ତୁ କହୁଛି କଣ ଜାଣିଛ ଭାଇ? କହୁଛି ଏଟା ଭଗତର ଥିଲା, ସେ ସବୁ ତା ନାଁରେ କରୁଛି। କହୁଛି ପରା ସେ କୁଆଡେ ସ୍ୱାଧୀନତା ସଂଗ୍ରାମୀ, ସେମାନଙ୍କୁ ମୁଫତରେ ସରକାର 10 ମାଣ ଜମି ଦେବେ।
2: ସେଇଥିରେ ତାହେଲେ ଘର କରୁନି? ଯୋଉଟା ତାର ନୁହଁ ସେଥିରେ କାହିଁକି ତାର ଏତେ ଜୁଲୁମ?
3: କାଗଜ ପତ୍ର ବାହାର କର ଦେଖିବା।
2: ଆଲୋ ବୋହୁ, ବୋହୁ ସେ ଘରୁ ଟିକେ ଯାଲମା, ମୁଁ ଟିକେ କାଗଜ ବାହାର କରିବି। ସେ କୁଳିଆ ବୋହୁ ଯେ କୋଉଠି କଣ ରଖିଥିବ। ଏରେ ବିଦ୍ୟା।
4: କଣ ବାପା?
2: ଟିକେ ଆଇଲୁ ଆଇଲୁ ବାପା ଆଇଲୁ।
4: କଣ ହେଲା?
2: ମତେ ତ ପାଠ ଆସେନି, ଏ ଟିକେ ପଢିଦେବୁ ଆଇଲୁ ପଢିଦେବୁ।
4: ନା ନା, ସେ କରଣୀ ଅକ୍ଷର ମତେ କଣ ପଢି ଆସିବ? ତମେ ଯୋଗିଆ ଦାଦୀଙ୍କୁ ଡାକ।
2: ଆରେ ଯୋଗିଆ ଦାଦୀ ପରା ଦାଣ୍ଡରେ ବସିଛି।
4: କଣ ହେଲା ଯୋଗିଆ ଦି?
3: ସିନ୍ଦୁକରେ ଯେତେ କାଗଜ ପତ୍ର ଅଛି ସବୁ ଆଣିଲୁ ବାପା ଏଠି।
4: କଣ ହେଲା?
3: ଆ ତୁ ଆଣୁନୁ, ମୁଁ କହିବିନି, ଆଣ।
2: ଏଇ ବସ୍ତାନି ପିଟା ପଢିଲୁ ପଢିଲୁ ଏପଟାଟା ପଢ।
4: ମୌଜା ମାଣିତେରି, ପ୍ଲଟ ନମ୍ବର 1124, ଘରବାରି ଚକଡ଼ା।
3: ସେଇଟା ନୁହେଁ, ସେଇଟା ନୁହେଁ, ଆଉ ଆଉ ଗୋଟେ ଅଛି ବାହାର କର।
4: ବିକ୍ରେତା ଶ୍ରୀ କାହ୍ନୁଚରଣ ଭୋଇ, ବୟସ 58 ବର୍ଷ।
3: ନାଇଁ ସେଇଟା ହଉଛି ଯୋଉ କାଳିଆ ପାଟ ନୁହଁ, ସେଇଠି ଯୋଉ ଅଢେଇ ମାଣ ଜମି ତାର ପାଟ। ଆଉ ଗୋଟେ ଦେଖ, ଥିବ ତା ପାଖରେ ଦେଖିଲୁ ସେଟା?
4: ଏଇଟା ବିକ୍ରେତା କନକଲତା ଦିବ୍ୟା, କଣ ଲେଖେ, ସ୍ୱାମୀ ମୃତ ଦିବାକର ସାମଲ।
3: ନାଇଁ ନାଇଁ ସେଇଟା ନୁହଁ, ସେଇଟା ନୁହଁ, ସେଇଟା କଳାକୁଣ୍ଡୁ ଜମି। ଆଚ୍ଛା ତା ପାଖେ ଦେଖିଲୁ? ଆରେ ଘରବାଡ଼ି ଚକଡ଼ା ଯୋଉ ଲେଖା ହେଇଛି ସେଇଟା ଦେଖ।
4: ଦେଖୁଛି ଦେଖୁଛି, ରୁହ। ତମେ କୋଉ ଜମି କଥା କହୁଛ କହୁନ?
3: ନା କରୁନ, ମୁଁ କହୁଛି ଦେଖ। ଆଉ ଠାଟା ଦେଖିଲୁ? ଆମ ଏଇ ଚାହାଳି ଘର ଯୋଉ ଜମିରେ ଥିଲା ମ ସେଇଟା କଥା।
4: ଚାହାଳି ଜମି କୋଉଟା? ମୁଁ କେମିତି ଚିହ୍ନିବି?
3: ଆରେ ତୁ ଖାଲି ପଢିଯା, ମୁଁ ତତେ କହିବିନି।
4: ବୋଧେ ଏଇଟା ହବ। ହଁ
3: ଦେଖିଲୁ,
4: ଏଇଟା
3: ପ୍ଲଟ ନମ୍ବର 1311 ନେ ଖାଇଛୁ କି?
4: 1300 ହଁ ତ। ଆଉ
3: ଆଚ୍ଛା ତା ପାଖକୁ ଲେଖା ଥିବ 18x4 ଇସା?
4: ହଁ
3: ସେଇ ଗୁଡ଼ାକ ପଢ
4: ପଢୁଛୁ। କରଣୀ ଅକ୍ଷର, ଆମେ ବିକ୍ରେତା ଲିଖିତ ଶ୍ରୀ ଭଜହରି ମହାରଣା, ପିତା ଦୟାନିଧି ମହାରଣା, ମୌଜା ମାଣିତିରି, ପ୍ରଗଣା ପାଏନ୍ଦା, ଥାନା ହରିପୁର, ଜିଲ୍ଲା କଟକ, ଜାତି ବଢ଼ି, ପେଶା କାଠ କାମ ଆଦି। କ୍ରେତାଙ୍କ ନାମ ରାମଚନ୍ଦ୍ର ପ୍ରଧାନ, ପିତା ଗୋକୁଳି ପ୍ରଧାନ, ଜାତି ଖଣ୍ଡାୟତ, ପେଶା।

0: ଚାଷ କାମ ଆଦି ମୌଜା ମାଣିତିରି ପ୍ରଗନା ପାଏନ୍ଦା ଜିଲ୍ଲା କଟକଙ୍କୁ ବିକ୍ରୟ କବଲା ଖାତା ନମ୍ବର 185 ପ୍ଲଟ ନମ୍ବର 1311 ଗାଏମୋଟ 18 ଗୁଣ୍ଠ
1: 4
0: ବିଷା ଅତ୍ର ଲିଖିତ ହେବ।
1: ଆମେ ଦେଖିଲ ଦେଖିଲ ତ
2: କଣ ଆଉ କରିବା କହିଲୁ
0: କଣ ହେଇଛୁ ବାପା ମୁଁ ତ କିଛି ବୁଝିପାରୁନି।
1: ଆରେ ହବ ଆଉ କଣ, ଯୋଉ ଚାହୁଁଛୁ ପାଠ ପଢୁଥିଲୁ ନଟିଆ ସେ ଜାଗାଟାକୁ ନିଜ ନାଁରେ କରିନି।
0: ସେ କାହିଁ କେମିତି କଲେ?
2: ଏଇଟା ତ ପିଲାଦିନୁ ସେମିତିଆ ଛେଉଣ୍ଡ ପିଲାଟା, କଣ ଆଉ ତାକୁ କହିବି କହିଲୁ।
0: କଣ ହେଲା ଇଆ ବୋଲି ଅନ୍ୟାୟର ପ୍ରତିରୋଧ କରିବନି?
2: ଚାଲ ଆଜି ହରିପୁର ଯିବା।
1: ପୁଣି କହୁଛି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସରକାର 10 ମାଣ ଲେଖା ଜମି କୁଆଡେ ଦାନ କରିବେ।
0: ତାହା ମାନେ 10 ମାଣ 18 ଗୁଣ୍ଠ 4 ବିଷ 3 ପାଉଲା ସରକାର କେବେ କହିଲେ?
1: ଆରେ ଏଇ ଦେଖିଲେଣି ଏ ବଳଦ ଗାଡ଼ିରେ କମ୍ପୋଷ୍ଟ ପକେଇବେ ବୋଲି ଘନିଆ ବାହାରିଲାଣି।
2: ଆରେ ବୋହୁ ବୋହୁ ଟିକେ ବେଗି ବେଗି, ଆମେ ହରିପୁର ଯିବୁ, କୁଳିଆ ତ ସେଠି ଅଛି, କିଛି ଅସୁବିଧା ହେବନି।
0: କାହିଁକି? ମୁଁ ନିଜେ ସବ୍ ରେଜିଷ୍ଟ୍ରଙ୍କୁ ଦେଖା କରିବି।
2: ତୁ କ'ଣ ସେ ଜମିବାଡ଼ି ବିଷୟରେ ଜାଣୁ?
1: ନ ଜାଣୁ, ମୁଁ ତ ତା ପାଖାପାଖି ରହିବି, ଆଉ ତୁମେ କାହିଁ ଭାବୁଛ ସେଟା?
2: ହଁ
0: ଆସନ୍ତୁ ଆସନ୍ତୁ ଆଜ୍ଞା।
3: ନମସ୍କାର ନମସ୍କାର
0: ନମସ୍କାର, ଏଇଠି ବସନ୍ତୁ ଆଉ ମାତ୍ର 15 ମିନିଟ୍। ଆପଣଙ୍କ ହୋଟେଲ କେତେ ବାଜିଲା?
3: ଏ 12:15 ହେଲା।
0: ହଁ ଠିକ୍, ଲଞ୍ଚ ଟାଇମ୍ରେ ହେଇଯିବ।
3: ଅଟୋ କୁଆଡ଼େ ଗଲେ?
0: ହଁ କୁଆଡ଼େ, ନିର୍ବାଚନ ପ୍ରଚାରରେ ଯାଇଥିବେ।
3: କ'ଣ ପ୍ରାର୍ଥୀପତ୍ର ଦାଖଲ ହେଇନି ଆଉ ନିର୍ବାଚନ ପ୍ରଚାର କ'ଣ?
0: ମୁଁ ତ ସେୟା ଭାବୁଥିଲି, ଏଠି ଆଉ ଜଣେ ପ୍ରାର୍ଥୀ ମଧ୍ୟ ଅଛନ୍ତି। ବାପା ସେ ଦରଖାସ୍ତଟା ଆଣିଲ?
3: ଓ ବଳଭଦ୍ର ସାମଲ, ସ୍ୱାଧୀନତା ସଂଗ୍ରାମୀ। ମୁଁ ସେ ମାଷ୍ଟରଙ୍କଠାରୁ ଶୁଣିଛି, ସେ କ'ଣ ଟିଚର ହେବେ ବୋଲି କହୁଥିଲେ?
0: କହୁଥିଲେ, ଏବେ କହୁନାହାନ୍ତି।
3: ମାନେ
0: ମାନେ ଶିକ୍ଷା ପଦ୍ଧତି ତ ବଦଳି ଯାଇଛି, ସେ ଆଉ କରିବେ କ'ଣ? ମାଟିବଂଶ ଅବଦାନ ତ। ନିଅନ୍ତୁ ଏଇ ପ୍ରାର୍ଥୀପତ୍ରଟା ନିଅନ୍ତୁ,
3: ଏଇଟାକୁ ନିଅ ଫାଇଲରେ ରଖ।
0: ଆସନ୍ତୁ ଆଜ୍ଞା, ବଢ଼ା ହେଇଗଲା।
3: ଆଚ୍ଛା ଚାଲନ୍ତୁ
0: ନିଅନ୍ତୁ, ହାତ ଧୁଅନ୍ତୁ। ଡ୍ରାଇଭର ପାଇଁ ମୁଁ ଦାଣ୍ଡ ଘରେ ବନ୍ଦୋବସ୍ତ କରିଦେଇଛି, ଆମେ ସମସ୍ତେ ଏକା ଘରେ ଖାଇଲେ କିଛି ଆପତ୍ତି ଅଛି?
3: ନାହିଁ ଯେ, ଦେଖନ୍ତୁ ବର୍ତ୍ତମାନ ପରା ମୁଁ ନିର୍ବାଚନ କାମରେ ଆସିଛି, ଅନ୍ ଅଫିସିଆଲ ଡ୍ୟୁଟି।
0: ଆଚ୍ଛା ଆଚ୍ଛା ଠିକ୍ ଅଛି, ତମେ ସବୁ ମଝି ଘରେ ଖାଅ ବୁଝିଲ, ଏ ଘରେ ଏକା ହାକିମ ଆଉ ମୁଁ। ହଉ ଆସନ୍ତୁ ଚାଲନ୍ତୁ।
3: କଥା କ'ଣ କି ମେଜର, ଆମର ଯେତେ ଡେଭଲପମେଣ୍ଟ ୱାର୍କ ସବୁ ଆସୁଛି ତାର ପ୍ରପର ୟୁଟିଲାଇଜେସନ ହେଇପାରୁନି, ସେଥିପାଇଁ ଆମେ ଅସମର୍ଥ।
0: ମାନେ ଅସୁବିଧା କେଉଁଠି ରହିଲା?
3: ରହିଲା ମାନେ ସବୁଠି, ସବୁ କ୍ଷେତ୍ରରେ। ଏଇ ଧରନ୍ତୁ ଟାଇଚୁଙ୍ଗ ଧାନ, ଏଇଟା ଗୋଟେ ଅଧିକା ଅମଳକ୍ଷମ ଧାନ, ମାତ୍ର 90 ଦିନରେ ଏଇଟା ଅମଳ ହୁଏ, ଅଥଚ ତାକୁ ଚାଷୀମାନେ ଗ୍ରହଣ କରିବାକୁ ନାରାଜ। ଫୁଡ୍ ପ୍ରୋବ୍ଲେମ୍ କେମିତି ସଲ୍ଭ ହେବ କହିଲେ?
0: ପ୍ରଥମରେ ଏଜୁକେସନ୍ ଉପରେ ଆପଣଙ୍କୁ ଜୋର ଦେବାକୁ ପଡ଼ିବ।
3: ଆମେ ତ ସ୍କୁଲ ବସାଉଛୁ, ତା ଛଡ଼ା ହେଲ୍ଥ କେୟାର, ନ୍ୟୁଟ୍ରିସନ୍ କେୟାର, ଏମିତିକି ମାଗଣା ଖାଦ୍ୟ, ଟ୍ୟୁବ୍ୱେଲ୍।
0: ଲୋକମାନଙ୍କ ପାଖରେ ସରକାରଙ୍କର ଏଇ ଅନୁଦାନ ଠିକ୍ ଭାବରେ ପହଞ୍ଚି ପାରୁଛି ତ?
3: ଦଟ୍ସ ଅ ପ୍ରୋବ୍ଲେମ୍। ତେବେ ମାନେ ସବୁ ଧୀରେ ଧୀରେ
0: ଛାଡ଼ନ୍ତୁ, ଉଠିବା। ଆପଣ ତ ପ୍ରାୟ କିଛି ଖାଇଲେନି।
3: ଖାଇବା ଆମ ଭାଗ୍ୟରେ କେବେ ଜୁଟେ ନାହିଁ, ଆଜି ଏଠି ତ କାଲି ସେଠି, ପରିବା କ'ଣ ଲୋକେ ଜାଣିନାହାନ୍ତି। ତା ଛଡ଼ା ଏଇ ବ୍ଲକ୍ରେ ଏମିତି ବି ଗାଁ ଅଛି ଯେଉଁଠି ଭାରତ କହିଲେ କ'ଣ ଲୋକ ସେକଥା ବୁଝିପାରନ୍ତିନି।
0: ଆଚ୍ଛା ଆପଣ ଟିକେ ରେଷ୍ଟ ନେବେ
3: ନା? ସମସ୍ତେ ଆସିଗଲେଣି, ବରଂ ଏଇଠି ଗୋଟେ ଆଲୋଚନା ହେଇଯାଉ, ଭଲ ହୁଅନ୍ତା। ଦେଖନ୍ତୁ ଆଜି ହେଉଛି ପ୍ରାର୍ଥୀପତ୍ର ଗ୍ରହଣ କରିବାର ଶେଷ ତାରିଖ, ମାନେ ଏଇ ଧରନ୍ତୁ ଆଉ 2 ଘଣ୍ଟା ବାକି ରହିଲା। ଆପଣମାନଙ୍କ ଭିତରୁ ଆଉ କିଏ?
1: ଆଜ୍ଞା ଏଠି ଆଉ କେହି ନାହାନ୍ତି, ଏକା ତ ବଡ଼ି ମାଷ୍ଟର ଆଉ ନଟିଆ ଆଉ।
3: ଆଗ ନଟ ବାବୁ ଆସନ୍ତୁ। ହଁ ନଟ ବାବୁ, ମୁଁ ଆପଣଙ୍କର ପ୍ରାର୍ଥୀପତ୍ର ପଢ଼ି ଦେଉଛି, ଦେଖନ୍ତୁ ସବୁ ଠିକ୍ ଅଛି କି ନାହିଁ। ନାମ ନଟବର ଷଣ୍ଢ, ବୟସ 45, ପିତା ଗିରିଧାରୀ ଷଣ୍ଢ, ଗ୍ରାମ ମାଣିତିରି, ଶିକ୍ଷା ଗାନ୍ଧିଜୀଙ୍କ ସହିତ, ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମ ପାଇଁ 2 ବର୍ଷ ଅଶ୍ରମ କାରାଦଣ୍ଡ।

0: ଆରେ ତତେ କଣ ମୋ ଡାକ ଶୁଭୁନି? ଏତେ ଡାକିଲେ ପରା ସେଠି ଡାକବାବୁ କଣ ଗୋଟେ ଧରିକି ଆସିଛନ୍ତି, ତା ଡାକୁଛନ୍ତି।
1: କୋଉ ଡାକବାବୁ, ନୂଆ ନା ପୁରୁଣା?
0: ଏ ନୂଆ ଡାକବାବୁ। ମୁଁ ତୋ ବାପା ଯେତେ କହିଲେ ସେ ଚିଠି ତାଙ୍କ ହାତକୁ ଦେଲାନି, କହିଲା ସାଇବା ଆସିଲେ ତାଙ୍କ ହାତକୁ ଦେବି, ଦସ୍ତଖତ ନେବି।
1: ଚାଲ।
2: ହଜୁର ନମସ୍କାର। ଟେଲିଗ୍ରାମଟା ଆସିଥିଲା, ଆପଣ ଦସ୍ତଖତ କରନ୍ତୁ।
1: ଟେଲିଗ୍ରାମ ଆସିଛି, ଯୋଗେଇ ଦିଏ। ମୋତେ କାଲି ଯିବାକୁ ପଡ଼ିବ।
0: କାହିଁକି?
1: ଟେଲିଗ୍ରାମ ଆସିଛି।
0: କିରେ ତୁ ପୁରା ଛୁଟିରେ ଅଛୁ?
1: ହେଲେ କ'ଣ ହେଲା, ଆମ ଚାକିରିଟା ପରା ସେଇଆ, ଛୁଟି କିଏ ଜୋର କରି ନେଇପାରିବେନି।
0: ଆଉ ଇଲେକ୍ସନ କଥା
1: ଯାହା ହେଉଛି ହଉ, ମୁଁ ଫେରି ଆସିଲେ ପୁଣି ବୁଝିବିନି।
0: ସରକାର ହୁକୁମ ହେଇଛି, ଫେରେ ଚାକିରି ଯାକ ଯିବ।
3: ଆରେ ବିଦ୍ୟା, ତୁ ପରା କ'ଣ ଦୁଇ ମାସ ଛୁଟି ଆଣିଥିଲୁ?
1: ହଁ, କିନ୍ତୁ ଟେଲିଗ୍ରାମ ପରା ଆସିଲା। ଭାଉଜଙ୍କୁ ଜିନିଷପତ୍ର ବନ୍ଧାବନ୍ଧି କରିବେ, କାଲି ସକାଳୁ ବାହାରିଯିବି, ହରିପୁର ବିଡ଼ିଓଙ୍କ ଗାଡ଼ି ନେଇ କଟକ ଚାଲିଯିବି।
3: ପୁଣି ଆସିବୁ ପୁଣି କେବେ?
1: କାମ ଶେଷ ହେଲେ ଫେରି ଆସିବି।
3: ତୁ ପୁଣି ଏଇନେ କୁଆଡ଼େ ବାହାରିଲୁ?
1: ଏଇ ଆର ସାହିରୁ ଆସୁଛି।
4: ମୁଁ ତତେ ମନେ ମନେ ଭାରି କରୁଥିଲି ରେ ବାବୁ। ବାହ ବାହ, ଏଇ ଚୌକି ପକା, ଚୌକି ପକା, ଚୌକି ଉପରେ ବସିବ, ଠିଆ ହଉନ ଚୌକିରେ, ବହ ବହ ଚୌକିରେ।
1: ମୁଁ ଏଠି ବସିବାକୁ ଆସିନି।
4: ଆଉ କଣ ପାଇଁ ଆସିଛ ବୁଝିଲୁ ବିଦ୍ୟା? ତୋ ବୋଉଟା ଯାହା ମରିଗଲା, ତୁ ଟିକେ ଦେଖିପାରିଲୁନି। ଯା, ବହୁତ ପୁଣ୍ୟ କରିଥିଲା ସିଏ।
1: କାହିଁ ଚନାନି କାହିଁ,
4: ତା କଥା ଭାବିଲା ବେଳକୁ ମୋ ହୃଦୟଟା ଫାଟି ପଡୁଛି।
1: କାହିଁ ଚନାନି କାହିଁ,
4: ପାଣି ପାଣି ଟିକେ ମଧ୍ୟ,
1: କାହିଁ ଚନାନି କାହିଁ।
4: ଓ ମତେ ଧରରେ, ଆରେ ଘରେ କିଏ ଅଛ, ମତେ ଟିକେ ଧର, ପଡ଼ିଯିବି ପଡ଼ିଯିବି ପଡ଼ିଯିବି। ପବନ ବିଞ୍ଚଣା, ପବନ ବିଞ୍ଚଣା।
5: ଆର ଥର ଆସିଲା ବେଳେ ତୋ କଲିଜା ଭିତରୁ କାଇଁ ଚନାନିକୁ ବାହାର କରି ଆଣିବି।
4: ବିଞ୍ଚଣା ବିଞ୍ଚଣା, ମତେ ଧର, ମତେ ଧର, ପଡ଼ିଯିବି, ଧର ଧର।
6: ଏ ପ୍ରଧାନେ, ଏ ଇଏ ଆମ ଯୋଉ ବିଦ୍ୟା ନୁହ, ସିଏ ଗୋଟେ କ'ଣ ପୁରସ୍କାର ପାଇଛି ବୋଲି ମୁଁ ଶୁଣିଲି। ଏ ହରିପୁରରୁ ଏଇ ତେ ଖବରକାଗଜରେ ତା ଯୋଉ ଫଟୋ ଗୋଟେ ବାହାରିଛି, ସେଥିପାଇଁ କିଣି ଆଣିଲି। ଆରେ ଇଏ ମାଷ୍ଟର ତ ଅଛନ୍ତି, ପଢ଼ିଦେବେ ଆଉ।
3: ମାଷ୍ଟର ବିଦ୍ୟା ପୁରସ୍କାର ପାଇଛି? କଣ ଲେଖା ହେଇଛି ମାଷ୍ଟର? ମାଷ୍ଟର ଟିକେ ପଢ଼ିଲେ ପଢ଼ିଲେ,
7: ଚଷମାଟା ତ ଆଣିନି। ଆଚ୍ଛା ଆଚ୍ଛା, ଦେଖେ
3: ଟିକେ ପଢ଼ ପଢ଼।
7: ସେନାବାହିନୀରେ ଅଭୂତପୂର୍ବ ସାହସିକତା ଯୋଗୁ ତାଙ୍କୁ ସେନାବାହିନୀର ସର୍ବୋଚ୍ଚ ସମ୍ମାନ ଦିଆଯାଇଛି। ମରଣୋତ୍ତର ଭାବେ ସେ ଏହି ପୁରସ୍କାର ପାଇବେ।
3: ମରଣୋତ୍ତର? ଇଏ ମରଣୋତ୍ତର ମାଷ୍ଟର କ'ଣ, କିଛି ବୁଝି ହଉନି।
7: ମାନେ ବହୁବ୍ରିହି ସମାସ, ମରଣ ଉତ୍ତର ହେଲା ମରଣୋତ୍ତର।
3: କିଛି ବୁଝିପାରୁନି।
7: ମାନେ ବିଦ୍ୟା ବୁଢ଼ା ହେଇ ମଲା ପରେ ବି ଇଏ ପୁରସ୍କାର ମିଳୁଥିବ।
3: ଆଚ୍ଛା ଆଚ୍ଛା
8: ପ୍ରଧାନେ, ଓ ପ୍ରଧାନେ, ଚିଠି ଆସିଛି।

0: ବିଦ୍ୟା ଦେଇଛି ପରା ଚିଠି।
1: ଆସ ଆସ ଆସ ଡାକବାବୁ ଆସ।
0: କଣ ମାଛ କରିଛ? ଗଲାଥର ମାଛଟା ଭାରି ସୁଆଦିଆ ହେଇଥିଲା ମ।
1: ନାଇଁ ଇଲିଶି ଶୁଖୁଆ ହେଇଛି।
0: ହଉ ହଉ ହେଲା ହେଲା, ମୁଁ ତାହେଲେ ଚିଠିଟା ପଢ଼ୁଛି। ସତ କୋଟି ପ୍ରଣାମାନନ୍ତର ନିବେଦନ ମିଦମ୍ ବାପା ଜାଣିବେ ମୁଁ ଯୁଦ୍ଧରେ ଯୋଗ ଦେଇଛି। ଏଇନେ ଏଇନେ ଏଇନେ ବର୍ମାରେ ଅଛି 120 ଟଙ୍କା ଦରମା।

ଶୁଣିଲି ନାଟକ କଳା କାଇଁଚ। ବିଭିନ୍ନ ଚରିତ୍ରରେ ଥିଲେ ବଳି ମାଷ୍ଟ୍ରୀ ନୟନ କିଶୋର ମହାନ୍ତି, ଡାକବାବୁ ମାଧବ ଚରଣ ମହାନ୍ତି, ପୁରୋହିତ ପ୍ରିୟନାଥ ମିଶ୍ର, ରାମ ପ୍ରଧାନ, ଭୀମ ସିଂ, ଯୋଗୀ ଗୋପବନ୍ଧୁ ଚୌଧୁରୀ, ନଟବର ଗିରିଶ ଚନ୍ଦ୍ର ନାୟକ, ସାହୁକାର ନିତ୍ୟାନନ୍ଦ ଦାସ, ଶିକ୍ଷକ ମାଧବାନନ୍ଦ କର, ହାକିମ ନିରଞ୍ଜନ ପଟ୍ଟନାୟକ, ଘନଶ୍ୟାମ ସଚ୍ଚିଦାନନ୍ଦ ମହାନ୍ତି, ବିଦ୍ୟାଧର ପ୍ରେମାଞ୍ଜନ ପରିଡ଼ା, ସ୍ୱତନ୍ତ୍ର ଶବ୍ଦ ସଂଯୋଜନା ପାଲା ବ୍ରଜମୋହନ ଦାସ ଏବଂ ସାଥୀ, ସ୍ୱର ମୁରଲୀଧର ସାହୁ, ବିଜୟ କୁମାର ସାହୁ, ହିନ୍ଦୀ ଭାଷାରେ ଘୋଷଣା ସୁରେଶ କୁଲକର୍ଣ୍ଣୀ, ରଚନା ଏବଂ ପ୍ରଯୋଜନା ଦାସରଥୀ ପ୍ରସାଦ ଦାସ, ପ୍ରଯୋଜନାରେ ସହାୟତା ସୁକାନ୍ତ କୁମାର ରଣା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରିଟ ଚଏସ।
4: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକରେ ବଢିଆ।
5: ଅଜଣା ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରିଟ ଚଏସ।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟ ସଂସଦ ପ୍ରଚାର କରିବ ରାତି 9:30। ଏଥିରେ ଆଲୋଚନା ଭର୍ତ୍ତରେ ଶୁଣିବେ ପ୍ରଫେସର ନଟବର ଶତପଥୀଙ୍କର ସ୍ୱତନ୍ତ୍ର ଆଲୋଚନା ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ, କବିତା ଭର୍ତ୍ତରେ ସ୍ୱୟଂବରା ପଟ୍ଟନାୟକଙ୍କ କବିତା, ଗଳ୍ପ ଭର୍ତ୍ତରେ ରବି ପଣ୍ଡାଙ୍କ ଗଳ୍ପ, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପରିବେଷଣ କରିଛନ୍ତି ଭାଗୀରଥୀ ରଥ ଏବଂ ନିରଞ୍ଜନ ସେନାପତି।

0: ଭାଇ
1: ହଁ,
0: ଆଜିର ବିଷୟବସ୍ତୁ କଣ ହବ ଜାଣିଛୁ ନା?
1: କଣ?
0: ମତ୍ୟରେ ଶିବଙ୍କ ଶ୍ମଶାନ ବାସ।
1: ଆଚ୍ଛା ଆଚ୍ଛା।
0: ମହାଭାରତ ରଚିତ।
1: ହଁ,
0: ଶ୍ରୋତା ସମାଜକୁ ନିବେଦନ ହୋଇ
1: କାର୍ଯ୍ୟକ୍ରମ ଆରମ୍ଭ କରିବା।

0: ଆରେ ସାରଳା ଦାସ ମହାଭାରତରେ ବନ ପର୍ବରେ ଲେଖିଛନ୍ତି
1: କଣ,
0: ଯେତେବେଳେ ପାଣ୍ଡବ ମାନେ ବନବାସ କଲେ ବାରାଣସୀ କ୍ଷେତ୍ର ପାଖରେ ଏ ଯୋଉ ହରିଶ୍ଚନ୍ଦ୍ର ଶ୍ମଶାନ ଘାଟ ଅଛି ସେ ସ୍ଥାନରେ ପହଞ୍ଚି ଦେଖିଲେ ଯେ ବିଶ୍ୱନାଥ ଆବିର୍ଭାବ ହୋଇଛନ୍ତି।
1: ଆଚ୍ଛା ଆଚ୍ଛା,
0: ଶିବଙ୍କ ରୂପ ଦେଖି ଯୁଧିଷ୍ଠିର ଆଶ୍ଚର୍ଯ୍ୟ ହୋଇ ପାଶ୍ୱରେ କୁଳଗୁରୁ ବ୍ୟାସ ଥିଲେ, ପଚାରିଲେ ହେ କୁଳଗୁରୁ,
1: ହେ କୁଳଗୁରୁ,
0: ଇଏ ତ ସ୍ୱର୍ଗର ଦେବାଧିଦେବ ମହାଦେବ,
1: ଇଏ ମର୍ତ୍ତ୍ୟକୁ ଆସିଲେ କିପରି,
0: ଏ ମର୍ତ୍ତ୍ୟ ଶ୍ମଶାନରେ କାହିଁକି ବାସ କରିଛନ୍ତି।
1: ଆଚ୍ଛା ଆଚ୍ଛା,
0: ସେତେବେଳେ କହୁଛନ୍ତି ବ୍ୟାସ, ହେ ଯୁଧିଷ୍ଠିର ଟିକେ ମନ ଦେଇ ଶୁଣ।
1: ଆଚ୍ଛା
0: ଗୌ।

0: ଯୁଧିଷ୍ଠିରଙ୍କୁ ବ୍ୟାସ କହୁଛନ୍ତି ହେ ଯୁଧିଷ୍ଠିର ମହାପ୍ରଭୁ ମହାଦେବ କୈଳାସପୁରରେ ପାର୍ବତୀଙ୍କୁ ବିବାହ ହୋଇ ଅନେକ ଦିନ ସେ ସ୍ଥାନରେ ଅବସ୍ଥାପନ କଲେ
1: ଆଚ୍ଛା
0: ଦୁଇଟି ପୁଅ ମଧ୍ୟ ପାଖରେ ରହିଥାନ୍ତି
1: ହଁ
0: ଏଣେ କଣ ହେଇଛି ଜାଣିଛୁ ନା ଭାଇ
1: କଣ
0: ହିମ

0: ଏ ହିମବନ୍ତ ରାଜାର ଯୋଡ଼ିଏ ଝିଅ ଥିଲେ,
1: ହଁ,
0: ପୁଅ ନଥିଲେ।
1: ଆଚ୍ଛା,
0: ଏ ଶିବଙ୍କ ସେବା କରି ସନ୍ତୋଷ କରାଇ,
1: ହଁ,
0: ମହାପ୍ରଭୁଙ୍କ ଦୟାରୁ,
1: ଆଚ୍ଛା,
0: ହିମବନ୍ତର ଗୋଟିଏ ପୁଅଟିଏ ଜନ୍ମ ହେଲା।
1: ହିମବନ୍ତର ପୁଅଟିଏ ଜନ୍ମ ହୋଇଛି।
0: ଯେତେବେଳେ ପୁଅଟିଏ ଜନ୍ମ ହୋଇଛି,
1: ହଁ,
0: ଏ ଚନ୍ଦ୍ରଶେଖରଙ୍କ କୃପାରୁ ଜନ୍ମ ହୋଇଥିବାରୁ ପୁଅର ନାମ ଚନ୍ଦ୍ରଧ୍ୱଜ ବୋଲି ଦେଇଛନ୍ତି।
1: ଚନ୍ଦ୍ରଧ୍ୱଜ ବୋଲି ପୁଅକୁ ନାଁ ଦେଇଛନ୍ତି।
0: ଗିରିରାଜ ସୁତ ନାମ ଦେଲେ ଚନ୍ଦ୍ରଧ୍ୱଜ, କ୍ରମେ କ୍ରମେ ପଞ୍ଚଦଶ ବର୍ଷ
1: ବାଳକ,
0: ଅତଏବ 15 ବର୍ଷ ହୋଇଯାଇଛି ପୁଅକୁ।
1: ଆଚ୍ଛା,
0: ଦିନେ କଣ ହୋଇଛି ଜାଣିଛୁ ନା ଭାଇ?
1: କଣ?

0: ହେ ରାଜା,
1: ବୈବସ୍ପତ ରାଜାଙ୍କୁ ଅଗସ୍ତି କହୁଛନ୍ତି। ହେ ରାଜା,
0: ହେ ରାଜା,
1: ଟିକେ ମଜା କଳହ ଶୁଣନ୍ତୁ।
0: ଆଚ୍ଛା ଆଚ୍ଛା,
1: ଏଇ ଯୋଉ ମାମୁ ଭଣଜା ଖେଳ ଖେଳୁ ଖେଳୁ ଦୁହିଁଙ୍କର ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି।
0: ଆଚ୍ଛା,
1: ରାଗି

0: କାର୍ତ୍ତିକ ଯେତେବେଳେ ଏପରି ଭର୍ସନା କରି କହିଛନ୍ତି
1: ଚନ୍ଦ୍ରଧ୍ୱଜକୁ,
0: ଚନ୍ଦ୍ରଧ୍ୱଜ ମାମୁଁ ସେ ମଧ୍ୟ ରାଗି ଯାଇ କଣ କହିଲେ ଜାଣିଛୁ ନା?
1: କଣ କହିଲେ?
0: ସ୍କନ୍ଦ କଟୁ ପଦ ଚନ୍ଦ୍ରଧ୍ୱଜ ହୃଦ

0: ଭାଇ
1: ହଁ
0: କାର୍ତ୍ତିକେୟ କାନ୍ଦୁଛନ୍ତି ପାର୍ବତୀ ଏ ପତିଙ୍କ ନିନ୍ଦା ସହ୍ୟନକାରୀ ଅଭିମାନରେ କ୍ରୋଧ ହୋଇ ରହିଛନ୍ତି।
1: ଆଚ୍ଛା
0: ଏମିତି ସମୟରେ ମହାଦେବ ଆସି ଯାଇଛନ୍ତି
1: ପହଞ୍ଚି ଯାଇଛନ୍ତି।
0: ଡିବି ଡିବି।

0: ପାର୍ବତୀ କହୁଛନ୍ତି ହେ ପ୍ରାଣନାଥ
1: ଆଚ୍ଛା
0: ଯଦି ଆପଣଙ୍କର କିଛି ସ୍ଥାନ ନାହିଁ କେବଳ ଶ୍ମଶାନ ଖଣ୍ଡି ଅଛି ବୋଲି କହୁଛନ୍ତି ସେ ମଶାଣିରେ ପଛେ ଘର କରିବା
1: କିନ୍ତୁ
0: ଏ ପିତାର ସମ୍ପତ୍ତି ମୋତେ ଲୋଡ଼ା ନାହିଁ ଆହୁରି କଣ କହିଲେ ଭାଇ।

0: ଭାଇ ପାର୍ବତୀଙ୍କର ଏ ଅବସ୍ଥା ଦେଖି ମହାଦେବ ଶଙ୍କର ସହ୍ୟ କରିପାରିଲେ ନାହିଁ, ଗଣେଶଙ୍କୁ ଡାକି କହିଲେ, ବୋଲେ ବାବୁ ତୁମେ ତ ସର୍ବଗୁଣରେ ପଣ୍ଡିତ
1: ପଣ୍ଡିତ
0: ଶ୍ରୀ ଗଣ

ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କରୁଥିଲେ ଭାଗୀରଥୀ ରଥ ଏବଂ ନିରଞ୍ଜନ ସେନାପତି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଷକେ। ତେବେ ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମରୁ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ଏଠି କହି ରଖିବି ଯେ ଗୋଟିଏ ଘଣ୍ଟା ସମୟ ଅବଧି ଭିତରେ ଯେତିକିଟି ଏସ୍ଏମ୍ଏସ୍ ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ଆଜି କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ସ୍ଥାନ ଦେବି। ଯଦି କାହାର ଏସ୍ଏମ୍ଏସ୍ ରହିଯାଏ ମନ ଉଣା ଆଦୌ କରିବେନି, ପରବର୍ତ୍ତୀ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବରେ ଆପଣମାନଙ୍କର ଏସ୍ଏମ୍ଏସ୍ ସ୍ଥାନ ପାଇବ। ତେବେ ଡେରି କରିବେନି, ଦେଖିବା ପ୍ରଥମ ଏସ୍ଏମ୍ଏସ୍ଟି କୋଉଠୁ ଆସିଛି ଆଉ କିଏ ଲେଖିଛନ୍ତି। ରାଇସୁଙ୍ଗୁଡ଼ା ସାଲେପୁର କଟକରୁ ଲେଖିଛନ୍ତି ଆମର ନିୟମିତ ଶ୍ରୋତା ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲୁଟୁନି ଲିଟି ଆଉ ବାପା ଆଉ ବୋଉ। ତେବେ ଆପଣ ସମସ୍ତଙ୍କୁ ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଆଶା କରୁଛୁ। ମହାପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ଭଲରେ ରଖିଥିବେ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଗୋଟିଏ ସୁନ୍ଦର ଗୀତ, ଯେଉଁ ଗୀତଠୁ ଆପଣଙ୍କର କାର୍ଯ୍ୟକ୍ରମ ଆରମ୍ଭ ହେବ, ଚିଠି ଆଇ ହେ ପଙ୍କଜ ଉଦାସଙ୍କର ସୁନ୍ଦର ଅତି ସୁନ୍ଦର ଗୀତ କଥାଚିତ୍ର ନାମ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଲେଖିଛନ୍ତି ପ୍ରଭାକର ପାତ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ପୂଜା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା।

ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ସୁଦାମ ଦେବତା। ଆପଣମାନେ ତ ଆମର ନିୟମିତ ଶ୍ରୋତା, ସବୁବେଳେ ରେଡିଓ ଶୁଣୁଥାନ୍ତି ଆଉ ଆମକୁ ଏମିତି ଏସ୍ଏମ୍ଏସ୍ ଜରିଆରେ ବହୁତ ଭଲ ପାଇବା ଦେଇଛନ୍ତି। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ଏଇ ଆମ ସଂସାର କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ହୈମନ୍ତୀ ଶୁକ୍ଲା ଏବଂ ସାଥୀ। ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି ମିଟୁ ପାତ୍ର ଦୁର୍ଯ୍ୟୋଧନ ପାତ୍ର ସୁଦାମ ଦେବତା ଆପଣମାନେ ତ ଆମର ନିୟମିତ ଶ୍ରୋତା ସବୁବେଳେ ରେଡ଼ିଓ ଶୁଣୁଥାନ୍ତି ଆଉ ଆମକୁ ଏମିତି ଏସ୍ଏମ୍ଏସ୍ ଜରିଆରେ ବହୁତ ଭଲ ପାଇବା ଦେଇଛନ୍ତି ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ଏଇ ଆମ ସଂସାର କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ହୈମନ୍ତୀ ଶୁକ୍ଲା ଏବଂ ସାଥୀ ତେବେ ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା, ସୌରୀ, ମହାସିଂହପୁର ବହୁଗ୍ରାମରୁ ଲେଖିଛନ୍ତି, ଏସ୍ଏମ୍ଏସ୍ ଟି କରିଛନ୍ତି। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଖୁଦାର କଥା ଚିତ୍ରର ଗୋଟିଏ ଗୀତ। କ୍ଷମା କରିବେ ଶ୍ରୋତାବନ୍ଧୁ, ଖୁଦାର କଥା ଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ ପୁଣି ଥରେ କ୍ଷମା ଚାହୁଁଛି। ପରବର୍ତ୍ତୀ ଏସ୍ଏମ୍ଏସ୍ ଟି କରିଛନ୍ତି ନାରାୟଣ ପ୍ରଧାନ, ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ବ୍ରହ୍ମଚାରୀ କଥାଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର।

ଦକ୍ଷିଣକୂଳ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଜୟ ମା ମଙ୍ଗଳା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବାଣିଜ୍ୟ ରାମ ଏବଂ ସ୍ୱାଗତିକା ରଥ।

ଗୋପପୁର ନିଶ୍ଚିନ୍ତ ପଲ୍ଲୀ କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। କିନ୍ତୁ ଆପଣ ଗୀତ ନାଁ କିଛି ଲେଖିନାହାନ୍ତି, ଫିଲ୍ମର ନାଁ କିଛି ଲେଖିନାହାନ୍ତି, ସେଥିପାଇଁ ମୁଁ ଦେଇପାରୁନି। ଆପଣ ଯେତେବେଳେ SMS କରିବେ ଗୀତ ଲେଖିବେ ନିଶ୍ଚିତ, ଆଉ ଫିଲ୍ମର ନାଁ ଲେଖିବାକୁ ଆଦୌ ଭୁଲିବେନି, ତା ସହିତ ନିଜ ଠିକଣା। ତେବେ ବହୁତ ବହୁତ ଧନ୍ୟବାଦ, ଆପଣ ସବୁବେଳେ ଆମର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ। ପରବର୍ତ୍ତୀ SMS-ଟି ଆସିଛି ପାରାଦୀପରୁ, ଲେଖିଛନ୍ତି ଦିଲୀପ ନାୟକ। ଆପଣ ଶୁଣିବାକୁ ଚାହିଁଛନ୍ତି ରେଶମ କି ଡୋରୀ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତଟିଏ। ଯେହେତୁ ରାକ୍ଷୀ ପାଖେଇ ଆସିଲାଣି, ସେଇଥିପାଇଁ ବୋଧେ ଆପଣ ଦେଇଛନ୍ତି ଆପଣଙ୍କ ଭଉଣୀ ପାଇଁ। ଗୀତଟିକୁ ଗାଇଛନ୍ତି ସୁମନ କଲ୍ୟାଣପୁର।

ଆଉ ଗୋଟିଏ ସମସ୍ୟା ଆସିଛି ଦିଓସାହି କାଦୁଆପଡ଼ା ଜଗତସିଂହପୁର ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଶ୍ରୋତାବନ୍ଧୁ ଆପଣମାନେ ସବୁବେଳେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଏସ୍ଏମ୍ଏସ୍ ଜରିଆରେ ଆପଣଙ୍କ ପସନ୍ଦର ଗୀତ ଆମ ପାଖକୁ ଲେଖି ପଠାଉଛନ୍ତି। ଆଜି ବି ସେମିତି ଲେଖିଛନ୍ତି, ମନ କଥା ଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଆପଣମାନେ ଅନୁରୋଧ କରିଛନ୍ତି। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ। ଶ୍ରୋତାବନ୍ଧୁ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଝରଣା ବେହେରା ଏବଂ ଅରୁଣ କୁମାର ବେହେରା ଲେଖିଛନ୍ତି ଘାସିପୁର ଜେନାପୁର ଯାଜପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଭକ୍ତ ସାଲବେଗ କଥାଚିତ୍ରର ଗୋଟିଏ ଗୀତ ଯାହାକୁ ଗାଇଛନ୍ତି ଭିକାରୀ ଚରଣ ବଳ। ବହୁତ ସୁନ୍ଦର ଗୀତଟିଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ତ୍ତମାନ ମାଉସୀ ମାଙ୍କ ଘରେ। ତେବେ ଶ୍ରୋତା ବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ, ଆମେ ବି ଶୁଣୁଛୁ।

ଆଉ ଗୋଟିଏ SMS ଆସିଛି ସୋମନାଥ ସାହୁଙ୍କର ଜିଗ୍ରାନ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାର୍, ଆପଣ ଯେତିକି ଆମର ଆନାଉନ୍ସରମାନଙ୍କ ନାଁ ଲେଖିଛନ୍ତି, ଯେତିକି ସାର୍ମାନଙ୍କ ନାଁ ଲେଖିଛନ୍ତି, ପଢ଼ିବା କଷ୍ଟ, ବହୁତ ସମୟ ପଳେଇବ, କିନ୍ତୁ ବହୁତ ବହୁତ ଧନ୍ୟବାଦ। ଆପଣ ସବୁବେଳେ ଆମର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ, ଏମିତି ଭଲ ପାଇବା ଦେଉଥାନ୍ତୁ। ଆପଣଙ୍କର ପସନ୍ଦର କଥାଚିତ୍ର ସ୍ୱପ୍ନ ବଣିକ ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ।

ବୈରାଗ କଥା ଚିତ୍ରରେ କଣ୍ଠଦାନ କରିଛନ୍ତି ମହମ୍ମଦ ରଫି ଓ ଆଶା ଭୋଁସଲେ। ଗୀତଟିକୁ ଶୁଣିବା ପାଇଁ ଇଚ୍ଛା କରିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁର। ଆପଣଙ୍କର ପସନ୍ଦର ଗୀତ ଆପଣ ବୈରାଗ ଆଉ ଗୀତ ମଧ୍ୟ ବୈରାଗ ହିଁ ବାଛିଛନ୍ତି। ତେବେ ଆପଣଙ୍କ ପସନ୍ଦର ଗୀତଟିକୁ ଆପଣମାନେ ଶୁଣି ନିଅନ୍ତୁ।

ଆଉ ଗୋଟିଏ ସମସ୍ୟା ଆସିଛି ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି ନରେନ୍ଦ୍ର ମହାକୁଡ଼ା ଆପଣ ବନ୍ଧୁ ମହାନ୍ତି କଥାଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହୁଁଛନ୍ତି ପ୍ରଫୁଲ୍ଲକରଙ୍କ କଣ୍ଠରେ ସୁନ୍ଦର ଗୀତଟିଏ ବାଛିଛନ୍ତି ଏବେ ରଥଯାତ୍ରାର ମାହୋଲ ଶୁଣି ନିଅନ୍ତୁ ଆପଣଙ୍କ ପସନ୍ଦର ଗୀତ

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ଲେଖିଛନ୍ତି ମଞ୍ଜୁନାନୀ ମୃତ୍ୟୁଞ୍ଜୟ ଜାଗେନ୍ସେନୀ, କେନ୍ଦ୍ରାପଡ଼ା ପାଟକୁରା ଟିକନପୁରରୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ବାହୁଡ଼ି ମୋ ଜଗାବଳିଆ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ଇରା ମହାନ୍ତି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ବାଙ୍କୀରୁ ଲେଖିଛନ୍ତି ଦୁର୍ଗା ଏବଂ ମୀରା ଆପଣ ଶୁଣିବାକୁ ଚାହିଁଛନ୍ତି କାବେରୀ କଥାଚିତ୍ରର ଗୋଟିଏ ଗୀତ ସେହିଭଳି ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି କାନ୍ଥଲ ଆଠଗଡ଼ରୁ ଲେଖିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳ ଏବଂ ମାମଲି ଆପଣ ମଧ୍ୟ ଶୁଣିବାକୁ ଚାହିଁଛନ୍ତି କାବେରୀ କଥାଚିତ୍ରର ଗୋଟିଏ ଗୀତ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଆପଣ ସବୁବେଳେ ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆମକୁ ଏସ୍ଏମ୍ଏସ୍ ଜରିଆରେ ବହୁତ ଭଲ ପାଇବା ଦେଉଥାନ୍ତୁ ତେବେ ଚନ୍ଦ୍ରାଣୀ ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ କାବେରୀ କଥା ଚିତ୍ରର ଏହି ସୁନ୍ଦର ଗୀତଟିଏ।

ନିଆଳି ମାଧବରୁ ଲେଖିଛନ୍ତି ଜିତେନ୍ଦ୍ର। ଆପଣ ଲେଖିଛନ୍ତି ଖୁଦ୍ଦାର କଥା ଚିତ୍ରର ଗୋଟିଏ ଗୀତ ଶୁଣିବା ପାଇଁ ଆମ ପାଖକୁ ଲେଖି ପଠାଇଛନ୍ତି, କିନ୍ତୁ କହି ରଖିଛି ଖୁଦ୍ଦାର କଥା ଚିତ୍ରର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତା ବନ୍ଧୁ। ପରବର୍ତ୍ତୀ SMS-ଟି ଆସିଛି ଭୂୟାବାସ ଗୁଆମାଳ ଭଦ୍ରକରୁ, ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ରଙ୍ଗିଲା କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ହରିହରନ୍ ଏବଂ ସ୍ୱର୍ଣ୍ଣଲତା।

କାର୍ଯ୍ୟକ୍ରମ ଶେଷରେ ବାଙ୍କେରୁ ଲେଖିଛନ୍ତି ଟୁକୁ ଏବଂ ଲିଜା। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ଦିଲ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ।

ନାରୀ ଯାହାର ପରିଭାଷା ପରିବ୍ୟାପ୍ତ, ଯାହାର ହୃଦୟ ସାଗର ଭଳି ବିଶାଳ, ଯିଏ ଆକାଶଠାରୁ ଉଦାର, ଧରିତ୍ରୀ ଭଳି ସହନଶୀଳ, ନାରୀ ଯିଏ ଶତ୍ରୁହୀନ, ଯାହାର ମନରେ ଦୟା କ୍ଷମା କରୁଣାର ବିଶାଳ ଭଣ୍ଡାର, ତ୍ୟାଗ ତିତିକ୍ଷାର ମୂର୍ତ୍ତିମନ୍ତ ପ୍ରତୀକ, ନାରୀ ଈଶ୍ୱରଙ୍କର ବରଦାନ, ଯାହାର ଗରିମା ଅବର୍ଣ୍ଣନୀୟ, ପୁରୁଷର ମନ ଜାଣି ତାକୁ ଖାଦ୍ୟ ପରିଶି ଦେଲାବେଳେ ସେ ଅନ୍ନପୂର୍ଣ୍ଣା, ପୁଣି ଅନ୍ୟାୟ ବିରୁଦ୍ଧରେ ଲଢ଼ିଲା ବେଳେ ସେ ଦୁର୍ଗା, ବିଦ୍ୟା ପ୍ରଦାନ କରି ମଣିଷକୁ ମଣିଷ ପରି ଗଢ଼ି ତୋଳିବାରେ ସେ ସରସ୍ୱତୀ ରୂପେ ନିଜର ଭୂମିକାକୁ ସୁଚାରୁ ରୂପେ ତୁଲାଇଥାଏ। ତେବେ ସମୟ ସହିତ ତାଳ ଦେଇ ହୁଏତ ବଦଳି ଯାଇଛି ତାର ସ୍ଥିତି, କିନ୍ତୁ ବଦଳି ନାହିଁ ତାର ଭୂମିକା କର୍ତ୍ତବ୍ୟ। ପୁରାଣ ଯୁଗରେ ତାର ସ୍ଥିତି ଥିଲା ବେଶ ସୁଦୃଢ଼, ହେଲେ ଧୀରେ ଧୀରେ ସମୟ ବଦଳିଗଲା, ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଘଟିଲା, ଘର କୋଣରେ ସେ ଆବଦ୍ଧ ହୋଇ ରହିଗଲା, କିନ୍ତୁ ପୁଣି ଥରେ ସମୟର ସ୍ରୋତରେ ସେ ନୂତନ ଆଲୋକରେ ଉଦ୍ଭାସିତ ହୋଇ ନିଜର ସ୍ଥିତିକୁ ନେଇ ଜାଗ୍ରତ ହେଲା। ଅନ୍ଧାରର ଶୃଙ୍ଖଳ ଛିଣ୍ଡାଇ ସେ ନିଜର ଗରିମା ଦକ୍ଷତାକୁ ସମାଜର ପ୍ରତିକ୍ଷେତ୍ରରେ ପ୍ରତିପାଦିତ କଲା, ଯେମିତିକି ଗଣମାଧ୍ୟମରେ ମଧ୍ୟ ନିଜର ଉପସ୍ଥିତି ଜାହିର କଲା। ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ସେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ନିଜର ଭୂମିକାକୁ ନିଖୁଣ ଭାବେ ତୁଲାଇବାର ପ୍ରୟାସ କଲା। ତେବେ ଏହି ପରିପ୍ରେକ୍ଷୀରେ ଆଜି ଆମର ଆଲୋଚନାର ବିଷୟ ରହିଛି ଗଣମାଧ୍ୟମରେ ନାରୀ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଭକ୍ତିଲତା ମହାନ୍ତି।

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସମାଜର ଦର୍ପଣ, ଯେଉଁଥିରେ ପ୍ରତିଫଳିତ ହୁଏ ସମାଜର ପ୍ରତିଟି ସତ୍ୟ। ସମାଜର ପରିବର୍ତ୍ତନ ଓ ବିକାଶରେ ଏହାର ଭୂମିକା ଅନନ୍ୟ। ବିଗତ କିଛି ଦଶନ୍ଧି ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି, ତାହା ହେଉଛି ନାରୀର ସଶକ୍ତ ଓ ଗୌରବମୟ ଉପସ୍ଥିତି। ପୂର୍ବରୁ ଗଣମାଧ୍ୟମକୁ କେବଳ ପୁରୁଷ କୈନ୍ଦ୍ରିକ ଭାବେ ଭାବି ନିଆଯାଉଥିଲା, ମାତ୍ର ଆଜି ନାରୀ ତା'ର ସାହସ, ତା'ର ଦକ୍ଷତା, ତା'ର ବୁଦ୍ଧିମତା ଏସବୁ ଦ୍ୱାରା ପ୍ରତିପାଦିତ କରିଛି ଯେ ସେ ଗଣମାଧ୍ୟମରେ ନିଜର ବଳିଷ୍ଠ ଉପସ୍ଥାପନା ଜାହିର କରିପାରିଛି, ଆଉ ସେଥିପାଇଁ ସେ ସୃଷ୍ଟି କରିଛି ଏକ ସୁସ୍ଥ ଓ ଆଦର୍ଶ ପରମ୍ପରା। ତେବେ ଏହା ପୂର୍ବରୁ ମୁଁ ଗୋଟେ କଥା କହି ରଖୁଛି, ଏସବୁ ଗଣମାଧ୍ୟମ ଯୁଗରେ ବା ଗଣମାଧ୍ୟମରେ ପାଦ ଦେବା, ଗୋଟିଏ ସାମାଜିକ ସ୍ୱୀକୃତି ପାଇବା, ତାହା ଗୋଟିଏ ବଡ଼ ଦୁରୁହ ବ୍ୟାପାର ଥିଲା। ତେବେ ଗଣମାଧ୍ୟମରେ ନାରୀର ସ୍ଥିତି, ବିକାଶ ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ କହି ରଖେ, ନାରୀ ସମ୍ପର୍କରେ ସାଧାରଣ ଲୋକଙ୍କ ମାନସିକତା। ସାଧାରଣ ଲୋକଟିଏ ନାରୀଟିକୁ ଭାବନ୍ତି ଅବଳା, ଦୁର୍ବଳା, ବିନା ଆଶ୍ରୟରେ ସେମାନେ ବଞ୍ଚିପାରନ୍ତି ନାହିଁ। କଥାରେ କୁହାଯାଏ, କବିତା, ବନିତା, ଲତା ଏମାନେ ବିନା ଆଶ୍ରୟରେ ବଞ୍ଚିପାରନ୍ତିନି। ହଁ, କଥାଟା ଏଇଆ ଯେ ଏକ ଦୃଢ଼ ଆଶ୍ରୟକୁ ବା ଏକ ଦୃଢ଼ ଆଦର୍ଶକୁ ନାରୀଟିଏ ନିଷ୍ଠାର ସହ ଜାବୁଡ଼ି ଧରିଥାଏ। ସେଥିପାଇଁ ଅନେକ ସମୟରେ ଦେଖାଯାଏ, ଯଦି ବିପଥଗାମୀ ପୁରୁଷ ବା ସମାଜକୁ ଦିଗ୍ଦର୍ଶନ ଦେବାକୁ ହୁଏ, ତେବେ ନାରୀ ହିଁ ପ୍ରଥମେ ପାଦ ବଢ଼ାଇଥାଏ। ତେଣୁ ନାରୀ ହେଉଛି ଅସୀମ ଶକ୍ତିର ଆଧାର। କୁହାଯାଏ, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ଏହା କେବଳ ଏକ ବାକ୍ୟ ନୁହେଁ, ଭାରତୀୟ ସଂସ୍କୃତିର ଚିରନ୍ତନ ଦର୍ଶନ, ଯେଉଁଠି ଆମ ପରମ୍ପରାରେ ନାରୀକୁ ମା, ସୃଷ୍ଟିକର୍ତ୍ତୀ, ଜଗଦ୍ଧତ୍ରୀ, ବିଦ୍ୟାର ଦେବୀ, ଶକ୍ତିର ପ୍ରତୀକ ଏମିତି ଭାବେ ପୂଜା କରାଯାଏ। ନାରୀ ପୂଜାରେ ଦେବତାମାନେ ପ୍ରୀତ ହୁଅନ୍ତି। କାରଣ କ'ଣ ନା, ଆମର ସାଧାରଣତଃ ଦେବ, ମାନବ, ଦାନବ ଏମିତି ଗଣନା କରାଯାଇଥାଏ, ଏବଂ ସବୁ ଗଣଙ୍କ ମଧ୍ୟରେ ଦେବଗଣଙ୍କର ସ୍ଥାନ ହେଉଛି ସର୍ବୋଚ୍ଚ। ଯେହେତୁ ଦେବତାମାନେ ମଧ୍ୟ ନାରୀ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି, ପ୍ରୀତ ହୋଇଥାନ୍ତି, ତେଣୁ ନାରୀ ହିଁ ପ୍ରତ୍ୟେକଙ୍କର ସମ୍ମାନାସ୍ପଦ, ଅର୍ଥାତ୍ ଦେବତାମାନେ ମଧ୍ୟ ନାରୀଙ୍କୁ ସମ୍ମାନ କରିଥାନ୍ତି। ନାରୀ ହେଉଛି ପରିବାର, ସମାଜ ଓ ରାଷ୍ଟ୍ରର ମୂଳ ଶକ୍ତି। ସୂଚନା ଓ ପ୍ରଯୁକ୍ତିର ଯୁଗ ହେଉଛି ଏହା। ଏଥିରେ ଗଣମାଧ୍ୟମରେ ନାରୀର ଭୂମିକା ଦୁଇ ପ୍ରକାର। କେମିତି ନା, ଗଣମାଧ୍ୟମରେ କାର୍ଯ୍ୟରତ ନାରୀ ଗୋଟେ ପ୍ରକାର, ଆଉ ଗଣମାଧ୍ୟମରେ ନାରୀର ଚିତ୍ରଣ ସେ ଗୋଟେ ଅଲଗା ପ୍ରକାର। ତେବେ ଆମେ ପ୍ରଥମେ

ଆଲୋଚନା କରିବା ଗଣମାଧ୍ୟମରେ କାର୍ଯ୍ୟରତ ନାରୀ କେମିତି ଗଣମାଧ୍ୟମକୁ ନାରୀଟିଏ କାର୍ଯ୍ୟ କରିବାକୁ ଆସିଲା ଏବଂ ତାକୁ କ'ଣ ଆହ୍ୱାନ ଥିଲା ଯେ ସେ ଏଥିରେ ପ୍ରବେଶ କରିଲା ଆଉ ପ୍ରବେଶ କରିବା ପରେ ସେ କି କି କଷ୍ଟ ବା କି କି ମାନସିକ ସନ୍ତୁଳନ ବା କି ପ୍ରକାରର ମାନସିକତା ନେଇକି ସେ ଗତି କରିଥିଲା ଏବଂ ଶେଷରେ ସେ କେମିତି ପ୍ରଗତିମୂଳକ ରାସ୍ତାରେ ଯାଇ ପରମ୍ପରାକୁ ନୂଆ ରୂପରେଖ ଦେଇଛି। ତେବେ ଆସନ୍ତୁ ଆଲୋଚନା କରିବା ସାମ୍ବାଦିକତା ଓ ଗଣମାଧ୍ୟମ କ୍ଷେତ୍ରକୁ ନାରୀମାନଙ୍କର ପ୍ରବେଶ ଏତେ ସହଜ ନଥିଲା। ସମାଜର ରୂଢ଼ିବାଦୀ ଚିନ୍ତାଧାରାକୁ ଭାଙ୍ଗି କିଛି ସାହସୀ ମହିଳା ପ୍ରଥମେ ଏ କ୍ଷେତ୍ରରେ ପାଦ ଦେଇଥିଲେ। ଆମେ ଯଦି ପୁରାତନ ଯୁଗକୁ ଯିବା ତେବେ ଦେଖିବା ଯେ ସମୟ ସହିତ ସେ ଉତ୍ଥାନ ଓ ପତନ ଅନେକ ପର୍ଯ୍ୟାୟ ଦେଇ ଗତି କରିଛି। ବୈଦିକ ଯୁଗରେ ଭାରତୀୟ ନାରୀ ଶିକ୍ଷିତ ସ୍ୱାଧୀନ ଓ ସମ୍ମାନିତ ଥିଲେ। ଗାର୍ଗୀ ମୈତ୍ରେୟୀ ଦାର୍ଶନିକ ସଭାରେ ଋଷିମାନଙ୍କ ସହ ତର୍କ କରୁଥିଲେ। ସେତେବେଳେ ନାରୀଙ୍କ ପାଇଁ ଜ୍ଞାନ ଚିନ୍ତନ ଓ ସାମାଜିକ ସହଭାଗିତାର ଦ୍ୱାର ଖୋଲା ଥିଲା। ମାତ୍ର ଇତିହାସର ଦୀର୍ଘ ଯାତ୍ରାରେ ନାରୀଙ୍କ ସ୍ଥିତି ସବୁବେଳେ ସମାନ ରହିନାହିଁ। ମୌର୍ଯ୍ୟ ଯୁଗରେ ଦେଖିବାକୁ ଗଲେ ଚନ୍ଦ୍ରଗୁପ୍ତଙ୍କ ସମୟରେ ଚାଣକ୍ୟ ସେତେବେଳେ ସତରୂପା ବୋଲି ଜଣେ ନାରୀଙ୍କୁ ସେ ସାମ୍ବାଦିକତା ପାଇଁ ନିଯୁକ୍ତି କରିଥିଲେ ଏବଂ ସେ ସତରୂପା ସାମ୍ବାଦିକତାକୁ ନିଷ୍ଠାର ସହିତ ତୁଲେଇକି ସେ ସେଥିରେ ନିଜର ଜୀବନକୁ ବାଜି ଲଗାଇ ଦେଇଥିଲେ। ଆଉ ସାମ୍ବାଦିକତାର ମୂଳ କାରଣ କ'ଣ ଥିଲା? ତାଙ୍କ ସ୍ୱାମୀଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ଏବଂ ତାଙ୍କ ସ୍ୱାମୀଙ୍କ ପ୍ରତି ଯେଉଁ ଅନ୍ୟାୟ ହୋଇଥିଲା ତାହା ଥିଲା ରାଷ୍ଟ୍ରକୁ ନେଇକି ମଧ୍ୟ। ତେଣୁ ଉଭୟ ରାଷ୍ଟ୍ର ବ୍ୟକ୍ତି ଏବଂ ସମାଜ ପାଇଁ ଜଣେ ନାରୀ ସର୍ବଦା ତାର ମଙ୍ଗଳ କାମନା ହିଁ କରିଥାଏ, ଏଥିରୁ ତାହା ପ୍ରମାଣ ମିଳେ। ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଏହି ସମାଜର ମଙ୍ଗଳ ପାଇଁ ହିଁ ନାରୀ ପ୍ରବେଶ କରିଛି। ସମ୍ବାଦପତ୍ର, ରେଡିଓ, ଦୂରଦର୍ଶନ, ଚଳଚ୍ଚିତ୍ର, ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଏସବୁରେ ଆଜି ନାରୀଙ୍କ ଚିନ୍ତାଧାରା, ପ୍ରତିଭା, ସଂଘର୍ଷ ଓ ସଫଳତା ସମଗ୍ର ବିଶ୍ୱରେ ପହଞ୍ଚପାରିଛି। ସେହି ମୌର୍ଯ୍ୟ ଯୁଗର କଥା, ରାଜା ଧନନନ୍ଦଙ୍କ ଝିଅ ତଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପତ୍ନୀ ରାଣୀ ଦୁର୍ଦ୍ଧରା, ଅହଲ୍ୟାବାଈ ହୋଲକର, ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ପ୍ରମାଣିତ କରିଛନ୍ତି ନାରୀ କେବଳ ପରିବାରର ନୁହେଁ, ଆବଶ୍ୟକ ସମୟରେ ଓ ସୁଯୋଗ ମିଳିଲେ ସମଗ୍ର ରାଷ୍ଟ୍ରରେ ବି ସେ ନେତୃତ୍ୱ ନେଇପାରେ। 19ଶ ଶତାବ୍ଦୀର କଥା, ଭାରତରେ ସମାଜ ସଂସ୍କାରର ନୂଆ ଜାଗରଣ ଆରମ୍ଭ ହେଲା। ରାଜା ରାମମୋହନ ରାୟ ସତୀପ୍ରଥା ବିରୋଧରେ ସଂଗ୍ରାମ କଲେ। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ବିଧବା ବିବାହ ଓ ନାରୀ ଶିକ୍ଷାର ପକ୍ଷରେ ଛିଡ଼ା ହେଲେ। ଏହି ସଂସ୍କାର ଆନ୍ଦୋଳନରେ ଭାରତୀୟ ନାରୀଙ୍କ ନୂଆ ଯୁଗର ଶୁଭାରମ୍ଭ ହେଲା। ସ୍ୱାଧୀନତା ସଂଗ୍ରାମରେ ମହିଳାଙ୍କ ଭୂମିକା ଅବିସ୍କରଣୀୟ। ସରୋଜିନୀ ନାଇଡୁ, ଅରୁଣା ଆସଫ ଅଲି, କସ୍ତୁରବା ଗାନ୍ଧୀଙ୍କ ସହ ଓଡ଼ିଶାର ରମା ଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ ଓ ପାର୍ବତୀ ଗିରି ଘରୁ ବାହାରି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ତାଛଡ଼ା ଓଡ଼ିଶାର ପ୍ରଥମ ମହିଳା ସମ୍ପାଦିକା ଭାବେ ରେବା ରାୟ ସେତେବେଳେ ନୂତନ ଭାବେ ନିଜସ୍ୱ ପରିଚିତି ସୃଷ୍ଟି କରିଥିଲେ। 1892 ସେ ଆଶା ନାମକ ଏକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ମହିଳା ସାମ୍ବାଦିକତାର ମୂଳଦୁଆ ସ୍ଥାପନ କରିଥିଲେ। ନାରୀମାନେ ଘରର ଚାରିକାନ୍ଥ ଭିତରୁ ବାହାରି ଆଜି ସାମ୍ବାଦିକ, ସମ୍ବାଦ ପାଠିକା, ସମ୍ପାଦିକା, ଉପସ୍ଥାପିକା, ଲେଖିକା, ଚଳଚ୍ଚିତ୍ର ନିର୍ମାଣକର୍ତ୍ତୀ, ଫଟୋ ସାମ୍ବାଦିକ, ଡିଜିଟାଲ୍ ବିଷୟବସ୍ତୁ ନିର୍ମାତ୍ରୀ ଭାବେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଅନେକ ମହିଳା ନିର୍ଭୀକ ଭାବରେ ଯୁଦ୍ଧ, ବନ୍ୟା, ବାତ୍ୟା ଏବଂ ଜରୁରୀକାଳୀନ ସମୟରେ ସେଠାରେ ଉପସ୍ଥିତ ହୋଇ ସାହସର ସହିତ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ବର୍ତ୍ତମାନ କୁହାଯାଉଛି ରିପୋର୍ଟର ବା ଖବର ସଂଗ୍ରହକାରୀ। ଯେଉଁମାନେ ଦିନ ଏବଂ ରାତିକୁ ଏକ କରି କୌଣସି ସମୟକୁ ଖାତିର ନ କରି ନିଷ୍ଠାର ସହିତ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଏବଂ ସମାଜରେ ନିଜର ସ୍ୱତନ୍ତ୍ର ପରିଚିତି ହାସଲ କରିପାରିଛନ୍ତି। ଜାତୀୟ ସ୍ତରର ସୁଖ୍ୟାତି ଅର୍ଜନ କରିଥିବା ବିଭିନ୍ନ ଭାଷାର ଓ ବିଭିନ୍ନ ରାଜ୍ୟର ସାମ୍ବାଦିକଙ୍କ ତାଲିକା ଏବେ ବେଶ୍ ଲମ୍ବା। ତେବେ କେବଳ ସେତିକି ନୁହେଁ, ସରକାରୀ ଓ ବେସରକାରୀ ବିଭିନ୍ନ ସଂସ୍ଥାର ସମ୍ପାଦକ ଓ ନିର୍ଦ୍ଦେଶକ ପଦବୀ ମଣ୍ଡନ କରି ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ମଧ୍ୟ ହାସଲ କରିଛନ୍ତି। ଗଣମାଧ୍ୟମରେ ନାରୀର ଏହି ସକ୍ରିୟତା ସମାଜରେ ଏକ ସୁସ୍ଥ ଏବଂ ସନ୍ତୁଳିତ ପରମ୍ପରା ଗଢ଼ିବାରେ ସାହାଯ୍ୟ କରିଛି। ଅନେକ ନାରୀ ଅଛନ୍ତି ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷରେ ରହି ବିଭିନ୍ନ ଟେକ୍ନୋଲୋଜିକାଲ କାମ କରିବାରେ ସିଦ୍ଧହସ୍ତ ହେଉଛନ୍ତି। ଏହି ସମ୍ବାଦକୁ ବା ଏହି ଗଣମାଧ୍ୟମରେ ଯେଉଁ ନାରୀମାନେ କାମ କରୁଛନ୍ତି ପରୋକ୍ଷରେ ରହି, ସେମାନେ ପ୍ରତ୍ୟକ୍ଷରେ ଦେଖାଯାଉନଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ଏ ସମସ୍ତ ସଫଳତାର ପଛରେ ରହିଛି ବୋଲି ଅନୁମାନ କରାଯାଇପାରେ। ଜଣେ ନାରୀ ହିଁ ଅନ୍ୟ ଜଣେ ନାରୀର ଦୁଃଖ ଓ ସମସ୍ୟାକୁ ଅଧିକ ସମ୍ବେଦନଶୀଳତାର ସହ ବୁଝିପାରିଥାଏ। ଗଣମାଧ୍ୟମରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ହେବା ଫଳରେ କନ୍ୟା ଭ୍ରୂଣ ହତ୍ୟା,
ଯୌତୁକ ନିର୍ଯାତନା

ନିର୍ଯାତନା ଏବଂ କର୍ମକ୍ଷେତ୍ରରେ ଶୋଷଣ ଭଳି ପ୍ରସଙ୍ଗଗୁଡ଼ିକ ଅଧିକ ଗୁରୁତ୍ୱ ପାଉଛି। ଏହାଛଡ଼ା ଗଣମାଧ୍ୟମ ନାରୀଙ୍କ ସଫଳତାକୁ ସମାଜ ସମ୍ମୁଖରେ ଆଣିବାରେ ବିଶେଷ ଭୂମିକା ନିଭାଉଛି। ଉଦାହରଣ ସ୍ୱରୂପ ଭାରତର ମହାକାଶ ବିଜ୍ଞାନୀ ଯେମିତି କଳ୍ପନା ଚାଓଲା, ସୁନିତା ୱିଲିୟମ୍ସ, କ୍ରୀଡ଼ାବିତ୍ ଦୂତି ଚାନ୍ଦ, ଏମିତି ଅନେକ ସାମାଜିକ କର୍ମୀମାନଙ୍କର ସଫଳତା ମଧ୍ୟ ଗଣମାଧ୍ୟମ ଆଣି ଘରେ ଘରେ ପହଞ୍ଚାଇଛି। ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ଓ ଭାରତର ବକ୍ସିଂ ଚାମ୍ପିୟନ୍ ମେରିକମ୍, ବବିତା ଫୋଗତ, ଗୀତା ଫୋଗତଙ୍କ ସଫଳତା ଲକ୍ଷ ଲକ୍ଷ ଝିଅଙ୍କୁ ପ୍ରେରଣା ଯୋଗାଉଛି। ସେହିପରି ଆମର ଏଭରେଷ୍ଟ ବିଜେତା, ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ଜୀବନ କାହାଣୀ ମଧ୍ୟ ଆଜି ଯୁବପିଢ଼ିକୁ ସ୍ୱପ୍ନ ଦେଖିବା ଓ ପରିଶ୍ରମକୁ ସାକାର କରିବାକୁ ପ୍ରେରିତ କରେ। ଏହା ସହିତ ଗଣମାଧ୍ୟମ ନାରୀ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ, ଯୌତୁକ ପ୍ରଥା ବିରୋଧ, ନାରୀ ଅଧିକାର, ସ୍ୱାବଲମ୍ବନ ଭଳି ବିଭିନ୍ନ ସାମାଜିକ ବିଷୟରେ ଜନସଚେତନତା ସୃଷ୍ଟି କରୁଛି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା, ପ୍ରଚାର ଓ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଲୋକମାନଙ୍କ ମନରେ ନାରୀଙ୍କ ପ୍ରତି ସମ୍ମାନ ଓ ସମାନତାର ଭାବନା ବୃଦ୍ଧି ପାଉଛି। ସ୍ୱୟଂ ସହାୟକ ଗୋଷ୍ଠୀ, କ୍ରୀଡ଼ା, କଳା ଓ ରାଜନୀତି କ୍ଷେତ୍ରରେ ଓଡ଼ିଆ ନାରୀମାନଙ୍କର ସଫଳତାର କାହାଣୀକୁ ଗଣମାଧ୍ୟମ ସର୍ବଦା ପ୍ରାଧାନ୍ୟ ଦେଇଆସିଛି। ଏହା ସମାଜର ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଉଛି। ସମସ୍ତ ପ୍ରକାର ପ୍ରଗତି ଓ ଉନ୍ନତି ସତ୍ତ୍ୱେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ କିଛି ଆହ୍ୱାନର ସାମ୍ନା କରିବାକୁ ପଡ଼ିଥାଏ, ଯେମିତି ନିରାପତ୍ତା ଓ କାର୍ଯ୍ୟକ୍ଷେତ୍ରରେ ପରିବେଶ ଆଉ ପାତର ଅନ୍ତର, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବା ଏବଂ ଫିଲ୍ଡ ରିପୋର୍ଟିଂ ସମୟରେ ନିରାପତ୍ତା ଏକ ବଡ଼ ଚିନ୍ତା। ବେଳେବେଳେ ନାରୀମାନେ ଭିଡ଼ ଭିତରେ ଫସିଯାଇଥାନ୍ତି ଏବଂ ରିପୋର୍ଟ ଆଣିବା ସମୟରେ ବେଳେବେଳେ ଅଶ୍ଳୀଳ ଇଙ୍ଗିତର ମଧ୍ୟ ସାମ୍ନା କରିଥାନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ସମସ୍ତ ନକାରାତ୍ମକ ଦିଗକୁ ପରିତ୍ୟାଗ କରି ସକାରାତ୍ମକ ଦିଗରେ ଆଗକୁ ବଢ଼ିବାର ନାଁ ହେଉଛି ନାରୀ। କେତେକ କ୍ଷେତ୍ରରେ ପୁରୁଷ ପ୍ରଧାନ ଚିନ୍ତାଧାରା ଯୋଗୁଁ ନାରୀମାନଙ୍କୁ ନିଷ୍ପତ୍ତି ନେବା ପଦବୀକୁ ଯିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼େ। ଡିଜିଟାଲ ପ୍ଲାଟଫର୍ମରେ ଆଜିକାଲି ମହିଳା ସାମ୍ବାଦିକମାନେ ଅନେକ ସମୟରେ ବ୍ୟକ୍ତିଗତ ଆକ୍ରମଣର ଶିକାର ହେଉଛନ୍ତି। ସବୁ ସତ୍ତ୍ୱେ ନାରୀଟିଏ ନିଜ ମର୍ଯ୍ୟାଦାର ସୀମାରେଖା ଭିତରେ ରହି ସର୍ବଦା କାର୍ଯ୍ୟ କଲେ ନିଶ୍ଚିତ ଭାବରେ ସଫଳତା ପାଇଥାଏ, ଏହାର ଅନେକ ଉଦାହରଣ ଦେଖିବାକୁ ପାଇଛୁ। ସୁସ୍ଥ ପରମ୍ପରା ଗଢ଼ିବା ନାରୀ ପାଇଁ କେବେ ବି ସହଜ ନଥିଲା, ଆଜି ମଧ୍ୟ ସହଜ ହୋଇନାହିଁ। କିନ୍ତୁ ସମସ୍ତ ବାଧାବିଘ୍ନକୁ ଆଡ଼େଇ ନାରୀ ନିଜର ଯୋଗ୍ୟତା ପ୍ରମାଣ କରିବା ପରମ୍ପରା ଜାରି ରଖିଛି। ଏଣୁ ଏକ ସୁସ୍ଥ ପରମ୍ପରା ସ୍ଥାପନ ପାଇଁ ଗଣମାଧ୍ୟମ ସତ୍ୟ, ନୈତିକତା ଓ ସାମାଜିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ନାରୀଙ୍କ ସଫଳତା, ସଂଘର୍ଷ, ଆତ୍ମବିଶ୍ୱାସ ଓ ସମାଜ ପ୍ରତି ଅବଦାନକୁ ଅଧିକ ପ୍ରଚାର କରାଗଲେ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବ ଏବଂ ଏକ ସୁସ୍ଥ, ସାମ୍ୟବାଦୀ ଏବଂ ପ୍ରଗତିଶୀଳ ସମାଜର ପ୍ରତିଷ୍ଠା ହୋଇପାରିବ। ପରିଶେଷରେ ଏତିକି କୁହାଯାଇପାରେ ଯେ ପ୍ରଗତିଶୀଳ ସମାଜରେ ନାରୀ ପୁରୁଷ ଭଳି ପ୍ରତ୍ୟେକ କ୍ଷେତ୍ରରେ ନିଜର ସହଭାଗିତା ଚାହେଁ, ଯେଉଁ କର୍ତ୍ତବ୍ୟକୁ ସେ ନିଷ୍ଠା ଓ ବୈଶିଷ୍ଟ୍ୟ ଅନୁଯାୟୀ ପରିଚାଳନା କରିପାରିବ। ତେଣୁ ଗଣମାଧ୍ୟମରେ ତା'ର ଉପସ୍ଥିତି ଓ ଅବଦାନ ନାରୀଙ୍କ ସମ୍ମାନ, ସୁରକ୍ଷା, ସଶକ୍ତିକରଣ ଓ ସମାନ ଅଧିକାରକୁ ପ୍ରାଧାନ୍ୟ ଦେଇ ଏକ ସୁସ୍ଥ ପରମ୍ପରାକୁ ଆଗେଇ ନେବ ନିଶ୍ଚୟ।

ପୃଥିବୀ ତା'ର ଭଣ୍ଡାରରେ ଆମର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ ସାଇତି ରଖିଛି। ହେଲେ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଏସବୁ ଅସରନ୍ତି ନୁହେଁ। ମାଟି, ପାଣି, ପବନ ଭଳି ଆମର ଦରକାରରେ ଆସୁଥିବା ବିଭିନ୍ନ ପ୍ରକାର ଶକ୍ତିର ସ୍ରୋତ ସେଥିମଧ୍ୟରୁ ଅନ୍ୟତମ। କୁହାଯାଏ, ବସି ଖାଇଲେ ନଈବାଲି ସରେ। ଆଉ ଆମେ କୋଇଲା, ପ୍ରାକୃତିକ ଗ୍ୟାସ୍ ଏବଂ ତୈଳକୁ ଯେଉଁଭଳି ଭାବେ ନିର୍ବିଚାରରେ ବ୍ୟବହାର କରୁଛୁ, ତାହା ଦିନେ ନା ଦିନେ ତ ସରିଯିବ। କିନ୍ତୁ ସେସବୁକୁ ବୁଝି ବିଚାରି ଖର୍ଚ୍ଚ କରିବା ସହିତ ତାକୁ ସଞ୍ଚୟ କରିବା ପାଇଁ ଚେଷ୍ଟା କରିବା ମଧ୍ୟ ଦରକାର। ଏଇ ଯେମିତି ଦରକାର ନଥିଲେ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା, ଲାଇଟ୍ ଫ୍ୟାନ୍କୁ ଦରକାର ନଥିଲେ ବନ୍ଦ କରିବା, ଲୁଗାସଫା କରିବା ପାଇଁ, ଘର ଝାଡ଼ିବା ପାଇଁ ସବୁବେଳେ ବିଦ୍ୟୁତ୍ ଚାଳିତ ଉପକରଣ ବ୍ୟବହାର ନ କରି ବେଳେବେଳେ ଏସବୁ କାମକୁ ନିଜ ହାତରେ କରିବାକୁ ଚେଷ୍ଟା କରିବା। ପାଣିର ଅପଚୟ କରିବା ନାହିଁ। ଗ୍ୟାସ୍ ଚୁଲା ବ୍ୟବହାର କରୁଥିଲେ ରନ୍ଧନ ଗ୍ୟାସ୍ କିଭଳି ସଞ୍ଚୟ କରାଯାଇପାରିବ ସେ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଖାଦ୍ୟ ରାନ୍ଧିବା ପୂର୍ବରୁ ରୋଷେଇ ସାମଗ୍ରୀକୁ ହାତ ପାଖରେ ସଜାଡ଼ି ରଖିବା, ଚାଉଳ, ଡାଲି କିମ୍ବା ଡାଲିଜାତୀୟ ଜିନିଷ ଯାହା ତିଆରି ହେବା ପାଇଁ ସମୟ ଲାଗିଥାଏ ସେସବୁକୁ କିଛି ସମୟ ପୂର୍ବରୁ ଭିଜାଇ ଦେଇ ତାପରେ ରାନ୍ଧିବା। ଖାଦ୍ୟ ରାନ୍ଧିଲା ବେଳେ ଖାଦ୍ୟକୁ ଘୋଡ଼ାଇ ରାନ୍ଧିଲେ ତାହା ଶୀଘ୍ର ତିଆରି ହୋଇଯିବ। ଆଉ ଗୋଟିଏ କଥା, ଆମେ ଅନେକ ସମୟରେ ଛୋଟ ଛୋଟ କାମ ପାଇଁ ଦୁଇଚକିଆ କିମ୍ବା ଚାରିଚକିଆ ଯାନ ବ୍ୟବହାର କରୁଛୁ। ସେମିତି ନକରି ଯଦି ଆମେ ଅଳ୍ପ ବାଟ ପାଇଁ ସାଇକେଲ ବ୍ୟବହାର କରିବା କିମ୍ବା ପାଦରେ ଚାଲି ଚାଲି ଯିବା, ତେବେ ଆମେ ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣକୁ ମଧ୍ୟ କିଛି ମାତ୍ରାରେ କମ୍ କରିପାରିବା। ତା ସହିତ ବିଭିନ୍ନ ପ୍ରକାର ଗାଡ଼ି ପାଇଁ ଦରକାର ହେଉଥିବା ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକୁ ମଧ୍ୟ କମ୍ କରିପାରିବା। ହଁ ଭଉଣୀ, ଏମିତି କିଛି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ରଖିଲେ ଆମେ ଅଳ୍ପ ହେଉ ପଛେ କିଛି ଶକ୍ତି ସଞ୍ଚୟ କରିପାରିବା।

କୁହାଯାଏ ଜଳ ହିଁ ଜୀବନ। ଏମିତିରେ ଦେଖିବାକୁ ଗଲେ ପାଣି ବିନା ଏ ଜୀବଜଗତ ତିଷ୍ଠି ରହିବା ଏକ ପ୍ରକାର ଅସମ୍ଭବ କହିଲେ କିଛି ଭୁଲ ହେବ ନାହିଁ। ହଁ, କେବଳ ଗଛଲତା, ପଶୁପକ୍ଷୀ, କୀଟପତଙ୍ଗ ପାଇଁ ନୁହେଁ, ତେବେ ମଣିଷ ପାଇଁ ପାଣିର ଆବଶ୍ୟକତା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମ ସମସ୍ତଙ୍କୁ ଉଣା ଅଧିକେ ଜଣା। କେବଳ ବଞ୍ଚି ରହିବା ପାଇଁ ଯେ ପାଣିର ଆବଶ୍ୟକତା ରହିଛି ତାହା ନୁହେଁ, ସୁସ୍ଥ ଜୀବନ ଜୀଇଁବା ପାଇଁ ମଧ୍ୟ ପାଣିର ଆବଶ୍ୟକତା ରହିଛି। ତେବେ ଏକଥା ଶୁଣିଲେ ଆପଣମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ଯେ ମଣିଷର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପାଣିର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମ ଶରୀରରେ 70% ହେଉଛି ଜଳ, ତେଣୁ ଶରୀରର ସେହି ଜଳୀୟ ଅଂଶର ପରିମାଣକୁ ବଜାୟ ରଖିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ପାଣି ପିଇବା ଦରକାର। କାହିଁକିନା ସବୁବେଳେ ସଠିକ୍ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଜଳ ଏବଂ ଲବଣର ପରିମାଣ ସନ୍ତୁଳିତ ରହେ। ଅନେକ ସମୟରେ ଆମେ ଭାବୁ ଯେ ଶୋଷ ଲାଗିଲେ ହିଁ

ପିଇବା ଦରକାର, କିନ୍ତୁ ଏହା ଭୁଲ ଧାରଣା। ଶୋଷ ନ ଲାଗିଲେ ବି ଆବଶ୍ୟକ ପରିମାଣର ପାଣି ପିଇବା ଉଚିତ, କାରଣ ଶରୀରର ବିଷାକ୍ତ ପଦାର୍ଥ ଝାଳ ଏବଂ ମୂତ୍ର ମାଧ୍ୟମରେ ଆମ ଶରୀରରୁ ବାହାରିଯାଏ। ତାଛଡ଼ା ଶରୀରର ଉତ୍ତାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ, ତେଣୁ ଦିନରେ ଅତିକମ୍ରେ 8ରୁ 10 ଗ୍ଲାସ୍ ପାଣି ପିଇବା ଦରକାର। ତେବେ ଥରକେ ଅଧିକ ପାଣି ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଅନ୍ତୁ। ରାତିରେ ବେଶୀ ପାଣି ନ ପିଇବା ଭଲ। ସକାଳୁ ଉଠିବା ପରେ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତୁ। ଖାଇବା ମଝିରେ ବା ଖାଇସାରିବା ସାଙ୍ଗେ ସାଙ୍ଗେ ପାଣି ନ ପିଇ ଖାଇବାର ଅଧଘଣ୍ଟା ଆଗରୁ ଏବଂ ଖାଇସାରିବାର କିଛି ସମୟ ପରେ ପାଣି ପିଇଲେ ତାହା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଫ୍ରିଜ୍ ପାଣି ବଦଳରେ ସାଧାରଣ ପାଣି ବା ନଖ ଉଷୁମ ଥିବା ପାଣି ପିଅନ୍ତୁ। ସବୁବେଳେ ବିଶୁଦ୍ଧ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ, କାହିଁକି ନା ଦୂଷିତ ପାଣି ପିଇବା ଦ୍ୱାରା ମଧ୍ୟ ଅନେକ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏମିତି କିଛି ଛୋଟ ଛୋଟ କଥା ପ୍ରତି ସଚେତନ ରହିଲେ ଆମେ ନିଶ୍ଚିତ ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବା।

କାର୍ଯ୍ୟକ୍ରମତେ ଶୁଣିଲେ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଜଣାଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼୍ 753001।

0: ଏଇଠି ସେ ସଲାହ କାର୍ଯ୍ୟକ୍ରମ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ।

0: 들리루.
1: 아카소바니 ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାରେ ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମ୍ରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି 9 ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ଣ୍ଣହାମ୍ଙ୍କ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ସେ କହିଥିଲେ ଶୂନ୍ୟକାଳ ସଦସ୍ୟମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସାରା ଦେଶ ଗୃହର କାର୍ଯ୍ୟକଳାପ ଅନୁଧ୍ୟାନ କରୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ କାର୍ଯ୍ୟ ଆଜି ସକାଳ 11ଟାରେ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ ମଧ୍ୟାହ୍ନ 12ଟାରେ ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ପ୍ରସଙ୍ଗ ଉତ୍ଥାପନ ପାଇଁ ଅନୁମତି ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଗତକାଲି ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ବିଷୟରେ ଉପସ୍ଥାପନ କରିଥିଲେ। ତେବେ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିର ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି ଏହା କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ 13 ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ରିଜିଜୁ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ବିଭିନ୍ନ ଦେଶ ସହ ଭାରତ ସ୍ୱାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ବୈଠକରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଦେଶର କୃଷକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ମୌସୁମୀ ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଭିନ୍ନ ବିଧେୟକର ଆଲୋଚନା ସମୟରେ ଗଠନମୂଳକ ଭୂମିକା ନିର୍ବାହ କରିବେ। ଶ୍ରୀ ରିଜିଜୁ ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ସଂସଦରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ସଦସ୍ୟମାନେ ଦେଶକୁ ଚଳାଇବା ଲାଗି ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଦେଶର ବୃହତ୍ତର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ବୈଠକରେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ସମୟର କାର୍ଯ୍ୟକାଳ ପାଇଁ ଏକ ଶୁଭେଚ୍ଛା ପ୍ରସ୍ତାବ ଗ୍ରହଣ କରିଥିଲେ। ଏନ୍ଡିଏ ବୈଠକରେ ଯୋଗ ଦେଇଥିବା ସାଂସଦଗଣ, ବିଶେଷକରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା, ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ମିତଲ, ସଦସ୍ୟ ଜନାର୍ଦ୍ଦନ ସିଂ ସିଗ୍ରିୱା

ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ସଂସ୍କାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁମ୍ଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍କଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରାଷ୍ଟ୍ରପତି ଟନେଲ୍ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ଗୋଲେଙ୍କ ସହ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି ମୃତକଙ୍କ ପରିବାର ପିଛା ପିଏମ୍ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍କ ସହ ଟନେଲ୍ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଶ୍ରୀ ତମାଙ୍ଗ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ଶ୍ରୀ ଶାହା କହିଛନ୍ତି ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତି ବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ଏହି ଅବସରରେ ଆଇସିଏମ୍ଆର୍ର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ୟୁକେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ବହନ କରୁଛନ୍ତି ଏବଂ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା ଆଦି କ୍ଷେତ୍ରରେ ସହଯୋଗ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ୟୁକେ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତି ଚଳିତ ମାସରୁ କାର୍ଯ୍ୟକାରୀ ହେଉଥିବା କହିଛନ୍ତି। ଆଗାମୀ ଦିନରେ ଭାରତ ୟୁକେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ଓ ସହଯୋଗ ଆହୁରି ଦୃଢ଼ ହେବ ବୋଲି ସେ କହିଛନ୍ତି। ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆ ଆଇଏସ୍ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀରେ ଲୋକମାନଙ୍କୁ ସାମିଲ କରିବା ଘଟଣାରେ ବାଙ୍ଗାଲୋର ଜୋନ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି 8 ସ୍ଥାନରେ ଚଢ଼ଉ କରିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦ୍ୱାରା ଦାଖଲ ଏତଲା ଉପରେ ଭିତ୍ତି କରି ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଆଇଏସ୍ଆଇଏସ୍ରେ ଲୋକମାନଙ୍କୁ ଭର୍ତ୍ତି କରିବା ଲାଗି ବାଙ୍ଗାଲୋର ସ୍ଥିତ ଇକ୍ରା ୱେଲ୍ଫେୟାର ଟ୍ରଷ୍ଟ, ଗାଇଡେନ୍ସ ଫର୍ ମ୍ୟାନ୍କାଇଣ୍ଡ ଏବଂ ଅନ୍ୟ ବ୍ୟକ୍ତିବିଶେଷ ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରୁଥିବା ଜଣାପଡ଼ିବା ପରେ ଇଡି 5 ଜଣଙ୍କୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ବେନିୟମ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଓ ସଂଗଠନଗୁଡ଼ିକ ଆଇଏସ୍ଆଇଏସ୍ ସହିତ ଜଡ଼ିତ ଥାଇ ବେଙ୍ଗାଲୁରୁ ମୁସଲିମ୍ ସମ୍ପ୍ରଦାୟର ଯୁବକମାନଙ୍କୁ ସେଥିରେ ଯୋଗଦେବା ଲାଗି ପ୍ରବର୍ତ୍ତାଉଥିବା କୁହାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ ଓ ମୁଜାଫରବାଦକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ 6 ରାଜ୍ୟକୁ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆହୁରି 3 ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ଅନ୍ତର୍ଭୁକ୍ତ। ଏଥିସହ ଗତ 3 ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାର ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକିମ୍ରେ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି 9 ଜଣଙ୍କର ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ
ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃୟାରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ଦଳ ଗଠନ

0: ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ସପ୍ତାହ ଦ୍ୱିତୀୟ ଫଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହୋଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର ଦୁଇଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ ଜନଶୁଣାଣୀ .odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ଏହି କମିଟି ଗଠନ କରାଯିବ। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବା ସହ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ପୁରୀରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କୁ ପୁଣି ରତ୍ନବେଦୀକୁ ପାଛୋଟି ନେବା ପାଇଁ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ହେରାପଞ୍ଚମୀ ନୀତି ପରେ ରଥର ଦକ୍ଷିଣ ମୋଡ଼ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ। ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମଣ୍ଡପ ସ୍ଥିତ ମହାପ୍ରଭୁ ସାତ ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣାୟନ ଯାତ୍ରାକୁ ଆରମ୍ଭ କରିଥାନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧର ଚୁମ୍ବିତ ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୋଡ଼, ତାପରେ ବଡ଼ବାଡ଼ ସାମନ୍ତଙ୍କର ଦକ୍ଷିଣ ମୋଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥାଏ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20ଟି କାରାଗାରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ସିସିଟିଭି ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି।

ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12 ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 613.50 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା 3 ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସଞ୍ଚିତା ଶୁଭଦର୍ଶନୀଙ୍କ କଣ୍ଠରେ ଶୁଣନ୍ତୁ କାଳିଆ ବଳିଆ ମଧୁବି ଭାଇ କଥାଚିତ୍ରର ଏହି ସୁନ୍ଦର ଗୀତଟିଏ।

କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି। ମୋ ସହିତ ପୂର୍ବଭଳି ଗୋଟିଏ ଶବ୍ଦ ରହିଛି, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ। କଥାଚିତ୍ର ଦିଲ୍।

କଥାଚିତ୍ର ହେଡ୍ ଷ୍ଟୋରୀ 3 ଗୀତଟିକୁ ଗାଇଛନ୍ତି ମିକା ସିଂ, କନିକା କପୁର ଏବଂ ମିଟ୍ ବ୍ରସ୍।

ଏଇଠି ସେ ସରିଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ବାଲେଶ୍ୱର ଗୁରୁଣିଆରୁ। ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ, ଆପଣ ଶୁଣିବାକୁ ଚାହିଁଛନ୍ତି ସୁବାସ ଦାସଙ୍କ କଣ୍ଠ ଏବଂ ସଙ୍ଗୀତରୁ ଗୋଟିଏ ଗୀତଟିଏ। ଗୀତ ରଚନା ଅଲେଖ ଚନ୍ଦ୍ର ବିଶ୍ୱାଳ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି ଆସିଛି ଭୁବନେଶ୍ୱରରୁ, ଲେଖିଛନ୍ତି ସନ୍ତୋଷ ବରାଡ଼ା। ଆପଣ ଶୁଣିବାକୁ ଚାହିଁଛନ୍ତି ସ୍ୱରୂପା ଚକ୍ରବର୍ତ୍ତୀଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ, ଗୀତ ରଚନା ନିମାଇ ବାନାର୍ଜୀ, ସଙ୍ଗୀତ ଗୁରୁକୃଷ୍ଣ ଗୋସ୍ୱାମୀ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି, ଜୟ ଜୟ ଜଗନ୍ନାଥ ନୀଳଗିରିପତି ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି, ଗୀତଟି ରଘୁନାଥ ପାଣିଗ୍ରାହୀ ବୋଲି ନାହାନ୍ତି, ବୋଲିଛନ୍ତି ଶେଖର ଚନ୍ଦ୍ର ଘୋଷ, ଗୀତ ରଚନା କୃଷ୍ଣ ଦାସ। କିନ୍ତୁ ଏଇଠି କହି ରଖିବି ଶ୍ରୋତା ବନ୍ଧୁ, ଆପଣ ଯେତେବେଳେ ବି ଏସ୍ଏମ୍ଏସ୍ କରୁଛନ୍ତି ସେତେବେଳେ ନିଜର ନାଁ ଆଉ ଠିକଣା ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ଆପଣ ଯିଏ ବି ଲେଖିଛନ୍ତି ନିଜର ନାଁ ଠିକଣା ଲେଖିବାକୁ ଭୁଲି ଯାଇଛନ୍ତି, ତେଣୁ ଯେତେବେଳେ ଲେଖିବେ ନିଜର ନାଁ ଠିକଣା ପ୍ରଥମେ ଲେଖିବେ, ଗୀତ ଲେଖିବେ, କେଉଁ କଣ୍ଠଶିଳ୍ପୀଙ୍କ କଣ୍ଠରେ ଶୁଣିବାକୁ ଚାହୁଁଛନ୍ତି ତାହା ମଧ୍ୟ ଲେଖିବେ। ତେବେ ଯାହା ହେଉ, ଆପଣ ଶୁଣିବାକୁ ଚାହିଁଛନ୍ତି ଶେଖର ଘୋଷଙ୍କ କଣ୍ଠରେ ଗୀତଟି, ଗୀତ ରଚନା କୃଷ୍ଣ ଦାସ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି, ଲେଖିଛନ୍ତି ମହାଦେବ ସାହୁ, କଳ୍ପନା ସାହୁ, କୋର୍ଟ ଛକ ମଧୁସୂଦନ ନଗର, ଯାଜପୁର ରୋଡ୍, ଯାଜପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସୁନନ୍ଦା ପଟ୍ଟନାୟକଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ, ଗୀତ ରଚନା ବୈକୁଣ୍ଠନାଥ ପଟ୍ଟନାୟକ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା

0: ସତୁରିରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ, ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ଶରତ ନାୟକ।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ରଚନା ଶୁଭ ନାରାୟଣ ସ୍ୱାଇଁ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ପ୍ରସାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଜୀବନର ପଥ ସହଜ ତ ଲାଗେ, ପାଖି ଥିଲେ ଜଗା କାଳିଆ, କେହି ନାହିଁ ଆଉ ଜଗତେ ଏମିତି ହେବ ଯିଏ ତା ଭଳିଆ।
1: ଭକ୍ତଙ୍କୁ ସେ ଭିଡୁଥାଏ, ଯିଏ ଡାକେ ତାକୁ ଭାବରେ ଭାବରେ ଡାକତାର ଶୁଣୁଥାଏ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଆଜିର ସୃଜନୀ ଅଗଣାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶୀତଲ।
1: ଆଉ ମୁଁ ଅନନ୍ୟା।
0: ଆଚ୍ଛା ଅନନ୍ୟା, ତୁମେ ଗୁଣ୍ଡିଚା ଯାତ୍ରାରେ ପୁରୀ ଯାଇଥିଲ ନା ନାହିଁ?
1: ନା ଶୀତଲ, ବହୁତ ଇଚ୍ଛା ଥିଲା ଯିବା ପାଇଁ, ତିନି ଠାକୁରଙ୍କ ପହଣ୍ଡି ବିଜେ ଦେଖିବା ପାଇଁ, ରଥରେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ଦର୍ଶନ କରି ମୋକ୍ଷ ପାଇଯିବା ପାଇଁ। ହେଲେ
0: ଆରେ ଅନନ୍ୟା, ମନ ଉଣା କଲେ ହବ? ସବୁ ତ ତାର ଇଚ୍ଛା, ତା ଡୋରି ନ ଲାଗିଲେ କଣ କିଏ ଶ୍ରୀକ୍ଷେତ୍ର ଗଲାଣି ନା ତୁମେ ଯିବ? ତା ବିନା ଇଚ୍ଛାରେ ପତ୍ରଟିଏ ପରା ଉଡ଼ିପାରେନି, ସେ ଯାହା କରେ ଆମ ମଙ୍ଗଳ ପାଇଁ ହିଁ ତ କରେ।
1: ଠିକ କହିଲା ଶୀତଲ, ସମସ୍ତଙ୍କ ଇଚ୍ଛା ଯଦି ସେ ପୂରା କରିଦେବେ, ତେବେ ବଡ ଦାଣ୍ଡରେ ଧୂଳିକଣା ଭଳି ଜାଗାଟିଏ ମଧ୍ୟ ବଳିବ ନାହିଁ। ତାଙ୍କର ଲୀଳା କାହାକୁ ଡାକିବେ, ପୁଣି କାହାକୁ ଅଧବାଟରୁ ରୋକିବେ।

0: ଭାରତୀୟ ସଂସ୍କୃତିରେ ରଥଯାତ୍ରା କେବଳ ଏକ ପର୍ବ ନୁହେଁ ବନ୍ଧୁ, ଏହା ଭକ୍ତି, ସମର୍ପଣ, ସମତା ଏବଂ ମୋକ୍ଷର ମହାମନ୍ତ୍ର। ପୁରୀ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଆୟୋଜିତ ହେଉଥିବା ଏହି ମହାଯାତ୍ରା ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ହୃଦୟରେ ଅନିର୍ବଚନୀୟ ଆନନ୍ଦ ଓ ଆଧ୍ୟାତ୍ମିକ ଚେତନାର ସଞ୍ଚାର କରିଥାଏ। ଭକ୍ତଙ୍କୁ ଟାଣି ଆଣିଥାଏ ସାତ ଦରିଆ ପାରି କରି ତାଙ୍କ କ୍ଷେତ୍ରକୁ।
1: ବନ୍ଧୁ, ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ଆରାଧ୍ୟ ନୁହନ୍ତି, ସେ ସମଗ୍ର ଜଗତର ନାଥ। ସେଥିପାଇଁ ତ ସେ ଜଗନ୍ନାଥ। ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ସମ୍ପ୍ରଦାୟର ସମସ୍ତ ସୀମାକୁ ଅତିକ୍ରମ କରି ସମଗ୍ର ମାନବ ଜାତିଙ୍କୁ ନିଜର କରି ନେଇଛନ୍ତି ସେ। ବର୍ଷର ଅଧିକାଂଶ ସମୟ ଶ୍ରୀମନ୍ଦିରର ଗର୍ଭଗୃହରେ ବିରାଜମାନ ମହାପ୍ରଭୁ ଏହି ରଥଯାତ୍ରା ଦିନ ନିଜ ଭକ୍ତମାନଙ୍କ ପାଖକୁ ସ୍ୱୟଂ ଆସନ୍ତି। ଭାଇ ଭଉଣୀଙ୍କ ସାଙ୍ଗରେ ଧରି ରାଜାରୁ ରଙ୍କ, ଧନୀରୁ ଦରିଦ୍ର, ପଣ୍ଡିତରୁ ନିରକ୍ଷର ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦର୍ଶନ ଦେଇ ସେ ପ୍ରମାଣିତ କରନ୍ତି ଯେ ଈଶ୍ୱରଙ୍କ ନିକଟରେ ସମସ୍ତେ ସମାନ।
0: ସେଥିପାଇଁ ତ ସଂସ୍କୃତରେ ଶ୍ଳୋକ ରହିଛି, ରଥେ ତୁ ବାମନଂ ଦୃଷ୍ଟ ପୁନର୍ଜନ୍ମ ନ ବିଦ୍ୟତେ। ଏହି ଉକ୍ତିରେ ଗଭୀର ତତ୍ତ୍ୱ ନିହିତ ରହିଛି। ବାମନ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର। ଅହଙ୍କାରୀ ବଳିରାଜାଙ୍କୁ ନମ୍ରତାର ଶିକ୍ଷା ଦେବା ପାଇଁ ସେ କ୍ଷୁଦ୍ର ବ୍ରାହ୍ମଣ ବାଳକର ରୂପ ଧାରଣ କରିଥିଲେ। ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କୁ ବାମନ ରୂପର ପ୍ରତୀକ ରୂପେ ଦର୍ଶନ କରାଯାଏ। ଏହି ଦର୍ଶନ କେବଳ ଚକ୍ଷୁର ନୁହେଁ ବନ୍ଧୁ, ବରଂ ହୃଦୟର, ଆତ୍ମାର। ଯେତେବେଳେ ମନୁଷ୍ୟର ଅନ୍ତର ଭକ୍ତିରେ ପରିପୂର୍ଣ୍ଣ ହୁଏ, ସେତେବେଳେ ଜୀବନର ସମସ୍ତ କଳୁଷତା ଦୂର ହୋଇ ମୋକ୍ଷର ପଥ ପ୍ରଶସ୍ତ ହୁଏ।
1: ତେବେ ଶ୍ରୋତାବନ୍ଧୁ, ଆଜି ସୃଜନୀରେ ଶୁଣିବା ଏହି ପରିପ୍ରେକ୍ଷୀରେ ଆଲୋଚନା ରଥେ ତୁ ବାମନଂ ଦୃଷ୍ଟ୍ୱା। ପଢ଼ି ଶୁଣାଉଛନ୍ତି ଜ୍ଞାନରଞ୍ଜନ ପଣ୍ଡା।
2: ଆଷାଢ଼ର ମେଘମେଦୁର ଆକାଶରୁ ଯେତେବେଳେ ଝରଝର ହୋଇ ଝରିପଡ଼େ ବର୍ଷାବିନ୍ଦୁ, ସେତେବେଳେ ଗ୍ରୀଷ୍ମ ଉତ୍ତାପରେ ଜର୍ଜରିତ ଧରାପୃଷ୍ଠ ଲାଭ କରେ ଶୀତଳତା। ବର୍ଷା ସୃଜନର ପ୍ରାଣବିନ୍ଦୁ, ଭାବର ମୂଳ କେନ୍ଦ୍ର। ଏମିତି ଏକ ଭାବବିହୁଳ ପରିବେଶରେ ଅନୁଷ୍ଠିତ ହୁଏ ରଥଯାତ୍ରା। ଏ ଯାତ୍ରା ପ୍ରେମର, ଶ୍ରଦ୍ଧାର, ଭକ୍ତ ଭଗବାନଙ୍କ ମିଳନର ଯାତ୍ରା, ପତିତ ଉଦ୍ଧାରଣର ଯାତ୍ରା, ପତିତ ପାବନୀ ଯାତ୍ରା, ରଥଯାତ୍ରା ବା ଘୋଷଯାତ୍ରା। ଗୋଟିଏ ଜାତି ତାର ପରମ ଆରାଧ୍ୟ ଦେବତାଙ୍କୁ ସମ୍ମାନ ଜଣାଇ ମେଢ଼ ବା ରଥ ନେଇ ପାଳନ କରିଥାଏ ଯାତ୍ରା ବା ମହୋତ୍ସବ। ହଜାର ହଜାର ବର୍ଷ ଧରି ଏହି ମେଢ଼ ବିମାନ ବା ରଥ ଆମ ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସଂହତିବୋଧର ମାନ୍ୟତାପ୍ରାପ୍ତ ଧାର୍ମିକ ଯାନ ଭାବରେ ପ୍ରତିଷ୍ଠା ଲାଭ କରିଆସିଛି। ଉପାସ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ସମୟରେ ବ୍ୟକ୍ତି, ଜାତି, ଗୋଷ୍ଠୀ ଓ ସମାଜର

ତିନିଟି ଆଦିଭୌତିକ ସତ୍ତା ଉତ୍ସବ ମୁଖର ହୋଇଉଠେ। ଜଗନ୍ନାଥ ପ୍ରାଣ ବ୍ୟକ୍ତି ଜାତି ବା ଗୋଷ୍ଠୀ ଧର୍ମ ବର୍ଣ୍ଣ ନିର୍ବିଶେଷରେ ପାଲଟି ଯାଆନ୍ତି। ଶଙ୍କରାଚାର୍ଯ୍ୟ ଶାଲବେଗ ଓ ଦାସିଆ ବାଉରୀ ଏମିତି ଅନେକ ଦେବତାଙ୍କୁ ରଥରେ ବସାଇ ନଗର ପରିକ୍ରମା କଲାବେଳେ କୌଣସି ପାର୍ଥିବ କାମନା ନଥାଏ, ବରଂ ଥାଏ ଭକ୍ତ ପ୍ରାଣର ଆବେଗ, ଉତ୍ସାହ, ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ସମ୍ମାନ। ରଥ, ପଥ ଓ ଦେବତା ଏଠି ସମସ୍ତେ ଏକାକାର, ଭକ୍ତି ସତ୍ତାରେ ଭାବପ୍ରାଣ ତଲ୍ଲୀନ। ତେଣୁ ଦେବତାଙ୍କ ସହିତ ମଣିଷର ପ୍ରତ୍ୟକ୍ଷ ସାନ୍ନିଧ୍ୟ ଓ ଗୁଢ ସଂଯୋଗର ଅବକାଶ ଘଟେ ଏ ଯାତ୍ରାରେ। ତେଣୁ ଏ ଯାତ୍ରା ପତିତ ପାବନ ବା ପତିତ ତାରଣ ବା ପତିତ ଉଦ୍ଧାରଣର ଯାତ୍ରା, କୈବଲ୍ୟ ବା ମୁକ୍ତି ଏହାର ଉଦ୍ଦେଶ୍ୟ। ଏ ରଥଯାତ୍ରା ବ୍ୟକ୍ତି ଜୀବନକୁ ନୀତିମୟ, ଶୁଦ୍ଧ, ଆଚରଣଶୀଳ ଓ ସାମାଜିକ ଜୀବନଧାରାକୁ ଆନନ୍ଦମୁଖର କରେ। ସାଂସ୍କୃତିକ ମୂଲ୍ୟବୋଧର ଭିତ୍ତି ଉପରେ ପ୍ରତିଷ୍ଠିତ ଓଡ଼ିଆ ଜାତିର ଏ ମହୋତ୍ସବ ଭକ୍ତିତତ୍ଵ, ମୁଖ୍ୟତତ୍ଵ ଓ ପରମତତ୍ଵ ପ୍ରଦାନ ସହିତ ତାର ଉଦାର ମାନବିକତାକୁ ଘୋଷଣା କରେ। ଶ୍ରୀଜଗନ୍ନାଥ ସମଗ୍ର ମାନବ ଜାତିର ଦେବତା, ମାନବତାବୋଧର ଦେବତା, ରୂପ ଅରୂପ, ସଗୁଣ ନିର୍ଗୁଣ, ସାକାର ନିରାକାର, ପ୍ରତୀକ ପ୍ରତିମା ସବୁକିଛି ସେ। ତାଙ୍କୁ ଯିଏ ଯେଭଳି ଡାକିଛି ସେଭଳି ପାଇଛି। ଭକ୍ତ ଏଠି ତାଙ୍କର ଅତି ପ୍ରିୟ, ଅତି ଆପଣାର। ସେ ଯୋଗୀଜନ ମାନସହଂସ, କର୍ମଫଳଦାତା, ଜ୍ଞାନୀର ନିର୍ଗୁଣ ବ୍ରହ୍ମ। ମହାପ୍ରଭୁ ଜଗନ୍ନାଥଙ୍କର ବର୍ଷରେ ଥରେ ଏ ଯାତ୍ରା, ଶାନ୍ତି, ପ୍ରୀତି, ମୈତ୍ରୀ ଓ ସଦ୍ଭାବନାର ଯାତ୍ରା, ମାନବୀୟ ଲୀଳାର ଏ ଯାତ୍ରା। ଓଡ଼ିଶାର ଲୋକମାନସିକତାରେ ବିଶ୍ୱାସ ରହିଛି, ଦୋଳେ ତୁ ଦୋଳ ଗୋବିନ୍ଦମ୍, ଚାପେ ତୁ ମଧୁସୂଦନମ୍, ରଥେ ତୁ ବାମନମ୍ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍ ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନଙ୍କୁ ଦର୍ଶନ କରିବା ଏବଂ ରଥ ଉପରେ ବାମନ ରୂପୀ ଜଗନ୍ନାଥଙ୍କୁ ଦର୍ଶନ କରିଲା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ। ଅତଏବ ରଥାରୂଢ଼ ପତିତ ପାବନ ଜଗନ୍ନାଥ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ମାନବ ଧର୍ମ ଦର୍ଶନକୁ ଏକାକୀ କରି ସମନ୍ୱୟର ପ୍ରତୀକ ଭାବରେ ଉଭା ହୋଇଛନ୍ତି। ଏ ଯାତ୍ରା ଦେବତାର ଜନ୍ମବେଦୀରୁ ଆରମ୍ଭ ହୋଇ ଭକ୍ତର ହୃଦୟବେଦୀ ପର୍ଯ୍ୟନ୍ତ, ଏ ଯାତ୍ରା ମହାବେଦୀ ଯାତ୍ରା, ମହାମାନବ ମିଳନର ଯାତ୍ରା ତଥା ମୋକ୍ଷର ଯାତ୍ରା। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଏ, କାରଣ ରଥଯାତ୍ରା ସମୟରେ ଜଗନ୍ନାଥ ଦଶାବତାର ଧାରଣ କରିଥାନ୍ତି। ପୁଣି ଏହି ଯାତ୍ରା ବେଳେ ଶ୍ରୀଜଗନ୍ନାଥ ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କ ସହିତ ବାସୁଦେବ, ଜୟଦୁର୍ଗା, ଯୋଗମାୟା, ମଦନମୋହନ, ରାମ, କୃଷ୍ଣ ପ୍ରଭୃତି ଦଶମୂର୍ତ୍ତି ରଥରେ ବସି ଯାତ୍ରା କରୁଥିବାରୁ ଏହାକୁ ଦଶାବତାର ଯାତ୍ରା ମଧ୍ୟ କୁହାଯାଏ। ରଥଯାତ୍ରା ଓଡ଼ିଆ ଜାତିର ମହାନ ପ୍ରାଚୀନ ସଂସ୍କୃତିର ପ୍ରତୀକ। ଜୈନ, ବୌଦ୍ଧ, ଶୈବ, ଶାକ୍ତ, ଗାଣପତ୍ୟ, ମହିମା ଓ ବୈଷ୍ଣବ ଆଦି ଧର୍ମର ଧାରା ଓ ଦର୍ଶନକୁ ଆତ୍ମସ୍ଥ କରି ଦାରୁଦେବତା ଜଗନ୍ନାଥ ଏ କଳିଯୁଗରେ ମୁକ୍ତିକାମୀ ପାପୀ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ରଥରେ ପଦାର୍ପଣ କରିଥାନ୍ତି। ଏ ରଥଯାତ୍ରାର ସୃଷ୍ଟି ଓ ଉଦ୍ଦେଶ୍ୟ ହିଁ ଏହା। ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଏଭଳି ମହୋତ୍ସବରେ କର୍ମରେ, ଧର୍ମରେ, ଜାତିରେ ଓ ଜନ୍ମରେ ସାମ୍ୟବୋଧର ମହାମନ୍ତ୍ରକୁ ପ୍ରଚାର କରୁଥିବା ରଥଯାତ୍ରା ମହାଭାବ ସୃଷ୍ଟି କରିଚାଲିଛି। ରଥଚକ୍ରର ଘୋଷଣାଦରେ ଜନମାନସରୁ ସକଳ ପ୍ରକାର ଅକଲ୍ୟାଣ ଓ ଦୁଷ୍କୃତ ଦୂରୀଭୂତ ହୋଇ ଜଗତର ହିତ ସାଧନ ହେଉଥିବାରୁ ଏହି ଯାତ୍ରାର ଅନ୍ୟ ନାମ ହେଉଛି ଘୋଷଯାତ୍ରା। ରଥାରୂଢ଼ ଦାରୁଦେବତା ଶ୍ରୀଜଗନ୍ନାଥ ଭକ୍ତି, ଜ୍ଞାନ ଓ କର୍ମର ମୂଳାଧାର। ସଦାଳୁ ଭକ୍ତ ହୃଦୟରେ ସାକାର ନିରାକାର ଭାବନା ସେ ସୃଷ୍ଟି କରିଥାନ୍ତି। ରଥଯାତ୍ରା ହେଉଛି ପରମ ବ୍ରହ୍ମଙ୍କର ପାବନୀ ଯାତ୍ରା। ଭାବଗତ ସଂହତି, ଧର୍ମଗତ ସହିଷ୍ଣୁତା ଓ ଜାତିଗତ ଐକ୍ୟ ପ୍ରତିଷ୍ଠା ହିଁ ଏହାର ପ୍ରଧାନ ଲକ୍ଷ୍ୟ। ରଥାରୂଢ଼ ଦାରୁଦେବତା ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅପରାଜେୟ ଆତ୍ମା। ପ୍ରତି ଓଡ଼ିଆ ପ୍ରାଣରେ ଶ୍ରୀଜଗନ୍ନାଥ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ, ଓଡ଼ିଆ ଜାତିର ଅତି ଅନ୍ତରଙ୍ଗ ଆତ୍ମୀୟ ଶ୍ରୀଜଗନ୍ନାଥ। ଅତଏବ ଏ ରଥଯାତ୍ରା ଏକ ସାଂସ୍କୃତିକ ଜାତୀୟ ଜିଜ୍ଞାସା। ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡର ସ୍ଥିତି, ଶରୀର ଭିତରେ ଆତ୍ମବ୍ରହ୍ମ ଲୀଳା, ଦୃଷ୍ଟି ଭିତରେ ଦୃଶ୍ୟାତୀତ ଭାବସତ୍ତା, ଚଳମାନତା ଭିତରେ ଅବିଚଳିତ ଚେତନାର ପରିପ୍ରକାଶ ତଥା ବିଶ୍ୱାସ ଓ ମୂଲ୍ୟବୋଧର ପ୍ରତୀକ ଏ ରଥଯାତ୍ରା। ଏ ଯାତ୍ରା ହେଉଛି ଦିବ୍ୟ ଭାବର ପ୍ରୀତି ଓ ମଧୁରତମ ଲୀଳା। ତେଣୁ ଶ୍ରୀଜଗନ୍ନାଥଙ୍କ ନୀତି ଓ ଚେତନା ରହସ୍ୟମୟ, ଚଳଣୀ ମାନବଚିତ ଏବଂ ତାଙ୍କ ଯାତ୍ରା ଓ ପର୍ବପର୍ବାଣୀ ପୁଣ୍ୟ ଓ ଆଦର୍ଶମୟ। ତେଣୁ ଏହି ସୃଷ୍ଟିତତ୍ତ୍ୱକୁ ନେଇ ରଥ ସଂସ୍କୃତିର ପରିକଳ୍ପନା। ରଥରୂପକ ପିଣ୍ଡରେ ଦଶ ଦିଗପାଳ, ପଚିଶ ପ୍ରକୃତି, ପଞ୍ଚ ଲୀଳା, ଷଡ୍ ଋତୁ, ତ୍ରିଭାବ, ତ୍ରିଗୁଣ, ତ୍ରିଫଳ, ତ୍ରିଭୋଗ, ତ୍ରିରୂପ ଓ ତ୍ରିଲୀଳା। ସେଥିପାଇଁ ଉପନିଷଦରେ କୁହାଯାଇଛି, ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବେତୁ। ଅର୍ଥାତ୍ ଦେହରୂପକ ନନ୍ଦିଘୋଷ ରଥରେ ଆତ୍ମାରୂପୀ ଜଗନ୍ନାଥ ବିଜେ କରିଛନ୍ତି। ତେଣୁ ରଥ ହିଁ ପିଣ୍ଡ ଓ ତହିଁରେ ବ୍ରହ୍ମାଣ୍ଡର ବ୍ରହ୍ମସତ୍ୟ ଶ୍ରୀଜଗନ୍ନାଥ। ଶରୀରରୂପୀ ନନ୍ଦିଘୋଷ ରଥରେ ଆତ୍ମତତ୍ତ୍ୱର ନିଗୁଢ

0: ରହସ୍ୟ ପୁରି ରହିଛି। ନାମ ଭଜନ କରି ଶରୀର ନନ୍ଦିଘୋଷରେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କଲେ ମଣିଷର ମୁକ୍ତି ମିଳେ, ମୋକ୍ଷ ମିଳେ। ମନର ପବିତ୍ରତା, ଏକାଗ୍ରତା ଓ ଦିବ୍ୟତା ବଳରେ ଜଗନ୍ନାଥଙ୍କ ନାମକୁ ଭକ୍ତିରେ ସ୍ମରଣ କରି ତିନି ରଥର ତ୍ରିଗୁଣ ରଜୁକୁ ସୁମନରେ ଏକତ୍ର କରିଦେଲେ ସାକ୍ଷାତ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହିଁ ମିଳିଥାଏ। ତେଣୁ ନନ୍ଦିଘୋଷ ଯାତ୍ରା ହେଉଛି ଜୀବ ଓ ପରମ ମିଳନର ମହାମିଳନ ଯାତ୍ରା, ଭକ୍ତ ଭଗବାନଙ୍କ ଯୁଗଳ ଯାତ୍ରା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ରଚିତ ବାମନଂ ଦୃଷ୍ଟ, ପଢ଼ି ଶୁଣାଉଥିଲେ ଜ୍ଞାନ ରଞ୍ଜନ ପଣ୍ଡା। ବନ୍ଧୁ, ଓଡ଼ିଆ ସଂସ୍କୃତି, ପୂଜା ପର୍ବ, ଓଷାବ୍ରତ ସବୁଥିରୁ କିଛି ନା କିଛି ବାର୍ତ୍ତା ମିଳିଥାଏ ଆମକୁ। ସେମିତି ରଥଯାତ୍ରା ଆମକୁ ଏକ ମହାନ ବାର୍ତ୍ତା ଦେଇଥାଏ। ଈଶ୍ୱର ସ୍ଥିର ନୁହନ୍ତି, ସେ ଚଳମାନ। ସେ କେବଳ ମନ୍ଦିରରେ ସୀମିତ ନୁହନ୍ତି, ସେ ଜନଜୀବନରେ, ଭକ୍ତଙ୍କ ହୃଦୟରେ, ପ୍ରତ୍ୟେକ ଜୀବରେ ବିରାଜମାନ। ତେଣୁ ମହାପ୍ରଭୁ ରଥାରୂଢ ହୋଇ ରାଜପଥକୁ ଆସନ୍ତି, ଯାହାଦ୍ୱାରା କେହି ମଧ୍ୟ ତାଙ୍କ ଦର୍ଶନରୁ ବଞ୍ଚିତ ନ ହୁଅନ୍ତୁ। ଏହା ଈଶ୍ୱରଙ୍କର ଅପାର କରୁଣା, ଏକ ଅଦ୍ୱିତୀୟ ନିଦର୍ଶନ।
2: ହଁ ବନ୍ଧୁ, ରଥର ଦୌଡ଼ି ଟାଣିବା କେବଳ ଏକ ପରମ୍ପରା ନୁହେଁ, ଏହା ନିଜ ଅହଙ୍କାରକୁ ଟାଣି ତଳକୁ ଆଣିବାର ପ୍ରତୀକ। ଯେପରି ଅସଂଖ୍ୟ ଭକ୍ତ ଏକାଠି ହୋଇ ରଥକୁ ଆଗକୁ ବଢ଼ାନ୍ତି, ସେହିପରି ସମାଜରେ ଐକ୍ୟ, ସହଯୋଗ ଓ ସଦ୍ଭାବନା ହିଁ ପ୍ରଗତିର ପ୍ରକୃତ ପଥ। ରଥର ଚକ ଆମକୁ ସମୟର ଅନବରତ ଗତିର ସ୍ମରଣ କରାଏ, ଆଉ ରଥର ଦୌଡ଼ି ଆମକୁ ଭକ୍ତି, ପ୍ରେମ ଓ ସେବାର ବନ୍ଧନରେ ଆବଦ୍ଧ କରେ।
1: ବନ୍ଧୁ, ପୁନର୍ଜନ୍ମ ଅର୍ଥ କେବଳ ମୃତ୍ୟୁ ପରେ ପୁନଃଜନ୍ମ ନୁହେଁ, ଲୋଭ, ମୋହ, କ୍ରୋଧ, ଅହଙ୍କାର ଓ ଈର୍ଷାରେ ବାରମ୍ବାର ପତିତ ହେବା ମଧ୍ୟ ଏକ ପ୍ରକାର ପୁନର୍ଜନ୍ମ। ଯେତେବେଳେ ମହାପ୍ରଭୁଙ୍କ କୃପାରେ ମନ ପବିତ୍ର ହୁଏ, ସେତେବେଳେ ଏହି ଅନ୍ତର୍ନିହିତ ବନ୍ଧନରୁ ମୁକ୍ତି ମିଳେ। ଏହି ମୁକ୍ତି ହିଁ ପ୍ରକୃତ ମୁଖ୍ୟ।
2: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆମକୁ ଶିଖାଏ ଜୀବନ କ୍ଷଣସ୍ଥାୟୀ, କିନ୍ତୁ ସତ୍କର୍ମ, ଭକ୍ତି ଓ ମାନବ ସେବା ଅମର, ଯେ ନିଜ ହୃଦୟକୁ ପ୍ରେମ, ଦୟା, କ୍ଷମା ଓ ସେବାରେ ପରିପୂର୍ଣ୍ଣ କରେ, ସେହି ବ୍ୟକ୍ତି ପ୍ରକୃତ ଅର୍ଥରେ ରଥଯାତ୍ରାର ମହାତ୍ମ୍ୟକୁ ଉପଲବ୍ଧି କରିପାରେ।
1: ତେଣୁ ଆସନ୍ତୁ ବନ୍ଧୁ, କେବଳ ଚକ୍ଷୁରେ ନୁହେଁ, ହୃଦୟରେ ମହାପ୍ରଭୁଙ୍କୁ ଦର୍ଶନ କରିବା। କେବଳ ରଥ ଟାଣିବା ନୁହେଁ, ନିଜ ମନରୁ ଅଜ୍ଞାନ, ଅହଙ୍କାର ଓ ଅଧର୍ମରୁ ଦୂରେଇ ଧର୍ମ, ପ୍ରେମ ଓ ସତ୍ୟର ପଥରେ ଅଗ୍ରସର ହେବା, ଏହି ପବିତ୍ର ଭକ୍ତିର ପ୍ରକୃତ ତାତ୍ପର୍ଯ୍ୟ ଆମ ଜୀବନରେ ସାର୍ଥକ କରିବା।
2: ବନ୍ଧୁ, ପରମ ପୁରୁଷ ଶ୍ରୀଜଗନ୍ନାଥ, ସେ ହଟିଆ ଠାକୁର, ତାଙ୍କ ଦର୍ଶନ ପାଇଁ ତ ସଭି ଆତୁର। ହେଲେ ଯିଏ ତାଙ୍କୁ ଦର୍ଶନ କରିପାରିନଥାଏ ଆଖିରେ, ସେ ହୃଦୟରେ ଦର୍ଶନ କରିଥାଏ ତାଙ୍କୁ ତା ଭାବ ମାଧ୍ୟମରେ, ତା ଭଜନ, ଜଣାଣ ଆଉ କବିତା ମାଧ୍ୟମରେ।
1: ତେବେ ଶ୍ରୋତାବନ୍ଧୁ, ଶୁଣିବା ଆଜିର ବର୍ଷା ଭିଜା ସନ୍ଧ୍ୟାରେ କିଛି ଭାବଭିତ୍ତିକ କବିତା ଶ୍ରୋତାଙ୍କ କଲମରୁ କବିତାରେ।
2: ଶ୍ରୋତାଙ୍କ କଲମରୁ ପ୍ରଥମ କବିତାରେ କବିତାଟି ପଠାଇଛନ୍ତି ସ୍ୱର୍ଣ୍ଣଲତା ସାହୁ, ବାଲିଆ ଡାଙ୍ଗମାଳ, କେନ୍ଦ୍ରାପଡ଼ାରୁ। କବିତାର ଶୀର୍ଷକ ବାହୁଡ଼ା ଯାତ୍ରା। ଭାଇ ଭଉଣୀକୁ ସାଥିରେ ନେଇଣ, କାଳିଆ ଯାଇଛି ଜନ୍ମ ବେଦୀକୁ ବୁଲିବା ପାଇଁ, ନନଲେ ଲକ୍ଷ୍ମୀକୁ ସାଥିରେ ତାଙ୍କର ଠାକୁରାଣୀ ରୁଷ ବହି। ହେରା ପଞ୍ଚମୀରେ ଲକ୍ଷ୍ମୀ ଠାକୁରାଣୀ ରାଗ ଗରଗର ହୋଇ, ନନ୍ଦିଘୋଷ ରଥ ଖଣ୍ଡେ ଭାଙ୍ଗିଦେଇ ହେରା ଗୋହିରିରେ ଥାଏ। ଆସନ୍ତି ମନ୍ଦିର ଲକ୍ଷ୍ମୀ ଠାକୁରାଣୀ ମନରେ ବିଷାଦ ବହି, ବାହୁଡ଼ାରେ ତୁମେ ବାହୁଡ଼ି ଆସିବ ଛାଡ଼ିନ ଗୁଣ୍ଡିଚା ଗଳି। ଗଳଗଣ୍ଡିଠାରେ ଅର୍ଥ ଶୋଷଣୀ ମାଉସୀ ମାଆର ମନ୍ଦିର, ସେଠାବରୁ ତୁମେ ପୋଡ଼ପିଠା ବୁଞ୍ଜି ଫେରିବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଆଗେ ରଥ ରହିବ ହେ, ଶୁକ୍ଳ ଏକାଦଶୀ ଦିନ ସୁନା ବେଶେ ପ୍ରଭୁ ସୁନ୍ଦର ଦିଶିବ, କିଣି ନେବ ଭକ୍ତ ମନ। ଅଧର ପଣା ଯେ ହୋଇବ ରଥରେ, ହାଣ୍ଡି ଭଙ୍ଗା ହେବ ରଥରେ, ତାପରେ ହୋଇବ ନୀଳାଦ୍ରି ବିଜେ, ଯିବ ପୁଣି ଶ୍ରୀମନ୍ଦିରେ। ସିଂହଦ୍ୱାରଠାରେ ଲକ୍ଷ୍ମୀ ଠାକୁରାଣୀ କରିବେ କଳି ତୁମ ସଙ୍ଗରେ, ରସଗୋଲା ତାଙ୍କୁ ଅର୍ପଣ କରିବ, ଶାନ୍ତ ହେବେ ମାତ ପରେ। ଏହିପରି ତୁମେ ଲୀଳା କରିଅଛ ସଂସାରୀମାନଙ୍କ ପରି, ମାନବୀୟ ଲୀଳା କରିଥାଉ ପ୍ରଭୁ, ରହିଣ ଶ୍ରୀକ୍ଷେତ୍ରେ ପୁରୀ, ରହିଣ ଶ୍ରୀକ୍ଷେତ୍ରେ ପୁରୀ। ଏତିକି କରୁଣା କର ମହାପ୍ରଭୁ, ଶ୍ରୀଚରଣୀ ସ୍ଥାନ ଦିଅ, ତୁମ ନାମ ଭଜି ତୁମ ଗୁଣ ଗାଇ, ଜୀବନ ମନେଇ ନିଅ, ଜୀବନ ମନେଇ ନିଅ।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ରମେଶ ଚନ୍ଦ୍ର ବେହେରା, ଆୟତପୁର କଟକରୁ। କବିତାର ଶୀର୍ଷକ ଜଗତର ନାଥ। ଜଗତର ନାଥ କାଳିଆ ସାନ୍ତ, ଶ୍ରୀମନ୍ଦିରେ ଅଛ ରହି, ହାତ ଗୋଡ଼ ନାହିଁ ସବୁ ଥାଇ କରି, ତୁମେ ପରା ଭାବଗ୍ରାହୀ। ଦାସିଆ ନଡ଼ିଆ ନେଇଥିଲ ତୁମେ ଦୁଇ ବାହୁ ଟେକି ଦେଇ, ଭକ୍ତ ବଳରାମ ଆତୁରେ ଡାକିଲା,

0: ରଥେ ବିଜେ ହୋଇ ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଦେଲା ପଛରେ ଯାତନା ଦେଇ, କିଏ ବା ବୁଝିବ ତୁମର ମହିମା ଛାର ମଣିଷଟା ହୋଇ।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଗୋବିନ୍ଦ ବେହେରା। କବିତାର ଶୀର୍ଷକ ଭକତ ଭାବରେ ବନ୍ଧା। ଭକତ ଭାବରେ ବନ୍ଧା ଭଗବାନ, ଭକତ ଭାବରେ ବନ୍ଧା, ଭକତ ସାଥିରେ ଭାଗ୍ୟର ଡୋରି ହୋଇଅଛି ପୁଣି ଛନ୍ଦା। ମାନବ ପରିକା ଲୀଳା କରୁଅଛ ଅଣସର ଘରେ ଶୋଇ, ଜ୍ୱର ଉପଶମ କରିବାକୁ ପ୍ରଭୁ ପୋଥିପତ୍ର ଖୋଜ ନାହିଁ। ଦଇତାର ଆଶା ପୂରଣ ପାଇଁକି ଲୀଳା କର ଲୀଳାମୟ, ବାଲି ରଥେ ବିଜେ କରିଥାଅ ପ୍ରଭୁ ଭକତରେ କରି ଜୟ। ଦାସିଆ ବାଉରି ନଡ଼ିଆକୁ ପ୍ରଭୁ ସ୍ୱହସ୍ତରେ ଗଲ ନେଇ, ବନ୍ଧୁ ମହାନ୍ତିର ଦୁଃଖ ଶୁଣି ତୁମେ ସୁନା ଥାଳି ଥିଲ ଥୋଇ। ଷୋଳଶ କୋଷରୁ ଡାକିଲା ଗଜ, ଡାକ ତାର ଥିଲ ଶୁଣି, ଚକ୍ର ପେଶୀ ନକ୍ର ବିନାଶ କରିଲ ଗଜ ଉଦ୍ଧାରଣେ ପୁଣି। ଚକିଆ ପଣ୍ଡାର ପାନର ରସରେ ତୁମେ ହେଲ ପ୍ରଭୁ ବାଈ, ସବୁରି ଅଇଁଠା ଭକ୍ଷଣ କରିଲ ଜାତିଗୋତ୍ର ଭୁଲି ଯାଇ। ବଳରାମ ଦାସ ଡାକିଲା ଭକ୍ତିରେ ବାଲି ରଥେ ଗଲ ରହି, ସାଲ ବେଗ ଡାକ ଶୁଣିଲ ଭକ୍ତିରେ ବଡ଼ଦାଣ୍ଡି ରଥ ଥୋଇ। ଏକଳି କାଳରେ କେତେ ଯେ ଭକତ ଉଦ୍ଧାର କାଳିଆ ତୁହି, ଭକତ ଭାବରେ ବନ୍ଧା ଏକାସିନା ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ।

0: ବନ୍ଧୁ, ଓଡ଼ିଶାର ମାଟି କେବଳ ଐତିହ୍ୟରେ ନୁହେଁ, ଆଧ୍ୟାତ୍ମିକ ମହିମାରେ ମଧ୍ୟ ସମୃଦ୍ଧ। ଏହି ପବିତ୍ର ମାଟିର ହୃଦୟରେ ବିରାଜିତ ଶ୍ରୀକ୍ଷେତ୍ର ପୁରୀ, ଯାହାକୁ ପୁରାଣରେ ମର୍ତ୍ୟ ବୈକୁଣ୍ଠ ବୋଲି ଅଭିହିତ କରାଯାଇଛି। ଏଠାରେ ଶ୍ରୀଜଗନ୍ନାଥ କେବଳ ଦେବତା ନୁହନ୍ତି, ସେ ଲୋକଦେବତା, ଲୋକନାଥ, ଭକ୍ତବତ୍ସଳ, ମାନବତାର ମହାମନ୍ତ୍ର ଏବଂ ସମଗ୍ର ବିଶ୍ୱକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ଦିବ୍ୟ ଚେତନା।
1: ହଁ ବନ୍ଧୁ, ରଥଯାତ୍ରାର ସର୍ବଶ୍ରେଷ୍ଠ ବୈଶିଷ୍ଟ୍ୟ ହେଉଛି ଏଠାରେ ଭକ୍ତ ଭଗବାନଙ୍କ ପାଖକୁ ଯାଏ ନାହିଁ, ବରଂ ଭଗବାନ ସ୍ୱୟଂ ଭକ୍ତଙ୍କ ପାଖକୁ ଆସନ୍ତି। ଏହି ଚିନ୍ତାଧାରା ଭାରତୀୟ ଧର୍ମଦର୍ଶନରେ ଅନନ୍ୟ। ମନ୍ଦିରର ଗର୍ଭଗୃହରୁ ରାଜପଥକୁ ମହାପ୍ରଭୁଙ୍କ ଆଗମନ ସମତା, ସାମ୍ୟ ଓ କରୁଣାର ଜୀବନ୍ତ ପ୍ରତୀକ।
0: ସ୍କନ୍ଦ ପୁରାଣର ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରେ ଶ୍ରୀକ୍ଷେତ୍ରର ମହିମା ବର୍ଣ୍ଣିତ ହୋଇଛି। ସେଠାରେ କୁହାଯାଇଛି ଯେ ଏହି କ୍ଷେତ୍ରରେ ଭଗବାନ ଦାରୁବ୍ରହ୍ମ ରୂପେ ବିରାଜମାନ ଓ ତାଙ୍କର ଦର୍ଶନ ଅନ୍ୟ ତୀର୍ଥର ପୁଣ୍ୟଫଳଠାରୁ ମଧ୍ୟ ଶ୍ରେଷ୍ଠ। ନୀଳାଦ୍ରି ମହୋଦୟ, ବ୍ରହ୍ମପୁରାଣ ଓ ପଦ୍ମପୁରାଣରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ମୁକ୍ତିଦାୟିନୀ ଯାତ୍ରା ବୋଲି ମହାମଣ୍ଡିତ କରାଯାଇଛି।
1: ବନ୍ଧୁ, ଉପନିଷଦର ରଥ ଦର୍ଶନ ଅନୁସାରେ ଶରୀର ହେଉଛି ରଥ, ଇନ୍ଦ୍ରିୟ ହେଉଛି ଘୋଡ଼ା, ମନ ଲଗାମ, ବୁଦ୍ଧି ସାରଥି ଏବଂ ଆତ୍ମା ରଥାରୂଢ଼ ଯାତ୍ରୀ। ଯେତେବେଳେ ଏହି ରଥର ସାରଥି ଭାବରେ ଭଗବାନଙ୍କୁ ସ୍ୱୀକାର କରାଯାଏ, ସେତେବେଳେ ଜୀବନର ଗନ୍ତବ୍ୟ ମୋକ୍ଷ ଦିଗକୁ ହିଁ ଅଗ୍ରସର ହୁଏ।
0: ବନ୍ଧୁ, ରଥର ଦୌଡ଼ି ଆମକୁ ଶିଖାଏ ସମାଜର ପ୍ରଗତି କେବେ ବି ଏକାକୀ ସମ୍ଭବ ନୁହେଁ, ଅସଂଖ୍ୟ ହାତ ମିଶିଲେ ରଥ ଆଗକୁ ବଢ଼େ। ସେହିପରି ଭାତୃତ୍ୱ, ସହଯୋଗ, ସମନ୍ୱୟ ଓ ସମର୍ପଣ ଦ୍ୱାରା ହିଁ ଏକ ସୁସ୍ଥ ସମାଜ ଗଠିତ ହୁଏ। ଏହି ଶିକ୍ଷା ଆଜିର ସମୟରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ।
1: ଛେରା ପହଁରା ରୀତି ରାଜଧର୍ମର ସର୍ବୋତ୍ତମ ଆଦର୍ଶ। ଗଜପତି ମହାରାଜ ସ୍ୱର୍ଣ୍ଣ ସମାର୍ଜନୀରେ ରଥ ପରିଷ୍କାର କରି ସମଗ୍ର ବିଶ୍ୱକୁ ଏହି ସନ୍ଦେଶ ଦିଅନ୍ତି ଯେ ଈଶ୍ୱରଙ୍କ ସମ୍ମୁଖରେ ସମସ୍ତେ ସେବକ, ପଦ ପ୍ରତିଷ୍ଠା ଓ ଐଶ୍ୱର୍ଯ୍ୟର କୌଣସି ଅହଙ୍କାରର ସ୍ଥାନ ନାହିଁ।
0: ବନ୍ଧୁ, ଓଡ଼ିଆ ଭକ୍ତି ସାହିତ୍ୟର ପଞ୍ଚସଖା ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ ଓ ଯଶୋବନ୍ତ ଦାସ ତାଙ୍କ ରଚନାରେ ଶ୍ରୀଜଗନ୍ନାଥଙ୍କୁ ସର୍ବଜନୀନ ବ୍ରହ୍ମ ଭାବରେ ବର୍ଣ୍ଣନା କରିଛନ୍ତି। ଭୀମଭୋଇଙ୍କ ମାନବତାବାଦୀ ଦର୍ଶନ ମଧ୍ୟ

0: ଏହି ଜଗନ୍ନାଥ ଚେତନା ସହ ଗଭୀର ଭାବେ ସମ୍ପୃକ୍ତ, ଯେଉଁଠାରେ ବ୍ୟକ୍ତିଗତ ମୁଖ୍ୟଠାରୁ ସମଗ୍ର ଜଗତର କଲ୍ୟାଣ ଅଧିକ ମହତ୍ତ୍ୱପୂର୍ଣ୍ଣ।
1: ତେଣୁ ରଥଯାତ୍ରା କେବଳ ଏକ ପର୍ବ ନୁହେଁ ବନ୍ଧୁ, ଏହା ଏକ ଜୀବନ ଦର୍ଶନ। ଏହା ଆମକୁ ଶିଖାଏ, ମଣିଷକୁ ଭଲ ପାଅ, ଅହଙ୍କାର ତ୍ୟାଗ କର, ସତ୍ୟର ପଥରେ ଚାଲ, ସେବାକୁ ଧର୍ମ ମନେ କର ଓ ମହାପ୍ରଭୁଙ୍କ ଶରଣାଗତ ହୁଅ। ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଯାଇ ଫେରିବା ବେଳକୁ ପୁଣି ଲାଗିବ ଭକ୍ତଙ୍କ ଭିଡ଼। ଗହଳିରେ ଶୁଭିବ ଘଣ୍ଟ ଢୋଲର ଶବ୍ଦ, କମ୍ପିବ ବଡ଼ଦାଣ୍ଡ। ଶ୍ରଦ୍ଧାରେ ଭକ୍ତମାନେ ରଥରେ ମହାପ୍ରଭୁଙ୍କୁ ବସାଇ ଭିଡ଼ି ନେବେ ଶ୍ରୀମନ୍ଦିରକୁ, ମନ୍ଦିରରେ ଏକା କରି ଆସିଥିବା ଜଗତ ଜନନୀ ମା ଲକ୍ଷ୍ମୀଙ୍କ ପାଖକୁ। ପୁଣି କେତେ ନିୟମ, କେତେ ବିଧି ପାଳନ ହେବ, ମାଙ୍କ ମାନଭଞ୍ଜନ ପାଇଁ କେତେ ରସଗୋଲା ଖୁଆଇବେ କାଳିଆ ସାନ୍ତ।
0: ତେବେ ଏହି ନଅ ଦିନ ଭକ୍ତଙ୍କୁ ପାଖରୁ ଦର୍ଶନ, ପୁଣି ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଇ ଭକ୍ତଙ୍କୁ ଭାବର ଦରିଆରେ ବୁଡ଼ାଇ ରଖୁଥାନ୍ତୁ ଦିନବନ୍ଧୁ। ସେମିତି ଭକ୍ତମାନେ କହୁଥାନ୍ତୁ, ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମଂ ନ ବିଦ୍ୟତେ।

0: ତେବେ ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ମତାମତ ପଠାଇବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
1: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
0: ଏବେ କାର୍ଯ୍ୟକ୍ରମର ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣମାନଙ୍କ ଉପସ୍ଥାପିକା ଶୀତଲ,
1: ଆଉ ମୁଁ ଅନନ୍ୟା।
0: ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି। ସିକିମ୍ରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି, 9 ଜଣଙ୍କର ପ୍ରାଣହାନୀ। ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ହେଲା 3 ରଥ ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 7ଟାରେ। ନମସ୍କାର।

କର ଚୟନୀ ଶ୍ରୀମଦ୍ ଭାଗବତର 103ତମ ଭାଗ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 17:10 ଏଥିରେ ଶୁଣିବେ ବେହେଡ଼ା ଦାନ୍ତର ଉପଚାର ଆଲୋଚନା କରିବେ ଡାକ୍ତର ଅଭିଳାଷ ମହାପାତ୍ର ପ୍ରଭାତ ପରିକ୍ରମା ସକାଳ 17:25 କଥିକା ସକାଳ 17:35 ଏଥିରେ ଶୁଣିବେ ବୌଦ୍ଧତନ୍ତ୍ରର ଦାରୁ ଦେବତା ଆଲୋଚିକା ଭାଗ୍ୟଲିପି ମଲ୍ଲ ରାଗମଞ୍ଜରୀ ସକାଳ 17:40 କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ରଥ ସଙ୍ଗୀତ ଶାନ୍ତନୁ ମହାପାତ୍ର ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣିବେ ମୁଦିରସ୍ତ ସେବା ଆଲୋଚନା କରିବେ ଶୁକଦେବ ମହାନ୍ତି ବୈଦେହିକ ବିଳାସର 90ତମ ଭାଗ ପ୍ରଚାର କରିବୁ ସକାଳ 8:45 ଗୀତ ଗୀତିକା ସକାଳ 9:00 ଦିନ 10:00 ପ୍ରଚାର କରିବୁ ନାଟକ ଦେବବ୍ରତ ରଚନା ମାୟାଧର ନନ୍ଦ ପ୍ରଯୋଜନା ରମାପଦ ନନ୍ଦ ଦିନ 11:10 ଅଭୁଲ ଗୀତ ଏଥିରେ ଆଧୁନିକ ଗୀତ ଗାଇଛନ୍ତି ନନ୍ଦିତା ମହାପାତ୍ର ଓ ଶେଖର ଚନ୍ଦ୍ର ଘୋଷ ଦିନ 11:30 ପ୍ରଚାର କରିବୁ ଘୋଡ଼ାନାଚ ଗୀତ ପରିବେଷଣ କରିବେ ଉତ୍ସବ ଚରଣ ଦାସ ଏବଂ ସାଥୀ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଦିନ 12:00 ଦିନ 1:10 ପ୍ରଚାର କରିବୁ ମହୁରୀ ବାଦ୍ୟ ପରିବେଷଣ କରିବେ ଭାସ୍କର ଚନ୍ଦ୍ର ସାମଲ ନାରୀମହଲ ଦିନ 1:20 ଏଥିରେ ସ୍ୱୟଂ ସିଦ୍ଧାରେ ଶୁଣିବେ ଅର୍ସି ମମତାଜଙ୍କ ସହିତ ସାକ୍ଷାତକାର ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଅସରନ୍ତି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 3:00 କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00 ଦେଶଭକ୍ତି ଗୀତ ଅପରାହ୍ନ 4:55 ଅପରାହ୍ନ 5:00 ଓଡ଼ିଆ କଥାଚିତ୍ର ଗୀତ ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ନାଟକ ଭକ୍ତ ଦାସିଆ ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 86ତମ ଭାଗ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଚ୍ଚଳ ଆମ ଦେଶ ସନ୍ଧ୍ୟା 6:30 ରାତି 17:02 ଓଡ଼ିଆ କଥାଚିତ୍ର ଗୀତ ରାତି 17:25 ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଚର୍ଚ୍ଚା କା ବିଷୟ ହେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30 ରାତି 10:00 ପ୍ରଚାର କରିବୁ ନାଟକ ଅଭିଯାନ ମୂଳମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ ପ୍ରଯୋଜନା ନୟନ କିଶୋର ମହାନ୍ତି ବେତା ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 85ତମ ଭାଗ

ଶ୍ରୋତା ବନ୍ଧୁ, ଆମ ଯୁବବର୍ଗଙ୍କୁ ସଶକ୍ତ ଆଉ ରୋଜଗାରକ୍ଷମ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଆମ ସରକାର। କ୍ଷୁଦ୍ର ବ୍ୟବସାୟକୁ ପ୍ରୋତ୍ସାହନ ଦେବାଠାରୁ ଆରମ୍ଭ କରି ବୃହତ ଉଦ୍ୟୋଗ ପାଇଁ ଯୁବବର୍ଗଙ୍କୁ ଆର୍ଥିକ ସହାୟତା ଦିଆଯାଉଛି, ଯାହାଫଳରେ ଅନେକ ଯୁବ ଉଦ୍ୟୋଗୀ ବାହାରୁଛନ୍ତି। ଆତ୍ମନିର୍ଭର ଭାରତକୁ ବଳ ଦେବା ସ୍ୱରୂପ ଯୁବକ ଯୁବତୀମାନେ ଦେଶର ବିକାଶରେ ଭାଗିଦାରୀ ହେଉଛନ୍ତି। ଚାକିରି କରିବା ଅପେକ୍ଷା ଚାକିରି ଦେବାର ମାନସିକତା ରଖୁଛନ୍ତି। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ନିଜର ସକ୍ରିୟ ଯୋଗଦାନ ରଖୁଛନ୍ତି। ଯାହା ସବୁ ଯୁବକୈନ୍ଦ୍ରିକ ଯୋଜନା ରହିଛି ସେଥିରୁ ଲାଭ ଉଠାଉଛନ୍ତି। ତେବେ ବ୍ୟାବସାୟିକ କ୍ଷେତ୍ରରେ ଯୁବବର୍ଗ କିପରି ସଫଳତା ଅର୍ଜନ କରୁଛନ୍ତି, ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ପନ୍ଥା ବାହାର କରୁଛନ୍ତି, ଆତ୍ମନିର୍ଭର ଭାରତକୁ କିପରି ବଳ ଦେଉଛନ୍ତି, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜି ରହିଛି ଆଲୋଚନା। ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଯୁବ

0: ରୋଗୀ ବରେଣ୍ୟ ଦାସ।
1: ସମସ୍ତ ଶ୍ରୋତା ମାନଙ୍କୁ ନମସ୍କାର। ପ୍ରଥମେ ଆମକୁ ଜାଣିବାକୁ ଦରକାର ଆତ୍ମନିର୍ଭର ଭାରତ କନସେପ୍ଟ କେମିତି ଆସିଲା। ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 2020ରେ ଏଇ କନସେପ୍ଟ ଏଇ ଦୃଷ୍ଟିକୋଣ ସମସ୍ତଙ୍କ ଆଗରେ ପ୍ରଥମ ଥର ପାଇଁ ସେ ରଖିଥିଲେ। ସେ ଆତ୍ମନିର୍ଭର ଭାରତର ପାଞ୍ଚଟି ପିଲର ଇକୋନୋମି ଇନଫ୍ରାଷ୍ଟ୍ରକ୍ଚର ସିଷ୍ଟମ ଡେମୋଗ୍ରାଫି ଆଉ ଡିମାଣ୍ଡ ଏ ପାଞ୍ଚଟା ସ୍ତମ୍ଭ ଉପରେ ଆମର ଆତ୍ମନିର୍ଭର ଭାରତ ଡିପେଣ୍ଡେଣ୍ଟ ଏବଂ ଏ ଆତ୍ମନିର୍ଭର ଭାରତର ମୂଳ ଲକ୍ଷ୍ୟ ଥିଲା ଆମଦାନୀ ଉପରେ ନିର୍ଭରତା କମାଇବା। ଦ୍ୱିତୀୟ ଥିଲା ସ୍ଥାନୀୟ ଉତ୍ପାଦନକୁ ବଢ଼ାଇବା। ତୃତୀୟ ଥିଲା ମେକ୍ ଇନ୍ ଇଣ୍ଡିଆ ୟାକୁ ଶକ୍ତିଶାଳୀ କରିବା ଏବଂ ଚତୁର୍ଥ ଥିଲା ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତକୁ ଉଚ୍ଚ ସ୍ଥାନରେ ପହଞ୍ଚାଇବା। ଆମ ଭାରତବର୍ଷରେ ଷ୍ଟାର୍ଟଅପ୍ସ କାହିଁକି ଦରକାର, କାହିଁକି ଏଇଟା ଅତ୍ୟନ୍ତ ଜରୁରୀ? ଷ୍ଟାର୍ଟଅପ୍ସ ର ବେସିକାଲି ଇନୋଭେସନ୍ ବା ନବସୃଜନ ଆମେ ଯାହାକୁ କହୁ, ସେଇଥିପାଇଁ ଷ୍ଟାର୍ଟଅପ୍ସ ଭାରତବର୍ଷରେ ଅତ୍ୟନ୍ତ ଜରୁରୀ। ଷ୍ଟାର୍ଟଅପ୍ସ ମାଧ୍ୟମରେ ଆମେ ପାରମ୍ପରିକ ସମସ୍ୟାକୁ ଭାରତୀୟ ସମସ୍ୟାର ଭାରତୀୟ ସମାଧାନ ଆମେ ଖୋଜି ବାହାର କରିବା ଆଉ ପ୍ରଯୁକ୍ତି ଆଧାରିତ ଆମେ ବ୍ୟବସାୟ ମଡେଲ ତିଆରି କରିପାରିବା ଆଉ ବିଶ୍ୱମାନର ସ୍ଥାନୀୟ ଉତ୍ପାଦନ ମୂଲ୍ୟରେ ଆମେ ବିଶ୍ୱ ବଜାରରେ ନିଜର ପ୍ରଡକ୍ଟକୁ ଆମେ ବିକି ପାରିବା। ଷ୍ଟାର୍ଟଅପ୍ସ ଏହା ହେଲା ମୂଳ ଉଦ୍ଦେଶ୍ୟ। ଏବେ ଯଦି ଆମେ ଅର୍ଥନୈତିକ ଅବଦାନକୁ ଦେଖିବା ତାହେଲେ ଭାରତର GDPରେ 4-5% ଯୋଗଦାନ ଅଛି ଏବଂ ବିଦେଶୀ ବିନିଯୋଗକୁ ଆକର୍ଷଣ କରିବା ଆମ ଦେଶରେ ଆଗରୁ ଆମେ କହୁଥିଲେ କି ଦେଶରୁ ବ୍ରେନ୍ ଡ୍ରେନ୍ ହଉଛି, ମାନେ ଅତ୍ୟନ୍ତ ଟ୍ୟାଲେଣ୍ଟ ଆମର ଯେଉଁ ଛାତ୍ରଛାତ୍ରୀ ମାନେ ଅଛନ୍ତି ସେମାନେ ପାଠଶାଠ ପଢିବା ପରେ କମ୍ପ୍ଲିଟ କରିବା ପରେ ସେମାନେ ବିଦେଶକୁ ଚାଲି ଯାଉଛନ୍ତି। କିନ୍ତୁ ଷ୍ଟାର୍ଟଅପ୍ ମାଧ୍ୟମରେ ଏବେ ଆମେ ବ୍ରେନ୍ ଡ୍ରେନ୍ କୁ ରୋକିକି ବ୍ରେନ୍ ଗେନ୍ ମାନେ ଯେଉଁମାନେ ବାହାରକୁ ଚାଲି ଯାଉଥିଲେ ସେମାନଙ୍କୁ ଆମେ ପୁଣି ଥରେ ଭାରତବର୍ଷକୁ ଫେରି ଆଣିପାରିବା ଏବଂ ସେମାନଙ୍କୁ ଉତ୍ସାହ ଦେଇପାରିବା। ସେଇଥିପାଇଁ ଭାରତବର୍ଷରେ ଷ୍ଟାର୍ଟଅପ୍ ଅତ୍ୟନ୍ତ ଜରୁରୀ। ଯଦି ଆମେ ଉଦାହରଣ ଦେଖିବା ତାହେଲେ ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଏବେ ବହୁତ ଭଲ ଭାବରେ ସାଇନ୍ କରିଛି। ଏବେ ଯଦି ଆମେ ଦେଖିବା ଗୋଟେ ପରିସଂଖ୍ୟାନ, ଭାରତବର୍ଷରେ ବର୍ତ୍ତମାନ ପ୍ରାୟ 1 ଲକ୍ଷରୁ ଉପରେ ରେଜିଷ୍ଟର୍ଡ ଷ୍ଟାର୍ଟଅପ୍ କମ୍ପାନୀ ଅଛନ୍ତି ଏବଂ ତା ଭିତରେ 100ରୁ ଉପରେ ଷ୍ଟାର୍ଟଅପ୍ ଏମିତି ଅଛନ୍ତି ଯେଉଁମାନେ ୟୁନିକର୍ନସ୍ ମାନେ ଯେଉଁମାନଙ୍କର ବାର୍ଷିକ ମୂଲ୍ୟ $1 billion ରୁ ବି ଉପରେ, ମାନେ $100 crore ସେମାନଙ୍କ ଏଣ୍ଟାୟାର ମୂଲ୍ୟ ଟୋଟାଲ ଭାଲ୍ୟୁ, ସେମିତି 100ରୁ ଟିକେ ଉପରେ ନମ୍ବର୍ସ ଅଛି ୟୁନିକର୍ନସ୍ ର। ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ, ଯେମିତି ଇ କମର୍ସ ଅଛି, ଫିନ୍ଟେକ୍ ସେକ୍ଟର୍ସ ଅଛି, ଏକ୍ଟେକ୍ ସେକ୍ଟର୍ସ ଅଛି, ହେଲ୍ଥ ଟେକ୍, କୋଉ ଜାଗା ନାହିଁ ଯେଉଁଥିରେ ଭାରତବର୍ଷରେ ଷ୍ଟାର୍ଟଅପ୍ ଆମେ ଗଢିନେ। ଯଦି ଆମେ କିଛି ଏକ୍ସାମ୍ପଲ୍ସ ଦେଖିବା ତାହେଲେ ଗୋଟେ ଗୋଟେ କରିକି ଆମେ 2-4 କରି ଏକ୍ସାମ୍ପଲ୍ ଦେଖିପାରିବା। ଯେମିତି ଫିନ୍ଟେକ୍ସ ମାନେ ଆମେ ଆଜିକାଲି ତ ସମସ୍ତେ UPI ବ୍ୟବହାର କରୁଛେ ଆମେ ସମସ୍ତେ, ତ UPI ବିଶ୍ୱର ସର୍ବୋତ୍ତମ ପେମେଣ୍ଟ ସିଷ୍ଟମ ଯେଉଁଥିରେ ମାସିକ 12 billion ମାନେ 1200 crore ଟ୍ରାନ୍ଜାକ୍ସନ୍ ହଉଛି, ୟାର ବାର୍ଷିକ ମୂଲ୍ୟ ହଉଛି $200 trillion ମାନେ ଆମେ ଚିନ୍ତା ବି କରିପାରିବାନି ୟାର ଭାଲ୍ୟୁ କେତେ। ଏଟେକ୍ ସେକ୍ଟର୍ସ କୁ ଦେଖିବା ତାହେଲେ ଏଟେକ୍ ସେକ୍ଟର୍ସ ବେସିକାଲି ଆମ ଭାରତବର୍ଷରେ କାହିଁକି ଦରକାର, ଆମ ଭାରତବର୍ଷରେ 250 million ଛାତ୍ରଛାତ୍ରୀ ଅଛନ୍ତି ଯୋଉଟା ବିଶ୍ୱର ସବୁଠୁ ଅଧିକ ଛାତ୍ରଛାତ୍ରୀ ପପୁଲେସନ, ସେମାନଙ୍କ ପାଇଁ ଗୁଣବତ୍ତା ଶିକ୍ଷକଙ୍କ ବହୁତ ଅଭାବ ଅଛି, ବିଭିନ୍ନ ଭୌଗୋଳିକ ଚ୍ୟାଲେଞ୍ଜେସ୍ ଅଛି, ଯେଉଁମାନେ ବହୁତ ଦୂର ଦୂରାନ୍ତରେ ଅଛନ୍ତି ସେମାନଙ୍କ ପାଇଁ ସଠିକ୍ ଶିକ୍ଷା ବି ପହଞ୍ଚୁନାହିଁ, ତ ସେମାନଙ୍କୁ ସୁଲଭ ଶିକ୍ଷା ଦେବା ଆବଶ୍ୟକ। ସେଇଥିପାଇଁ ବିଭିନ୍ନ ଏଟେକ୍ ସେକ୍ଟର୍ସ ଏବେ ଭାରତବର୍ଷରେ ଗଲା 10-15 ବର୍ଷରେ ବହୁତ ବଡ଼ ବଡ଼ ଏଟେକ୍ ସେକ୍ଟର୍ସ ଏଟେକ୍ କମ୍ପାନୀଜ୍ ଗଢି ଉଠିଛନ୍ତି। ୟା ଭିତରେ ପ୍ରମୁଖ ଏଟେକ୍ ଷ୍ଟାର୍ଟଅପ୍ ଯୋଉଗୁଡା ଏବେ ବହୁତ ପପୁଲାର, ୟା ଛଡ଼ା ହେଲ୍ଥ ଟେକ୍ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସେକ୍ଟର ଯୋଉଟା ଆମ ଭାରତବର୍ଷର ପପୁଲେସନ ପାଇଁ ହ୍ୟୁଜ୍ ପପୁଲେସନ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଅନଲାଇନ୍ରେ ଆମେ ଡାକ୍ତର ସହିତ ପରାମର୍ଶ କରିପାରୁ, ମେଡିସିନ୍ ଡେଲିଭରି ଅନଲାଇନ୍ କରିପାରୁ, ତା ଛଡ଼ା ଦୂର ଦୂରାନ୍ତ ଗ୍ରାମାଞ୍ଚଳରେ ଯୋଉମାନଙ୍କ ପାଇଁ ଭଲ ଡକ୍ଟର ଦେଖିବା ସମ୍ଭବ ନୁହେଁ ଏତେ ଖର୍ଚ୍ଚ କରିକି ସହରକୁ ଆସିକି, ସେମାନଙ୍କ ପାଇଁ ଏଇସବୁ ହେଲ୍ଥ ଟେକ୍ ଷ୍ଟାର୍ଟଅପ୍ ବହୁତ ସହାୟକ ହୋଇଛନ୍ତି। ଏଗ୍ରିକଲଚରାଲ ସେକ୍ଟର ବା କୃଷି ପ୍ରଯୁକ୍ତିରେ ଏବେ ଷ୍ଟାର୍ଟଅପ୍ ବହୁତ ଆଗକୁ ଆସୁଛନ୍ତି ଏବଂ କୃଷକମାନଙ୍କ ପାଇଁ ଏଗ୍ରିକଲଚରାଲ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ଲାଭଦାୟକ ହେଇଛନ୍ତି। ଯେମିତି ଗୋଟେ ଉଦାହରଣ ମୁଁ ଦଉଛି, ନିଞ୍ଜା କାର୍ଡ ଗୋଟିଏ ଷ୍ଟାର୍ଟଅପ୍ ଅଛି ଯୋଉଟା କୃଷକମାନଙ୍କୁ ବହୁତ ଭଲ ଭାବରେ ପରାମର୍ଶ ଦେଇପାରେ କି କୃଷକମାନେ କେମିତି ଚାଷବାସ କୃଷି କାର୍ଯ୍ୟ କେମିତି କରିପାରିବେ, କୋଉଠୁ ସେମାନଙ୍କୁ ସହାୟତା ମିଳିପାରିବ। ଆଉ କିଛି ଷ୍ଟାର୍ଟଅପ୍ ଅଛି ଯେମିତି ଆଗ୍ରୋ ଷ୍ଟାର୍ଟ, ତାପରେ ଡି ହାର୍ଟ, ଏଇ ସବୁ ଷ୍ଟାର୍ଟଅପ୍ ଗୁଡା କୃଷକମାନଙ୍କୁ ସେମାନଙ୍କର କୃଷିଜାତ ପଣ୍ୟକୁ ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିବା ପାଇଁ ସହାୟତା

ଶୁଣୁଥିଲେ ଆଲୋଚନା ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: ପ୍ରଧାନମନ୍ତ୍ରୀ ଜୀ ନେ ଅପିଲ ବି କିଆ ହେ କି ଉନକା ଜୋ ସଜା ହେ ଉସକୋ ଶକ୍ତି ସେ ଶକ୍ତି ସଜା କେସେ ଦିଆ ଯାଏ ଉସମେ ସାରା ଟପ କ୍ଲାସ କେ ଓକିଲ ଲୋକ ବି ସାଥ ଦେ ତାକି ଜୋ ପେପର ଲିକ୍ ଜେସେ ପାପ କାମ କିଆ ହେ ଉନ ଲୋକୋ କୋ ଘୋର ସଖ୍ତ ସଜା ମିଲେ ଔର ଆଗେ ପେପର ଲିକ୍ ନହିଁ ହୋନେ କେ ଲିଏ ଶକ୍ତି ସେ ଜୋ କଦମ ଉଠାୟା ଗୟା ହେ ଉସକେ ବାରେ ମେ ବି ପ୍ରଧାନମନ୍ତ୍ରୀ ଜୀ ନେ ଜାନକାରୀ ଦିଆ।
0: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜିକରଣ ଅଧିକାରୀ ଆବଶ୍ୟକସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର ମାସ 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳନ

0: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିସନ୍ ନେବୁ। ଯଦି ବହୁତ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ ଫୋନ୍ କରି ବା ଭିଡ଼ିଓ କଲ୍ କରି ତାଙ୍କୁ ଇଆର୍ଓ ଏଇଆର୍ଓ ତାଙ୍କ ଠାରୁ ଯାହା ବିବରଣୀ ଗ୍ରହଣ କରିବାର ଅଛି ଗ୍ରହଣ କରିବେ। ହିୟରିଂ ପାଇଁ ଲୋକ ନିଜେ ପର୍ସନାଲି ଆସିବା ଜରୁରୀ ନୁହେଁ।
1: ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରତ୍ୟେକ ଘରକୁ କ୍ରମିକ ନମ୍ଘର, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଏବଂ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମସ୍ତ ପ୍ରକ୍ରିୟା ଆସନ୍ତା 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି, ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା ଫେବୃୟାରୀ 10 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପୁଲିସ୍ ସଂଗଠନ ଓ ବିଭିନ୍ନ ରାଜ୍ୟର ପୁଲିସ୍ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଖୁରାନିଆ କହିଛନ୍ତି ବର୍ତ୍ତମାନ ସମୟରେ ସଂଗଠିତ ଅପରାଧ, ସାଇବର ଅପରାଧ, ମାଦକଦ୍ରବ୍ୟ ଚୋରା ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟରେ ସୀମିତ ହୋଇ ରହିନାହିଁ। ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନ ପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍କରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟଶୈଳୀର ଆବଶ୍ୟକତା ରହିଛି। ପୁରୀରେ ଆଜି ରଥଗୁଡ଼ିକର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଉଥିବାବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ଜନ୍ମବିଧିରେ ଦର୍ଶନ ଦେଉଛନ୍ତି। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍କିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ମହାଲିଂ ଏକ ବୈଠକରେ ଯୋଗଦେଇ ହସ୍କିଟାଲ ଭିଭିଭୂମିର ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ନୂତନ ବିଲ୍ଡିଂରେ କାର୍ଯ୍ୟର ଅଗ୍ରଗତି, ପିଜି ଛାତ୍ରାବାସରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍କିଟାଲ ପରିସରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ମହାଲିଂ ଗୁରୁତ୍ୱାରୋପ କରିଥିଲେ। ଏଥିରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ ତିନିଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କ

0: ଆଲୋକରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3ଟି ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 22ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, 3 ରଥର ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ ବିଶେଷକରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଟାକେଡା ଜିଏମ୍ବିଏଚ୍ ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍

0: ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945ର ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ ଡିଏନ୍ଏ ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ, ଯାହାକୁ ଚର୍ମର ନିମ୍ନଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବର୍ଷ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ମିଲି ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ମାସର ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ଆଦି ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8ରୁ ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42 ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର 24 ନିୟୁତରୁ ଅଧିକ ଡୋଜ୍ ବଣ୍ଟନ କରାଯାଇସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ, ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ, ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମୟୂରଞ୍ଜନ ମିଶ୍ର, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର ଶ୍ରୋତା ବନ୍ଧୁ, ରାତି 7 ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର 6 ସେପ୍ଟେମ୍ବରରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱାରୋପ। ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, 3 ରଥର ଦକ୍ଷିଣ ମୋଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡ଼ିଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍କିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହାସ୍ପାତାଳକୁ ମେଦାନ୍ତ ହାସ୍ପାତାଳକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 8ରେ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁନୀଲ ପରିଡ଼ା ଓ ଲୋପିତା ମିଶ୍ର, କଥାଚିତ୍ର ସତ ମିଛ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତ ଗାଇଛନ୍ତି ବିଷ୍ଣୁ ନାୟକ ଓ ଲୋପିତା ମିଶ୍ର, କଥାଚିତ୍ର କାଳଚକ୍ର।

0: କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ ଦଶମୀ ଦିନ ପାଇଁ ଇରାନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ୍ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଇରାନ୍ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲି ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ ଏକ ବର୍ଷ ପୂରଣ କରିଛି। ପାଞ୍ଚ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଦୁଇଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ 60 ଜଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
2: ଯଦି ଇନ୍କେ ଯେନ୍ ପଢ଼ିହେଲା ରିଟାୟାର୍ଡ ଟିଚର ମାନେ ଯେନ୍ ପଢ଼ଉଛନ୍, ସେ ଟିଚର ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅମାନଙ୍କର ଯେନ୍ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
1: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
3: ମୁଇଁ May 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏହି ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ। ପଢ଼ୁଥିଲା ସମୟରେ ମୁଁ ଟ୍ୟୁସନ ପଢ଼ିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରୁଥିଲି। ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢ଼ିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏହି ଭାବନା ଥିଲା।
1: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ର ବାଗ କହିଛନ୍ତି,
4: କଟାପାଲିରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକମାନେ ଗୋଟେ ଫ୍ରି ଟ୍ୟୁସନ ଦେବାର ବଢ଼ିଆ ପ୍ରୋଗ୍ରାମଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ। ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ ମାନକେ ଯେନ୍ଟା ପଢା ହଉଛେ ତାଠାରୁ ଇଠାନେ ଡାଉଟ କ୍ଲିୟର ହେଇପାରୁଛନ୍, ତାର ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍, ଘରେ ବି ଭଲ ହିସାବରେ ପଢ଼ିପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ ଆମ ଘରେ ତ ଏକଲା ପଢ଼ବା, କିନ୍ତୁ ଇନୁ କାଣା ହେବା ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକ ମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କ ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକ ମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍, ଆଜ୍ଞା ମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲି ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ, ଯାହାଦ୍ୱାରା କି ଗାଁର ଉନ୍ନତି ହୋଇପାରିବା।
1: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲି ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ

0: ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବରଗଡ଼ ସହରରେ ପ୍ରଥମଥର ପାଇଁ ପ୍ରଶାସନ ପକ୍ଷରୁ ସାମୁହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: କାଲି ଟିକେ ଇଙ୍ଗିତ କରି କହିଥିଲି ତ, ସେଇଥିପାଇଁ ମୋ ଉପରେ ରାଗିଛନ୍ତି।
1: ଏଇଠି ବସିଛି।
0: ବସିଛ?
1: ହଁ।
0: ନବଘନ ଭାଇ ଜୁହାରେ ଜୁହାରେ
1: ଜୁହାରେ ଜୁହାରେ। କିଏ ଜେମା ପାଟି?
0: ହଁ ଭାଇ।
1: କାହା ସାଙ୍ଗରେ ବକର ବକର ହଉ?
0: ନା ନା କିଛି ନା।
1: କିଛି ନାହିଁ?
0: ନା ନା।
1: ଆଉ କଣ କାଠ ବାଟ ସାଙ୍ଗେ କଥା ହଉଥିଲ?
0: ଏକା ଏକା ଗପି ଗପିକି ଆସୁଛି ଆଉ।
1: ମୋରି ନା ତ କଣ କହୁଥିଲ?
0: ନା ମୋ ଭାଇ କାଲି ଟିକେ ରାଗିଥିଲି ତ, ସେଇ କଥା ଟିକେ କହିଲି, ଭାଇ ଥିବେ ଆଉ ରାଗିବିନି।
1: ରାଗିବିନି? ନା ମୋ ଉପରେ ନ ରାଗିଲେ ଚଳିବ। ଘରେ ପୁଣି କଣ ମୁଁ ଶୁଣିଲି ଆଜି ତମେ ଗୁଡାଏ ବିରକ୍ତ ହେଇଛ, ତମ ପୁଅ ଆସିକି କହିଲା ତମେ ବିରକ୍ତ ହେଇଛ ବୋଲି। ଆଉ
0: କୋଉ କଥା ଉପରେ?
1: କୋଉ କଥା? ଯୋଉ ବିହନ ଗଣ୍ଡିକ ସଜାଡିକି ସେ ଯୋଉ ମାଠିଆ ଟି ଭିତରେ ପୁରେଇକି ରଖିଥିଲ, ସେ ଟୋକା କଣ ଖୋଜିକି ପାଇଲାନି ବୋଲି ତାକୁ କଣ ଗୁଡାଇ ଗାରୁ ଗାରୁ ହେଇଛ?
0: ପିଲା ତାକୁ ଢାଳି ଦେଇଛନ୍ତି।
1: ଢାଳି ଦେଇଛନ୍ତି?
0: ହଁ।
1: କଣ କହୁଛ?
0: ସେଇଥିପାଇଁ ପିଲାଙ୍କୁ ପାଟି କରୁଥିଲି।
1: ଓହୋ, ମାନେ କହିସାରିଲା ପରେ ମନେ ପଡିଲା?
0: ଅଳ୍ପ ଟିକେ କହିଛି ବା।
1: ଏମିତି?
0: ହଁ।
1: ଅଭ୍ୟାସ?
0: ହଁ ଅଭ୍ୟାସ। ଅଭ୍ୟାସ କୁ ଅଭ୍ୟାସ? ଅଭ୍ୟାସ ମାନେ କୁ ଅଭ୍ୟାସ?
1: ବଦ ଅଭ୍ୟାସ। ଆଚ୍ଛା ଆଚ୍ଛା ଆଚ୍ଛା, ବଢିଆ ବଢିଆ ବଢିଆ। ଘର ସଂସାର କଲେ ସବୁ ନାଗି ରହେ,
0: ବୟସ ହେଲାଣି ମନେ ପଡୁନି, କେତେବେଳେ କଣ ମନେ ପଡିଯାଉଛି କହିଦଉଛି ଆଉ କଣ।
1: ତମର?
0: ହଁ।
1: ତମକୁ ବୟସ ହେଇଗଲା?
0: ତିନି କୋଡ଼ି ଟପିଲା।
1: ତମକୁ?
0: ହଁ।
1: କେବେ? ମୋ
0: ଆଇ ଏ ରଥକୁ କରା।
1: କଣ କହୁଛ?
0: ବୟସ ହେଇଗଲା ଏବେ, ତମେ ସବୁବେଳେ କହୁଥିଲ ତ ତିନି କୋଡ଼ି ତିନି କୋଡ଼ି, ଟପିଗଲା ତମକୁ? ମତେ ଟପିଗଲା?
1: ମତେ କୋଉ କାଳରୁ ଟପିଲାଣି ଯେ ତମକୁ ଏଥରକ ଷାଠିଏ ଟପିଲା, ମାନେ ତମେ ବରିଷ୍ଠ ନାଗରିକ ଶ୍ରେଣୀରେ ଆସିଗଲ।
0: ହଁ, ଆଉ ଦେହ ପା କଣ ଆଉ ଭଲ ହବ?
1: ଦେଖ ତମେ ପୁରା ସକାଳୁ ସକାଳୁ ଯାଉଛ, ଯୋଗ ପ୍ରାଣାୟମ କରୁଛ।
0: ହଁ ଭାଇ ଠିକ କଥା, ଯୋଗ କରୁଛି ବୋଲି ଫିଟ୍ ଅଛି।
1: ଫିଟ୍ ଅଛ? ହଉ, ପାଠ ଗୋଟିଏ କିନ୍ତୁ ମୋର ବୁଝିବାର ଥିଲା।
0: କୋଉ ପାଠ?

0: ଏ ଲୋଭରେ ପଡିକି ଘରେ ଆଣିକି ବିହନ ଗୁଡାକ ରଖିଦେଇଥିଲ ନା ନାହିଁ? ତାକୁ ସାଇତିକି ଯେମିତି ଯାହା ତାର ବନ୍ଦୋବସ୍ତ କରିଛ?
1: ହଁ, ସାଇତିକି ରଖିଥିଲି।
0: ସାଇତିକି
1: ଏ ଛୁଆଙ୍କ କାମ ଆଉ କଣ?
0: ମୁଁ କଣ ସେଇଆ ପଚାରୁଛି।
1: ଆଉ
0: ବିହନ ବିଶୋଧନ କରିଥିଲ?
1: ହଁ, ମାଟି ପରୀକ୍ଷା କରୁଛି, ବିହନ ବିଶୋଧନ କରୁଛି, ଯେତିକି ଚାଷବାସ ପାଇଁ ଆବଶ୍ୟକ ମୁଁ ସବୁ କରୁଥାଏ।
0: ବଢିଆ ବଢିଆ ବଢିଆ ବଢିଆ। କିନ୍ତୁ ପାଠଟିଏ ଜାଣିବାର ଆବଶ୍ୟକତା ଅଛି।
1: କୋଉ ପାଠ କହୁନ ଟିକେ।
0: ଆମେ ଯେକୌଣସି ଫସଲ କରେ ନା କାହିଁକି ବିହନ ବିଶୋଧନ କରିବାଟା ଜରୁରୀ।
1: ମାଟି ପରୀକ୍ଷା, ବିହନ ବିଶୋଧନ, ଚାଷର ମୂଳ ଉପାଦାନ।
0: ବାସ ବଢିଆ କଥାଟିଏ କହିଲ। ଏଇ ଯୋଉ ଗ୍ରୀଷ୍ମ କାଳରେ ଆମର ତ ବହୁତ ଚାଷୀ ଭାଇମାନେ ମାଟି ପରୀକ୍ଷା କରିଛନ୍ତି, କିନ୍ତୁ ବିଶୋଧିତ ବିହନକୁ ଯଦି ଆମେ ଜମିରେ ପ୍ରୟୋଗ କଲେ ଅଧା ରୋଗ ଜାଣିକି ନାହିଁ।
1: ବାସ ମୂଳରୁ ଯଦି ସଚେତନ ହବା ରୋଗ କାହିଁକି ହବ?
0: କିନ୍ତୁ ମନେ ମନେ କଲେ କଣ ହବ?
1: ନା ନା, ବିଶେଷଜ୍ଞଙ୍କ ପରାମର୍ଶ କରି କରିବେ ନା। ଆଉ
0: ତମେ କରିଛ?
1: ହଁ।
0: କଣ କହୁଛ?
1: ଆଉ
0: ସତ?
1: ହଁ।
0: ଗଲା,
1: ମୁଁ ସବୁବେଳେ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚାଲେ। କାହିଁକି ପଚାରୁନ? ବୈଠକ ଘର ଆସୁଛି, ମହାଶୟ ସବୁ ଆସୁଛନ୍ତି, ଭଲ ମନ୍ଦ କଥା କହୁଛନ୍ତି, କୋଉଠି ମାଟି ପରୀକ୍ଷା ହବ, କୋଉଠି ବିହନ ବିଶୋଧନ ହବ, ସବୁ ତ ଜାଣୁଛି। ହେଳା କାହିଁକି କରିବି? ଭେଳା ବୁଡି ଯିବନି?
0: ଦେଖ ଦେଖ ଦେଖ ଦେଖ ଦେଖ, ତମର ଏତେ ବୁଦ୍ଧି ବୋଲି ମୁଁ ଆଜି ଜାଣିକି ଜାଣିଲି।
1: ଆଉ ଏ ଚାଷ କରୁଛି ମୁଁ, ଚାଷୀ।
0: ଦେଖ, ମୁଁ କେତେବେଳେ ମନା କଲି? ମୁଁ ଭାବୁଥିଲି ଅରିଖିତିଆ ସବୁ କାମ କରୁଛି, ତମେ ଖାଲି ଶୁଖିଲାଟାରେ ନାଁ ନଉଛ ବୋଲି।
1: ମଲା ଯାଇ ଏତେ କାମ କରୁଛି, ଦେଖିଲା ବେଳକୁ ତାଙ୍କ ନାଁ ହଉଛି, ମୁଁ କୋଉଠି ନାହିଁ।
0: ମୁଁ କେତେବେଳେ ମନା କଲି? ତମେ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ କରିଛ, ଏ ଝାଡୁ ତିଆରି କରୁଛ, ପାପୋଛ କରୁଛ, ବଡି ପାମ୍ପଡ଼ ହଉଛି,
1: ମହମବତୀ, ଧୂପକାଠି, ଫିନାଇଲ ସବୁ ହଉଛି।
0: ଏବେ ଏଟା ନୂଆ ନୂଆ ଆରମ୍ଭ କରିଛ?
1: ହଁ।
0: ମେସିନ ଜରିଆରେ କରୁଛ?
1: ହଁ।
0: ଗୁଡାଏ ପଇସା ପତ୍ର ଲାଗିଥିବ?
1: ପଇସା କଥା ତୁମେ କାଇଁ ପଚାରୁଛ? ଆମ ଗୋଷ୍ଠୀରେ କରୁଛୁ, ଆମେ ପଇସା ରଖିନୁ କି?
0: ରଖିଛ?
1: ହଁ।
0: ଏତେ ପଇସା ରଖିଛ, ମୁଁ ମାଗିଲା ବେଳକୁ କିଏ ମନା କରୁଛ?
1: ତମକୁ କିଆଁ ଦେବି କୁହ।
0: ହରି ବୋଲ ହରି ବୋଲ, ତେମେ ଆଜି ଯେମିତି ହେଲେ ଝଗଡା ଝାଟି କରିବା ଅବସ୍ଥାରେ ଅଛ, ମତେ ଲାଗିଲାଣି।
1: ଜମା ନୁହ, ଝଗଡା କାଇଁ କରିବି? ସନ୍ଧ୍ୟା ବେଳ ଭଲ ମନ୍ଦ ଦୀପଦ କଥା ହେଲେ
0: ଠିକ ଠିକ,
1: ଭଜନ ଟିକେ ଶୁଣିବା, ତାପରେ କଥା ହେବା।
0: ଏମିତି ହଉ, ଯଦି କହିଲ ଭଲ ଗୀତଟିଏ ଅଛି, ଗାଇଛନ୍ତି ଭିକାରୀ ଚରଣ ବଳ, ଆଉ ଲେଖିଛନ୍ତି ରାଧାନାଥ ଦାସ, ଶୁଣିବା ଆଉ କଣ। ହଁ।

0: ଗୀତଟି ମନକୁ ପାଇଲା, ମତେ ତ ଠିକ ଠାକ ନାଗିଛି। ତମ ରାଗ ଶାନ୍ତ ହେଲା କି?
1: ରାଗ କଣ ମ, ଏମିତି ଟିକେ କଥା କହିଦେଇକି ଆସିଥିଲି ଘରେ ନା। ଆଉ ଆମ ଥିଲେ ଚାଷୀବନ୍ଦୀ ଘର ଲୋକ, ଆମେ ବିହନକୁ ଯଦି ଠିକ ଠାକ ରଖିଥିବା ଫସଲ ଗଣ୍ଡେକେ ଠିକ ପାଇବା। ଯଦି ବିହନ ଏପଟ ସେପଟ କରିଦବା ଗଲା ଫସଲ ତ ନଥିବ ଆଉ କଣ।
0: ବିଶୋଧିତ ବିହନ ହବା ଦରକାର।
1: ବିଶୋଧନ କରି ରଖିଥିଲି ପା।
0: ରଖିଥିଲ? ମୁଁ ତ ସେଇ କଥା କହୁଛି, ତମକୁ ତ କିଛି ଜଣା ନାହିଁ, ସବୁ କାମ ଅରିଖିତିଆ କରୁଛି, ତମେ ଶୁଖିଲା।
1: ସେ କଥା କହିବନି, ମୁଁ କାମ କରୁଛି, ତାଙ୍କ ନାଁ ହଉଛି।
0: ହଉ ଯଦି କହୁଛ ତାହେଲେ ଗୋଟାଏ ସେଇ ବାଗି ଆଲୋଚନା ଆଜି ଟିକେ ରଖିବା।
1: କଣ କହୁନ ଆଲୋଚନା କଣ ଅଛି, ମହାଶୟ କିଏ ଆସିଛନ୍ତି କହୁନ ଟିକେ।
0: କହିବି?
1: ହଁ।
0: ତମର ହେଇଟି ଧାନ କରୁଛ?
1: ହଁ କରୁଛି।
0: ମୁଗ ବିରି କରୁଛ?
1: ସବୁ କରୁଛି।
0: ଫସଲ ହଉଛି? ମାଛ ଚାଷ ହଉଛି? ଘରେ ଗାଈ ବାନ୍ଧିଛ? ପୁଣି ଯନ୍ତ୍ରପାତି ସବୁ ଅଛି, ଟ୍ରାକ୍ଟର ଅଛି, ସବୁ ଅଛି।
1: ନକଲି ଚାଷବାସ କେମିତି ଆଗେଇବ?
0: ମୁଁ କଣ ସେ କଥା କହିନି, ମୁଁ ମାଗିଲା ବେଳକୁ ତ ଦଉନ। କଣ
1: ଦଉଛି ପୁଣି?
0: ହଉ କଥା ଲମ୍ବେଇବାର ନାହିଁ।
1: ହଉ ଆଜି ବିଷୟ କଣ ଅଛି, ମହାଶୟ କିଏ ଆସିଛନ୍ତି କହୁନ।
0: ମୁଁ ସେଇ କଥା ପରା କହିଲି, ଏ ସବୁ ଜିନିଷ କଣ କୃଷିର ଗୋଟିଏ ଗୋଟିଏ ଅଙ୍ଗ। କିନ୍ତୁ କୃଷିର କେମିତି ଉନ୍ନତି ହବ
1: ତାହେଲେ ଆଜି ବିଷୟ ବୋଧେ ତାରି ଉପରେ ଅଛି। ଆଉ
0: ତମେ ତ କୁହାଇ ଦବନି, ମୁଁ ତ ଜାଣିଛି।
1: ହଉ ହଉ କୁହ, ମୁଁ ଏଠି ବସିଲି ଚୁପ ହେଇ।
0: କୃଷିର ଉନ୍ନତିରେ କୃଷି ବିଜ୍ଞାନ କେନ୍ଦ୍ର।
1: ଓହୋ କଥା ଏଇଠି, ସେଇଥିପାଇଁ କୃଷି କୃଷି ହଉଥିଲେ। ହଉ ଆଉ ମହାଶୟ କିଏ ଆସିଛନ୍ତି?
0: ମହାଶୟ ହଉଛନ୍ତି ଡକ୍ଟର ନିରଞ୍ଜନ ଦାସ।
1: ଆଉ ତାହେଲେ ଆଲୋଚନା ଆରମ୍ଭ ହଉ, ଆମେ ଶୁଣିବା, ଯାହା ବୁଝିବାର ଥିବା ବୁଝିବା।
0: ଆଉ ଶ୍ରୋତାବନ୍ଧୁ ଶୁଣିବେନି?
1: ହଁ ସମସ୍ତେ ଶୁଣିବେ।
0: ମହାଶୟଙ୍କ ସହିତ ଆଲୋଚନା କରିଛନ୍ତି ଆମ ସୋନା ଭାଇ ଦୁର୍ଗା ମାଝି, ଶୁଣିବା।
2: ଏ ବିଷୟରେ ଆଲୋଚନା କରିବା ପାଇଁ ବର୍ତ୍ତମାନ ଆମ ଗହଣରେ ଅଛନ୍ତି ଡକ୍ଟର ନିରଞ୍ଜନ ଦାସ। ଆସନ୍ତୁ ଡକ୍ଟର ଦାସ, ଆପଣଙ୍କୁ ସ୍ୱାଗତ କରୁଛୁ କୃଷକ କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର
2: ଡକ୍ଟର ଦାସ, ଗୋଟିଏ ଉପାଦେୟ ବିଷୟବସ୍ତୁ ରଖିଛୁ, କାହିଁକିନା ଚାଷୀମାନେ ନିହାତି ଜାଣିବା ଦରକାର। ବର୍ତ୍ତମାନ ନୂଆ ନୂଆ ଜ୍ଞାନ କୌଶଳ ସବୁ ଆସିଲାଣି, ଚାଷୀମାନେ ଚାଷ କରୁଛନ୍ତି, ଅନେକ ହୁଏତ ଚାଷୀ ଅଛନ୍ତି ଯେଉଁଟାକି ନୂଆ ଜ୍ଞାନ କୌଶଳ ପ୍ରୟୋଗ କରିପାରି ନାହାନ୍ତି, ଯାହାକି ପାରମ୍ପରିକ ଅନୁସାରେ ମଧ୍ୟ ଚାଷ କରୁଛନ୍ତି, ଯାହାଫଳରେ ଉତ୍ପାଦନ ନିଶ୍ଚିତ ହ୍ରାସ ହେଉଛି ଏବଂ ସେମାନେ ମଧ୍ୟ ଉପକୃତ ହେଉନାହାନ୍ତି। ସେ ଦୃଷ୍ଟିକୋଣରୁ ବର୍ତ୍ତମାନ ଜଣାଯାଉଛି ଯେ ଆମର ପ୍ରତ୍ୟେକ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ରହିଛି, ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ପ୍ରକୃତରେ ଚାଷୀମାନଙ୍କୁ କେମିତି ସାହାଯ୍ୟ ସହଯୋଗ କରୁଛି ଚାଷୀମାନଙ୍କ ଉନ୍ନତିରେ, ପ୍ରକୃତରେ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର କହୁଛେ ସେଟା ପ୍ରକୃତରେ କ'ଣ, ସେ ବିଷୟରେ ପ୍ରଥମେ ଟିକେ ଧାରଣା ଦେବେ କି?
3: ଦେଖନ୍ତୁ ଆପଣ ଜାଣିଛନ୍ତି ଆମ ଦେଶ ଏକ ବିଶାଳ ଜନସମାଜକୁ ନେଇକି ଆମର ଦେଶ, ତେଣୁ ଏତେ ବଡ଼ ଜନସମାଜକୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଯୋଗାଇବା ପାଇଁ ହେଲେ ଆମକୁ କୃଷି ଉତ୍ପାଦନ ବୃଦ୍ଧି କରିବା ପାଇଁ ନିହାତି ଦରକାର। ତେଣୁ ଏଇ ଯେଉଁ କୃଷି ଉତ୍ପାଦନ ବୃଦ୍ଧି କରିବା ଏବଂ କୃଷକମାନଙ୍କର ସାମାଜିକ ତଥା ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଭାରତ ସରକାର ଗୋଟିଏ ସୁନ୍ଦର ପରିକଳ୍ପନା କରିଥିଲେ, ଗୋଟିଏ ଯୋଜନା 1974 ଯାହାର ନାମ ହେଉଛି କୃଷି ବିଜ୍ଞାନ କେନ୍ଦ୍ର। ତେଣୁ କୃଷି ସମ୍ପର୍କିତ ପ୍ରଯୁକ୍ତି ବିଦ୍ୟାର ସୃଷ୍ଟି, କୃଷି କ୍ଷେତ୍ରରେ ତା'ର ସଦୁପଯୋଗରେ ଥିବା ଯେଉଁ ପ୍ରତିବନ୍ଧକ ତଥା ସମୟ ବ୍ୟବଧାନକୁ ହ୍ରାସ କରି ଗବେଷଣାଲବ୍ଧ ଜ୍ଞାନକୌଶଳକୁ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ପ୍ରୋଗ୍ରାମଟି ପ୍ରଥମେ ସେତେବେଳେ କରାଯାଇଥିଲା। ଏଇଟା ଭାରତ ସରକାରଙ୍କର 100% ଆର୍ଥିକ ସହାୟତା ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ଯାହାକୁ କି ଆମେ ଆଇସିଆର୍ କହୁଛେ, ତା'ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ଯେଉଁ କୃଷି ବିଜ୍ଞାନ କେନ୍ଦ୍ର, ଏ ନୂତନ କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳକୁ ଉଦ୍ଭାବନ କରିବା ଏବଂ ସେଗୁଡ଼ିକର ଯେଉଁ କୌଶଳାତ୍ମକ ପରିଚାଳନା କରି କୃଷି ତଥା କୃଷକର ସର୍ବାଙ୍ଗୀନ ଉନ୍ନତିରେ ସହାୟତା ହେବା ପାଇଁ ଏ ପ୍ରକାର କେନ୍ଦ୍ରଗୁଡ଼ା ସବୁ କରାଯାଇଛି।
2: ଆଜ୍ଞା, ତେବେ ନିଶ୍ଚିତ ଭାବରେ ଆପଣ ଯାହା କହିଲେ ଅନେକ ସମସ୍ୟା ରହିଛି ଚାଷରେ, ଚାଷୀମାନେ କେମିତି ଉପକୃତ ହେବେ, ଗବେଷଣା ବି କରାଯିବ ଏବଂ ସେ ଅନୁସାରେ ଚାଷୀମାନେ ସେ ଗବେଷଣା ଲବ୍ଧ ଜ୍ଞାନକୁ ତାଙ୍କ ଜମିରେ ମଧ୍ୟ ସେଟାକୁ ବ୍ୟବହାର କରିବେ ଏବଂ ସେମାନେ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେବେ ଏବଂ ନିଜେ ମଧ୍ୟ ଉପକୃତ ହେବେ। ତେବେ ଏହାର ଯେଉଁ ଆଭିମୁଖ୍ୟ ରହିଛି କୃଷି ବିଜ୍ଞାନ କେନ୍ଦ୍ରର କ'ଣ, ସେ ବିଷୟରେ ଟିକେ ଧାରଣା ଦେବେ?
3: କୃଷିର ତଥା କୃଷକର ସାମାଜିକ ଆର୍ଥିକ ଉନ୍ନତି ଆଣିବା ହେଉଛି ଏହି କୃଷି ବିଜ୍ଞାନ କେନ୍ଦ୍ରର ଆଭିମୁଖ୍ୟ। ଏହି ଆଭିମୁଖ୍ୟକୁ ପରିପୃଷ୍ଟ କରିବା ପାଇଁ, କାର୍ଯ୍ୟକାରୀ କରିବା ପାଇଁ ଇଏ କେତେଗୁଡ଼ାକ ମୁଖ୍ୟ କାର୍ଯ୍ୟକ୍ରମ ହାତକୁ ଗ୍ରହଣ କରିଥାଏ। ଯେମିତି ସେହି କାର୍ଯ୍ୟକ୍ରମକୁ ମୋଟାମୋଟି ଭାବରେ ଆମେ ଚାରି ଭାଗରେ ବିଭକ୍ତ କରିପାରିବା। ଗୋଟେ ପ୍ରଥମ କଥା ହେଲା ଯେ ଧନ୍ଦାମୂଳକ ତାଲିମ ବା ଯାହାକୁ ଆମେ କହୁଛେ ଭୋକେସନାଲ ଟ୍ରେନିଂ। ଆମର ଯେଉଁ କୃଷକ ଭାଇମାନେ ଅଛନ୍ତି କିମ୍ବା କୃଷିଜୀବୀ ମହିଳା ଅଛନ୍ତି, ଗ୍ରାମ୍ୟ ଶିଳ୍ପୀ, ବେକାର ଗ୍ରାମୀଣ ଯୁବକ ଯେଉଁମାନେ କି ଅଧା ପାଠ ଛାଡ଼

0: ଦେଇକି ଗାଁରେ ବେକାର ହେଇକି ବସିଛନ୍ତି। ଏଇମାନଙ୍କୁ କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ପ୍ରକାର ତାଲିମ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ହେଉଛି ସେହି ପ୍ରୋଗ୍ରାମର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ। ସେମିତି ଆଉ ଗୋଟିଏ ପ୍ରୋଗ୍ରାମ ହେଉଛି ଯେ ସରକାରୀ ବିଭାଗୀୟ ସମ୍ପ୍ରସାରଣ କର୍ମୀ ଯେଉଁମାନେ ସବୁ ରହିଛନ୍ତି ବିଭିନ୍ନ ବିଭାଗରେ, କୁହନ୍ତୁ କୃଷି ବିଭାଗ, କୁହନ୍ତୁ ଉଦ୍ୟାନ କୃଷି ବିଭାଗ, କୁହନ୍ତୁ ଆମର ପ୍ରାଣୀପାଳନ ବିଭାଗ, ମତ୍ସ୍ୟ ବିଭାଗ, ଏହିସବୁ ବିଭାଗରେ ଯେଉଁ ବିଭାଗୀୟ କର୍ମଚାରୀମାନେ ରହିଛନ୍ତି, ସମ୍ପ୍ରସାରଣ କର୍ମୀମାନେ ରହିଛନ୍ତି, କିମ୍ବା ବେସରକାରୀ ସଂସ୍ଥା ବା ଯାହାକୁ ଆମେ ଏନ୍ଜିଓ ବୋଲି କହୁଛେ, ସେମାନଙ୍କର ଯେଉଁ କର୍ମକର୍ତ୍ତାମାନେ ରହିଛନ୍ତି, ସେମାନଙ୍କୁ ଏହି ଯେଉଁ ନୂଆ ଜ୍ଞାନକୌଶଳ ସମ୍ବନ୍ଧରେ ତାଙ୍କୁ ତାଲିମ ଦେବା ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ରର ଆଉ ଗୋଟିଏ ମୁଖ୍ୟ କାମ। ତାଛଡ଼ା ଆଉ ଗୋଟେ ତିନି ନମ୍ଘର ମୁଖ୍ୟ କାମ ହେଉଛି ଯେ ନୂତନ ବୈଷୟିକ ଜ୍ଞାନକୌଶଳକୁ ଚାଷୀଙ୍କ କ୍ଷେତ୍ରରେ ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ କରିବା, ଯାହାକୁ କି ଫ୍ରଣ୍ଟଲାଇନ୍ ଡେମନଷ୍ଟ୍ରେସନ ବୋଲି ଆମେ କହୁଛେ। ତାଛଡ଼ା ଆଉ ଗୋଟେ ମୁଖ୍ୟ କାମ ହେଉଛି ଯେ ନୂତନ କୃଷିଭିତ୍ତିକ ଜ୍ଞାନକୌଶଳକୁ ଚାଷୀଙ୍କ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରି ତା'ର ଫଳାଫଳ ନିରୂପଣ କରିବା ଏବଂ ସେମାନଙ୍କୁ ସେ ବିଷୟରେ ଦିଗ୍ଦର୍ଶନ ଦେବା। ତେଣୁ ଇଏ ହେଉଛି ଚାରିଟା ମୁଖ୍ୟ କାର୍ଯ୍ୟକ୍ରମ, ଯେଉଁ କାର୍ଯ୍ୟକ୍ରମମାନେ ଗ୍ରହଣ କରି ସେ ମୋଟାମୋଟି ତାହାର ଆଭିମୁଖ୍ୟକୁ ପରିପୃଷ୍ଟ କରିଥାଏ।
1: ତେବେ ପ୍ରଥମେ ଆପଣ କହିଲେ ଯେ ଧନ୍ଦାମୂଳକ ତାଲିମ କେଉଁମାନଙ୍କୁ ଦିଆଯାଏ, କିପରି ଦିଆଯାଏ, କ'ଣ ତାର କାର୍ଯ୍ୟଶୈଳୀ ରହିଛି, ସେ ବିଷୟ ଟିକେ ଧାରଣା ଦେବେ?
0: ହଁ, ଦେଖନ୍ତୁ, ଧନ୍ଦାମୂଳକ ତାଲିମ କହିଲେ ଆମର ଯେଉଁ କୃଷିର ଯେଉଁ ବିଭିନ୍ନ ପ୍ରକାର ଜିନିଷ ରହିଛି, ଯେମିତି ଫସଲ ଚାଷ, ଉଦ୍ୟାନ କୃଷି, ଶସ୍ୟ ସଂରକ୍ଷଣ, ପଶୁପାଳନ, ମାଛ ଚାଷ, ଛତୁ ଚାଷ, ମହୁ ଚାଷ, ରେଶମ ଚାଷ, କୃଷି ଯାନ୍ତ୍ରିକରଣ, ଫଳ ଓ ପନିପରିବା ପ୍ରକ୍ରିୟାକରଣ, ମୁକ୍ତାଙ୍ଗନରେ କୁକୁଡ଼ା ପାଳନ, ଏହି ପ୍ରକାର ଅନେକ ବିଷୟରେ ଏସବୁ ଧନ୍ଦାମୂଳକ ତାଲିମ ଦିଆଯାଏ। ଏ ତାଲିମ କୃଷକମାନଙ୍କୁ ଦିଆଯାଏ, କୃଷିଜୀବୀ ମହିଳାମାନଙ୍କୁ ଦିଆଯାଏ, ଆଉ ସ୍ଥଳ ବିଶେଷରେ ଏ ତାଲିମ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଦିଆଯାଏ। କେତେବେଳେ ନିଜେ ସେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ସେ ଗାଁକୁ ଯାଇକି ତାଙ୍କ ପାଖରେ ସେ ତାଲିମ ଦେଇଥାନ୍ତି। ତେଣୁ ଏଥିରେ ପୁରୁଷ, ମହିଳା, ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା, ଶିକ୍ଷିତ, ଅଶିକ୍ଷିତ କିଛି ବାଛବିଚାର ନାହିଁ, ସମସ୍ତଙ୍କୁ ଆମେ ଏ ତାଲିମ ପ୍ରୋଗ୍ରାମରେ ଆମେ ଗ୍ରହଣ କରିପାରିବୁ। ଏ ତାଲିମ ମଧ୍ୟ ଗୋଟେ ଦିନିଆ ତାଲିମ ହୋଇପାରେ, ଦୁଇ ଦିନିଆ ହୋଇପାରେ, ପାଞ୍ଚ ଦିନିଆ ହୋଇପାରେ, ଗୋଟେ ସପ୍ତାହ ଧରିକି ହୋଇପାରେ। ସ୍ଥଳ ବିଶେଷରେ ବେଳେବେଳେ ମଧ୍ୟ ପନ୍ଦର ଦିନିଆ ମାସିକିଆ ତାଲିମ ମଧ୍ୟ ଦେବାର ବ୍ୟବସ୍ଥା ରହିଥାଏ।
1: ଆଚ୍ଛା, ତେବେ ଆଉ ଗୋଟିଏ କଥା ଆପଣ ଯେଉଁ କହୁଥିଲେ ଯେ ସରକାରୀ ବିଭାଗୀୟ କର୍ମଚାରୀ ଯେଉଁମାନେ ସବୁ କୃଷି ବିଭାଗର କର୍ମଚାରୀ ସବୁ ରହିଛନ୍ତି ବା ଯେଉଁମାନେ ବେସରକାରୀ ଏନ୍ଜିଓ ସବୁ ରହିଛନ୍ତି, ସେମାନଙ୍କୁ ମଧ୍ୟ ଆପଣମାନେ ତାଲିମ ଦେଇଥାନ୍ତି, ପ୍ରକୃତରେ ସେଇଟା କାହିଁକି ଏହାର ଆବଶ୍ୟକତା ପଡୁଛି, କେଉଁ କେଉଁ କ୍ଷେତ୍ରରେ କିଭଳି ଭାବରେ ଆୟୋଜନ କରାଯାଏ, ସେ ବିଷୟ ଟିକେ ଧାରଣା ଦେବେ କି?
0: ଦେଖନ୍ତୁ, ଏ ଯେଉଁ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ସହିତ ଓତପ୍ରୋତ ଭାବରେ ଜଡ଼ିତ ଥାନ୍ତି ସେ ଯେଉଁ ସମ୍ପ୍ରସାରଣ କର୍ମୀମାନେ, ସେମାନେ ତାଙ୍କ ସହିତ ଡାଇରେକ୍ଟ କଣ୍ଟାକ୍ଟରେ ଆସିଥାନ୍ତି, ସିଧାସଳଖ ତାଙ୍କ ସଂସ୍ପର୍ଶରେ ସେମାନେ ଆସିଥାନ୍ତି। ଆମ ଯେଉଁ ଏନ୍ଜିଓ ଗୁଡ଼ାକ ରହିଛି, ଏନ୍ଜିଓର ମଧ୍ୟ ଯେଉଁ କର୍ମକର୍ତ୍ତା ଭାଇମାନେ ସବୁ ରହିଛନ୍ତି, ସେମାନେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଡାଇରେକ୍ଟ ଆସିଥାନ୍ତି। ତେଣୁ ସେମାନଙ୍କର ଜ୍ଞାନକୁ ବଢ଼ାଇବା ପାଇଁ, ନୂଆ ନୂଆ ଜ୍ଞାନକୌଶଳ ସମ୍ବନ୍ଧରେ ସେମାନଙ୍କୁ ଧାରଣା ଦେବା ପାଇଁ ଏହି କୃଷି ବିଜ୍ଞାନ କେନ୍ଦ୍ର ସମୟ ସମୟରେ ସେମାନଙ୍କର ଜ୍ଞାନବର୍ଦ୍ଧକ ତାଲିମ ପ୍ରଦାନ ସେମାନଙ୍କୁ କରିଥାଏ। ଏହି ତାଲିମ ପ୍ରଦାନ ସମୟରେ ସେ ଯେଉଁ ଅଞ୍ଚଳରେ ସେ ଯେଉଁ ଆମର ସମ୍ପ୍ରସାରଣ କର୍ମୀମାନେ କାମ କରୁଥାନ୍ତି, ସେ ଅଞ୍ଚଳର କୃଷି ପରିସ୍ଥିତି, ସେ ଅଞ୍ଚଳର ଲୋକମାନଙ୍କର ସାମାଜିକ ତଥା ଆର୍ଥିକ ସ୍ଥିତିକୁ ଆଖିଆଗରେ ରଖି କେଉଁ ପ୍ରକାର ବୈଷୟିକ କୌଶଳ ପ୍ରୟୋଗ କଲେ ସେଠି ସେମାନଙ୍କର କାମରେ ଲାଗିପାରିବ, ଏସବୁକୁ ଧ୍ୟାନରେ ରଖି କୃଷି ବିଜ୍ଞାନ କେନ୍ଦ୍ର ତା'ର ଖସଡ଼ା ପ୍ରସ୍ତୁତ କରିଥାଏ ଏବଂ ସେହି ଲୋକମାନଙ୍କୁ ସେ ବିଷୟରେ ତାଲିମ ଦିଏ।
1: ଆଚ୍ଛା, ଏ ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଆପଣଙ୍କର ଆହୁରି ଯେଉଁ ବିଭିନ୍ନ କାର୍ଯ୍ୟକ୍ରମ ସବୁ ରହିଛି, ଯେମିତି ଆପଣ କହୁଥିଲେ ଯେ ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ, ସେଇଟା କ'ଣ ପ୍ରକୃତ, ସେ ବିଷୟ ଟିକେ ଧାରଣା ଦିଅନ୍ତୁ।
0: ହଁ, ଏଇଟା ହେଉଛି କ୍ଷେତ୍ର ପ୍ରଦର୍ଶନ ବା ଯାହାକୁ ଆମେ ଡେମନଷ୍ଟ୍ରେସନ ବୋଲି ଯେଉଁ କହନ୍ତି। ଆପଣ ଜାଣିଛନ୍ତି ଗୋଟିଏ ଓଡ଼ିଆରେ ଗୋଟିଏ କଥା ଅଛି, ଯାହା ନ ଦେଖିବ ଦୁଇ ନୟନେ ପରେ ତ ନଯିବ ଗୁରୁ ବଚନେ। ଅର୍ଥାତ୍ କୌଣସି ଏକ ପ୍ରସଙ୍ଗଙ୍କୁ ନିଜେ ଆମେ ନ ଦେଖିଲା ଯାଏ ସାଧାରଣ ଭାବରେ ଆମେ ସମ୍ପୂର୍ଣ୍ଣ ଭାବରେ ତାକୁ ବିଶ୍ୱାସକୁ ନେଇପାରନ୍ତି ନାହିଁ। ଠିକ୍ ସେହି କଥା ଆମର ଚାଷୀ ଭାଇମାନଙ୍କ ପାଖରେ ମଧ୍ୟ ଘଟେ। ଖାଲି ସେମାନଙ୍କୁ ଆମେ ଏମିତି ଭାଷଣରେ ତାଙ୍କୁ ତାଲିମ ଦେଇଦେଲେ ସେମାନେ ହୁଏତ ସେହି କଥାଟିକୁ ବିଶ୍ୱାସକୁ ନେଇପାରନ୍ତି ନାହିଁ,
1: ନିଶ୍ଚିତ ନ ଦେଖିଲେ ସେ ବିଶ୍ୱାସ କରିବେ,
0: ନ ଦେଖିଲେ ବିଶ୍ୱାସ କରିପାରନ୍ତି ନାହିଁ। ଏବଂ ସେମାନଙ୍କୁ ସେହି କଥାଟି ଦେଖାଇବା ପାଇଁ, ସେ ଜ୍ଞାନକୌଶଳଟିକୁ ଦେଖାଇ ଦେଇକି ତାଙ୍କ ମନରେ ସେ ଧାରଣା ଦେବା ପାଇଁ ବିଭିନ୍ନ ପ୍ରକାର କ୍ଷେତ୍ର ପ୍ରଦର୍ଶନ କରାଯାଏ। ଆଉ ସେଇଟା ଯେହେତୁ ଏହି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଏ, ସେଠି ବୈଜ୍ଞାନିକ ଟିକେ ପ୍ରଥମ ଜମି ସିଲେକ୍ସନ କରିବାଠାରୁ ଫସଲ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସେ ଉତ୍ତପ୍ରୋତ ଭାବରେ ଜଡ଼ିତ ଥାଏ, ତେଣୁ ତାକୁ କୁହାଯାଏ ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ। ତେଣୁ ଏ ଯେଉଁ ବିଜ୍ଞାନଗାରରୁ ବା ଗବେଷଣା କେନ୍ଦ୍ରରୁ ଯେଉଁ ଜ୍ଞାନକୌଶଳ ବାହାରିଥାଏ ସେଟା ନିଶ୍ଚିତ ଭାବରେ ଆମର ପ୍ରଚଳିତ ଜ୍ଞାନକୌଶଳଠାରୁ ଉନ୍ନତ, କିନ୍ତୁ ତାକୁ ସହଜରେ ଚାଷୀମାନେ ଗ୍ରହଣ କରିପାରନ୍ତି ନାହିଁ ଯେପର୍ଯ୍ୟନ୍ତ ସେମାନେ ତାହାକୁ ନ ଦେଖିଛନ୍ତି। ସେଇଥିପାଇଁ ସେହି ଜ୍ଞାନକୌଶଳଗୁଡ଼ିକର ଉଚିତ ପ୍ରୟୋଗ ପାଇଁ ସେମାନଙ୍କର ନିଜ ଚାଷ ଜମିରେ ପ୍ରଦର୍ଶନୀ ମାଧ୍ୟମରେ ଆମେ ଯଦି ତାଙ୍କୁ ଦେଖାଇ ଦେଇପାରିବା ତାହେଲେ ସେଇଟା ନିଶ୍ଚିତ ଭାବରେ ତାଙ୍କ ପାଇଁ ଗ୍ରହଣୀୟ ହୋଇପାରିବ। ତେଣୁ କୃଷି ବିଜ୍ଞାନ କେନ୍ଦ୍ର ଏହି ପ୍ରକାର କାର୍ଯ୍ୟକ୍ରମଗୁଡ଼ା ଗ୍ରହଣ କରିଥାଏ, ଯେଉଁଠି ସେ ଆନୁଷଙ୍ଗିକ ପଦାର୍ଥ ସେଥିପାଇଁ ଯାହା କିଛି ଦରକାର ପଡ଼ୁଥାଏ, ଧରନ୍ତୁ ମଞ୍ଜି ହେଲା, ସାର ହେଲା, କୀଟନାଶକ ଔଷଧ ହେଲା, ଯନ୍ତ୍ରପାତି ହେଲା, ଯାହା କିଛି ଦରକାର ପଡ଼ିଲା ସେସବୁ ଜିନିଷର ଆୟୋଜନ କରିଥାଏ କୃଷି ବିଜ୍ଞାନ କେନ୍ଦ୍ର। କୃଷକ ତାର ଶ୍ରମଦାନ କରେ, ନିଜର ଜମିରେ ସେ ପ୍ରକାର କାର୍ଯ୍ୟକ୍ରମ କରିବା ପାଇଁ ସେ ସମ୍ମତି ପ୍ରଦାନ କରେ ଏବଂ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସେ ସେଇଠି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହେ ଏବଂ

0: ଅନୁଭୂତି ସେଠି ସେ ପାଏ, ଯାହାଦ୍ୱାରା କି ସେ କାର୍ଯ୍ୟକ୍ରମଟି ସଫଳ ହୋଇପାରେ।
1: ଆଚ୍ଛା, ତାପରେ ଆଉ ଗୋଟେ କଥା ଆପଣ କହୁଥିଲେ ଯେ ଯୋଉଗୁଡିକ ନୂଆ ଜ୍ଞାନ କୌଶଳ ବାହାରୁଛି, ଆପଣ ଚାଷୀ କ୍ଷେତ୍ରରେ ପରୀକ୍ଷା କରିବେ, ତାର ଫଳାଫଳ ନିରୂପଣ କରିବା, ଏଇଟା କ'ଣ ପ୍ରକୃତରେ କାହିଁକି ଏହାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି?
0: ଦେଖନ୍ତୁ, ଆମର ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ଗବେଷଣା କେନ୍ଦ୍ର ରହିଛି, ଗବେଷଣା କେନ୍ଦ୍ରରୁ ନୂଆ ନୂଆ ଜ୍ଞାନ କୌଶଳ ବାହାରୁଛି, କିନ୍ତୁ ଚାଷୀମାନଙ୍କ କ୍ଷେତ୍ରରେ ପରିବେଶ ଟିକେ କିଛିଟା ଅଲଗା ଥାଏ।
1: ଆଚ୍ଛା,
0: କାରଣ ଚାଷୀମାନଙ୍କ କ୍ଷେତ୍ରରେ ଯେଉଁ ପାଣିପାଗ, ସେଠିକାର ଜଳବାୟୁ, ମାଟି ଇତ୍ୟାଦି କଥା, ଏହିସବୁ କଥା ଗବେଷଣାଗାର ଠାରୁ ଭିନ୍ନ ଥାଏ। ତେଣୁ ଗବେଷଣାଗାରରୁ ବାହାରୁଥିବା ଜ୍ଞାନ କୌଶଳ ଯେ ଚାଷୀମାନଙ୍କ ପାଖରେ ଉପଯୁକ୍ତ ଭାବରେ ସେ ତାଙ୍କ ପାଇଁ ଗ୍ରହଣୀୟ ହେବ, ସେ କଥା କିଛି କୁହାଯାଇ ନପାରେ। ସେଇଥିପାଇଁ ସେହି ପ୍ରସିଦ୍ଧ ଲାଭ କରିଥିବା ଗବେଷଣାଲବ୍ଧ ଜ୍ଞାନ କୌଶଳକୁ ପ୍ରଥମେ ଗୋଟେ ଅଳ୍ପ ଜମିରେ ବା ଅଳ୍ପ ଏରିଆରେ ଚାଷୀମାନଙ୍କର ନିଜ କ୍ଷେତ୍ରରେ ଟେଷ୍ଟ କରାଯାଏ, ପରୀକ୍ଷା କରାଯାଏ, ଦେଖାଯାଏ ସେ ଗବେଷଣାଗାରରୁ ବାହାରିଥିବା ଜ୍ଞାନ କୌଶଳଟା ତାଙ୍କ ପାଖରେ ସେଟା ପ୍ରକୃତରେ କାମ କରୁଛି କି ନାହିଁ। ଯଦି ସେଇଟା କାମ କରେ ଏବଂ ସେ ଲୋକମାନେ ଯଦି ସେଠି କନ୍ଭିନ୍ସ ହୁଅନ୍ତି, ତାହେଲେ ସେଇଟା ବଡ଼ ଆକାରରେ ତାପରେ ଆମେ ତାକୁ ଡେମନଷ୍ଟ୍ରେସନ ଆକାରରେ ବଡ଼ ଆକାରରେ ଦେଉ।
1: ତେଣୁ
0: କିନ୍ତୁ ପ୍ରଥମରୁ ଯଦି ଆମେ ଡେମନଷ୍ଟ୍ରେସନ ଆକାରରେ ଦେବୁ, କାଳେ ସେଇଟା ଫେଲ୍ ମାରିବ, ସେମାନେ ଲୋକମାନଙ୍କ ଉପରେ ସେଟା ଗୋଟେ ଖରାପ ପ୍ରଭାବ ପକାଇବ, ତେଣୁ ସେ ଏତେ ବଡ଼ ରିସ୍କ ନ ନେଇ ପ୍ରଥମେ ସେ ଜ୍ଞାନ କୌଶଳଟିକୁ ଅଳ୍ପ ଆକାରରେ ଆମର ଚାଷୀର ନିଜ କ୍ଷେତ୍ରରେ ସେଟାକୁ ପ୍ରୟୋଗ କରି ତାକୁ ପରୀକ୍ଷା କରି ଦେଖାଯାଏ।
1: ଆଚ୍ଛା,
0: ତାହାକୁ ଆମେ କହୁ କୃଷକ କ୍ଷେତ୍ରରେ କୃଷି ଗବେଷଣା।
1: ତ ନିଶ୍ଚୟ ଫଳପ୍ରଦ ଆମେ ଫଳାଫଳ ମଧ୍ୟ ପାଉଥିବା।
0: ଆଜ୍ଞା,
1: ତେବେ କଥା ହେଉଛି ଯେ ଇଏ ତ ଗୋଟେ କାର୍ଯ୍ୟକ୍ରମ ନିଶ୍ଚିତ ମୁଖ୍ୟ ଆଭିମୁଖ୍ୟ ନେଇକି ଆପଣଙ୍କର ଯେଉଁ କାର୍ଯ୍ୟକ୍ରମ ସବୁ କରୁଛନ୍ତି, ତା ସହିତ ଚାଷୀ ସହିତ ସଂଯୁକ୍ତ ଅନେକ କାର୍ଯ୍ୟକ୍ରମ ଯେଉଁଟା କି ଧରନ୍ତୁ ଚାଷୀମାନେ ଉପକୃତ ହୋଇପାରିବେ, ସେଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ କିଛି କୃଷି ବିଜ୍ଞାନ କେନ୍ଦ୍ରରୁ ନିଆଯାଏ?
0: ହଁ, ବହୁତ କାର୍ଯ୍ୟକ୍ରମ ନିଆଯାଏ। ଯେମିତିକି ଧରନ୍ତୁ ମୁଁ କେତେଟା ଉଦାହରଣ ମଧ୍ୟ ଦେବାକୁ ଚାହୁଁଛି। ଆମର ଚାଷୀମାନଙ୍କର ଗୋଟେ ମୁଖ୍ୟ ଜିନିଷ ଦରକାର ହେଉଛି ଉନ୍ନତମାନର ମଞ୍ଜି ଆଉ ଚାରା। ତେଣୁ ଆଜିକାଲି ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ରରେ ଉନ୍ନତମାନର ମଞ୍ଜି ଉତ୍ପାଦନ କରିବା ଏବଂ ଚାରା ଉତ୍ପାଦନ କରିବାର ବ୍ୟବସ୍ଥା ମଧ୍ୟ ରହିଛି, ଏବଂ ସେଗୁଡ଼ା ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କରାଯାଇ ସେମାନଙ୍କୁ ବିତରଣ କରାଯାଉଛି। ସେମିତି ବିଭିନ୍ନ ସଭାସମିତି ମାନଙ୍କରେ ଆମର କୃଷି ବିଜ୍ଞାନ କେନ୍ଦ୍ରର ଯେଉଁ ବିଶେଷଜ୍ଞମାନେ ରହିଛନ୍ତି, ସେମାନେ ଚାଷୀମାନଙ୍କୁ ବିଭିନ୍ନ ନୂଆ ନୂଆ ଜ୍ଞାନ କୌଶଳ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ଜିଲ୍ଲା ସ୍ତରରେ ଯେତେ ପ୍ରକାର ସଭାସମିତି ହୁଏ, କୃଷି ସମ୍ବନ୍ଧୀୟ ଯେତେ ପ୍ରକାର ସଭାସମିତି ହୁଏ, ପ୍ରତ୍ୟେକ ଜାଗାରେ ଆମର କୃଷି ବିଜ୍ଞାନ କେନ୍ଦ୍ରର ବୈଷୟିକମାନେ ସେଠି ପହଞ୍ଚନ୍ତି, ସେଠି ରହି ସେମାନଙ୍କୁ ବିଭିନ୍ନ ଦିଗ୍ଦର୍ଶନ ଦେଇଥାନ୍ତି। ଆମର ସରକାର ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ ମାଧ୍ୟମରେ କରୁଛନ୍ତି, ତେଣୁ ଏହି ପ୍ରତ୍ୟେକ ସରକାରୀ ବିଭାଗୀୟ କାର୍ଯ୍ୟକ୍ରମରେ ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହି ତାଙ୍କର ଦିଗ୍ଦର୍ଶନ ମଧ୍ୟ ଦିଅନ୍ତି ଏବଂ ସେଠି ସେମାନଙ୍କୁ ସେ କାର୍ଯ୍ୟକ୍ରମ ସଫଳ କରିବାରେ ସହାୟତା ପ୍ରଦାନ କରିଥାନ୍ତି। ତାଛଡ଼ା କୃଷି ମେଳା, ଆମର କ୍ଷେତ୍ର ଦିବସ, ବିଭିନ୍ନ ପ୍ରକାର ଏକ୍ଜିବିସନ ପ୍ରଦର୍ଶନୀ, ଏସବୁ ଗ୍ରହଣ କରାଯାଏ, ଯାହାଦ୍ୱାରା କି ସେଠି ନୂଆ ନୂଆ ଜ୍ଞାନ କୌଶଳକୁ ପ୍ରଦର୍ଶନୀ ମାଧ୍ୟମରେ ଲୋକମାନଙ୍କ ମନରେ ମାନେ ନୂଆ ଜ୍ଞାନ କୌଶଳ ପ୍ରତି ଗୋଟେ ଆକର୍ଷଣ ସୃଷ୍ଟି କରାଯାଇଥାଏ। ଆମର ଗୋଟେ ପ୍ରୋଗ୍ରାମ ରହିଛି, ତାକୁ ଆମେ କହୁ ଯେ ସର୍ଭେ ପ୍ରୋଗ୍ରାମ। ସର୍ଭେ ପ୍ରୋଗ୍ରାମ ମାନେ ସେଠି କ'ଣ କରାଯାଏ, ପ୍ରଥମେ ସେ ଗାଁକୁ ଗୋଟେ ଯାଉ, ସେ ଗାଁର ଭୌଗୋଳିକ ସ୍ଥିତିକୁ ଦେଖୁ, ସେଠି କ'ଣ କ'ଣ ଚାଷ ହେଉଛି ଦେଖୁ, ଚାଷର ସମସ୍ୟା କ'ଣ ରହିଛି ଦେଖୁ, ସେ ସମସ୍ୟାକୁ କେମିତି ଆମେ ସମାଧାନ କରିପାରିବା, ସମାଧାନର ବାଟ ଆମେ ଖୋଜୁ। ତେଣୁ ଏସବୁ ଜିନିଷ ମଧ୍ୟ ଏହି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କରାଯାଇଥାଏ। କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ପତ୍ରପତ୍ରିକା ପ୍ରକାଶନ କରିବା, ବିଭିନ୍ନ ପ୍ରକାର ସମ୍ବାଦକୁ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ, ଧରନ୍ତୁ ଆଜି ଯେମିତି ଆମେ ରେଡିଓ ମାଧ୍ୟମରେ ଆଜି ଯେଉଁ ଆଲୋଚନା କରୁଛେ, ସେମିତି ଦୂରଦର୍ଶନ ମାଧ୍ୟମରେ ଆଲୋଚନା କରି କିମ୍ବା ଅନ୍ୟାନ୍ୟ ମାଧ୍ୟମରେ, ଆଜିକାଲି ମଧ୍ୟ ଆମର ଯେଉଁ ରହିଲାଣି ମୋବାଇଲ ଫୋନ, ସେ ମୋବାଇଲ ଫୋନ ମାଧ୍ୟମରେ କୃଷକମାନଙ୍କ ପାଖରେ ମଧ୍ୟ ନୂଆ ନୂଆ ଜ୍ଞାନ କୌଶଳ ପହଞ୍ଚାଇବାର ବ୍ୟବସ୍ଥା କରୁଛୁ। ଏହିସବୁ କାର୍ଯ୍ୟକ୍ରମ ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କରେ କରାଯାଇଥାଏ।
1: ଆଚ୍ଛା, ତେବେ ଅନେକ କାର୍ଯ୍ୟକ୍ରମ ରହିଛି, କିନ୍ତୁ ଅନେକ ସମୟରେ ଆମର ଚାଷୀମାନେ ତାଙ୍କ ପାଖରେ ଜ୍ଞାନ କୌଶଳ ପହଞ୍ଚି ପାରେ। ଯେତେ ଆମେ ଯଦି ଦେଖିବା, ଆମେ ଯେମିତି କହୁଥିଲେ ଲୋକ ସଂଖ୍ୟା ବର୍ତ୍ତମାନ ଯେଭଳି ଅଭିବୃଦ୍ଧି ହୋଇଛି, ଆଉ ସମସ୍ତଙ୍କୁ ହୁଏତ ସେଇ ଜ୍ଞାନ କୌଶଳ ସମସ୍ତଙ୍କ ପାଖରେ ପହଞ୍ଚି ପାରୁନା, ଏ କ୍ଷେତ୍ରରେ କିଛି କଟକଣା ରହିଛି କି କୃଷି ବିଜ୍ଞାନ କେନ୍ଦ୍ରର? ଧରନ୍ତୁ ଯିଏ ଜଣେ ଚାଷୀ ଧରନ୍ତୁ ଚାହିଁବ ଆପଣଙ୍କ ପାଖକୁ ଆସିକି କୌଣସି ଯେକୌଣସି ସୂଚନା ବା ଯେକୌଣସି ପରାମର୍ଶ ବା ଯେକୌଣସି ଚାଷ କୌଶଳ ଯାହା ସୁବିଧା ରହିଛି ସେ ନେଇପାରିବ?
0: ନାହିଁ, ସେମିତି କୌଣସି ପ୍ରକାର କଟକଣା ନାହିଁ, ସମ୍ପୂର୍ଣ୍ଣ ଭାବରେ କୃଷି ବିଜ୍ଞାନ କେନ୍ଦ୍ରର ଦ୍ୱାରା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି। ଯେକୌଣସି ଚାଷୀ ଯେକୌଣସି ସମୟରେ ଆସି ଆମ ସହିତ ଯୋଗାଯୋଗ କରିପାରିବ। କୃଷି ବିଜ୍ଞାନ କେନ୍ଦ୍ରର ୱେବସାଇଟ୍ ବି ରହିଛି, କୃଷି ବିଜ୍ଞାନ କେନ୍ଦ୍ରର ଇମେଲ୍ ଆଡ୍ରେସ୍ ରହିଛି, କୃଷି ବିଜ୍ଞାନ କେନ୍ଦ୍ରର ଫୋନ୍ ନମ୍ବର ମଧ୍ୟ ରହିଛି। ପ୍ରତ୍ୟେକ ବୈଜ୍ଞାନିକମାନେ ବିଭିନ୍ନ ସଭା ସମିତିରେ ମଧ୍ୟ ସେମାନଙ୍କର ଫୋନ୍ ନମ୍ବର ଚାଷୀମାନଙ୍କୁ ପ୍ରଦାନ କରିଥାନ୍ତି। ତେଣୁ ଗୋଟେ ଚାଷୀ ଯେକୌଣସି ସମୟରେ ଯାହା ବି ତାର ଦରକାର ପଡ଼ିବ, ସେ କୃଷି ବିଜ୍ଞାନ କେନ୍ଦ୍ର ସହିତ ପରାମର୍ଶ କରି ତାର ସମସ୍ୟାର ସମାଧାନର ପନ୍ଥା ପାଇପାରିବ।
1: ତେବେ ସ୍ଥିତି କ'ଣ ଅଛି ଆପଣ ଦେଖୁଥିବେ, ନିଶ୍ଚୟ ଅନୁଧ୍ୟାନ କରୁଥିବେ ଯେ ଆମ ଦେଶରେ ଯାହା ଆମର ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ସବୁ ବର୍ତ୍ତମାନ ଯେଉଁ ଆପଣ କହିବା ଅନୁସାରେ ଆଇସିଆର୍ର ଯେଉଁ ସବୁକିଛି ସୁବିଧା ସୁଯୋଗ ଦିଆଯାଉଛି ଆପଣଙ୍କର 1974 ମସିହାରେ ଯୋଉ କହୁଥିଲେ, ବର୍ତ୍ତମାନ ସ୍ଥିତି ଆମେ ଯଦି ଆକଳନ କରିବା କୃଷି ବିଜ୍ଞାନ କେନ୍ଦ୍ର ହେବା ପରେ ଆମର କିଛି ପରିବର୍ତ୍ତନ ହେଇଛି, ସମ୍ଭାବନା ଉଜ୍ଜଳ ହେଇଛି କି ଆମର ଚାଷ କ୍ଷେତ୍ରରେ, ଚାଷୀ କୃଷିମାନଙ୍କ ଉନ୍ନତି କ୍ଷେତ୍ରରେ?
0: ହଁ, କୃଷକ ବା କୃଷିର ଉନ୍ନତି

0: କ୍ଷେତ୍ରରେ କୃଷି ବିଜ୍ଞାନ କେନ୍ଦ୍ରର ଯଥେଷ୍ଟ ଅବଦାନ ରହିଛି। ଯେଉଁ କଥା ମୁଁ ଆପଣଙ୍କୁ କହୁଥିଲି, 1974 ମସିହାରେ ପ୍ରଥମ କରି ପଣ୍ଡିଚେରୀରେ ଗୋଟିଏ କୃଷି ବିଜ୍ଞାନ କେନ୍ଦ୍ର ହୋଇଥିଲା। ଆମ ଓଡ଼ିଶାରେ 30 ଜିଲ୍ଲାରେ ବର୍ତ୍ତମାନ 31 କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟକାରୀ କରୁଛି। ଏ ଯେଉଁ 30 ଜିଲ୍ଲାରୁ 28 ଜିଲ୍ଲାରେ ଗୋଟିଏ ଗୋଟିଏ କରି ଏବଂ 3 ଜିଲ୍ଲାରେ 2 କରି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟକାରୀ ହେଉଛି। ଚାଷୀମାନଙ୍କ ପାଖକୁ ପହଞ୍ଚି ଏ ଯେଉଁ କୃଷିର ବିଭିନ୍ନ ନୂତନ ଦିଗନ୍ତକୁ ତାଙ୍କ ପାଖରେ ପହଞ୍ଚାଇବାର ଯେଉଁ ଗୁରୁ ଦାୟିତ୍ୱ ଆଜି କୃଷି ବିଜ୍ଞାନ କେନ୍ଦ୍ର ନେଇଥିବାରୁ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି। ତେଣୁ ନିଶ୍ଚିତ ଭାବରେ ଏଇଟା ଖୁସିର କଥା ଏବଂ ଆଗକୁ ମଧ୍ୟ ଏଇଟା ବଢ଼ି ଚାଲିବ ବୋଲି ମୋର ଆଶା।
1: ତାମାନେ ସେଠି ସମସ୍ତ ପର୍ଯ୍ୟାପ୍ତ ଯୋଉ ଜ୍ଞାନ କୌଶଳର ଯୋଉ ଗନ୍ତାଘର ଆମେ ଯୋଉ କହୁଛେ, ଯେମିତି ବତୀ ଘର ସଦସ୍ୟ ସୂଚନା ଦେଇଦିଏ ଆଗରୁ ଯେ ପ୍ରକୃତରେ ଯାହା ସମସ୍ୟା ହେଇଛି ତାକୁ କେମିତି ସମାଧାନ କରିବାର ଯୋଉ ବାଟ କୃଷି ବିଜ୍ଞାନ କେନ୍ଦ୍ର, ତେବେ ଆପଣ କ'ଣ ଦେଖୁଛନ୍ତି ଆମର ଚାଷୀମାନଙ୍କର ଆଗ୍ରହ ସଚେତନତା କୃଷି ବିଜ୍ଞାନ ପ୍ରତି, କିଛି ପରାମର୍ଶ ଦେବି କି ଏ କ୍ଷେତ୍ରରେ ଆପଣ?
0: ହଁ, କୃଷି ବିଜ୍ଞାନ କେନ୍ଦ୍ର ପ୍ରତି ଚାଷୀମାନଙ୍କର ଆଗ୍ରହ ଯଥେଷ୍ଟ ବଢ଼ିଛି। କାହିଁକି ଆପଣ ଦେଖନ୍ତୁ, ଯେତେବେଳେ ଗୋଟେ ଚାଷୀ କହିଲେ ସେ ଖାଲି କେବଳ ଧାନ ଚାଷ କରୁନି, ଧାନ ଚାଷ କରୁଛି, ପନିପରିବା ଚାଷ କରୁଛି, ଗାଈ ରଖୁଛି, ଛେଳି ରଖୁଛି, କୁକୁଡ଼ା ରଖୁଛି, ମାଛ ଚାଷ କରୁଛି, କିନ୍ତୁ ଯଦି ସେ ତାର ସମସ୍ୟା ସମାଧାନ କରିବା ପାଇଁ ସେ ବିଭିନ୍ନ ବିଭାଗକୁ ଯିବ, ତା ପାଇଁ ସମୟର ଅଭାବ ପଡ଼ିବ। କିନ୍ତୁ କୃଷି ବିଜ୍ଞାନ କେନ୍ଦ୍ର ଗୋଟେ ଏମିତି ସେଣ୍ଟର ଯେଉଁଠି ବିଭିନ୍ନ ବିଷୟରେ ବୈଷୟିକ ମାନେ ଜ୍ଞାନ ପ୍ରାପ୍ତ ଲୋକମାନେ ସେଠି ରହିଛନ୍ତି, ବୈଜ୍ଞାନିକମାନେ ରହିଛନ୍ତି। ସେଇଠି ଧାନ ଚାଷ ସମ୍ବନ୍ଧରେ କହିବା ପାଇଁ ଲୋକ ଅଛନ୍ତି, ସେଇଠି ମାଛ ଚାଷ ସମ୍ବନ୍ଧରେ କହିବା ପାଇଁ ଲୋକ ଅଛନ୍ତି, ସେଇଠି ଗାଈ ମେଣ୍ଢା ଛେଳି ବିଷୟରେ କହିବା ପାଇଁ ଲୋକ ଅଛନ୍ତି। ବିଭିନ୍ନ ଲୋକ ବିଭିନ୍ନ ବୈଷୟିକ ଜ୍ଞାନଧାରୀ ସମ୍ପନ୍ନ ସେଠି ଲୋକ ଯେହେତୁ ରହିଛନ୍ତି, ଗୋଟିଏ ଜାଗାରୁ ସେମାନେ ତାଙ୍କର ସମସ୍ୟାର ସମାଧାନ କରିପାରୁଛନ୍ତି। ଏବଂ ମୁଁ ଯେଉଁଟା ଆପଣଙ୍କୁ କହିଲି, ଆମ ପାଇଁ କୌଣସି ରେଷ୍ଟ୍ରିକ୍ସନ୍ ନାହିଁ, ଲିମିଟେସନ୍ସ ନାହିଁ, ଯେକୌଣସି ସମୟରେ ସେମାନେ ଆସିକି ପହଞ୍ଚିକି ମଧ୍ୟ ଆମ ସହିତ କଣ୍ଟାକ୍ଟ କରିପାରୁଛନ୍ତି। ତେଣୁ ଲୋକମାନଙ୍କ ପାଖରେ ସେ ସଚେତନତା ବଢ଼ିଛି ଏବଂ ଲୋକମାନେ ଆମ ସହିତ ଭଲରେ ଯୋଗାଯୋଗ ରକ୍ଷା କରୁଛନ୍ତି, ସେମାନେ ଆସିକି ସେମାନଙ୍କର ସମସ୍ୟାର ସମାଧାନ କରୁଛନ୍ତି, ଏଇଟା ଦେଖାଯାଉଛି
1: ନିଶ୍ଚିତ ଭାବରେ। ଯାହା ହଉ, ଡକ୍ଟର ଦାସ, ଆପଣ କୃଷକ କାର୍ଯ୍ୟକ୍ରମକୁ ଆସିଲେ ଆମେ ଆଲୋଚନା କଲେ ଯେ କୃଷିର ଉନ୍ନତିରେ କୃଷି ବିଜ୍ଞାନ କେନ୍ଦ୍ର, ନିଶ୍ଚିତ ଭାବରେ ଆମେ କହିବା ଯେ ସମସ୍ତ ପ୍ରକାରର ସୁବିଧା ରହିଛି ସେଠାରେ, ସବୁ ବର୍ଗର ବୈଜ୍ଞାନିକମାନେ ଅଛନ୍ତି। କାରଣ ଯେଉଁ ଚାଷୀମାନଙ୍କର ଯେକୌଣସି ସମସ୍ୟା ହେଉଛି ବା ପରାମର୍ଶ ନେବା ପାଇଁ ଚାହୁଁଛନ୍ତି ବା ନୂଆ କରି କିଛି ଗୋଟେ କରିବା ପାଇଁ ଚାହୁଁଛନ୍ତି, ତାହେଲେ ନିଶ୍ଚିତ ଭାବରେ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଆନ୍ତୁ, ପରାମର୍ଶ କରନ୍ତୁ ଏବଂ ଆପଣଙ୍କ ଆବଶ୍ୟକତା ପୂରଣ କରନ୍ତୁ। ନିଶ୍ଚିତ ଆମେ ଯଦି ନିଷ୍ଠା ଆଗ୍ରହ ରହିଥିବ, ନିଶ୍ଚିତ ଭାବରେ ଯେକୌଣସି କାମରେ ଆମ ଚାଷ କ୍ଷେତ୍ରରେ ସଫଳ ହୋଇପାରିବା। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଭାଇ, କଥା ଏଠି ଆଉ
3: ନାଇଁ, ତମର କାମରେ ଲାଗିବ ନା ନାଇଁ?
2: ନିଶ୍ଚିତ କାମ ଲାଗିବ।
3: କୃଷି ବିଜ୍ଞାନ କେନ୍ଦ୍ର ଜାଣିକି ଆମର ସେବାରେ ତ ଅଛି ଆଉ।
2: ଆମ ସେବାରେ
3: ଆମେ କିନ୍ତୁ ଯାଇକି ଉଚିତ ସମୟରେ ଉଚିତ ପରାମର୍ଶ ଯଦି ନଉଥିବା,
2: ତାହେଲେ ଆମ ଚାଷ କାର୍ଯ୍ୟ ଆଗେଇ ଚାଲିବ, ଆମେ ଚାଷବାସରୁ ଦୁଇ ପଇସା ଭଲ ଲାଭ ପାଇବା, ଆମ କ୍ଷେତ ହସିବ
3: ହସିବ। ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ। ହେଲେ ଉଠିବ,
3: କଥା ରହିଗଲା।
2: କଣ ରହିଲା?
3: ଆଉ ଅରିକ୍ଷିତିଆ ସାଙ୍ଗରେ ଝଗଡା କରିବନି
2: ନା,
3: ଘରେ ପାଟିତୁଣ୍ଡ କରିବନି
2: ନା,
3: ନାତି ନତୁଣୁ କି ଗାଳି ଦବନି।
2: ଯେତେବେଳେ ପରିଶ୍ରମ କରୁଛି ଟିକେ ବାଧୁଛି
3: ବାଧୁଛି,
2: ଆଉ ଟିକେ କହିଦଉଛି ଆଡୁ ସାଡୁ ଆଉ କିଉ
3: ଏମିତି ନାଇଁ ମ। ସେ କଥା
2: ବୟସ ହେଲାଣି ଆଉ କଣ କରିବି।
3: ତମେ କଥାଟାକୁ ଇଆଡୁ ସିଆଡୁ କରିଦଉଛ, ହେଇଟି ଜିନିଷଟା ଆଣିଥିଲି ତମ ପାଇଁ ଏଇଠି ଥୋଇଲି।
2: କଣ ମ?
3: ଭଲ ଛତୁ ଗଣ୍ଡାଏ ହେଇଥିଲା ମ।
2: ଯା ହଉ ହଉ ହେଲା। ହଁ
3: ନାଇଁ,
2: ତୁମେ ଆସିବ ଆସିବ ଖାଇବ ଛତୁ
3: ଛତୁ କିଅଣ ଟିକେ ମୋ ପାଇଁ ବି ହବ ହେଲା। ଆଜି ମୋ ତରଫରୁ ନାତୁଣୀକି ଖୁଆଇ ଦବ, କଥା ନବୁଥିଲେ ନବୁଥବ, ବେଳ ଗଡି ଯାଉଛି।
2: ପାଣିପାଗ ଶୁଣିବାନି କି?
3: ପାଣିପାଗ
2: ହଁ, ଦେଖୁଛ କେମିତି ବର୍ଷା ହେଇଯାଉଛି ଆଉ।
3: ହୋ, ପାଣିପାଗର କଥା
2: ପାଣିପାଗ ଶୁଣିବା, ଉଠିକି ଯିବା।
3: ହଉ
4: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା

ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ। ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ କରାଯାଉଥିବାବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍କିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 22 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର ଗୁଲାମ।

0: ଶ୍ରୋତାବନ୍ଧୁ ନମସ୍କାର। ଏ ମାସର ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦକୁ ଆପଣମାନଙ୍କୁ ସାରସ୍ୱତ ସ୍ୱାଗତ। ଆଜି ପତ୍ରିକାର ସୂଚୀରେ ରହିଛି ପ୍ରଫେସର ନଟବର ଶତପଥୀଙ୍କର ସ୍ୱତନ୍ତ୍ର ଆଲୋଚନା ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ, କବୟିତ୍ରୀ ସ୍ୱୟମ୍ବରା ପଟ୍ଟନାୟକଙ୍କର କବିତା ଏବଂ ଗାଳ୍ପିକ ରବି ପଣ୍ଡାଙ୍କର ଗଳ୍ପ। ଏଥର ସମ୍ପାଦକୀୟ ଶ୍ରୀମଦ୍ ଭଗବତ ଗୀତାର ଷଷ୍ଠ ଅଧ୍ୟାୟରେ ଭଗବାନଙ୍କର ଭକ୍ତି ପୁରୁଷୋତ୍ତମ କ୍ଷେତ୍ରରେ ପ୍ରତିଫଳିତ। ଯୋ ମାମ୍ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି, ଅର୍ଥାତ୍ ଯେଉଁ ଭକ୍ତ ସମସ୍ତଙ୍କଠାରେ ମୋତେ ଦର୍ଶନ କରେ ଏବଂ ମୋଠାରେ ସମସ୍ତଙ୍କୁ ଦର୍ଶନ କରେ ତା ପାଇଁ ମୁଁ ସଦା ଦୃଶ୍ୟମାନ। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ସ୍ୱୟଂ ପରମବ୍ରହ୍ମ ନିଜ ମାନବୀୟ ଲୀଳାର ପରିପ୍ରକାଶ ନିମିତ୍ତ ବିରାଜମାନ। ମହାପ୍ରଭୁ ଯେପରି ପରମ ରହସ୍ୟମୟ, ତାଙ୍କ ଦିବ୍ୟ ଲୀଳା ମଧ୍ୟ ସେହିପରି ପରମ ଔତ୍ସୁକ୍ୟମୟ। ପରମ କାରୁଣିକ ମହାପ୍ରଭୁ ସଗୁଣ ସାକାର ରୂପରେ ନିଜର ଔଦାର୍ଯ୍ୟ ମାଧୁର୍ଯ୍ୟ ଲୀଳା ସହ ଐଶ୍ୱର୍ଯ୍ୟ ଲୀଳାର ମଧ୍ୟ ପରିପ୍ରକାଶ କରିଥାନ୍ତି। ନିଜର ଚିନ୍ତା, ଚେତନା, ଭାବନା ଅନୁଯାୟୀ କେହି ସଗୁଣରେ କେହି ନିର୍ଗୁଣରେ ମହାପ୍ରଭୁଙ୍କ ଦିବ୍ୟ ଲୀଳାର ସଂଦର୍ଶନ କରିପାରନ୍ତି। ଓଡ଼ିଆ ସାହିତ୍ୟ ମଧ୍ୟ ଶ୍ରୀଜଗନ୍ନାଥଙ୍କ ବହୁବିମ୍ବୀୟ ଚେତନାରେ ଅନ୍ୱିତ ଏବଂ ପରିଶୀଳିତ। ସେହି ଧାରା ଚିରଶ୍ରୋତା ହୋଇ ରହିଥାଉ। ସାରଳା ଯୁଗରୁ ନେଇ ପଞ୍ଚସଖା ଯୁଗୀୟ ସାହିତ୍ୟ, ତତ୍ତ୍ୱମୂଳକ ସନ୍ଥ ସାହିତ୍ୟ, ରୀତିଯୁଗୀୟ ସାହିତ୍ୟ, ଏବେର ସାହିତ୍ୟ, ପ୍ରତ୍ୟେକ ଯୁଗରେ ଲେଖାରେ ଲେଖନୀରେ ରୂପ ନେଇଛନ୍ତି ଶ୍ରୀଜଗନ୍ନାଥ। ଅଣାକାର, ନିରାକାର, ସାକାର ରୂପରେ ପ୍ରତିଭାତ ହୋଇଛନ୍ତି ଶ୍ରୀଜଗନ୍ନାଥ। ରୂପକଳ୍ପ ଚିତ୍ରକଳ୍ପରୁ ନେଇ ପୋଥିଚିତ୍ର, ଭିତ୍ତିଚିତ୍ର, ପଟ୍ଟଚିତ୍ର ପ୍ରତ୍ୟେକରେ ପ୍ରକାଶିତ ତୁମେ ଶ୍ରୀଜଗନ୍ନାଥ। ସାହିତ୍ୟରେ, ସଂସ୍କୃତିରେ, ସୃଜନରେ ତୁମେ ଭର୍ତ୍ତି ହୋଇଅଛ ଶ୍ରୀଜଗନ୍ନାଥ। ତେଣୁ ଆମ ପତ୍ରିକାର ପ୍ରଥମ ପାବଛରେ ପ୍ରଫେସର ନଟବର ଶତପଥୀଙ୍କର ସ୍ୱତନ୍ତ୍ର ଆଲୋଚନା ଓଡ଼ିଆ ସାହିତ୍ୟରେ ଶ୍ରୀଜଗନ୍ନାଥ।
1: ଦାରୁ ଦେବତା ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ର ଦେବତା। ଜଗନ୍ନାଥଙ୍କର ଆବିର୍ଭାବଠାରୁ ଆଜି ପର୍ଯ୍ୟନ୍ତ ଆମେ ବିଚାର କରି ଆସି ଦେଖିଲେ ଆମର ମନେ ହେବ ସେ ଧର୍ମର ଦେବତା ନୁହନ୍ତି, ସେ ହେଉଛନ୍ତି ସଂସ୍କୃତିର ଦେବତା। କାରଣ ଜଗନ୍ନାଥଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟକ୍ରମ ବା ସେବାଠାରୁ ଆରମ୍ଭ କରି ବାହାର ସେବା, ଅର୍ଥାତ୍ ସେ ଯେତେବେଳେ ରଥରେ ଯାଉଛନ୍ତି, ରଥଯାତ୍ରା ହେଉଛି କିମ୍ବା ଚନ୍ଦନ ଯାତ୍ରା ହେଉଛି, ଏହିପରି ଅନେକ କଥାକୁ ଦେଖିଲେ ଆମର ମନେ ହେବ ଯେ ସେ କୌଣସି ଗୋଟିଏ ନୀତି ନିୟମ ଭିତରେ, ଧରାବନ୍ଧା ଆଇନ ଭିତରେ ସେ ସୀମିତ ନୁହନ୍ତି ଏବଂ ଯେତେ ପ୍ରକାର ଅନୁଷ୍ଠାନ କରାଯାଉଛି ସେ ସବୁଗୁଡ଼ିକ ହେଉଛି ଆମର ସାଂସ୍କୃତିକ ପରିଚୟର ଗୋଟିଏ ଗୋଟିଏ ବିଭବ। ନୀତିଦିନିଆ ଉପଚାର, ପୂଜା, ସେବା, ନୃତ୍ୟ, ଗୀତ ନୂଆ ନୂଆ ଖଞ୍ଜା ହୋଇକି ରହିଥାଏ ଶ୍ରୀମନ୍ଦିରର ସେବା ଭିତରେ। ଯେମିତିକି ଅତୀତରେ ମହାପ୍ରଭୁଙ୍କର ପହୁଳ ପଡ଼ିବା ପୂର୍ବରୁ ଦେବଦାସୀ ନାଚ ଗୀତ ହେଉଥିଲା, ଏଇଠି ସୂଚାଇ ଦେଉଥିଲା ପ୍ରଭୁ କେତେ ନାଚ ଗୀତ ପ୍ରିୟ। ଅତୀତରେ ମଧ୍ୟ ଗୀତଗୋବିନ୍ଦ ପରି ରସାମୃତ ସଙ୍ଗୀତ ଲହରୀ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବୋଲାଯାଉଥିଲା ଏବଂ ତାକୁ ଧରିକରି ଗୋଟିଏ ନୀତି ପ୍ରଚଳିତ ହୋଇଥିଲା। ଅହୋରାତ୍ର ନାନା ଉପଚାର, ମୈଲମ ସେବାଠାରୁ ଲାଗୁତି ସେବା ପର୍ଯ୍ୟନ୍ତ, ବେଶଭୂଷଣ ଲୀଳାଠାରୁ ଆରମ୍ଭ କରି ନାନା ପ୍ରକାର ବେଶ, ଲୀଳାର ଭିନ୍ନ ଭିନ୍ନ ମହାତ୍ମ୍ୟ ବା ଭିନ୍ନ ଭିନ୍ନ ସ୍ୱରୂପ ପ୍ରକଟିତ ହୁଏ। ଉଦାହରଣ ସ୍ୱରୂପ ଆମେ ନାଗାର୍ଜୁନ ବେଶର କଥା କହିବା, ରାଇ ଦାମୋଦର ବେଶ କିମ୍ବା କହିବା ସୁନା ବେଶ, ବାଙ୍କ ଚୂଡ଼ା ବେଶ, ଏ ସବୁ ବେଶ ଗୋଟିଏ ଧର୍ମର ବନ୍ଧନ ଭିତରେ ବାନ୍ଧି ହୋଇକରି ନାହିଁ, ଏଗୁଡ଼ିକ ହେଉଛି ସାଂସ୍କୃତିକ ପରିପ୍ରକାଶର ଗୋଟିଏ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସାହିତ୍ୟ ସଂସଦ। ଉପସ୍ଥାପନା ଓ ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ।

ଗୋଟିଏ ଦିଗନ୍ତ, ଅର୍ଥାତ୍ କୌଣସି ଧର୍ମର ଗୋଟିଏ ସାଂସ୍କୃତିକ ଉପଚାର ବା ସାଂସ୍କୃତିକ ପରିଚୟ ଥାଏ। ଆମେ ଧର୍ମକୁ ଦେଖୁନା, ଆମେ ଦେଖୁ ସଂସ୍କୃତିକୁ ଓ ସାଂସ୍କୃତିକ ବିଚାର ବୋଧକୁ। କିନ୍ତୁ ଏତିକକୁ ଧରିକରି ଆମେ ଜଗନ୍ନାଥଙ୍କୁ ସୀମିତ କରିପାରିବା ନାହିଁ, କାରଣ ଆମେ ଇତିହାସରେ ଦେଖୁଛୁ ଜଗନ୍ନାଥଙ୍କ ପାଖକୁ ଧାଇଁ ଆସିଛନ୍ତି ବହୁ ଧର୍ମର ପ୍ରଚାରକ, ଏବଂ ସେ ପ୍ରଚାରକମାନେ ନିଜ ନିଜ ଧର୍ମର ଇଷ୍ଟ ଦେବତାଙ୍କୁ ଜଗନ୍ନାଥଙ୍କ ଭିତରେ ଦେଖିଛନ୍ତି। ଯେମିତିକି ଶଙ୍କରାଚାର୍ଯ୍ୟ ଦେଖିଲେ ଇଏ ହେଉଛନ୍ତି ଅଦ୍ୱୈତ ବ୍ରହ୍ମ, ନିମ୍ବାର୍କ ଦେଖିଲେ, ରାମାନୁଜ ଦେଖିଲେ, ଏବଂ କେହି କେହି ମଧ୍ୟ କୁହନ୍ତି ଜୈନ ଓ ବୌଦ୍ଧମାନେ ମଧ୍ୟ ତାଙ୍କୁ ନିଜ ନିଜର ଦେବତା ବୋଲିକି ଗ୍ରହଣ କରିନେଇଛନ୍ତି। ଆମର ଏଇଠୁ ଗୋଟିଏ ଯୁକ୍ତି ଉପସ୍ଥାପନ କରିବାର ଉପାଦାନ ମିଳେ ଯେ ଏତେ ବିଚିତ୍ର, ସେଇ ବୈଚିତ୍ର୍ୟ ଭିତରେ ବନ୍ଧା ହୋଇଥିବା ହେତୁ ତାଙ୍କୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ, ଭିନ୍ନ ଭିନ୍ନ ମତର ଲୋକ ଭିନ୍ନ ଭିନ୍ନ ଭାବରେ ଦେଖିବାର ଗୋଟିଏ ସୁଯୋଗ ପାଉଛନ୍ତି। ଅର୍ଥାତ୍ ଯଦି ବୈଚିତ୍ର୍ୟର ଅତ୍ୟନ୍ତ ବିରାଟ ସମ୍ଭାବନା ନଥାନ୍ତା, ତାହେଲେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିବାର କୌଣସି ସମ୍ଭାବନା ନଥାନ୍ତା। ଟିକେ ଅତୀତକୁ ଫେରିଗଲେ ଦେଖୁଛେ ଯେ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅବତାର। ଶ୍ରୀକୃଷ୍ଣଙ୍କର ଦେହବସାନ ପରେ ଯେପରି ଗୋଟିଏ ଆଖ୍ୟାନ ତିଆରି କରାଗଲା ଯେ ତାଙ୍କର ଅର୍ଦ୍ଧଦଗ୍ଧ ଖଣ୍ଡିଏ କାଠ ସମୁଦ୍ରରେ ମେଲି ଦିଆଗଲା, ଶ୍ରୀକୃଷ୍ଣ ସେଠି ଜରାକୁ କହିଛନ୍ତି, ଅର୍ଜୁନକୁ କହିଛନ୍ତି, ଯେଉଁ କାଠଟି ପୋଡ଼ି ହୋଇପାରିଲା ନାହିଁ ତମେ ତାକୁ ସମୁଦ୍ରରେ ଭସେଇ ଦିଅ। ଏହି ସମୁଦ୍ରରେ ଭାସି ଆସୁଥିବା କାଠ ଖଣ୍ଡ ହିଁ ହେଲା ଜଗନ୍ନାଥ ମୂର୍ତ୍ତିର ମୂଳ କଥା। ରାଜା ଇନ୍ଦ୍ରଦ୍ୟୁମ୍ନ, ପ୍ରଥମ ଆର୍ଯ୍ୟ ରାଜା ଯିଏକି ନୀଳମାଧବଙ୍କର ଅନୁସନ୍ଧାନରେ ବାହାରି ଯାଇକି ବଣରେ ପଶିଥିଲେ, ଇନ୍ଦ୍ରଦ୍ୟୁମ୍ନ ଚାରା ଶବରକୁ ଫେଟିଥିଲେ ଓ ଜରା ଶବରକୁ କହିଥିଲେ ତୁ ମୋ ଦେବତାକୁ ଦେଖା। ଏଇଠୁ ଆମେ ଗୋଟିଏ ଇଙ୍ଗିତ ପାଇବା, ଜରା ଶବର ଯେଉଁ ଦେବତାଙ୍କୁ ପୂଜା କରୁଥିଲା ସେ ଦାରୁ ଦେବତା ଏବଂ ନୀଳମାଧବ ନାମରେ ତାଙ୍କର ପରିଚୟ ହୋଇଥିଲା। ଇନ୍ଦ୍ରଦ୍ୟୁମ୍ନ ସେ ନୀଳମାଧବଙ୍କୁ ବିଷ୍ଣୁଙ୍କର ଅବତାର ବା ବିଷ୍ଣୁ ପ୍ରତିମା ବୋଲିକରି ଭାବିକି ତାଙ୍କୁ ପୂଜା କରିବା ପାଇଁ ଚାହୁଁଥିଲେ, ଗୋଟିଏ ଆଖ୍ୟାନ ଅଛି। ତେଣୁ ଦୈବବାଣୀ ହେଲା, ଆକାଶବାଣୀ ହେଲା ଯେ ତମେ ଯାଇ ଦେଖ ରୋହିଣୀ କୁଣ୍ଡରେ କୃଷ୍ଣ ଆବିର୍ଭୂତ ହେଲେ ଗୋଟିଏ ପାଷାଣ ରୂପରେ, ଏବଂ ଆକାଶବାଣୀ ହେଲା ଏହି ହେଉଛନ୍ତି ବ୍ରହ୍ମ, ତମେ ଏହାକୁ ହିଁ ସେବା କର, ଏହାକୁ ହିଁ ପ୍ରତିଷ୍ଠା କର, ଏମିତି ଗୋଟିଏ କିମ୍ବଦନ୍ତୀ ମଧ୍ୟ ପ୍ରଚଳିତ ଅଛି। ତେଣୁ ଆମେ ଦେଖୁଛେ ଦାରୁ ଦେବତା ବା ଦାରୁ ବିଗ୍ରହ ତିନୋଟି ମୂର୍ତ୍ତିରେ ଆତ୍ମପ୍ରକାଶ କରିବା ପୂର୍ବରୁ ଏଇ ଯେଉଁ ସବୁ ପ୍ରସଙ୍ଗ, ଏ ପ୍ରସଙ୍ଗଗୁଡ଼ିକ ଧର୍ମ ଅପେକ୍ଷା ଅଧିକ ଭାବରେ ଆମର ଦେବତାଙ୍କ ସମ୍ପର୍କରେ, ବ୍ରହ୍ମଙ୍କର ସମ୍ପର୍କରେ ଗୋଟିଏ ଗୋଟିଏ ଧାରଣା ସୃଷ୍ଟି କରେ, ଏବଂ ଏଇ ଧାରଣାରୁ ଆମେ ନିଶ୍ଚିତ ହେବା ଯେ ଏ ଧାରଣାଗୁଡ଼ିକ ହେଉଛି ଆମ ମନର ଗୋଟିଏ ଗୋଟିଏ ମୂଲ୍ୟବୋଧର ବିଚାର। ରତ୍ନ ସିଂହାସନରେ ତ୍ରିମୂର୍ତ୍ତିଙ୍କର ଯେଉଁ ଆତ୍ମପ୍ରକାଶ ଘଟିଛି, ପ୍ରତିଷ୍ଠା ଘଟିଛି, ସେଇ ଦେବତା ହେଉଛନ୍ତି ଶବର କୂଳର ଦେବତା। ଆଦିବାସୀମାନଙ୍କର ଇତିହାସରେ ସେମାନେ ପ୍ରାୟତଃ କାଠ ଗଣ୍ଡିକୁ ଭିନ୍ନ ଭିନ୍ନ ରୂପରେ ପୂଜା କରନ୍ତି। ରାଜା ଇନ୍ଦ୍ରଦ୍ୟୁମ୍ନ କିପରି ଓ କାହିଁକି କାଠର ଦେବତାକୁ ଅଧିକ ପସନ୍ଦ କରିଲେ, ତାର କାରଣ ହେଉଛି ଯେ କାଠ ସେ ପର୍ଯ୍ୟନ୍ତ ପ୍ରାକୃତିକ ଓ ସହଜଲଭ୍ୟ ବସ୍ତୁ ହୋଇଥିବାରୁ ଅଣ ଆର୍ଯ୍ୟ ପରମ୍ପରାରେ କାଠର ବିଗ୍ରହ ଦେବତା ରୂପେ ପୂଜିତ ହେଉଥିଲେ। ଏ ସମ୍ପର୍କରେ ଗୋଟିଏ ଆମର ଲୋକ କଥା କୁହାଯାଉଛି, ଇନ୍ଦ୍ରଦ୍ୟୁମ୍ନ ରାଜା ଗଳରୁ ବାହାର ଶିରେ ଘେଣିଛନ୍ତି ପାଟ ଯେ ମୁଚୁଳ, ବାଙ୍କି ମୁହାଣରେ ଲଗାଇଲେ ମାଥ, ଜଗତ କରତା ଯେ ପୟରେ ପୂଜିବି ଜଗନ୍ନାଥ, ପୟରେ ପାଣିରେ ମୁଁ ପୂଜା କରିବି। ହୁଁ, ଏ ଜଗତ କରତା ସେ ବାଙ୍କି ମୁହାଣରେ ଅଛନ୍ତି ବା ଆବିର୍ଭୂତ ହୋଇଛନ୍ତି, ମୁଁ ତାଙ୍କୁ ନେଇକରି ପୂଜା କରିବି, ଏହିପରି ଗୋଟିଏ ଲୋକଗୀତ ପ୍ରଚଳିତ ହୋଇଛି। ସେହିପରି ରଥଟଣାକୁ ଧରିକରି ଲୋକ ପ୍ରଚଳିତ

ଗୋଟିଏ ଗୀତ ଆହେ ଭଗତେ ମଇଁଷି ପିଠିଟା କଳା ନନ୍ଦୀ ଘୋଷ ରଥ ବାଜେଣୀ ବଳା ବିଜେ କଲେ ଚକା ଡୋଳା ଚାଲ ଦେଖିବା ଗୋ ସଖୀ ପହଣ୍ଡି ବିଜୟେ ବଡ ଦେଉଳରୁ ବାହାର କାଳିଆ ଅଙ୍ଗୁଶ୍ରମ ଝାଳ ବୁହେ ଯେ ଆଗେ ବଳଭଦ୍ର ପଛେ ଜଗନ୍ନାଥ ମଝିରେ ସୁଭଦ୍ରା ମାୟେ ଧଳା କଳା ମୁଖ ଝଲସି ଦିଶୁଛି ଚନ୍ଦ୍ର ସୂର୍ଯ୍ୟ ତାରା ପ୍ରାୟ ତ ଏଇ ଯୋଉ ପଲ୍ଲୀ ଗୀତ ସାଧାରଣ ସରଳ ଲୋକଟିଏ ତାର ମନର ଅନୁଭବ ପ୍ରକାଶ କରୁଛି ତେଣୁ ଜଗନ୍ନାଥଙ୍କୁ ଧରିକରି ଯେତେ ଯେତେ କାବ୍ୟ କବିତା ଲେଖା ଯାଇଛି ଏଇ ଯୋଉ ପଲ୍ଲୀ ଗୀତ ସାଧାରଣ ଲୋକେ ତାଙ୍କର ଯୋଉ ମନୋଭାବ ତାଙ୍କର ଯୋଉ ଅନୁଭୂତି ଠାକୁରଙ୍କ ବିଷୟରେ ଇଷ୍ଟଦେବଙ୍କ ବିଷୟରେ କହୁଛନ୍ତି ସେତେ କେତେ ସରଳ ଏହାପରେ ଆମେ ଦେଖୁଛେ ଯେ ମୁଖ୍ୟ କବି ହେଉଛନ୍ତି ସାରଳା ଦାସ ଯିଏକି ମହାଭାରତ ଲେଖିଛନ୍ତି ମହାଭାରତର ବହୁ ସ୍ଥଳରେ ଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି ଧ୍ୟାନ କରିଛନ୍ତି ଏବଂ ତାଙ୍କୁ ବ୍ରହ୍ମ ଭାବରେ ଉପାସନା କରୁଛନ୍ତି ସେ ଯେଉଁ ଉପାଖ୍ୟାନ ତିଆରି କରିଛନ୍ତି ପୌରାଣିକ ଉପାଖ୍ୟାନ ସେ ଉପାଖ୍ୟାନରେ ଦେଖାଯାଇଛି ଯେ ବ୍ରହ୍ମାଣ୍ଡର ପତି ତ୍ରିଗୁଣାତୀତ ସେ ସନାତନ ପୁରୁଷ ଅଣାକାର ବ୍ରହ୍ମ ଏବଂ ସିଏ ଜଗନ୍ନାଥ ଇଏ ସବୁର ଗୋଟେ ସମନ୍ୱିତ ବିଗ୍ରହ ହେଉଛନ୍ତି ଜଗନ୍ନାଥ ପ୍ରଥମ କରି ସାରଳା ଦାସ କବି ତାଙ୍କୁ ଏହିପରି ଗୋଟିଏ ସମୀକରଣ ରୂପରେ ପ୍ରତିଷ୍ଠା ଦେଇଛନ୍ତି ଦ୍ୱାପର ଯୁଗର ଅନ୍ତିମ ଅବସ୍ଥାରେ ଯେତେବେଳେ ଶ୍ରୀକୃଷ୍ଣଙ୍କର ମହାପ୍ରୟାଣ ଘଟୁଛି ସେହି ମହାପ୍ରୟାଣ ଠାରୁ ଜଗନ୍ନାଥଙ୍କର ଆବିର୍ଭାବ ଓ ଶ୍ରୀମନ୍ଦିରରେ ପ୍ରତିଷ୍ଠା ପର୍ଯ୍ୟନ୍ତ ଯେଉଁ ଦୀର୍ଘ କାହାଣୀ ବା ସମୟ ରହିଛି ସେଥିରୁ ଗୋଟିଏ ଲୋକକଥା ପରି ଗୋଟିଏ କାଳ୍ପନିକ କଥା ଉତ୍ପନ୍ନ ହୋଇଛି ନା କାଠଟି ଆସିଲା କାଠଟିକୁ ବିଗ୍ରହରେ ପରିଣତ କରାଯିବ ଅର୍ଥାତ୍ ଦିଅଁ ଗଢ଼ାଯିବ କିନ୍ତୁ ଗଢ଼ିବ କିଏ ତେଣୁ ସେହି ସମୟରେ କୁହାଯାଉଛି ଜଣେ ଅଦ୍ଭୁତ ଭାବରେ ବ୍ରାହ୍ମଣ ଆସିକରି ପହଞ୍ଚିଲେ କେହି କେହି କହୁଛନ୍ତି ସେ ବ୍ରାହ୍ମଣ ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି ବ୍ରହ୍ମା ତେଣୁ ବ୍ରହ୍ମା ଶିଳ୍ପୀ ବେଶରେ ଆସିକରି ନିଜେ ପ୍ରକାଶ କରୁଛନ୍ତି ନିଜେ କହୁଛନ୍ତି ସ୍ୱଚ୍ଛା ଭାବରେ ଯେ ମୁଁ ବିଗ୍ରହ ତିଆରି କରିବି ଏବଂ ସେଇଠି ସାରଳା ଦାସ କହୁଛନ୍ତି ଆଉ ଜଣେ ମଧ୍ୟ ବ୍ରାହ୍ମଣ ତାଙ୍କୁ ସହାୟତା କରିବା ପାଇଁ ଆସିକରି ପହଞ୍ଚିଛନ୍ତି ତେଣୁ ଏ ଉଭୟ ଅର୍ଥାତ୍ ଶିଳ୍ପୀ ରୂପକ ବ୍ରହ୍ମା ଓ ବ୍ରାହ୍ମଣ ଏ ଉଭୟ ମନ୍ଦିର ଭିତରେ ରହିଲେ ଏବଂ ବିଗ୍ରହ ଗଢ଼ା ହେଲା ତାପରେ ଆମେ ଯୋଉ କାହାଣୀ ଶୁଣୁଛୁ ଯେ ରାଣୀ ଗୁଣ୍ଡିଚାଙ୍କର ତତ୍ପରତା ଦେଖାହେଲା ସେମାନେ ଯୋଉ ଅନୁଶାସନ ଗୋଟିଏ ତିଆରି କରିଥିଲେ ଯେ ତମେ 21 ଦିନ ପର୍ଯ୍ୟନ୍ତ ଦ୍ୱାର ଖୋଲିବ ନାହିଁ କିନ୍ତୁ ଯେତେବେଳେ ଠକ ଠକ ଶବ୍ଦ ଆଉ ଶୁଭିଲା ନାହିଁ ରାଣୀ ଗୁଣ୍ଡିଚା କବାଟ ଖୋଲିଦେଲେ ଯେଉଁ ସର୍ତ୍ତ ଥିଲା ସେ ସର୍ତ୍ତ ଭଙ୍ଗ କରିଲେ ତେଣୁ ରାଣୀ ଗୁଣ୍ଡିଚାଙ୍କର ଏହି ଅପରାଧ ଫଳରେ ମୂର୍ତ୍ତି ଗଢ଼ା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ଦେବତା ରହିଗଲେ ଅସମ୍ପୂର୍ଣ୍ଣ ହାତ ଗୋଡ଼ ହୀନ କିନ୍ତୁ ଓଡ଼ିଆ ବିଚାରକ ଓଡ଼ିଆ ଦାର୍ଶନିକ ଓଡ଼ିଆ କବି ଓଡ଼ିଆ ଭକ୍ତ କହିଛି ହାତ ଗୋଡ଼ ନହେଲେ ମଧ୍ୟ ଗୋଟେ ଉପନିଷଦର ବାଣୀ ଯେ ପାଦ ନାହିଁ ହାତ ନାହିଁ ସେ କିନ୍ତୁ ସର୍ବତ୍ର ଚାଲୁଛି ଆଖି ନାହିଁ କାନ ନାହିଁ ସେ କିନ୍ତୁ ସବୁ କଥା ଦେଖୁଛି ଓ ସବୁ କଥା ଶୁଣୁଛି ବ୍ରହ୍ମର ଏଇ ଯେଉଁ ସଂଜ୍ଞା ମହିମା ପ୍ରକଟିତ କରିଛନ୍ତି ଆମର ଉପନିଷଦକାର ତାଙ୍କୁ ଆମେ ଯେପରି ଜଗନ୍ନାଥଙ୍କ ଭିତରେ ଅର୍ଥାତ୍ ବ୍ରହ୍ମଙ୍କୁ ଜଗନ୍ନାଥଙ୍କ ଭିତରେ ଆମେ ଆବିଷ୍କାର କରିଛୁ ଏବଂ କହୁଛୁ ବ୍ରହ୍ମ ଯଦି ହୁଅନ୍ତି ସ୍ୱୟଂ ସମ୍ପୂର୍ଣ୍ଣ ଯଦି ବ୍ରହ୍ମ ହୁଅନ୍ତି ପ୍ରସାରଣଶୀଳ ବିସ୍ତାରଶୀଳ ସେ ସର୍ବଶକ୍ତିମାନ ସର୍ବବିରାଜମାନ ସବୁ କଥା ଦେଖନ୍ତି ଶୁଣନ୍ତି କିନ୍ତୁ ସେ କିଛି କୁହନ୍ତି ନାହିଁ ଏଇଠି ଯଦି ଉପନିଷଦର ବିଚାର ହୁଏ ଆମର କବିମାନେ ଆମର ଭକ୍ତମାନେ ଆମର ସାଧାରଣ ଲୋକମାନେ ଗ୍ରହଣ କରି ନେଇଛନ୍ତି ଯେ ସେ ମାଦଳ ହେଲେ ମଧ୍ୟ ସେ ସବୁଆଡ଼କୁ ଦେଖୁଛି ଚକା ଡୋଳା ଯେତେବେଳେ ଆମେ କହିଦେଉଛୁ ସେ ଚକା ଡୋଳାର ବିସ୍ତୃତି ତାର ନିୟନ୍ତ୍ରଣ ତାର ପ୍ରଭାବ ତାର ଆକର୍ଷଣ ତାର ଗ୍ରହଣ କିଛି କେତେ ଦୂରରୁ ଆମେ ସୀମା କହିପାରିବା ନାହିଁ ସେ କେଉଁଠୁ ଗ୍ରହଣ କରେ କେତେ ଆଡ଼ୁ କେତେ ଦୂରରୁ ବସ୍ତୁକୁ ଆକର୍ଷଣ କରି ଆଣେ ଯେମିତି ଚୁମ୍ବକ ଲୁହାକୁ ଟାଣେ ଇଏ ଦିବ୍ୟ ଚକା ଡୋଳା

0: ଭିତରେ ସେହିପରି କେତେ କେତେ ଶକ୍ତିଶାଳୀ ଚୁମ୍ବକ ଆତ୍ମଗୋପନ କରିଛି ଯେ ସେ କେଉଁ କଥାକୁ ଟାଣି ନ ଆଣିପାରିବ, କେଉଁ କଥାକୁ ସେ ଦେଖି ନ ପାରିବ। ତେଣୁ ଏଇ ଯେଉଁ ବିଶ୍ୱାସ, ଏଇ ବିଶ୍ୱାସ ଭିତରେ ଓଡ଼ିଆ ଜାତି ଜଗନ୍ନାଥଙ୍କୁ ଦେଖିଛି ଓ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରି ନାନା ପର୍ବପର୍ବାଣୀ ଭିତରେ 364 ଦିନ ପର୍ବପର୍ବାଣୀ, ଭିନ୍ନ ଭିନ୍ନ ପର୍ବପର୍ବାଣୀ, ତାଙ୍କର ବେଶଭୂଷାଠାରୁ ଆରମ୍ଭ କରି ପୂଜା ପୂଜିର ଯେତେ ସବୁ ବ୍ୟବସ୍ଥା, ତାକୁ ଆମେ ଲକ୍ଷ୍ୟ କରିଲେ କହିପାରିବୁ ଯେ ଜଗନ୍ନାଥ ଆମର ଦର୍ଶନର ନୁହନ୍ତି, ଆମର ବିଚାରର, ଆମର ଧର୍ମର ନୁହନ୍ତି, ଆମର ସଂସ୍କୃତିର ହେଉଛନ୍ତି ପ୍ରତୀକ।
1: ଏବେ ଖୋଲିବା ପତ୍ରିକାର କବିତା ଫର୍ଦ୍ଦ, ଏଥିରେ କବୟିତ୍ରୀ ସ୍ୱୟମ୍ବରା ପଟ୍ଟନାୟକଙ୍କର କବିତା ଆତ୍ମପ୍ରକାଶ।
2: ଯେତେ ମାଗୁଥିଲି ତୁମେ ସେତେ ଅଜାଡ଼ି ଦେଉଥିଲ, ଯେତେ ମାଗୁଥିଲି ତୁମେ ସେତେ ଅଜାଡ଼ି ଦେଉଥିଲ, ପୂର୍ଣ୍ଣ କରି ଦେଉଥିଲ ସବୁ ଶୂନ୍ୟସ୍ଥାନ ଜୀବନର, ପୂର୍ଣ୍ଣ କରି ଦେଉଥିଲ ସବୁ ଶୂନ୍ୟସ୍ଥାନ ଜୀବନର, ଅନ୍ଧାର ମୋ ଜୀବନରେ ତୁମେ ଥିଲ କିରଣ ଆଶାର। ତୁମେ କିଏ ଜାଣିବା ପାଇଁ ପ୍ରସ୍ତ ଅନ୍ଧାର କାଟି ଶେଷ ଆଲୋକ ବିନ୍ଦୁଟି ପାଖରେ ପହଞ୍ଚିବା ବେଳକୁ ସ୍ପଷ୍ଟ ହୋଇଯାଇଥିଲା ଦୂରରୁ ଅସ୍ପଷ୍ଟ ଦୃଶ୍ୟମାନ ତୁମ ଘନ ନୀଳ ରଙ୍ଗର ମାଧୁର୍ଯ୍ୟ, ଯାଦୁଲ୍ୟମାନ ହେଉଥିଲା ତୁମ ବୈଦୁର୍ଯ୍ୟ ଖଚିତ ମଣି ମୁକୁଟ। ମୁଁ ଜାଣିଗଲି ତୁମେ ମୋର ସେଇ ଯୁଗାବଧି ବିଶ୍ୱାସ, ଯିଏ ଚିରକାଳ ଘୋଡ଼ାଇ ରଖିଥିଲା ମୋତେ, ଋତୁମାନଙ୍କର ସୁଖରୁ ଦୁଃଖରୁ ସିକ୍ତ କରି ଦେଉଥିଲା ଶୁଷ୍କ ମାଟିକୁ ମୋର ଢାଳି ଦେଇ ଅଶେଷ ଅମୃତ। ଉଦ୍ବେଳିତ ସଂସାରର ଦଳଧୀରେ ତୁମେ ଥିଲ ମୋ ପାଇଁ ସ୍ଥିର ପ୍ରତିବିମ୍ବ, ଯାହାଙ୍କୁ ମୁଁ ହୃଦୟ ଭିତରେ ଦେଖୁଥିଲି ନିତ୍ୟ ଅବିରତ, ଯାହାଙ୍କ ନିବିଡ଼ ଆଶ୍ଲେଷ ମୋତେ କରୁଥିଲା ସଦା ଆକର୍ଷିତ। ତୁମ ପାଇଁ ଶୂନ୍ୟତା ଭିତରୁ ମଧ୍ୟ ମୁଗ୍ଧତାକୁ ମୁଁ କରିପାରୁଥିଲି ଆହରିତ, ତୁମ ପାଖେ ଆତ୍ମପ୍ରକାଶରେ ପ୍ରଭୁ ମୋ ଭିତରେ ସୃଷ୍ଟି ହେଉଥିଲା ଅଫୁରନ୍ତ ଆନନ୍ଦର ସ୍ରୋତ। ତୁମ ପାଇଁ ସ୍ପର୍ଦ୍ଧିତ ହେଉଥିଲା ମୋର ପ୍ରତିଟି ମୁହୂର୍ତ୍ତ, ତୁମେ ଥିଲ ସେଇ ଦିବ୍ୟ ଆଲୋକର ଏକ ବିଚ୍ଛୁରିତ ପରିପ୍ରକାଶ, ମହକିତ ସୁଗନ୍ଧର ମଧୁର ନିଶ୍ୱାସ। ନିଶବ୍ଦରେ ମଧ୍ୟ ତୁମେ ଥରେ ଡାକିଦେଲେ ମୋ ଭିତରୁ ଫିଟି ଯାଉଥିଲା ସଂସାରର ସକଳ ବନ୍ଧନ, ପରିପୂର୍ଣ୍ଣ ହୋଇଯାଉଥିଲା ଜୀବନର ସବୁ ଶୂନ୍ୟସ୍ଥାନ, ତୁମେ ହୋଇଯାଉଥିଲ ମୋର ହୃଦୟର ଅନ୍ତିମ ସ୍ପନ୍ଦନ। ଦୃଷ୍ଟିର ଦୃଶ୍ୟପଟରେ ଦୃଶ୍ୟମାନ ହେଉଥିଲା ସୂକ୍ଷ୍ମ ଏକ ଜ୍ୟୋତିର୍ମୟ ଆଲୋକର ଦିବ୍ୟ ପଥ, ଭୁଲି ହୋଇଯାଉଥିଲା ଜରାଜର୍ଜର ଜୀବନର ସବୁ ଦୁଃଖ ଶୋକ। ମୃତ୍ୟୁ ଏଠି ମାଗୁଥିଲା ଜୀବନକୁ, ଜୀବନ ମଧ୍ୟ ମନେ ହେଉଥିଲା ସୁନ୍ଦର ସତତ।
1: ପତ୍ରିକାର ଗଳ୍ପ ଫର୍ଦ୍ଦରେ ଗାଳ୍ପିକ ରବି ପଟ୍ଟନାୟକଙ୍କର ଗଳ୍ପ ଜୀବନ ଯେମିତି।
3: ଦୁଃଖକୁ ଛାତି ତଳେ ଚାପି ରଖି ହସିବା ଗୋଟେ କଳା, ତାହା ସମସ୍ତେ ପାରନ୍ତି ନାହିଁ, ସେ ଦୁଃଖ ଯେତେ ଓଜନିଆ ଓ ଅସଦାନ୍ତି ହେଉ ନା କାହିଁକି। ଅନ୍ୟପକ୍ଷରେ ଦେଖିଲେ ଦୁଃଖଟି ବି ଭାରି ଉଦାର ଓ ନ୍ୟାୟବନ୍ତ, ସେ ତା କାର୍ଯ୍ୟରେ ସର୍ବଦା ନିରପେକ୍ଷତା ବଜାୟ ରଖିଥାଏ, କେବେ ପାତରଅନ୍ତର କରେ ନାହିଁ। ନହେଲେ ଦୁଃଖ ନଥିବା ଲୋକଟେ କିଏ ଅଛି କି ଦୁନିଆରେ? ଯାବତୀୟ ସୁଖରେ ଥିବା ଲୋକଟିକୁ ପଚାର, ସତରେ ତମର କିଛି ଦୁଃଖ ନାହିଁ? ସେ ଯଥାସମ୍ଭବ ସମ୍ଭ୍ରମ ଦୀର୍ଘଶ୍ୱାସ ଛାଡ଼ି କହିବ, ଦୁଃଖ କାହାର ନାହିଁ, ଯେତେ ଲୋକ ସେତେ ଦୁଃଖ। ଝରକା ଦେଇ ଦେଖାଯାଉଥିବା ଚେନ୍ନାଇ ଆକାଶ ଆଡ଼େ ଚାହିଁ ବସି ରହିଥିଲେ ଅରୁଣ ବାବୁ। ଏବେ ଏବେ ଖୁବ୍ ବିଷାଦ ଓ ବେଦନାରେ ବୁଡ଼ାଇ ଦେଲା ଭଳି କଥାଟି କହି ଦେଇଗଲା ବସନ୍ତ। କହିଲାବେଳେ ବି ତା ମୁହଁର ହସ ଲିଭି ନଥିଲା ଭଳି ଦିଶୁଥିଲା, କିନ୍ତୁ ଜାଣି ହେଉଥିଲା ସେ କେତେ ନିୟନ୍ତ୍ରଣ କରି ରଖିପାରୁଛି ତା'ର କାରୁଣ୍ୟ ଓ ବୈକଲ୍ୟର ଇତିହାସ। ବସନ୍ତ ଗଞ୍ଜାମ ଭଞ୍ଜନଗର ଆଡ଼ର ଯୁବକ, ବୟସ 32-33 ଖଣ୍ଡ ହେଲେ ବି ପିଲାଭଳି ଲାଗେ ତା'ର ଉଚ୍ଚତା ଓ ଆଚରଣ ଯୋଗୁଁ। ସେ ନିୟମିତ ଆସି ପରିବା ଦିଏ ଘରେ, ବେଳେବେଳେ ବି ଆଣିଥାଏ ଆମ୍ବ, ସପୁରୀ, ପାଚିଲା କଦଳୀ କି ପିଜୁଳି। ତା'ର ଗାଡ଼ିର ପଛରେ ବାନ୍ଧିଥିବ ଗୋଟେ ବଡ଼ ବାସ୍କେଟ୍, ପଛଠାରୁ ଆଗ ଯାଏ ଓଳିଥିବ ମୋଟା ଖାକିକନାର ବ୍ୟାଗ୍, ତା ଭିତରେ ଭଳିକି ଭଳି ପରିବା, ଶାଗ, ପୁଣି ଲେମ୍ବୁଠାରୁ କଞ୍ଚାଲଙ୍କା ପର୍ଯ୍ୟନ୍ତ। ଗାଡ଼ିଟିକୁ ଗେଟ୍ ବାହାରେ ରଖି ତିନି ତାଲା ଯାଏ ପାହାଚ ଚଢ଼ି ଆସିବ ଓ ଘରୁ ବ୍ୟାଗ୍ ନେଇ ବରାଦ ଅନୁଯାୟୀ ପରିବା ଆଣି ଦେଇଯିବ, ହିସାବ ଦେଇ ପଇସା ବି ଦେଇଯିବ। ଏସବୁ କାର୍ଯ୍ୟରେ

ଅରୁଣବାବୁଙ୍କର ଭୂମିକା କିଛି ନଥାଏ। ପ୍ରଥମ ଥର ପାଇଁ ତାଙ୍କୁ ଅଟକାଇଥିଲେ ଗେଟ୍ ପାଖରେ, କିଣିଥିଲେ କିଛି ଫ୍ରେଶ୍ ପରିବା ଓ ଶାଗ। ତାର ବ୍ୟବହାର ଓ ସଚ୍ଚୋଟପଣ ତାଙ୍କୁ ଭଲ ଲାଗିଥିଲା। ସେ ତାକୁ ଡାକି ଶ୍ରୀମତୀଙ୍କୁ ଚିହ୍ନେଇ ଦେଇ କହିଥିଲେ, ଏ ପିଲା ରେଗୁଲାର ଘରେ ଆସି ପରିବା ପତ୍ର ଦେବ, ଚିହ୍ନିଥା। ତାପରେ ତା ନାଁ ପଚାରିଥିଲେ, ଅରୁଣବାବୁ ତୁମ ନାଁ କ'ଣ ରେ ବାବୁ? ଆଜ୍ଞା ବସନ୍ତ। ଭାରି ଖୁସିରେ କହିଥିଲା ସେ। ତାକୁ ତା ନାଁ କୁଚିତ କିଏ ପଚାରନ୍ତି, ପଚାରିବା ବି ଜରୁରୀ କ'ଣ? ତା ପରିବା ଲୋଡ଼ ଲୁନା ରାସ୍ତା ଗଳି ଉପଗଳିରେ ଗଡ଼ି ଯାଉଥିବା ବେଳେ ଲୋକେ ହେ ହେ ପରିବା ଏତକ ଡାକିଦେଲେ ସେ ଅଟକେ, ପରିବା ଦିଏ, ପଇସା ନିଏ, ଚାଲିଯାଏ। କିଏ କାହିଁକି ତାର ପରିଚୟ ଲୋଡ଼ିବ? ତା ଭାବନାକୁ ଭାଙ୍ଗିଦେଇ ଅରୁଣବାବୁ ପଚାରିଲେ, ଘର? ଭଞ୍ଜନଗର ଆଜ୍ଞା, ଗଞ୍ଜାମ। ଏତକ ସେ କହିଲା ଓ ସେତକରେ ସୀମିତ ଥିଲା ତାର ପରିଚୟ। ଗଲାବେଳେ ବି କହିଥିଲା, ମୋ ନମ୍ବରଟି ରଖିଥାନ୍ତୁ ଆଜ୍ଞା, ଯାହା ଦରକାର ମୋତେ କହିଦେଲେ ମୁଁ ନେଇ ଆସିବି। ଏ ଘଟଣା ଘଟିବାର 2 ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି। ବସନ୍ତ ନିୟମିତ ପରିବା ଦେଇ ଚାଲିଛି, କେବେ କେବେ 2-3 ଦିନ ପାଇଁ କୁଆଡ଼େ ଗଲେ କହି ଦେଇଯାଏ, ନହେଲେ ଫୋନ୍ କରେ। କିନ୍ତୁ ଆଜିକୁ 8-10 ଦିନ ଧରି ବସନ୍ତର ଦେଖା ନାହିଁ, ମୋବାଇଲ ବି ବନ୍ଦ ଅଛି। ଚିନ୍ତାରେ ଶ୍ରୀମତୀ, ଚାପରେ ଅରୁଣବାବୁ। 6-7 ଜଣ ସଦସ୍ୟଯୁକ୍ତ ପରିବାର, ପୁଣି ବନ୍ଧୁ ଅଭ୍ୟାଗତ ବି ଅଛନ୍ତି। ହାଟ ସଉଦା ପରିବାପତ୍ର କିଣିବା ଗୋଟେ ବଡ଼ ବୋଝ ବୋଲି ସବୁଦିନ ଭାବନ୍ତି ଅରୁଣବାବୁ। ମାସିକିଆ ସଉଦା ଏକାଥର ସେଟା ଚାଲିଆସେ, ପରିବାପତ୍ର ଫଳ ନନ୍ଭେଜ୍ ପାଇଁ ତ ମାର୍କେଟ୍ ଯିବାକୁ ପଡ଼ିବ। ପରିବା ସମସ୍ୟାଟି ନଥିଲା, ଏଇ କେଇ ଦିନର ବସନ୍ତର ଅନୁପସ୍ଥିତି ଯେମିତି ଖାଦ୍ୟ ଶୃଙ୍ଖଳା ବିଗାଡ଼ି ଦେଲାଣି। କିଛି ଅଘଟଣ ଘଟିଲା କି ବସନ୍ତର, ନା କୌଣସି କାରଣରୁ ରାଗିକି ଆସୁନାହିଁ? ପଚାରିଲେ ଶ୍ରୀମତୀଙ୍କୁ, କ'ଣ ତା ଘର ପରିବାର ଅସୁବିଧା କଥା କିଛି କହୁଥିଲା କି ବସନ୍ତ? ପଚାରିଥିଲ? ନାମ ତା ଘର ପରିବାର କଥା ପଚାରିବା କ'ଣ ଦରକାର? ପରିବା ଦିଏ, ପଇସା ନିଏ, ମୁଁ କାହିଁ କେତେ କଥା ବୁଝନ୍ତି? ତେବେ ସବୁଥର କହିଯାଏ, ଏଥର କିଛି କହିନାହିଁ। ଭଲ ମୁଟି ଶାଗ କି ପିତା ଗହମ ଶାଗ ଆଣିବୁ କହିଥିଲି, କହିଲା କାଲି ଆଣିବି। କାଲି ଯାଇ 8-10 ଦିନ ହେଲାଣି ତା ଦେଖା ନାହିଁ। ଅରୁଣବାବୁ ଜାଣନ୍ତି ଶ୍ରୀମତୀ ଟିକେ କଠୋର ପ୍ରକୃତିର, ରୋକଠୋକ କହନ୍ତି, ଜିନିଷ ତାଙ୍କ ମନକୁ ନ ଗଲେ ଫୋପାଡ଼ି ବି ଦେବେ। କାମବାଲିଟି ଘର କାମ କଲାବେଳେ ଭାରି ସତର୍କ ଥାଏ, କୋଉଠି ଟିକେ ଅଳିଆ କି ବାସନରେ ଟିକେ ୱାସିଂ ଲିକ୍ୱିଡ୍ର ଫେଣ ଲାଗିଲେ ଶ୍ରୀମତୀ ବାଘୁଣୀ ଭଳି ହୁଅନ୍ତି। ସେମିତି କିଛି ରୁକ୍ଷ ବ୍ୟବହାର ଦେଖାଇଛନ୍ତି କି ବସନ୍ତକୁ? ରାଗିକି ଆସୁନାହିଁ? ପଚାରିଲେ, ତା ପଇସାପତ୍ର ଠିକ୍ଠାକ୍ ଦିଅ ତ, ନା ବାକି ଫାକି ରଖିଛ? ବେଶୀ ବାର୍ଗେନିଂ କରିକି କିଣିଲା ବେଳେ ନାରୀମାନେ ଆରୋପକୁ ପ୍ରତିହତ କରିବାକୁ ଉତ୍କ୍ଷିପ୍ତ ହୋଇଯିବାର ଅସ୍ତ୍ରଟିକୁ ସଜାଇ ରଖିଥାନ୍ତି। କିନ୍ତୁ ଶ୍ରୀମତୀ ଉତ୍କ୍ଷିପ୍ତ ହେଲେ ନାହିଁ, ଏବେ ବରଂ କିଞ୍ଚିତ ବିରକ୍ତ ସ୍ୱରରେ କହିଲେ, ନାହିଁ ନାହିଁ ବାକି ପାକି କିଛି ନାହିଁ। ତେବେ ମୋ ପାଖରେ ସେ ଠକାଠକି କରିପାରେ ନା, 10 ଜିନିଷକୁ 20 କହିଲେ କାହିଁକି ଦେବି? ଠିକ୍ ମୁଲଚାଲ କରେ, ତମେ ସେଟା ଟଙ୍କା ଦେଇ ଦେଉଛ, ଘର ମୁଁ ଚଳାଉଛ ନା ନାହିଁ, ତମେ କିଛି ବୁଝ ନା ବୁଝିଛ? କୋଉ କ୍ଷେତ୍ରରେ ପତିଆରା ଜାହିର କରାଯାଇ ପାରିବ ପତ୍ନୀମାନେ ଠିକ୍ ଜାଣିଥାନ୍ତି। ଅରୁଣବାବୁ ଆଉ କିଛି କହିଲେ ନାହିଁ। ସତ କଥା, ଏ ସଂସାର ଚଳାଇବା ଗୋଟେ ବଡ଼ ଜଞ୍ଜାଳିଆ କାମ, ଛେଳିକି ମାଳି ଓଡ଼ୁଆ ଭଳି ଏ ଦାୟିତ୍ୱ ଶ୍ରୀମତୀଙ୍କୁ ଦେଇ ସେ ନିଶ୍ଚିନ୍ତ, ନହେଲେ ଏ ଲେଖାପଢ଼ା ବୁଲାବୁଲି ଏତେ ନିର୍ଦ୍ୱନ୍ଦ୍ୱ ସେ କରିପାରିଥାନ୍ତି କି? ହଉ ଚା କପାଣ। ପରିସ୍ଥିତିକୁ ହାଲକା କରିବାକୁ କହିଲେ ଅରୁଣବାବୁ, ଆଜି ପାଇଁ ପରିବା ଯାହା ଅଛି ଚଳେଇ ନିଅ, ସନ୍ଧ୍ୟାବେଳକୁ ଦେଖିବା। ଆଳସ୍ୟରେ ଗୋଟେ ହାଇ ମାରୁ ମାରୁ କହିଲେ ଅରୁଣବାବୁ। ସେମିତି ଟେବୁଲ ଉପରୁ ଗ୍ଲାସ୍ଟା ଉଠାଇ ନେଇ ଚାଲିଗଲେ, କିଛି କହିଲେ ନାହିଁ, କିନ୍ତୁ ତାଙ୍କର ଚାଲିଯିବାର ଢଙ୍ଗଟି ଯେମିତି ମଧୁର ଭର୍ସନା କରି କହୁଥିଲା, ଅଳସୁଆ ଲୋକମାନେ କେବେ ବି ଜୀବନରେ କିଛି କରିପାରନ୍ତି ନାହିଁ। 2 ଦିନ ପରେ ହଠାତ୍ ବସନ୍ତର ଲୁନା ଅଟକିଲା ଗେଟ୍ ପାଖରେ। ଘରକୁ ଆସି ଅତି ସନ୍ତର୍ପଣରେ ଡାକିଲା, ପରିବା କ'ଣ ରଖିବେ ମା? ଘର ଭିତରୁ ବାହାରି ଆସିଲେ ଶ୍ରୀମତୀ, ବିରକ୍ତିରେ ଟିକେ ଚଢ଼ାଗଳାରେ କହିଲେ, ଆମେ ତମ ଉପରେ ନିର୍ଭର କରୁ, ଜାଣିଛ ଏତେ ଦିନ ହେଲା କୁଆଡ଼େ ଯାଇଥିଲ, ଅସୁବିଧାରେ ଟିକେ ବେଶୀ ଦିନ ରହିଗଲି ମା, କହିଲ ନାହିଁ କି ଫୋନ୍ କଲ ନାହିଁ? କୈଫତ ମାଗିଲେ ଶ୍ରୀମତୀ, ଫୋନ୍ଟା କେଉଁଠି ଗଳି ପଡ଼ିଲା କି ଚୋରି ହୋଇଗଲା ମା? ଅସହାୟତାରେ ଭାଙ୍ଗି ପଡ଼ୁଥିଲା ବସନ୍ତ। ଓହୋ କହି ଶ୍ରୀମତୀ ବ୍ୟାଗ୍ ଆଣିବାକୁ ଯାଉ ଯାଉ କହିଲେ, ତମେ ତ ଜାଣିଛ ବାବୁଙ୍କ କଥା, ଆଜି ଚିଡ଼ୁଥିଲେ, କୁଆଡ଼େ ଗଲା ବସନ୍ତ? ବାବୁ କୋଉଠି? ବସନ୍ତ ପଚାରିଲା, ଯାଉନ ଦେଖିବ, ଥାନପତି ହେଇ ବସିଥିବେ ସେ ପଢ଼ା ଘରେ। ବସନ୍ତ ଆସିଲା, ନମସ୍କାରଟିଏ ପକାଇଲା, ସେତକ ଭଦ୍ରତା ରଖେ ସେ। ଅରୁଣବାବୁ ଦେଖିଲେ ଝଡ଼ିଗଲା ପରି ଦିଶୁଛି ବସନ୍ତ, ଚୁଳ ଫୁର୍ଫୁର୍, ଅଧିକ ମଳିନ ଓ ବିବନ୍ନ ଦିଶୁଛି ତା ମୁହଁ, ତଥାପି କୁଣ୍ଠିତ ହସଟି ଲାଗିଛି ତା ଉଠରେ। ଅରୁଣବାବୁଙ୍କ ମନରେ ଗଚ୍ଛିତ ହୋଇ ରହିଥିବା ସବୁ ବିରକ୍ତି ଓ ଅସନ୍ତୋଷ ଉଦ୍ଗିରଣ ହେବା ପୂର୍ବରୁ ଯେମିତି ଅନ୍ତର୍ହିତ ହୋଇଗଲା। ପଚାରିଲେ, କିଛି ଅସୁବିଧାରେ ପଡ଼ିଗଲି କି ବସନ୍ତ? ଏତେ ଦିନ ହେଲା କୁଆଡ଼େ ଯାଇଥିଲ? ଏତେ କୋମଳ ଓ ଆତ୍ମୀୟତାପୂର୍ଣ୍ଣ ସ୍ୱରଟେ ପ୍ରଥମ ଶୁଣୁଥିଲା ପରି କୃତଜ୍ଞ ହୋଇଗଲା ବସନ୍ତ। ଖୁବ୍ ନମ୍ର ସ୍ୱରରେ କହିଲା, ଅସୁବିଧା କ'ଣ ସାର୍? ଦୁର୍ଭାଗ୍ୟ, ଦୁର୍ଭାଗ୍ୟ ମୋର ଚିର ସହଚର, ଆପଣ ଜାଣିନାହାନ୍ତି ମୋ ଦୁଃଖ କଥା। ଯେମିତି ଏଇଠି ଏବେ ସେ କାନ୍ଦି ପକାଇବ। ଅରୁଣବାବୁ ଟିକେ ବିଚଳିତ ହୋଇଗଲେ, କେତେ ଦିନରୁ ଦେଖିଆସୁଥିବା ହସନ୍ତ ବସନ୍ତ ବି ଦୁଃଖରେ ଉଭୁଟୁ ହେଉଛି। ସେ ପେପରଟାକୁ ଟେବୁଲ ଉପରକୁ ଫୋପାଡ଼ି ଦେଇ ବିଷମ ଉତ୍ସୁକତାରେ ତା ମୁହଁକୁ ଚାହିଁ ପଚାରିଲେ, କ'ଣ ହେଇଛି ବସନ୍ତ? ପୁଅଟି ମୋର 8 ବର୍ଷ ହେଲା ବିଛଣାରେ ସାର୍, ଜନ୍ମରୁ ସେମିତି, ଜମିବାଡ଼ି ବିକି କଟକ ଭୁବନେଶ୍ୱରଠୁ ଦିଲ୍ଲୀ ସବୁ ଡାକ୍ତର ଦେଖାଇ ସାରିଛି, ସବୁ ପରୀକ୍ଷା ଟିକି ଟିକି କରିଛି, ହୋମ ଚଣ୍ଡୀ ରୁଦ୍ରାଭିଷେକ ସବୁ କରିସାରିଛି ସାର୍, ଜୀବନ ବିକଳ

0: ଯେତେ ଯାହା ଉପରେ ଜୀବନ ବିକଳେ ଯେତେ ଯାହା ଉପଚାର କରିବା କଥା କିଛି ବାକି ରଖିଦେ କିନ୍ତୁ କିଛି ଫଳ ନାହିଁ ଆଉ ଅନ୍ୟ କିଛି ରୋଗ ନାହିଁ ସାର୍ କିଛି କହିପାରେ ନାହିଁ କି ଶୁଣିପାରେ ନାହିଁ ଖାଲି ଜୁଡ଼ୁଜୁଡ଼ିକି ଚାହିଁ ରହିଥାଏ ବିଭିନ୍ନ ଡାକ୍ତର ବିଭିନ୍ନ ରୋଗ କଥା କହନ୍ତି ଅପରେସନ୍ ବି ସମ୍ଭବ ନୁହେଁ ସାର୍ ସେମିତି ଅଛି ପଡ଼ି ରହିଛି ବିଛଣାରେ ହଲଚରେ ବି ନାହିଁ ଓହୋ ବିଷାଦରେ ଭାଙ୍ଗି ପଡ଼ିଲା ପରି ଅରୁଣ ବାବୁ ପଚାରିଲେ ତୁମର କେତୋଟି ପିଲା ଦୁଇଟା ଆଜ୍ଞା ପୁଅ ପରେ ଝିଅ ତାଠୁ 2-3 ବର୍ଷ ସାନ ଆଉ କିଛି ପଚାରିବାକୁ ଚାହୁଁନଥିଲେ ଅରୁଣ ବାବୁ ବସନ୍ତ କିନ୍ତୁ ତା ଦୁଃଖର ବିବରଣୀ ସବୁ ସାରିଦେବାକୁ ଚାହୁଁଥିଲା ପରି କହି ଚାଲିଥିଲା ବାହାଘର ପରେ ବାପା ବୋଉ ଚାଲିଗଲେ ମୁଁ ମେଟ୍ରିକ ପାସ୍ କରିଛି ସାର୍ ବରହମପୁରରେ ଗୋଟେ କମ୍ପାନୀରେ ଚାକିରି କରିଥିଲି ଇଏ ପୁଅ ପାଇଁ ଛାଡ଼ିଲି ଜମିବାଡ଼ି ବିକିଦେଲି ଗାଁରେ ରହିପାରିଲି ନାହିଁ ଆଜ୍ଞା ଛୁଆଟା ପାଇଁ ଲୋକେ ଯେତେ ଦୁଃଖ କରୁନଥିଲେ ସେତେ ଆମ ଦୁଇ ପ୍ରାଣୀଙ୍କ ଭାଗ୍ୟକୁ ଆହା ଚୁଚୁ କରୁଥିଲେ ଦେଖେଇ ଶିଖେଇ କହୁଥିଲେ ଘରଢିଅ ବିକି ପଳେଇ ଆସିଲି ଭୁବନେଶ୍ୱର ଏଠି ବଡ଼ ବଡ଼ ଡାକ୍ତରଖାନା ଅଛି କେତେବେଳେ କ'ଣ ଯଦି ପୁଅର କିଛି ହେବ ଦେଖେଇ ପାରିବି ତ ସ୍ତବ୍ଧ ନିର୍ବା କରୁଣ ବାବୁ ଶୁଣୁଥିଲେ ବସନ୍ତର କଥା ତାଙ୍କ ପାଖରେ ତା ପାଇଁ ସାନ୍ତ୍ୱନା କିଛି ଥିଲା ନା ଥିଲା ସହାୟତା କ'ଣ କରିପାରିବେ ସେ ଏତେ ବଡ଼ ଦୁଃଖକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ସେ ବସନ୍ତଠାରୁ ବି କ୍ଷୁଦ୍ର ଶ୍ରୀମତୀ ପଶି ଆସିଲେ କ'ଣ କହୁଛୁ ବସନ୍ତ ମୁଁ କହିଲି ପଳେଇଲାଣି ବୋଧେ ବେଗ ପଡ଼ିଛି ଦୁଆରେ ବସନ୍ତ ଚଟାପଟ ତା ଦୁଃଖର ଦୁନିଆରୁ ଅପସରି ଆସି କହିଲା କୁହମା କ'ଣ କ'ଣ ଆଣିବି ସେ ଅଳିନ୍ଦ ଦେଇ ଦୁଆର ଆଡ଼କୁ ଯାଉଥିଲା ତା ପଛେ ପଛେ ଶ୍ରୀମତୀ କେଉଁ ପରିବା କେତେ କେତେ ବରାଦ କରି ଚାଲିଥିଲେ ଅରୁଣ ବାବୁ କିନ୍ତୁ ସେହି ଆବେଶରୁ ଯେମିତି ଫେରିପାରୁନଥିଲେ ଲାଗୁଥିଲା ବସନ୍ତ ଯେମିତି ସେଇଠି ଠିଆ ହୋଇ କହି ଚାଲିଛି ତାର ଶୋକଗାଥା ଢେର ସମୟ ପରେ ଶ୍ରୀମତୀ ସେ ଘରୁ ଏ ଘରକୁ ଆସିଲା ପରେ ଦେଖିଲେ ଅରୁଣ ବାବୁ ଯେମିତି ଗୋଟାଏ ଗଭୀର ଭାବନା ଭିତରେ ବୁଡ଼ି ରହିଲା ପରି ବସିଛନ୍ତି କ'ଣ ଏମିତି ଦାରୁଭୂତ ଜଗନ୍ନାଥ ପରି ବସିଛ ଜାଣିଲ ବସନ୍ତ ଭଲ ପରିବା ସବୁ ଆଣିଥିଲା ଯୋଉ ଶାଗ କହିଥିଲି ନା ତାକୁ ବି ଆଣିଥିଲା ଭୁଲି ନାହିଁ ନହେଲେ ଆହୁରି ଗାଳି ଖାଇଥାନ୍ତା ଆଜି ଅରୁଣ ବାବୁ ଯେମିତି ଥକି ପଡ଼ିଛନ୍ତି ସେମିତି ସ୍ୱରେ କହିଲେ ତାକୁ ଗାଳି ଦେବନି ଗୋଟେ ପଇସା ବି ତାର କାଟିବନି ବରଂ ଅଧିକ ଦେଇପାର ଏଭଳି ସ୍ଥିତିରେ ଥିବା ପିଲା କେବେ ବି ମିଛ କହିବ ନାହିଁ କି ଠକାଇବ ନାହିଁ କାହିଁ କ'ଣ ହେଲା କି ବେପାରୀମାନେ ତ ଠକ ଆଉ ମିଛ ତମର ତ ସମସ୍ତଙ୍କୁ ବିଶ୍ୱାସ ଜାଣିଛ ତାର 8 ବର୍ଷର ପୁଅଟି 8 ବର୍ଷ ହେଲା ବିଛଣାରେ ଜନ୍ମରୁ ଶ୍ରୀମତୀ ଯେମିତି ହଠାତ୍ ସେଇଠି ସ୍ତବ୍ଧ ହୋଇଗଲେ ତାଙ୍କ ପାଟି ଆଁ ହୋଇ ରହିଗଲା କିଛି ସମୟ କିଛି ସମୟ ପରେ ପ୍ରକୃତିସ୍ଥ ହୋଇଗଲା ପରି କହିଲେ ଏତେ ହସ ହସ ମୁହଁ ଭିତରେ ଏତେ ଦାରୁଣ ଦୁଃଖକୁ ଲୁଚେଇ ରଖିଛି ସେ ପିଲା କେବେ କାହିଁ କହିନାହିଁ ତ କ'ଣ ହେଇଛି ତାର ତାଙ୍କ ସ୍ୱର ଶେଷ ଆଡ଼କୁ ଖୁବ୍ କୋହପୂର୍ଣ୍ଣ ଶୁଣାଯାଉଥିଲା ଲୁହ ବି ଢଳ ଢଳ ଆଖିରେ ଅରୁଣ ବାବୁ ତାଙ୍କ ହାତ ଧରି ବସେଇଦେଲେ ସଂକ୍ଷେପରେ ଜଣେଇଦେଲେ ସବୁ କଥା କହିଲେ ହସକୁ ବାଣ୍ଟି ହୁଏ ସିନା ଦୁଃଖକୁ ନୁହେଁ ସେ ପୁଣି ବୁଲା ବେପାର କରୁଛି ବେପାର ବାଣିଜ୍ୟ କରୁଥିବା ଲୋକମାନଙ୍କ ମୁହଁରେ ହସ ନ ରହିଲେ ଗରା ଖାସିବେ ସେତକ ନ କରୁଥିଲେ ପାଦ ତଳେ ଚାଖଣ୍ଡେ ଭୂଇ ନଥିବା ବସନ୍ତ କିପରି ଚଳାନ୍ତା ତା ପରିବାର ଔଷଧ କେମିତି ଦିଅନ୍ତା ତା ଚିରରୁ ଗୁଣ ପୁଅକୁ ଏବେ କାନ୍ଧୁଥିଲେ ଶ୍ରୀମତୀ ଅରୁଣବାବୁ ଲୁହକୁ ଅଟକାଇ ରଖିଥିଲେ ଯାହା ସେ ପୁଅ କ'ଣ ମୋତେ ଭଲ ହେବ ନାହିଁ ତାକୁ କୁଆଡ଼େ ନେଇକି ଯାଇଥିଲେ କି ଆସୁନଥିଲା ତ ଏତେ ଦୁଃଖ ସବୁ ଥାଏ ଜୀବନରେ ହାଏ ଶ୍ରୀମତୀ ଦୁଃଖର ନିଷ୍ଠୁରପଣକୁ ଘୃଣା କଲା ପରି କହିଲେ ମୁଁ ସେ କଥା ତାକୁ ଆଉ ପଚାରି ନାହିଁ କହିଲେ ଅରୁଣବାବୁ ଦୁଃଖର ବଡ଼ ଭୟଙ୍କର ରୂପ ସବୁ ଥାଏ ଆମେ ଯାହାକୁ ବି ବଡ଼ ଦୁଃଖ ବୋଲି ଭାବନ୍ତି ତାଠାରୁ ବି ଆହୁରି ଭୟଙ୍କର ଶ୍ରୀମତୀଙ୍କୁ କିଛି ଶୁଭୁଥିଲା କି ଶୁଣିପାରୁନଥିଲେ ଜଣାପଡ଼ୁନଥିଲା ବେଦନାରେ ବିଦୀର୍ଣ୍ଣ ହୋଇଯାଉଥିଲା ଭଳି ସେ ମୂର୍ତ୍ତିପତ ବସିଥିଲେ ସେମିତି ନାରୀର ମା ରୂପଟି ସବୁଠୁ କୋମଳ ସବୁଠୁ କାରୁଣିକ ଛୁଆଟି ଯେଉଁଠି ହେଉ ବା ଯାହାର ହେଉ ତାର ଦୁର୍ଦ୍ଦଶା କଥା ଶୁଣିଲେ ତା ହୃଦୟରୁ ରକ୍ତ ଛରିଯାଏ ସେହି ରୂପଟିକୁ ଯେମିତି ଧ୍ୟାନର ସହ ଦେଖୁଥିଲେ ଏବେ ସାମ୍ନାରେ ଅରୁଣ ବାବୁ ତାଙ୍କ ହୃଦୟରୁ କରୁଣ ପ୍ରାର୍ଥନାଟିଏ ଉଚ୍ଚାରିତ ହୋଇ ଆସୁଥିଲା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବସନ୍ତର ପୁଅ ପାଇଁ ଲାଗୁଥିଲା ଶ୍ରୀମତୀଙ୍କ ଆଖିରେ ଲୁହଧାର ବି ସେଇଥିପାଇଁ ସମର୍ପିତ
1: ହେ ନୀଳ ଶୈଳ ତୁମ ଯାତ୍ରା ସାରି ଭଲରେ ଭଲରେ ବାହୁଡ଼ି ଆସ ତୁମ ରତ୍ନ ସିଂହାସନକୁ ନୀଳାଦ୍ରି ବିଜେ ହୁଅ ନୀଳାଦ୍ରି ବିହାରୀ ପୁଣି ସଜଳ ନୟନରେ ଗରୁଡ଼ ସ୍ତମ୍ଭ ପଛରୁ ତୁମ ନୟନ ଯୁଗଳକୁ ଦର୍ଶନ କରି କୃପା ଲାଭ କରନ୍ତୁ ଭକ୍ତ ହେ ସ୍ରଷ୍ଟା ତୁମେ ସୃଜନୀରେ ଏମିତି ନୂଆ ନୂଆ ରୂପ ନେଉଥାଅ ସମ୍ପୂର୍ଣ୍ଣ ଜଗତ ଏମିତି ଜଗନ୍ନାଥମୟ ହେଇଯାଉ ଏଇ କାମନା ସହ ଶେଷ କରୁଛୁ ରଥଯାତ୍ରା ମାସର ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ସାହିତ୍ୟ ସଂସଦ। ଉପସ୍ଥାପନା ଏବଂ ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପନା କଳିକା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ନିର୍ଦ୍ଦେଶନା ନାରାୟଣ ସିଂ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

ଲୋକେଶ୍ୱର ଅଭୟତି ଭୂତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ର ବାହୁ।

0: ମହାରାଜ ଆପଣ କେବଳ ଜଣେ ରାଜା ନୁହନ୍ତି, ଲକ୍ଷ ରାଜାର ମୌଢ଼ମଣି ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅଗ୍ରଗଣ୍ୟ ସେବକ, କଳିଙ୍ଗର ଭାଗ୍ୟ ବିଧାତା, କଳିଙ୍ଗବାସୀଙ୍କର ସମସ୍ତ ଆଶା ଆକାଂକ୍ଷାର ପ୍ରତୀକ ଆପଣ। ମୁଁ କଲ୍ୟାଣ କରୁଛି, ଏ ଦାୟିତ୍ୱ ସମ୍ପାଦନ କରିବାରେ ପ୍ରଭୁ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ।
1: ପ୍ରତ୍ୟେକ ଉତ୍ସବ ମୁଖର ଦିବସରେ ଆପଣ ସର୍ବଦା ମୋତେ ସଚେତନ କରିଛନ୍ତି ମୋର ଦାୟିତ୍ୱ ସମ୍ପର୍କରେ। ସତରେ ଏ ଗୁରୁ ଦାୟିତ୍ୱର ଗୌରବ ତ ଗଜପତି ବଂଶର ଯଶ ଖ୍ୟାତି ପ୍ରତିଷ୍ଠାର କାରଣ, ଆଉ ଏ ପ୍ରତିଷ୍ଠାର ପ୍ରତୀକ ହେଉଛନ୍ତି ଏ ମହାନ କଳିଙ୍ଗର ବିଧକ୍ତ ଜନତା। ସେମାନେ ରାଜ୍ୟ ଚାହାନ୍ତିନି, କ୍ଷମତା ଚାହାନ୍ତିନି, ଅର୍ଥ ମଧ୍ୟ ଚାହାନ୍ତିନି, ଚାହାନ୍ତି କେବଳ ହଜିଯିବାକୁ ସେ ଜଗତର ନାଥ ଜଗନ୍ନାଥଙ୍କର ଚରଣାର ବିନ୍ଦରେ।
2: ହଁ ମହାରାଜ, ସେଇ ବଳିଆର ଭୁଜ ତ ସମଗ୍ର କଳିଙ୍ଗର ଶାନ୍ତି ପ୍ରଗତିର ପ୍ରାଣକେନ୍ଦ୍ର, କଳିଙ୍ଗବାସୀଙ୍କ ଆତ୍ମା, ତାଙ୍କ ବିନା କଳିଙ୍ଗର ଅସ୍ତିତ୍ୱ କାହିଁ? ଆଉ ସେଇ ଅସ୍ତିତ୍ୱର ସାର୍ବଜନୀନ ପରିପ୍ରକାଶ ହେଉଛନ୍ତି ଗଜପତି ପୁରୁଷୋତ୍ତମ ଦେବ।
1: ନା ନା ମହାମନ୍ତ୍ରୀ, କଳିଙ୍ଗର ପ୍ରକୃତ କର୍ଣ୍ଣଧାର ତ ସେଇ ଛକା ନୟନ ପତିତ ପାବନ, ତାଙ୍କରି ନିର୍ଦ୍ଦେଶରେ ସବୁ କାର୍ଯ୍ୟ ପରିଚାଳିତ ହେଉଛି, ଗଜପତି ତ କେବଳ ନିମିତ୍ତ ମାତ୍ର।
3: କିନ୍ତୁ
1: କୁହନ୍ତୁ କୁହନ୍ତୁ ସେନାପତି।
3: ମହାରାଜ, ଏତେ ତ୍ୟାଗ ଓ ସାଧନାର ପ୍ରତିଦାନରେ ଆମେ ଯେଉଁ ଶାନ୍ତି ଓ ପ୍ରଗତି ପଥରେ ଦ୍ରୁତ ଆଗେଇ ଚାଲିଛୁ, କେହି ଯଦି ତାର ପଥରୁଦ୍ଧ କରେ, ତାହେଲେ କ'ଣ ଭାତୃତ୍ୱର ନିଗଡ଼ ବନ୍ଧନର ଦୁଆଇ ଦେଇ ଆମେ ଚୁପେଇ ବସି ରହିବା?
2: ସେନାପତିଙ୍କର ଏହି ଆବେଗର ଭାଷା ମୋତେ ଆଉ ପାଦେ ଆଗେଇ ଯିବାକୁ ବାଧ୍ୟ କରୁଛି।
1: କୁହନ୍ତୁ ମହାମନ୍ତ୍ରୀ।
2: ମହାରାଜ, କିଏ ଯଦି ଏହି କଳିଙ୍ଗ ରାଜଶକ୍ତିର ଛତ୍ର ଛାୟା ତଳେ ଗଜପତି ବଂଶର ଦୁଆହି ଦେଇ ବିଦ୍ରୋହ ଘୋଷଣା କରେ, ତୁଚ୍ଛ ସ୍ୱାର୍ଥ ପାଇଁ ରାଜ୍ୟରେ ବ୍ୟଭିଚାର, ଭ୍ରଷ୍ଟାଚାର ଆଉ ଅରାଜକତାର ବୀଜ ବପନ କରେ,
4: ତେବେ ଅଙ୍କୁରୋଦ୍ଗମ ହେବା ପୂର୍ବରୁ ସେହି ବୀଜକୁ ସମୂଳେ ନିଶ୍ଚେଷ କରିବାକୁ ହେବ। ସେହି କାଳଦ୍ରୋହୀ ଧୂମକେତୁମାନଙ୍କୁ କକ୍ଷଚ୍ୟୁତ କରି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବାକୁ ହେବ। ଆଉ ସେମାନଙ୍କୁ ଦେଖିଦେବାକୁ ପଡ଼ିବ କଳିଙ୍ଗର ରାଜଶକ୍ତି ଦୁର୍ବଳ କିମ୍ବା ଅସହାୟ ନୁହେଁ।
1: ମୁଁ ଆପଣମାନଙ୍କର ଉକ୍ତିର ମର୍ମ ବୁଝୁଛି ମହାମନ୍ତ୍ରୀ।
3: ମୋର ଧୃଷ୍ଟତା ମାର୍ଜନା କରିବେ ଛାମୁ, ଆପଣଙ୍କ ଭାଇମାନେ ଏହି ମହର୍ଗ ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।
1: ମୁଁ ଜାଣେ ସେନାପତି, କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ, ଆପଣ ମୁଁ ନିଜେ ବିଦ୍ରୋହ ଦମନ କରିବାକୁ ଯିବି, ଆଉ ମୋତେ ମଧ୍ୟ ପ୍ରମାଣିତ କରି ଦେଖାଇଦେବାକୁ ହେବ ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ପକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

ଗ୍ରୀଷ୍ମର କ୍ଳାନ୍ତ ଗୋଧୂଳିରେ ବନ ବିହଙ୍ଗମର କାକଳି ଦୂର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା

0: ଆକାଶର ନୀଳ ଜଳ ତରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇ ଯାଇଛନ୍ତି।
1: ହଁ ଯେ ମା, ଆକାଶ ଯୋଉଠି ଧରିତ୍ରୀ ସହିତ ମିଶି ଯାଇଛି ନା।
0: ହଁ ସଖୀ, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ୱ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦ୍ୱେଷ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖୀ, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖୀ, ସ୍ୱୟଂ ରାଜା ପୁରୁଷୋତ୍ତମ ଦେବ?
1: ଆଚ୍ଛା ଜେମା ଦେଇ, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
0: ନା ସଖୀ, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମୌଢ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପର୍ଯ୍ୟନ୍ତ ହେଇନି ସଖୀ।
1: ଜେମା ଦେଖିଲ, ଦେଖିଲ ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
0: ବା ବୀରପୁରୁଷଟି ସୁପୁରୁଷ, କି କ୍ଷିପ୍ର ଅସି ଚାଳନା! ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ବାରି ଛରି ପଡୁଛି, ତେଜ ଦୀପ୍ତ ଶରୀରରେ ରୁଧିରର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭ୍ରୂକ୍ଷେପ ନାହିଁ। ଏଇ ତ ଚରମ ବୀରତ୍ୱର ଗୌରବମୟ ଆଲକ୍ଷ୍ୟ। ଦେଖ ଦେଖ ସଖୀ, ଅରାତି ଛତ୍ରଭଙ୍ଗ ଦେଇଛି, ପଶୁରାଜ ସିଂହ ସମ୍ମୁଖରୁ ଶୃଗାଳମାନେ ପଳାୟନ କରିଛନ୍ତି, କିନ୍ତୁ କିନ୍ତୁ କିନ୍ତୁ ଇଏ କ'ଣ ସଖୀ? ସିଂହ ଯେ ଶ୍ରାନ୍ତ, କ୍ଲାନ୍ତ, ଆହତ।
1: ହଁ ହଁ ଜେମା, ରଣକ୍ଲାନ୍ତ ବୀରପୁରୁଷ ଟଳି ଟଳି ଏଇ ଆଡ଼କୁ ଆଗେଇ ଆସୁଛନ୍ତି, ଶରୀରରେ ଗଭୀର ବ୍ୟଥାର ଚିହ୍ନ ସୁସ୍ପଷ୍ଟ।
2: ପାଣି, ପାଣି, ତୃଷାରେ ତୃଷାରେ କଣ୍ଠ ଫାଟି ଯାଉଛି, ପାଣି।
0: ଆପଣ ଧୈର୍ଯ୍ୟ ଧରନ୍ତୁ ଭଦ୍ର। ମାୟା,
1: ଜେମା
0: ଯାଅ, ତୁରନ୍ତ ଜଳ ନେଇ ଆସ।
2: ଆପଣଙ୍କୁ ଆପଣଙ୍କୁ କଷ୍ଟ ଦେଲେ ଦେବି, କ୍ଷମା କରିବି।
0: ଏ କ'ଣ କହୁଛନ୍ତି ଆପଣ? ଏହା ତ ମନୁଷ୍ୟ ପ୍ରତି ମନୁଷ୍ୟର କର୍ତ୍ତବ୍ୟ, ଏଥିରେ କଷ୍ଟର ପ୍ରଶ୍ନ ଉଠୁଛି କୋଉଠୁ?
1: ନିଅନ୍ତୁ ଜେମା ଦେଇ ପାଣି।

0: ଆପଣ ଏ ଜୀବନଟାକୁ ବଞ୍ଚାଇ ଦେଲେ ଦେବି, ଖୁବ୍ ଆଶାରେ ଯେ କୃତଜ୍ଞତା ଜଣେଇବି ଭାବିପାରୁନି, କ୍ଷମା କରିବେ, ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହେଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
0: କାଞ୍ଚି ରାଜଜେମା ପଦ୍ମାବତୀ, ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖରେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବୀରପୁଙ୍କବ, ଆପଣଙ୍କ ପରିଚୟଟା ଜାଣିବାରେ କଣ ବାଧା ଅଛି?
0: ନା ନା ଭତ୍ରେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନି ହୁଏ ନା। ମୁଁ ଉତ୍କଳର ଗଜପତି ସମ୍ରାଟ ପୁରୁଷୋତ୍ତମ।
2: ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷେ ରାଜାର ମୌଳମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ଆହୋ ଆହୋ, ଭାଗ୍ୟ ମୋର, ଆପଣଙ୍କର ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
3: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
0: ଉତ୍ତମ ସେନାପତି, ଏହି ମହିଷୀ ଦେବୀ ହେଉଛନ୍ତି କାଞ୍ଚି ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନଦାତ୍ରୀ।
3: ପ୍ରଣାମ ଦେବୀ।
2: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ, ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
0: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବୀ। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ ମୁଁ ଯେ ନିରୁପା

ଉପାୟ ଦେବି, ଏକାନ୍ତ ନିରୁପାୟ। ମୋତେ ଫେରିଯିବାକୁ ହେବ। ଏଇ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ। ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ। ତଥାପି ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ମୁଁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।

0: ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
1: ପ୍ରଣାମ ମହାରାଜ।
0: ପ୍ରଣାମ।
2: ମହାମନ୍ତ୍ରୀ ମହୋଦୟ, ମହାରାଜ କଣ ଅସୁସ୍ଥ?
3: ନା, ସେପରି କିଛି ନୁହେଁ। ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
2: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
4: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍। ଚିତ୍ତ ଚାଞ୍ଚଲ୍ୟ, ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
2: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
5: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୁଷ୍ଠ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା,
4: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରେ ଶତ କଦମ୍ବରେ ରୋମାଞ୍ଚ।
2: ବାସ୍ତବିକ ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
3: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧନରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
4: ତାପରେ ପୁଣି ସ୍ୱୟଂ କାଞ୍ଚି ରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି। ସ୍ନାନ ଯାତ୍ରାଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
3: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା ବୈଦବ ତାଇଲା।

0: ଆସନ୍ତୁ ଆସନ୍ତୁ କାଞ୍ଚି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହେବା ହୁଅନ୍ତୁ। ମହାର୍ଜା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ଏହି ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନା ଜଗନ୍ନାଥ। ଜଗତବାସୀଙ୍କର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥାଏ ପ୍ରଭୁର ସେବା ମାଧ୍ୟମରେ।
0: ଦେଖୁନାହାନ୍ତି, ଏତେ ବଡ଼ ପ୍ରଭୁ ଚାହିଁଲେ ବିଶ୍ୱ ଥରି ଉଠିବ। ସେ ପୁଣି ଶତକୁମ୍ଭ ଜଳରେ ସ୍ନାନ କରିବେ, ତାଙ୍କୁ ଜ୍ୱର ହେବ, ଅଣସର ଘରେ ରହିବେ, ଦଶମୂଳାରିଷ୍ଟ ପାଚନ ପିଇବେ, ଭଲ ହେବେ, ନବ ଯୌବନ ଭେଷ ହୋଇ ଗୁଣ୍ଡିଚା ଦିନ ରଥଯାତ୍ରା କରିବେ। ଅପୂର୍ବ ଅପୂର୍ବ ଏ ଲୀଳା।
2: କିନ୍ତୁ ବଡ଼ ପଣ୍ଡା, ଆପଣ ଯାଦୃଶ୍ୟ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ, ଯିଏ ଯେପରି ଭାବେ ତାହାର ସିଦ୍ଧି ସେପରି ହୁଏ। ମୁଁ ଗଣପତ୍ୟ, ପ୍ରଭୁ ଗଣପତି ମୋର ଇଷ୍ଟ ଦେବତା, ତାଙ୍କ ପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦରେ ମୋର ଅଭିରୁଚି ନାହିଁ। ତେଣୁ ପ୍ରଭୁ ଜଗବନ୍ଧୁ ଜଗନ୍ନାଥଙ୍କଠାରେ ମୁଁ ଯଦି ଗଜପତିଙ୍କୁ ଦର୍ଶନ କରିପାରନ୍ତି, ତେବେ ଜନ୍ମ ସାର୍ଥକ ହୁଅନ୍ତା।
3: ପିତା, ଯିଏ ଯେପରି ତାଙ୍କୁ ଭଜନ କରନ୍ତି ସେ ସେହିପରି ତାଙ୍କୁ ଅନୁଗୃହିତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
4: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବିଜେ।
0: ଆହେ ଶରଣ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ପୂଜାର୍ଚ୍ଚନା ଗ୍ରହଣ କରିବାକୁ ଅବଧାନ ହେଉ ମଣିମା।

0: କଣ ଦେଖୁଛି ମୁଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ଗଣପତିଙ୍କ ଆବିର୍ଭାବ। କି ସୁନ୍ଦର ରୂପ, ଗଜ ମୁଣ୍ଡ ସୁପକର୍ଣ୍ଣ ସମଗ୍ର କଳେବର ରକ୍ତ ରଞ୍ଜିତ, ଚତୁର୍ଭୁଜରେ ପାଶ ଅଙ୍କୁଶ ବରାଭୟ ଶୋଭିତ। ହେ ବିଘ୍ନନାଶନ ଗଜାନନ ଗଣପତି, ହେ ଅଧମକୁ କ୍ଷମା କରନ୍ତୁ ପ୍ରଭୁ, ଅପରାଧ ମାର୍ଚ୍ଚନା କରନ୍ତୁ, ଅପରାଧ ମାର୍ଚ୍ଚନା କରନ୍ତୁ।
1: ପ୍ରଭୁର ଏ କି ବିଚିତ୍ର ଲୀଳା ପଡ଼ାପଣ୍ଡା ଆପଣ।
2: ମହାରାଜ, ପ୍ରଭୁଙ୍କ ଠାରେ ଗଣପତି ରୂପ ନ ଦେଖିଲେ କାନ୍ତି ନରେଶ ପ୍ରସାଦ ସେବନ କରିବେ ନାହିଁ ବୋଲି ଗୁହାରି କରିଥିଲେ। ଗୁହାରି ଘେନା ହୋଇଛି, ରାଜନଙ୍କର କାମନା ପୂର୍ଣ୍ଣ ହୋଇଛି।
1: ପ୍ରଭୁ ଜଗନ୍ନାଥଙ୍କର ଯଦି ଏହା ଇଚ୍ଛା, ତେବେ ଆଜିଠାରୁ ମାଦଳା ପାଞ୍ଜିରେ ସନନ୍ଦ ଲିପିବଦ୍ଧ ହେଉ। ଶତକୁମ୍ଭ ଅଭିଷେକ ପରେ ପ୍ରଭୁ ଜଗନ୍ନାଥ ଗଣପତି ବେଶରେ ସଜ୍ଜିତ ହେବେ।
0: ସାଧୁ ସାଧୁ, ଧନ୍ୟ ମହାରାଜ, ଆପଣଙ୍କ ଉଦାରତା, ସାଧୁତା, ପାଣ୍ଡିତ୍ୟ ବିଷୟରେ ଶୁଣିଥିଲି, ଆଜି ଦେଖି ମୁଗ୍ଧ ହୋଇଛି। ମହାରାଜ, ଆଜିର ଏହି ପବିତ୍ର ଦିବସ ସମ୍ମୁଖରେ ପ୍ରଭୁ ଜଗନ୍ନାଥ ଓ ମୋର ଇଷ୍ଟ ଦେବତା ବିଘ୍ନରାଜ ବିଦ୍ୟମାନ। ଆପଣଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକୁ ଅର୍ପଣ କରିବାକୁ ମୁଁ ବଚନବଦ୍ଧ ହେଉଛି। ଆପଣଙ୍କର ସମ୍ମତି ନିଶ୍ଚୟ ମୋତେ ଆନନ୍ଦିତ କରିବ।
1: ରାଜନ, ଆପଣଙ୍କ କନ୍ୟା ସର୍ବଗୁଣ ସମ୍ପନ୍ନ, ଯେକୌଣସି ରାଜପୁତ୍ର ତାଙ୍କୁ ପାଇଲେ ନିଜକୁ ଭାଗ୍ୟବାନ ମନେ କରିବେ, କିନ୍ତୁ ଆପଣ ଯେ ମୋତେ ଯୋଗ୍ୟ ବିବେଚନା କରିଛନ୍ତି ଏହା ତ ମୋର ପରମ ସୌଭାଗ୍ୟ। ରାଜନ, ପ୍ରଭୁ ଜଗନ୍ନାଥଙ୍କର ନବଦିନ ବ୍ୟାପୀ ପବିତ୍ର ରଥଯାତ୍ରା ଉତ୍ସବ ଦର୍ଶନ କରିବା ନିମିତ୍ତ ଉତ୍କଳ ରାଜଭବନରେ ରହିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।
0: ଏହା ହିଁ ମୋର ପରମ ସୌଭାଗ୍ୟ ରାଜନ।

0: ମାଣିକ ମାଣିକ ମାଣିକ ଟିକେ ଶୁଣୁ ମ, ଆରେ ଅନ୍ତା ହେ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ତୋହଲି ତୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡେ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ ଆଉ।
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁଡ଼ି ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି।
2: କାହିଁକି ବା, ତମ ଦିଟାଙ୍କୁ ତ ମୁଁ ଚିହ୍ନିନି, କିଏ ବା ତମେ?
0: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
1: ଆମେ ଅନନ୍ତ।
0: ମୋର ଆଦି ନାହିଁ,
1: ମୋର ଅନ୍ତ ନାହିଁ, ବାଡି ଅଗରେ ଗୋବେ ନାହିଁ,
0: ଘର ନାହିଁ କି ଢିଅ ନାହିଁ,
1: ପାଠ ନାହିଁ କି ସାଠ ନାହିଁ,
0: ରୂପ ନାହିଁ କି ଭେକ ନାହିଁ, ଠକ୍ ଠକ୍ ମଦନ ଗୋସେଇ ଦେମା ଦେଲୁ ଦହି ମୁନ୍ଦିଏ ଦେ।
2: ନାଗର ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡି ନାହିଁ, ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାହିଁ।
0: କଣ କହିଲୁ କଣ କହିଲୁ, ଆମେ ଛତିଶ ବର୍ଣ୍ଣରେ ରାଜା, ନିଜ କୁଳ ଶ୍ରେଷ୍ଠ ରତନ ହରିଚନ୍ଦନ ଭବଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରୀ ଗଞ୍ଜନ, ଆମେ ଅନାଦି ଅନନ୍ତ, ଗତର ଖଟେ ପତର ଗୋଟେ ଉଦର ଭରଣା କରିବୁ, ଆଲୋ ପୁଥି ଠୋକିନା ଫାଟି ଯିବନି।
1: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅଭିଶାପଟା ଦେଇଦେଲା ନା, କଣ ନାଇଁ କଣ ହେଇଯିବ, ତତେ ଭଲରେ କହୁଛି ମାଣିକ, ସେ ଅଡୁଆ ଭିତରେ ଆଉ ପଶ ନା।
2: କଣ କହିଲୁ ରେ, ଅଳ ପଇସା ରହି ଜଳା ଅଭିସମ୍ପାଦ ଦବୁ ନା ନିଆଁ ପାଉଁଶ ଦବୁ ମ, ଆରେ ମାଣିକକୁ ଚିହ୍ନିନି ପରା, ଦେବି ଯେ ଖଡୁ ମୂଷାରେ ଗୋପାକୁ ମଉସା ଡାକି ପଳେଇବୁ, ଏ ଛନକ ଛଟା ତିନି ବେଳା ତାର ଖଦି ପାଲଟା ମାଉସୀ ଦୁଆରେ ଥାଏ, ଏ ନାକଟି ଅଗରେ ଚିତାକୁଟି ଥାଏ ଅଗସା ପାଟିରେ ଖାଏ।
1: ଆରେ ଆଦିଆ, ଏ ଆଦିଆ, ଏ ଅନନ୍ତର ଏଇଠି ଅନ୍ତ ହେଇଯିବ ରେ, ଭାଗବତ କହିନି ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି।
0: ହରେ ଅନ୍ତା ମାତା, ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା ଛ, ବର୍ତ୍ତମାନ ଜ ପଳାୟତି ସହଜୀବତୀ ଆପଳେଇ
1: ଚାଲ ପଳେଇ
0: ଆପଳେଇ
1: ଚାଲ ପଳେଇ।
2: ଆରେ ମଉସା, ତମେ ବୁଢା ମଣିଷ, ଏ ତାତିରେ ବାହାରି ନଥିଲେ କଣ ଚଳି ନଥାନ୍ତା?
3: କଣ କରିବି ରେ ମା, ଦୁଃଖୀ ଲୋକ, ସମସ୍ତେ ସିନା ମତେ ଛାଡି ଚାଲିଗଲେ, ଏ ନିହାନଗା ପେଟ ଚାଖଣ୍ଡ କଥା ଅଛି।
2: ହଁ ମଉସା, ସବୁ କପାଳ, କାହା କରମକୁ ଖିରି ଖିରିସା, କାହା କପାଳକୁ ଲଡୁ, କାହା କରମକୁ ଖାରିଆ ଖଡା ଚୋବେଇ ଚୋବେଇ ମରୁ, ତମେ ଦହି ଟିକେ ପିଇ ଦିଅ ମଉସା, ଆତ୍ମା ଶାନ୍ତି ହେଇଯିବ।
3: ନାଇଁ ରେ ମା, ପାଖରେ କଉଡି ନାହିଁ, ଦହି ପିଇବି, ପେଜ ତୋରାଣୀ ସାତ ସପନ, ସେ ପୁଣି କରିବ ପୁରୀ ଭୋଜନ।
2: କଉଡି ତମକୁ କିଏ ମାଗୁଛି ଯେ ମଉସା, କଉଡି କଣ ସ୍ୱର୍ଗକୁ ନବ, ତମେ ଦହି ପିଇଲ ପିଅ ନିଅ।
3: ଓହୋ, ଜୀବନଟା ରହିଗଲା ରେ ମା, ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ, ମୁଁ କଲ୍ୟାଣ କରୁଛି, ତୋ ଇଚ୍ଛା ପୂରଣ ହଉ ମା।
2: କଣ କହିଲ କଣ କହିଲ ମଉସା, ଜଗନ୍ନାଥ ମୋର ଇଚ୍ଛା ପୂରଣ କରିବେ, ସତେ ମୋର ଏଡ଼େ ବଡ଼ ଭାଗ୍ୟ ହବ।

0: ଦର୍ଶନ ଅପେକ୍ଷାରେ।
1: କଳିଙ୍ଗ ଦୂତ ଆସିବାକୁ କୁହ।
2: ପ୍ରଣାମ ମହାରାଜ। ଉତ୍କଳର ଗଜପତି ମହାରାଜ ଶ୍ରୀ ପୁରୁଷୋତ୍ତମ ଦେବଙ୍କ କାଞ୍ଚି ନରେଶକୁ ଅଭିବାଦନ। ପ୍ରଭୁଙ୍କର ପତ୍ର ଶିଛାମରେ ଅର୍ପଣ କରୁଛି।
1: ଶୁଣୁଛ ଶୁଣୁଛ ମହାମନ୍ତ୍ରୀ, ପଦ୍ମାବତୀ ସହ ବିବାହ ଦିନ ନିର୍ଘଣ୍ଟ କରିବାକୁ ଉତ୍କଳ ରାଜା ଦୂତ ପଠାଇଛି। ନା, ଏ ବିବାହ ଅସମ୍ଭବ। ପୁରୁଷ ତମର ଏ ସ୍ୱପ୍ନ କେବେ ସାକାର ହୋଇପାରିବ ନାହିଁ।
0: କିନ୍ତୁ ମହାରାଜ, ଆପଣ ତ ନିଜେ ଏ ପ୍ରସ୍ତାବ ଉପସ୍ଥାପିତ କରିଥିଲେ, ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ବଚନବଦ୍ଧ ହୋଇଥିଲେ।
3: ମହାରାଜ, ମୁଁ ଯେତେ ଦୂର ଜାଣି ଶୌର୍ଯ୍ୟ ବୀର୍ଯ୍ୟ ସୌନ୍ଦର୍ଯ୍ୟ ପରାକ୍ରମରେ ସମ୍ରାଟ ପୁରୁଷୋତ୍ତମ ଅତୁଳନୀୟ।
1: ନିଃସନ୍ଦେହରେ, କିନ୍ତୁ ଗୁଣ୍ଡିଚା ଦିନ ଲକ୍ଷ ଲକ୍ଷ ଜନତା ପ୍ରଜା ପାଠକଙ୍କ ସମ୍ମୁଖରେ ଯିଏ ସ୍ୱହସ୍ତରେ ସମାର୍ଜନୀ ଧରି ରଥ ପରିଷ୍କାର କରେ, ରାଜା ହୋଇ ଏକ ଘୃଣିତ ହୀନ କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରେ ନାହିଁ, ସେହି ନୀଚ ଚଣ୍ଡାଳ ହସ୍ତରେ ମୁଁ ମୋର କନ୍ୟାକୁ ସମର୍ପଣ କରିପାରିବି ନାହିଁ।
2: ମହାରାଜ, ଉତ୍କଳର ଗଜପତିକୁ ଚଣ୍ଡାଳ ବୋଲି କହି ଆପଣ କେବଳ ଉତ୍କଳ ରାଜ ସିଂହାସନର ମର୍ଯ୍ୟାଦା କରିନାହାନ୍ତି, ସ୍ୱୟଂ ଜଗତର ନାଥ ଜଗନ୍ନାଥକୁ ମଧ୍ୟ ଅପମାନିତ କରିଛନ୍ତି। ଆପଣ ବିଜ୍ଞ, ଏ ଅଜ୍ଞତା ଆପଣଙ୍କ ନିକଟରେ ଶୋଭା ପାଏ।
1: ରସନା ସଂଯୋଜକର ପ୍ରଗଳ୍ଭ ଦୂତ, ସିଂହାସନ ରାଜାର ଥାଏ, ଚଣ୍ଡାଳର ନୁହେଁ।
2: ଦୂତର ଶୃଙ୍ଖଳିତ ଅନୁଶାସନ ରସନା ସଂଯତ କରିବାକୁ ମୋତେ ବାଧ୍ୟ କରୁଛି ମହାରାଜ, ନଚେତ ଆପଣଙ୍କ ମନ୍ତବ୍ୟର ଉତ୍ତର ଦେବାରେ ଏ ଦାସ କାର୍ପଣ୍ୟ କରିନଥାନ୍ତା। ମୁଁ ଅନୁରୋଧ କରୁଛି ଛାମୁ, ଆପଣଙ୍କ ଏହି କଠୋର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।
3: ହଁ ମହାରାଜ, ରାଜଜେମାଙ୍କର ଜୀବନର ପ୍ରଶ୍ନ ଏଥିରେ ଜଡ଼ିତ।
1: ନା ନା ନା ସେନାପତି, ନା! ଆକାଶରେ ଚନ୍ଦ୍ର କକ୍ଷ୍ୟଚ୍ୟୁତ ହୋଇପାରେ, ପୃଥିବୀ ତାର ଘୂର୍ଣ୍ଣନ ଗତି ପରିବର୍ତ୍ତିତ କରିପାରେ, କିନ୍ତୁ କିନ୍ତୁ କାଞ୍ଚି ରାଜ ଶାଲ୍ୟ ନରସିଂହ କନ୍ୟା ସ୍ନେହରେ ତାର ଆତ୍ମସମ୍ମାନକୁ ବଳି ଦେଇ ପାରିବ ନାହିଁ।

0: କାହାରକୁ ଅମର୍ଯ୍ୟାଦା କରିପାରିବି ନାହିଁ ମହାମନ୍ତ୍ରୀ। ମୁଁ ସିଦ୍ଧାନ୍ତ କରିସାରିଛି, ଉପଦେଶ ନୁହେଁ ଆଦେଶ ପାଳନ ହିଁ ଆପଣମାନଙ୍କର କର୍ତ୍ତବ୍ୟ। ସେନାପତି
1: ମହାରାଜ,
0: ସୈନ୍ୟବାହିନୀଙ୍କୁ ମୋର ଆଦେଶ ଜଣାଇ ଦିଅନ୍ତୁ, କାଲି କାଲି ପ୍ରଭାତରୁ ମୁଁ ଯୁଦ୍ଧ ଯାତ୍ରା କରିବି।
1: ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ଜଗନ୍ନାଥ ଜଗନ୍ନାଥ
1: ଭାଇ
0: ଦେଖୁଛୁ ଦେଖୁଛୁ ଜଗନ୍ନାଥ ଏଇ ଅପରିଣାମଦର୍ଶୀ ଉଦ୍ଭ୍ରାନ୍ତ ରାଜାକୁ ଆରେ ଏଇ ଠାକୁରର ସେବା ପାଇଁ ତୁ ଠାକୁରର ରାଜା ଲକ୍ଷେ ରାଜାର ମୌଢ଼ମଣି ଅଥଚ ଏଇ ଠାକୁରଙ୍କର ଆଜ୍ଞା ନ ନେଇ ତୁ ଯୁଦ୍ଧକୁ ଚାଲିଗଲୁ ମିଥ୍ୟା ଅହମିକାର ବଶବର୍ତ୍ତୀ ହୋଇ ନିଜର ପ୍ରତିଷ୍ଠା ଗୌରବ ସବୁକିଛି ଭୁଲିଗଲୁ
1: ହଁ ଭାଇ ପୁରୁଷୋତ୍ତମର ଅଧପତନରେ ମୁଁ ଚିନ୍ତାଗ୍ରସ୍ତ ହୋଇପଡ଼ିଛି ମନୁଷ୍ୟର କର୍ମରେ ଠାକୁରର ମହନୀୟ ତତ୍ତ୍ୱ ପ୍ରସାରିତ ହୋଇଥାଏ ଏ ଜଗତରେ ଯେଉଁ ସେବା କର୍ମ ପାଇଁ ଜଗନ୍ନାଥ ଆଜି ଲାଞ୍ଛିତ ଅପମାନିତ ତାର ତାତ୍ତ୍ୱିକ ପରିଭାଷା ହେଲା ହେ ମାନବ ତମ ହୃଦୟରୁ ଚଣ୍ଡାଳତ୍ୱ ପରିହାର କର ମୋହ ମାୟାରେ ବଶୀଭୂତ ନ ହୋଇ ସ୍ନେହ ପ୍ରେମ ଦୟା କ୍ଷମା ଓ ମାନବିକତାର ପବିତ୍ର ମନ୍ତ୍ରରେ ଦୀକ୍ଷିତ ହୁଅ ସତ୍ୟ ଶିବ ସୁନ୍ଦରକୁ ଉପଲବ୍ଧି କର ନିଷ୍ଠାର ସହିତ ଯେକୌଣସି କର୍ମ ନୀଚ କିମ୍ବା ଘୃଣିତ ନୁହେଁ କିନ୍ତୁ
0: କିନ୍ତୁ ଏଇଟା ପୁରୁଷୋତ୍ତମ ନିକଟରେ ଗୌଣ ହୋଇଗଲା ଅଥଚ ମୁଖ୍ୟ ହେଲା ଏକ ନାରୀକୁ ପାଇବାର ଦୁର୍ବାର ଆକାଂକ୍ଷା ଜୈବିକ କ୍ରୋଧାରେ ଏକ ନିର୍ଲଜ ପରିପ୍ରକାଶ
1: ଭାଇ ସମଗ୍ର ଜନତାର ପ୍ରତିନିଧିତ୍ୱ କରୁଥିବା ଶାସକ ଯେବେ ଭ୍ରଷ୍ଟାଚାରୀ ଆତ୍ମକେନ୍ଦ୍ରିକ ହୁଏ ତେବେ କାହାକୁ ଆଦର୍ଶ ଭାବରେ ଗ୍ରହଣ କରି ଏ ଦେଶ ଏ ଜାତି ଅଗ୍ରସର ହେବ
0: ତୁ ଠିକ୍ ହୋଇଛୁ ଜଗନ୍ନାଥ କୋଟି କୋଟି ପ୍ରଜା ପାଠକଙ୍କ ମଧ୍ୟରୁ କେବଳ ଜଣେ ରାଜା ହୁଏ କାହିଁକି କାରଣ ତାର କର୍ମ ଆଉ ସଂସ୍କାର ପାଇଁ ସେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ ସୁଖରେ ବିଗତସ୍ପ ହେବ ନାହିଁ ସ୍ଥିରତି ହେବ ଦୁଃଖେ ସୁଉଦ୍ବିଗ୍ନ ମନା ସୁଖେ ସୁବିଗତସ୍ପ ବିତ ରାଗ ଭୟ କ୍ରୋଧ ସ୍ଥିତତି ମୁନିରୋଚ୍ୟତି ମନେ ଅଛି ଜଗନ୍ନାଥ
1: ସବୁ ମନେ ଅଛି ଭାଇ ଆଉ ସେଇଥିପାଇଁ ତ ପୁରୁଷୋତ୍ତମର ଏଇ ଦୁର୍ଗତିରେ ମୁଁ ବେଶୀ ବିଚଳିତ ହୋଇପଡ଼ୁଛି ଯାହା ହେଲେ ମଧ୍ୟ ସେ ମୋର ପରମ ଭକ୍ତ ଆଦ୍ୟ ସେବକ କିନ୍ତୁ କ'ଣ ବା କରିପାରିବି ମୁଁ
0: ଜଗତର ସର୍ବକର୍ମର କାରକ ଯିଏ ସେ କହୁଛି ମୁଁ କିଛି କରିପାରିବି ନାହିଁ ବୋଲି
1: ନା ଭାଇ ମୁଁ ଚାହିଁଲେ ବି କିଛି ହେବ ନାହିଁ ମହାଭାରତ ଯୁଦ୍ଧ ନ ହେଉ ବୋଲି ମୁଁ କ'ଣ ଚାହିଁନଥିଲି ସେଇଥିପାଇଁ ଦୂତ ଭାବରେ କାର୍ଯ୍ୟ କରିବାକୁ ମୁଁ କେବେ କୁଣ୍ଠାବୋଧ କରିନାହିଁ ହେଲେ କ'ଣ ହେଲା ଅଠରଟା ଦିନ ଭିତରେ ଅଠର ଅକ୍ଷଣୀ ସୈନ୍ୟ ନିଶେଷ ହୋଇଗଲେ ଏତେ ବଡ଼ ଯାଦବ ବଂଶକୁ କଳିର ପ୍ରଭାବରୁ ମୁକ୍ତ କରିବାକୁ ମହର୍ଷି ଅଷ୍ଟବକ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି କିନ୍ତୁ ସେହି ଆଶୀର୍ବାଦ ଅଭିଶାପରେ ପରିଣତ ହୋଇଗଲା ଯଦୁବଂଶ ଧ୍ୱଂସ ହୋଇଗଲା କ'ଣ କରିପାରିଲି ମୁଁ ନିରୁପାୟ ଭାଇ
0: ତାହେଲେ ତୁ କହୁଛୁ ଯିଏ ଯେଉଁ କର୍ମ କରିବ ତା ଫଳ ଭୋଗ କରିବାକୁ ସେ ବାଧ୍ୟ
1: ନିଶ୍ଚିତ ଏହା ହିଁ ମହାକାଳର ଅନୁଶାସନ ଧାରା କାମନାର ବଶବର୍ତ୍ତୀ ହୋଇ ପୁରୁଷୋତ୍ତମ ଗୋଟିକ ପରେ ଗୋଟିଏ ଯେଉଁ ଭୁଲ କରି ଚାଲିଛି ତାର ଫଳ ଭୋଗିବାକୁ ସେ ବାଧ୍ୟ ମନେ ଅଛି ଭାଇ ଭଗବତ ଗୀତାର ସେହି ପଂକ୍ତି ଯାହା ମୁଁ ଅର୍ଜୁନକୁ ବୁଝାଇଥିଲି ମହାଭାରତ ଯୁଦ୍ଧ କ୍ଷେତ୍ରରେ ଧାୟତୋ ବିଂଶୟାନ ପୁଂସଃ ସଙ୍ଗସ୍ତେଷ ଉପଜାୟତେ ସଂଗାତ ସଂଜାୟତେ କାମ କାମାତ କ୍ରୋଧ ଭିଜାୟତେ କ୍ରୋଧାତ ଭବତି ସମ୍ମୋହ ସମ୍ମୋହାତ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ୍ୟତି।

0: ମହାରାଜ, କାଞ୍ଚିରୁ ପ୍ରତ୍ୟାବର୍ତ୍ତନ ପରେ ଆପଣ ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ନାନ ଶୟନ ଭୋଜନ ପରିତ୍ୟାଗ କରି ଏଇ କକ୍ଷରେ ନିଜକୁ ଅବରୁଦ୍ଧ କରି ରଖିଛନ୍ତି। କିନ୍ତୁ ମହାରାଜ, ଜୟ ପରାଜୟ ତ ଏକ ରାଜା ପକ୍ଷରେ କିଛି ନୂତନ କଥା ନୁହେଁ।
1: ହଁ ମହାରାଜ, ଏଇ ସାମାନ୍ୟ କଥାରେ ଆପଣ ଯଦି ଏତେ ଭାଙ୍ଗି ପଡ଼ିବେ ତେବେ ରାଜକାର୍ଯ୍ୟ ଚଳିବ କେମିତି?
2: ମହାମନ୍ତ୍ରୀ, ସେନାପତି, ଆପଣମାନେ ଏଇ ଗଜପତି ବଂଶର ଚିରଦିନ ଅନୁଗତ।

0: କିନ୍ତୁ ଏଇ ଅଧମ ପୁରୁଷୋତ୍ତମ ସେଇ ଆନୁଗତ୍ୟକୁ ସ୍ୱୀକାର କରିନାହିଁ, ଆପଣମାନଙ୍କର ମୂଲ୍ୟବାନ ଉପଦେଶ ପ୍ରତି ବୃକ୍ଷେ ବି ସୁଦ୍ଧା କରିନାହିଁ। ନିଜର ଉଦ୍ଭ୍ରାନ୍ତ କାମନାକୁ ଚରିତାର୍ଥ କରିବାକୁ ଯାଇ ଦେଶର ଧନ ଜୀବନକୁ ବିପନ୍ନ କରିଛି। ଏହା ସତ୍ୟ ମଧ୍ୟ ଆପଣମାନେ ମୋତେ କ'ଣ କ୍ଷମା କରିବାକୁ ଚାହାନ୍ତି? ନା ନା ନା ନା ମହାମନ୍ତ୍ରୀ, ଆପଣମାନେ ମୋତେ ତିରସ୍କାର କରନ୍ତୁ, ଚରମ ଶାସ୍ତି ବିଧାନ କରନ୍ତୁ।
1: ମହାରାଜ, ଦାସ କ'ଣ କେବେ ପ୍ରଭୁ ପ୍ରତି ଦଣ୍ଡ ବିଧାନ କରିପାରେ? ଏପରି କହି ଆମକୁ ଲଜ୍ଜା ଦିଅନ୍ତୁ ନାହିଁ, ମଣିମା ଲଜ୍ଜା ଦିଅନ୍ତୁ ନାହିଁ।
0: ନା ନା ମହାମନ୍ତ୍ରୀ, ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୁଚ୍ଛ ପିତାଙ୍କ ବିଶ୍ୱାସରେ କୁଠାରଘାତ କରିଛି। ତେଣୁ ରାଜଭାବରେ ରହିବାର ତାର କୌଣସି ନୈତିକ ଅଧିକାର ନାହିଁ।
2: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣଙ୍କ ମହାନତା ଛାମୁ।
3: ଆପଣ ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
0: ଭାଇ ଭାଇ ରାମଚନ୍ଦ୍ର, ଏଇ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତାର ସତ୍ତାକୁ ଅସ୍ୱୀକାର କରିଛି।
3: ଭାଇ, ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି। ଅଭିମାନ, ବଳ, ଦର୍ପ, କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ଦେଖନ୍ତୁ ଦେଖନ୍ତୁ ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଖସି ପଡିଛି।
1: ପ୍ରଭୁଙ୍କର ଆଜ୍ଞାମାଳ, ଦେଖ ଦେଖ ଭାଇ ରାମଚନ୍ଦ୍ର, ଦେଖନ୍ତୁ ଦେଖନ୍ତୁ ମହାମନ୍ତ୍ରୀ, ପ୍ରଭୁ ମୋତେ କ୍ଷମା କରିଦେଇଛନ୍ତି, ମୋର ମୋର ଅପରାଧକୁ ମାର୍ଜନା କରିଛନ୍ତି।
0: ମହାରାଜ, ପ୍ରଭୁଙ୍କ ଠାରେ ମୁଁ ଗୁହାରିଆ ଥିଲି, ହଠାତ୍ ସ୍ୱପ୍ନାଦେଶ ହେଲା ଯେ ଯାଅ, ମୋର ନିର୍ଦ୍ଦେଶ ପୁରୁଷୋତ୍ତମକୁ ଜଣାଇ ଦିଅ, ତୁରନ୍ତ କାଞ୍ଚି ଆକ୍ରମଣ କରି ମୋର ଅପମାନର ପ୍ରତିଶୋଧ ନେଉ।
1: କିନ୍ତୁ
2: ଏଥିରେ କିନ୍ତୁର ପ୍ରଶ୍ନ ନାହିଁ ମହାରାଜ, ଏଥର ଏ ଅଭିଯାନ ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବଙ୍କର ନୁହେଁ, କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ନୁହେଁ। ଏ ଅଭିଯାନ ହେବ ଓଡ଼ିଆ ଜାତିର, ଦେଶର, ଧର୍ମର, ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କର ଅପମାନର ପ୍ରତିଶୋଧ ପାଇଁ।
1: ତବ ଇଚ୍ଛା, ତବ ଇଚ୍ଛା ସେହି ମୋର ଦୀକ୍ଷା।
3: ଜୟ ଜଗତର ନାଥ ଜଗନ୍ନାଥଙ୍କର,
4: ଜୟ
3: ଜଗତର ନାଥ ଜଗନ୍ନାଥଙ୍କର,
4: ଜୟ।

0: ଦେଖ ମାଣିକ ଆସୁଛି, ଆସ ଶୀଘ୍ର ଆସ। ଭାରି ଟାଣ ଖରା ହୋଇଛି, ଶୋଷରେ କଣ୍ଠ ଫାଟି ଯାଉଛି, ମୁଣ୍ଡେ ପାଣି ଦିଅନ୍ତୁ ନାହିଁ ମା।
1: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
2: ହଉ ହଉ ବସ, ସାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ, ନେ ପୁଅ ନେ।
1: ଦିଅ ଦିଅ ମା, ଦିଅ ଦିଅ ମା, ଦିଅ।
0: ଜୀବନଟା ରହିଗଲା ଭାଇ।
1: ଆଉ ପଚାରୁଛୁ ମା, ତମ ଦହି ନା ଅମୃତ ପରି ଲାଗିଲା।
2: ଆରେ ପୁଅ ତମେ କଣ ଦି ଭାଇ, ତମର କଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
0: ମା ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
1: ମା ତୋର ଆଉ ସବୁ କିଏ ଅଛନ୍ତି, କିଛି କହିଲୁନି ତ?
2: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳି ଯାଉଛି।
0: ବା ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
2: କଣ କହିଲୁ କଣ କହିଲୁ ଜଗା, ତମେ ଦୁହେଁ ମୋର ପୁଅ? ସତ କହୁଛୁ ସତ କହୁଛୁ ଜଗା? ଆରେ ବଳିଆ ଜଗା କଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ ଆଉ ଥରେ ମା ବୋଲି ଡାକିଲୁ, ଆଉ ଥରେ ମା ବୋଲି ଡାକେ।
0: ମା
1: ମା ମା,
0: ଏ ମା କଣ ହେଲା ତୋର, କହିଲୁ?
2: ଏ କଣ କହିଲୁ କଣ କହିଲୁ ଜଗା? ନା ନା ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କଣ ହବ?
0: ମା ମ ଆମ ପଛରେ ମହାରାଜା ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦେବୁ ଆମେ ଯୁଦ୍ଧକୁ ଯାଉଛୁ। ଏ ମୁଦିଟା ରଖତ, ମହାରାଜାଙ୍କୁ ଦେଲେ ସେ ଜାଣିପାରିବେ, ଆମେ ଯାଉଛୁ ମା।
3: ସେନାପତି, ପ୍ରଚଣ୍ଡ ରୌଦ୍ର ତାପରେ ଆମେମାନେ କ୍ଲାନ୍ତ, ଏଇଠାରେ କିଛି ସମୟ ବିଶ୍ରାମ କରି ତାପରେ ଯାତ୍ରା କରିବା।
4: ଯଥା ଆଜ୍ଞା ମହାରାଜ।
2: ଜୁହାର ଛାମୁ, ମୁଁ ମାଣିକ ଦହି ବିକେ, ମୋର ଦି ପୁଅ ଜଗା ଆଉ ବଳିଆ ଆପଣଙ୍କର ପାଇକ ହେଇଛନ୍ତି। ଖରାରେ ଆସିଲେ ଦହି ଦେଲି ପିଇଲେ ଖାଇଲେ ସାସ୍ତାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ।
3: କଣ ହେଲା, ଉତ୍କଳର ଦୁଇ ଜଣ ପାଇକ କାଞ୍ଚି ଅଭିମୁଖେ ଯାତ୍ରା କଲେ, ଅଥଚ ମୁଁ ଜାଣିପାରିଲିନି।
2: ହଁ ଛାମୁ, ଜଗା ମତେ କହିଲା ଏ ମୁଦି ମହାରାଜାଙ୍କୁ ଦବୁ, ସିଏ ପରତେ ଯିବେ, ନିଅନ୍ତୁ ଛାମୁ ଏ ମୁଦି ନିଅନ୍ତୁ।
3: ଏ ସେନାପତି ସେନାପତି, ଏ ଯେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଙ୍ଗୁରୀୟ, ପ୍ରଭୁ ପ୍ରଭୁ ତେବେ ମୋର କୁହାରି ଶୁଣିଛନ୍ତି ସେନାପତି, ଆଉ ଭୟ ନାହିଁ ଆଉ ଭୟ ନାହିଁ, ଏଥର କାଞ୍ଚି ବିଜୟ ସୁନିଶ୍ଚିତ। ଧନ୍ୟ ଧନ୍ୟ ତୁ ମାଣିକ, କୋଟି କୋଟି କଳ୍ପ ତପସ୍ୟା କରି ମୁନି ଋଷିମାନେ ଯାହାର ଦର୍ଶନ ପାଇନାହାନ୍ତି, ତୁ ତୁ ତୋର ପୁଣ୍ୟ ବଳରେ ଏହି ଏହି ସୌଭାଗ୍ୟ ପାଇଛୁ ମା, ଜଗତନାଥଙ୍କ ସ୍ୱଚକ୍ଷରେ ଦର୍ଶନ କରିଛୁ।
2: ନାଇଁ ନାଇଁ ଛାମୁ, ସିଏ ଠାକୁର ନୁହନ୍ତି ମ, ସିଏ

ଜଗା ଆଉ ବଳିଆ, ମୋର ଦୁଃଖ ପାସୋରା ରଙ୍କରତନ ଏଇ ବାଟେ ପରା ଯାଇଛି। ମୁଁ ଠିକ ଦେଖିପାରୁଛି, ଖରାରେ ଛାଉଁଳି ପଡ଼ିଛି ତା ମୁହଁ, ଧୂଳିରେ ଦିହଟା ଖସରା ଦେଖାଯାଉଛି। ହେଇ ଦେଖୁନାହାନ୍ତି, ଦେଖୁନାହାନ୍ତି ଛାମୁ, ତା ପାଦ ଚିହ୍ନ କେମିତି ପଡ଼ି ପଡ଼ି ଯାଇଛି।

0: ଆଜିର ଏହି ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କଣ ହବ ଛାମୁ? ମାଠୁ ପୁଅ ଦହି ଖାଇଛି, ମା କଉଡ଼ି ନବ? ପୁଅର ସିରି ତୁଟି ଯିବନି? ସିଏ ତମ ଗରିବର ସଂଖାଳି, ଆଖିର ତାରା, ତାକୁ କଣ ମୁଁ ଭୁଲି ପାରିବି? ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

ସେନାପତି, ଦ୍ୱାପର ଯୁଗର ଯଶୋଦା ମାଙ୍କ କଥା ପଢ଼ିଥିଲି, କିନ୍ତୁ କିନ୍ତୁ ଆଜି ମାଣିକକୁ ଦେଖି ଅନୁଭବ କରୁଛି ପୁଅ ପାଇଁ ମାର ବ୍ୟାକୁଳତା, ସର୍ବସ୍ୱ ତ୍ୟାଗ କରିବାର ଭାବନା। ଧନ୍ୟ ଧନ୍ୟ ତୁ ମାଣିକ, ଧନ୍ୟ ତୁ। ଜଗତର ନାଥଙ୍କୁ ପୁଅ ରୂପରେ ପାଇ ଜୀବନ ତୋର ଧନ୍ୟ ହେଇଛି, ସାର୍ଥକ ହେଇଛି ତୋର ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଯେତେବେଳେ ଆଗରେ ଗଲେଣି ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୁଁ ଆସୁଛି ମା, ମୋତେ ଆଶୀର୍ବାଦ ଦେ। ଉତ୍କଳ ଗଜପତି ପୁରୁଷୋତ୍ତମର ପ୍ରଣାମ ତୁ ଗ୍ରହଣ କର ମା।

ଶୁଣିଲେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ନାଟ୍ୟାଂଶୀ ଜଗନ୍ନାଥ, ଜୟକୃଷ୍ଣ ସାହୁ, ବଳଭଦ୍ର ନିରଞ୍ଜନ ମିଶ୍ର, ପୁରୁଷୋତ୍ତମ ଚୌଧୁରୀ ଭାରତୀ କୃଷ୍ଣ ଦାସ, ଉତ୍କଳ ରାଜଗୁରୁ ଚୈତନ୍ୟ ମଲ୍ଲିକ, ଉତ୍କଳ ମହାମନ୍ତ୍ରୀ ଶରତ କୁମାର ମହାନ୍ତି, ଉତ୍କଳ ସେନାପତି ବିଷ୍ଣୁଚରଣ ସ୍ୱାଇଁ, ବଡ଼ପଣ୍ଡା ବିକ୍ରମ କେଶରୀ ଦାସ, ଉତ୍କଳ ଦୂତ ରାଜେନ୍ଦ୍ର କୁମାର ସିଂ, ବିକ୍ରମ ଦେବ, ଗୋପାଳ ଚନ୍ଦ୍ର ରାଓ, ନରସିଂହ ଦେବ, ନରେନ୍ଦ୍ର କୁମାର ସିଂ, ପଦ୍ମନାଭ ଦେବ, ପ୍ରବୋଦ କୁମାର ସେଠୀ, ରାମଚନ୍ଦ୍ର

ଦେବ ମହେନ୍ଦ୍ର ପଲ୍ଲୀ, ବିଜୟ ଚନ୍ଦ୍ରାକ୍ଷ, ସତ୍ୟନାରାୟଣ ଦାସ, ବିକ୍ରମଦେବଙ୍କ ସେନାପତି ଦୀନବନ୍ଧୁ ମିଶ୍ର, କାଞ୍ଚି ରାଜା ବିଷ୍ଣୁଚରଣ ବେହେରା, କାଞ୍ଚି ମହାମନ୍ତ୍ରୀ ପ୍ରିୟଦର୍ଶନ ମହାନ୍ତି, କାଞ୍ଚି ସେନାପତି ମହେନ୍ଦ୍ର ରାଉତରାୟ, ଅନାଦି ଅଶୋକ କୁମାର ଚୌଧୁରୀ, ଅନନ୍ତ ନିମାନନ୍ଦ ପାତ୍ର, ବୃଦ୍ଧ ପଞ୍ଚୁ ମଲ୍ଲିକ, ପଦ୍ମାବତୀ ନମ୍ରତା ଦାସ, ମାୟାବତୀ ଶିଲା ସେନ ଓ ମାଣିକ ତୃପ୍ତିରାଣୀ ସିହ୍ନା, ସଙ୍ଗୀତାଂଶେ ପୁରୁଷୋତ୍ତମ ସୁଭାଷ ଦାସ, ପଦ୍ମାବତୀ ନମିତା ଅଗ୍ରୱାଲ, ମାଣିକ ଗୀତାରାଣୀ ଦାସ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସହଯୋଗିତା ଗଙ୍ଗାଧର ଦାସ ଏବଂ ବସନ୍ତ ମହାନ୍ତି, ନିର୍ଦ୍ଦେଶନା ନାରାୟଣ ସିଂ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ, ପ୍ରଚ୍ଛଦପଟ ସଙ୍ଗୀତ ସରୋଜ କୁମାର ସିଂ ଏବଂ ସୀତାରାମ ଅଗ୍ରୱାଲ, ପରିବେଷଣ କରିଥିଲେ ସଂସ୍କୃତି ବିହାର କଟକର କଳାକାରବୃନ୍ଦ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ

ଏବ ଚୂଡ଼ାନ୍ତ ଭୋଟର ତାଲିକା ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ମା' ସୁଭଦ୍ରାଙ୍କ ଦର୍ପଦଳନ ରଥର ଆଜି ଦକ୍ଷିଣମୋଡ଼ କରାଯାଇଥିବାବେଳେ ଆସନ୍ତାକାଲି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରୀ କମିଟିରେ 4,573 କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ 11 ଜିଲ୍ଲାରେ 23 ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ 22,873 ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ନିବେଶ ପାଇଁ ଭଲ ପରିବେଶ ଥିବା ଶ୍ରେଷ୍ଠ 5 ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ ନୀତି ଆୟୋଗ ରିପୋର୍ଟରେ ଶୀର୍ଷ 5 ଓଡ଼ିଶା ଥିବା ଜଣାପଡ଼ିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ବୈଠକ ଅନୁଷ୍ଠିତ ଆଧୁନିକ ସୁରକ୍ଷା ବ୍ୟବସ୍ଥା ଓ ବନ୍ଦୀମାନଙ୍କ କଲ୍ୟାଣ ପାଇଁ ବହୁମୁଖୀ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଏବଂ ଆସନ୍ତା 24 ମଧ୍ୟରେ ରାଜ୍ୟର 22 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି ନମସ୍କାର

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ସକାଳ 6:35 ଅନୁଚିନ୍ତା ଉପସ୍ଥାପନା ରତ୍ନାକର ଚୟନୀ ଶ୍ରୀମଦ୍ ଭାଗବତର 103ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆରମ୍ଭ କରୁଛୁ ଆଜିର ବନ୍ଦନା
2: ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରାଣକେନ୍ଦ୍ର ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ ସାରା ଜଗତର ନାଥ ଜଗନ୍ନାଥ ଯୁଗ ଯୁଗ ଧରି ମଣିଷ ମନର ଭକ୍ତିଭାବର ସମ୍ମିଳିତ ଦାରୁ ବିଗ୍ରହ ରୂପେ କୋଉ କାଳରୁ ପୂଜା ପାଇ ଆସୁଛନ୍ତି ଚାରିଧାମର ଦିଅଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ସବୁଠୁ ଭିନ୍ନ ସବୁଠୁ ଅଲଗା ଜଗନ୍ନାଥ ଯେପରି ନିଜକୁ ମାନବାୟିତ କରିଛନ୍ତି ତା'ର ପଟାନ୍ତର ନାହିଁ ଲୋକଚଳନୀରେ ବିଶେଷ କରି ଓଡ଼ିଆ ଚଳନୀରେ ମହାପ୍ରଭୁ ନିଜକୁ ସମ୍ପୂର୍ଣ୍ଣ ରୂପେ ସାମିଲ କରିନେଇଛନ୍ତି ପ୍ରତି ଓଡ଼ିଆ ପରିବାରର ସାମାଜିକତା ସାଂସ୍କୃତିକ ବିଭବକୁ ସେ ଆପଣାର କରିନେଇ ଓଡ଼ିଆମାନଙ୍କର ଏକାନ୍ତ ନିଜର ହୋଇଯାଇଛନ୍ତି ତାଙ୍କୁ ଆଧାର କରି ଓଡ଼ିଶାର ପୁରପଲ୍ଲୀରେ କେତେ ଆବେଗ କେତେ ଉଦ୍ଦୀପନା ଆଉ କେତେ ଉତ୍ସାହ ପୁଣି କେତେ ଉତ୍ସବ ଆମର ଚଳନୀକୁ ଆପଣେଇ ସତରେ ସେ ଆମର ଏତେ ଆପଣାର ହୋଇଯାଇଛନ୍ତି ଯାହା ଅନ୍ୟ କୌଣସି ଦିଅଙ୍କଠାରେ ଦେଖିବାକୁ ମିଳେ ନାହିଁ ସେଇଥିପାଇଁ ଆମେ ତାଙ୍କୁ କେତେବେଳେ ପ୍ରଣାମ କରୁ କେତେବେଳେ ଗାଳି ଦେଉ କେତେବେଳେ ତାଙ୍କ ଉପରେ ରାଗ ଅଭିମାନ ବି କରୁ ସେସବୁକୁ ସେ ତାଙ୍କର ସେଇ ସୁରଙ୍ଗ ଅଧରର ଅନୁପମ ହସରେ ସ୍ୱୀକାର କରିନିଅନ୍ତି କି ସାଧୁ କି ସନ୍ଥ କି ପାପି କି ତପି ସମସ୍ତଙ୍କ ପାଖକୁ ତାଙ୍କର ଡୋରି ଲମ୍ବି ଆସେ ସମସ୍ତେ ତାଙ୍କ ପାଖକୁ ଦୌଡ଼ି ଯାଆନ୍ତି ତାଙ୍କୁ ଦେଖିଦେଲେ ସବୁ ଦୁଃଖ ସବୁ କ୍ଳାନ୍ତି ସବୁ ହତାଶା କୁଆଡ଼େ ଉଭେଇଯାଏ

ଓଡ଼ିଆ ଚଳଣିର ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଓଡ଼ିଆଙ୍କର ଖାଦ୍ୟ ତାଙ୍କର ଭୋଜନ, ଓଡ଼ିଆଙ୍କର ବେଶରେ ତାଙ୍କର ପରିପାଟି, ଆଉ ଓଡ଼ିଆଙ୍କର ଆବେଗରେ ତାଙ୍କର ଅନୁରାଗ। ବାର ମାସରେ ତେର ଯାତ୍ରା କରି ଲୀଳା ରଚନ୍ତି ସେହି କଳା ଶ୍ରୀମୁଖ। ବର୍ଷ ସାରା ତାଙ୍କ କ୍ଷେତ୍ରରେ ଲାଗି ରହେ ନାନା ଜାନି ଯାତ୍ରା। ତାଙ୍କୁ କେନ୍ଦ୍ର କରି ଭକ୍ତ ସମାଜ ଆନ୍ଦୋଳିତ ଉତ୍ଫୁଲ୍ଲିତ ହୁଅନ୍ତି। ମହାପ୍ରଭୁଙ୍କ ନାନା ଉତ୍ସବ ମଧ୍ୟରେ ଯାତ୍ରା ଉତ୍ସବ ବେଶ ପ୍ରସିଦ୍ଧ। କାଳିଆ ଠାକୁର କେତେଦିନ ଏମିତି ଗମ୍ଭୀରା ଭିତରେ ରହିବେ? ମନ ହେଲା ତ ବାହାରକୁ ଆସିବେ, ସବୁ ଲୋକଙ୍କୁ ଦର୍ଶନ ଦେଇ ସମସ୍ତଙ୍କୁ ମୁଗ୍ଧ କରିବେ, ମୁକ୍ତି ପ୍ରଦାନ କରିବେ। ରଥରେ ବସି ଗୁଣ୍ଡିଚା ମନ୍ଦିର ଯିବେ, ପରିବାରକୁ ମଧ୍ୟ ସାଙ୍ଗରେ ନେବେ। କିନ୍ତୁ ଗୋଟିଏ ଅସୁବିଧା ହେଇଗଲା, ଭାଇ ଭଉଣୀ ସିନା ସାଙ୍ଗରେ ଗଲେ, ହେଲେ ଘରଣୀଙ୍କୁ ମନା। ଆମ ଓଡ଼ିଆ ଜାତିର ପାରିବାରିକ ଜୀବନର ଏହା କ'ଣ ଏକ ବ୍ୟତିକ୍ରମ ନୁହେଁ? ଏଥିରେ କହିବାରେ କିଛି ନାହିଁ, ଘରଣୀ ମା ଲକ୍ଷ୍ମୀ ଠାକୁରାଣୀ ରାଗିବେ ହିଁ ରାଗିବେ। ସେଇଆ ହେଲା, ରଥରେ ବସି ଦିଅମାନେ ସିନା ଚାଲିଗଲେ, ହେଲେ ମନ୍ଦିର ଭିତରେ ରହିଗଲେ ମା ରାଗ ଅଭିମାନରେ ଫାଟି ପଡୁଥାନ୍ତି। ରଥଯାତ୍ରାର ପଞ୍ଚମ ଦିନରେ ମାଙ୍କର ରାଗ ମଥାକୁ ଉଠିଗଲା। ଦାସୀ ପରିବାରି ଧରି ବାହାରି ପଡ଼ିଲେ ରାଗ ସୁଝେଇବା ପାଇଁ। ରଥଯାତ୍ରାର ପଞ୍ଚମ ଦିବସରେ ମାଙ୍କର ଏହି ଯାତ୍ରା ହେରାପଞ୍ଚମୀ ଯାତ୍ରା ନାମରେ ବିଖ୍ୟାତ।

କୁହାଯାଏ ମା ଲକ୍ଷ୍ମୀ ଠାକୁରାଣୀ ରାଗ ସୁଝେଇବା ପାଇଁ କ'ଣ କରିବେ ବୋଲି ମାତା ବିମଳାଙ୍କୁ ପଚାରନ୍ତି। ତାଙ୍କ ପରାମର୍ଶ କ୍ରମେ ଲକ୍ଷ୍ମୀ ମୋହଚୂର୍ଣ୍ଣ ପ୍ରୟୋଗ କରି ଜଗନ୍ନାଥଙ୍କୁ ବଶୀଭୂତ କରନ୍ତି। ଏହି ଯାତ୍ରାରେ ଲକ୍ଷ୍ମୀଙ୍କ ସହିତ ପଞ୍ଚ ମହାଦେବ ମନ୍ଦିରକୁ ପ୍ରବେଶ କରନ୍ତି। ତାଙ୍କୁ କାହିଁକି ସାଙ୍ଗରେ ଆଣିନାହାନ୍ତି ବୋଲି ଜଗନ୍ନାଥଙ୍କୁ ତାଗିଦା କରନ୍ତି, ଲାଞ୍ଛନା ଦିଅନ୍ତି। ଜଗନ୍ନାଥଙ୍କ ପ୍ରତି ଅର୍ଥ ଜୋରିମାନା ହୁଏ। ବାସ୍ତବରେ ଦାମ୍ପତ୍ୟ ଜୀବନର ଏହି ମଧୁର ଅଭିମାନ ବିଶେଷ ଆବେଗ ସୃଷ୍ଟି କରିଥାଏ।

ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରରେ ଐଶ୍ୱର୍ଯ୍ୟ ଲୀଳା କରି ବର୍ଷକୁ ଥରେ ବୃନ୍ଦାବନ ରୂପକ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଚୈତନ୍ୟ ଚରିତାମୃତ ଅନୁଯାୟୀ ବୃନ୍ଦାବନ ଲୀଳାରେ ଲକ୍ଷ୍ମୀଙ୍କର ଅଧିକାର ନାହିଁ, ତେଣୁ ଏଠାକୁ ଲକ୍ଷ୍ମୀ ଆସିନଥାନ୍ତି। ବୈଷ୍ଣବୀୟ ମତରେ ଗୁଣ୍ଡିଚା ମନ୍ଦିର ହେଉଛି ରାସବେଦୀ, ସେଥିପାଇଁ ତ କୁହାଯାଏ ଆଡ଼ପ ମଣ୍ଡପରେ ହେରାପଞ୍ଚମୀ ଦିନ ଯିଏ ଏକାଧିକ୍ରମେ ଲକ୍ଷ୍ମୀ ଓ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ସେ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଥାନ୍ତି। ଯେ ପଶ୍ୟନ୍ତି ମହାଲକ୍ଷ୍ମୀ ଆଡ଼ପେ ହରି ସନ୍ନିଧିମ୍ ପଞ୍ଚମ୍ୟାଙ୍ଗ ନିଶି ଭାଗେନ ପ୍ରାପ୍ନୋତି ବିପୁଲା ଶ୍ରିୟଃ।

କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଦିବାକର ମହାନ୍ତି, ଶାନ୍ତିଲତା ଛୋଟରାୟ, ଶ୍ରୀଚରଣ ମହାନ୍ତି, ଅଞ୍ଜଳି ରାୟ ଏବଂ ସମବେତ କଣ୍ଠରେ ଶିଳ୍ପୀମାନେ। ଗୀତଗୁଡ଼ିକ ଥିଲା ବୈଷ୍ଣବ ପାଣିଙ୍କ ରଚନା, ସୁକାନ୍ତି ମହାନ୍ତିଙ୍କ ରଚନା, ପୁରାତନ ରଚନା ଏବଂ ମୀନାକ୍ଷୀ ଦେବୀଙ୍କ ରଚନା। ଆଲେଖ୍ୟ ଜଗନ୍ନାଥ ପଣ୍ଡା, ଉପସ୍ଥାପନା ସୁମିତ୍ର ମହାପାତ୍ର। ଆକାଶବାଣୀ କଟକ ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।

ପ୍ରାତରୁ ଦ୍ୱାରଫିଟା, ଭିତର ଶୋଧ, ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଏବଂ ଅବକାଶ ସରି ଏବେ ସାହାଣ ମେଲା ଗୋଟିଏ ଘଣ୍ଟା ପାଇଁ ହେବ। ତାପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହେଇ ଶ୍ରୀବିଗ୍ରହଙ୍କର ଗୋପାଳ ବଲ୍ଲଭ ଭୋଗ ସମ୍ପନ୍ନ ହେବ। ସନ୍ଧ୍ୟାଧୂପ ଛେକ ଏବଂ ପୂଜା ପରେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନକୁ ବିଜେ କରିବେ। ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରଭୁଙ୍କର ଜନ୍ମସ୍ଥାନ। ଏହି ସ୍ଥାନରେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଆଦି ନୃସିଂହଙ୍କ ପ୍ରତିଷ୍ଠା ପାଇଁ ଯଜ୍ଞାନୁଷ୍ଠାନ କରିଥିଲେ। ଆଷାଢ଼ ଶୁକ୍ଳପକ୍ଷ ପଞ୍ଚମୀ ରାତିରେ ମା ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଆସୁଥିବାରୁ ଏହାର ନାମ ହେଉଛି ହେରା ପଞ୍ଚମୀ। ପ୍ରାକୃତ ହେର୍ ଧାତୁରୁ ହେରା ଶବ୍ଦ ନିଷ୍ପନ୍ନ ହୋଇଛି। ହେରାର ଅର୍ଥ ହେଉଛି ଦେଖିବା, ଚାହିଁବା, ହେରିବା। ଲକ୍ଷ୍ମୀ ମଧ୍ୟ ଲକ୍ ଧାତୁରୁ ନିଷ୍ପନ୍ନ। ଲକ୍ର ଅର୍ଥ ହେଉଛି ଦର୍ଶନ କରିବା। ଲକ୍ ଧାତୁରେ ଦୀର୍ଘୟୀ ପ୍ରତ୍ୟୟ ହୋଇ ମୋର ଆଗମ ହୋଇ ଲକ୍ଷ୍ମୀ ହୋଇଛି। ଏଣୁ ଆଜି ଏକ ଦର୍ଶନର ଦିନ। ଶ୍ରଦ୍ଧାଳୁ ମହାଲକ୍ଷ୍ମୀଙ୍କର ଆଗମନକୁ ସତୃଷ୍ଣ ନୟନରେ ଅନେଇ ରହିଛନ୍ତି। ମା ଲକ୍ଷ୍ମୀ ମଧ୍ୟ ଜଗନ୍ନାଥଙ୍କୁ ଦେଖିବା ପାଇଁ, ହେରିବା ପାଇଁ ବ୍ୟାକୁଳ। ଏକ ପ୍ରକାରର ଉଦ୍ବେଳନର ବାତାବରଣ ସବୁଆଡ଼େ। ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ିଦେଇ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ଧରି ଘୋଷଯାତ୍ରାରେ ଜନ୍ମବେଦୀକୁ ଆସିଥିବାରୁ ଲକ୍ଷ୍ମୀଙ୍କର ଅଭିମାନ। ଏଣୁ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି। ଅଭିମାନରେ ରଥର ଏକ କ୍ଷୁଦ୍ରାଂଶକୁ ଭାଙ୍ଗି ଦିଅନ୍ତି। ସେଠାରେ ଲକ୍ଷ୍ମୀଙ୍କର ବନ୍ଦାପନା ନୀତି ହୁଏ। ତାପରେ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଏ। ତାର ଅର୍ଥ ହେଉଛି ମୁଁ ଶୀଘ୍ର ଫେରିଆସିବି। ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହି ବାଟେ ଶ୍ରୀମନ୍ଦିରକୁ ଫେରିଯାଆନ୍ତି। ଏହି ନାକଚଣା ଦ୍ୱାର ବାଟେ ବାହାରି ଯାଉଥିଲା ବେଳେ ତାଙ୍କର ନାକଚଣା ବା ଫୁଲ ଏହି ଦ୍ୱାର ବାଟେ ଖସି ପଡ଼ିଥିବାରୁ ଏହାକୁ ନାକଚଣା ଦ୍ୱାର କୁହାଯାଏ। ତେବେ ଏହି ଲକ୍ଷ୍ମୀ କିଏ? ସେ ମହାପ୍ରଭୁଙ୍କ ଅଂଶରୂପରା ଜାତ, ପୁଣି ମାନ ଅଭିମାନ କାହିଁକି? ସୃଷ୍ଟି ପୂର୍ବରୁ ପରମାତ୍ମା ଶ୍ରୀକୃଷ୍ଣଙ୍କ ବାମ ଭାଗରୁ ଲକ୍ଷ୍ମୀ ଜାତ ହୋଇଥିଲେ। କୁହାଯାଏ ଶ୍ରୀକୃଷ୍ଣଙ୍କ ବାମାଂଶରୁ ଲକ୍ଷ୍ମୀ ଜାତ, ଦକ୍ଷିଣାଂଶରୁ ରାଧିକା ଜାତ। ତେବେ ଲକ୍ଷ୍ମୀ ପରାଶକ୍ତି, ଦେବୀଗଣଙ୍କ ମଧ୍ୟରେ ଶ୍ରେଷ୍ଠା, ସେଇଥିପାଇଁ ସେ ମହାଲକ୍ଷ୍ମୀ। ସେ ସ୍ୱର୍ଗରେ ସ୍ୱର୍ଗଲକ୍ଷ୍ମୀ, ପାତାଳ ଓ ମର୍ତ୍ତ୍ୟରେ ରାଜଲକ୍ଷ୍ମୀ, ଗୃହସ୍ଥମାନଙ୍କ ଘରେ ଗୃହଲକ୍ଷ୍ମୀ, ଗୋଗଣ ଭିତରେ ସୁରଭି, ସବୁ ଶୋଭାର ଅଧିକାରିଣୀ ସେ। ଯେଉଁ ସ୍ଥାନରେ ଲକ୍ଷ୍ମୀ ନାହାନ୍ତି ସେ ସ୍ଥାନ ଶ୍ରୀହୀନ, ସେଥିପାଇଁ କୁହାଯାଏ ଶିରି ତୁଟି ଯାଇଛି। ସେ ଶିରି ହେଉଛନ୍ତି ଲକ୍ଷ୍ମୀ। ଯେଉଁଠାରେ ଅହର ଶଙ୍ଖଧ୍ୱନି ହୁଏ ସେ ଜାଗା ତାଙ୍କର ପ୍ରିୟ। ଲକ୍ଷ୍ମୀଙ୍କ ଉତ୍ପତ୍ତି କଥା ଶ୍ରୀକୃଷ୍ଣ ଦେବତାମାନଙ୍କୁ କହିଥିଲେ। ଲକ୍ଷ୍ମୀଙ୍କୁ କ୍ଷୀରସାଗରରେ ଜନ୍ମ ପାଇଁ ନିର୍ଦ୍ଦେଶ ଦିଆଗଲା। ବ୍ରହ୍ମାଦି ଦେବତାମାନେ ସମୁଦ୍ର ମନ୍ଥନ କରି ଲକ୍ଷ୍ମୀଙ୍କୁ ପୁନର୍ବାର ପ୍ରାପ୍ତ ହୋଇଥିଲେ। ତେଣୁ ଯେଉଁ ଲକ୍ଷ୍ମୀ ନାରାୟଣଙ୍କର ଅଂଶ ଜାତ, ତାଙ୍କର ପୁଣି ଏ ମାନ ଅଭିମାନ କାହିଁକି? ପ୍ରକୃତରେ ଏହା ସତ୍ୟ ନୁହେଁ।

0: କେବଳ ଲୌକିକ ଭାବେ ଲକ୍ଷ୍ମୀ ଓ ନାରାୟଣ ଯେ ଏକ ଏବଂ ଅଭିନ୍ନ ତାହା ସୂଚାଇ ଦେବା ପାଇଁ ଏହା ଏକ ପ୍ରକାରର ଜାଗତିକ ନୀତି, ଯେପରି କଠୋପନିଷଦରେ କୁହାଯାଇଛି, ଅଙ୍ଗୁଷ୍ଠ ମାତ୍ର ପୁରୁଷୋ ମଧ୍ୟେ ଆତ୍ମନି ତିଷ୍ଠତି। ସମସ୍ତେ ଜାଣନ୍ତି ଆତ୍ମା ପାର୍ଥିବ ପଦାର୍ଥ ନୁହେଁ, ତାର ଆକାର ନାହିଁ, ତଥାପି ତାଙ୍କୁ ଆଙ୍ଗୁଳି ପ୍ରମାଣ ରୂପେ କାହିଁକି କୁହାଯାଇଛି? କାହିଁକି ନା ଆତ୍ମା ଯେ ସୂକ୍ଷ୍ମାତି ସୂକ୍ଷ୍ମ, ତାକୁ ସରଳ ଭାବରେ ବୁଝାଇବାକୁ ଯାଇ ଏଭଳି ଶବ୍ଦ ଚାତୁରୀ ପ୍ରୟୋଗ କରାଯାଇଛି। ସେହିଭଳି ଲକ୍ଷ୍ମୀଙ୍କର ହେରିବା ପ୍ରକ୍ରିୟା ପ୍ରକୃତରେ ଜଗନ୍ନାଥଙ୍କୁ କୈଫିୟତ ମାଗିବା ଉଦ୍ଦେଶ୍ୟରେ ନୁହେଁ, ତାଙ୍କ ଅଂଶରେ ଲୀନ ହୋଇଯିବା ପାଇଁ ଏକ ଅଭିପ୍ସା। କାରଣ ବଡ଼ଦେଉଳକୁ ଚତୁର୍ଦ୍ଧାମୂରତି ବିଜେ ନ କଲେ ତାହା ଶ୍ରୀହୀନ ହୋଇଯିବ, ବେଶୀ ଦିନ ଶ୍ରୀହୀନ ହୋଇ ରହିଲେ ତାହା ପରିତ୍ୟକ୍ତ ହୋଇଯିବ। ଏଣୁ ଶ୍ରୀମନ୍ଦିରକୁ ଶ୍ରୀମଣ୍ଡିତ କରିବା ପାଇଁ ଏହା ଏକ ପ୍ରଥା। ତେବେ ମନରେ କୌତୁହଳ ଜନ୍ମେ, ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କେଉଁ ଅଂଶ ଭାଙ୍ଗି ଦିଅନ୍ତି? ରଥାଂଶ ଭାଙ୍ଗିଗଲେ ରଥ ଗଢ଼ିବାରେ ଅସୁବିଧା ହେବନି? ଯେଉଁ ଜଗନ୍ନାଥଙ୍କୁ ବଡ଼ଦେଉଳକୁ ଫେରାଇ ଆଣିବା ପାଇଁ ସେ ନିବେଦନ କରିବାକୁ ଆସିଛନ୍ତି, ତାଙ୍କର ପ୍ରତ୍ୟାବର୍ତ୍ତନ ପଥରେ ଅବରୋଧ କରିବେ କାହିଁକି? ଏହା ଏକ ପ୍ରତୀକାତ୍ମକ ଭଙ୍ଗାରୁଜା ବୋଧ ହୁଏ। ରଥର ତୁମ୍ଭ ଭାଙ୍ଗିଥିବ ନା ଅର ଭାଙ୍ଗିଥିବ, ନା ବାଙ୍କି ଭାଙ୍ଗିଥିବ, ନା ଗୁଜ ନା ଅଖଦଣ୍ଡା? ଅକ୍ଷୟ ତୃତୀୟାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ରଥକାର, ଚିତ୍ରକାର, ଛତ୍ରକାର, ରଥମୁଦୁଲି, ମହାରଣାଏ ଯେଉଁ ଶ୍ରମ ସ୍ୱୀକାର କରି ରଥ ଗଢ଼ିଛନ୍ତି, ସେମାନେ ଜାଣିଛନ୍ତି ବଳକା କାଠ ଖଣ୍ଡେ କେଉଁଠି ରଖାଯାଏ, ଆଉ ଯାହାକୁ ଲକ୍ଷ୍ମୀ ଭାଙ୍ଗିଲେ ବି ଚିନ୍ତା ନାହିଁ। ଏଇଟା ଆଡ଼ରୁଷା, ଯଥା ଦେହେ ତଥା ଦେବେ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶିବଙ୍କ ଜଟାରୁ ଜନ୍ମ ନେଲେ ବୀରଭଦ୍ର। ଶିବଙ୍କ ଆଦେଶରେ ବୀରଭଦ୍ର ଶିବଗଣଙ୍କ ସହିତ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞକୁ ନଷ୍ଟ କଲେ ଓ ଦକ୍ଷଙ୍କ ମୁଣ୍ଡ କାଟିଦେଲେ। ଭୃଗୁ ଋଷିଙ୍କ ଆଖି ଫୁଟାଇଦେଲେ। ଦେବତାମାନେ ଭୟରେ ପଳାଇଗଲେ। ଏହାପରେ ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ନେଇ କୈଳାସକୁ ଯାଇ ଦକ୍ଷଙ୍କୁ ପୁନର୍ଜୀବନ, ଭୃଗୁ ଋଷିଙ୍କୁ ଚକ୍ଷୁ ପ୍ରଦାନ ତଥା ଯଜ୍ଞ ସମ୍ପୂର୍ଣ୍ଣ କରିବା ନିମିତ୍ତ ଶିବଙ୍କୁ ସ୍ତୁତି କଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ, ଆଶା ମୁକୁଲ ବାରିକ ଏବଂ ମନ୍ମଥ ମିଶ୍ର। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ଫସଲରେ ବିଳମ୍ବିତ ବୁଣା ପରିସ୍ଥିତିରେ ଠିକ୍ ସମୟରେ ଫସଲ ଅମଳ ପାଇଁ ସ୍ୱଳ୍ପରୁ ମଧ୍ୟମ ଅବଧିର ଉଚ୍ଚ ଅମଳକ୍ଷମ ଧାନ କିସମ ବ୍ୟବହାର କରନ୍ତୁ। ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣିକୁ ବାନ୍ଧି ରଖନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ଛଟାବୁଣା ଧାନ ପାଇଁ ଏକର ପ୍ରତି 24-30 କିଲୋଗ୍ରାମ ଏବଂ ସିଡ୍ରିଲ୍ ଦ୍ୱାରା ଧାନବୁଣା ପାଇଁ ଏକର ପ୍ରତି 12-16 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଧାନ ତଳିଘେରାରେ ଉଙ୍କୁଡ଼ିଆ ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି ଏଥିପ୍ରତି ଏନ୍ଏସ୍କେଇ 800 ମିଲିଲିଟର କିମ୍ବା ଲାମ୍ବଡ଼ା ସାଇ ହାଲୋଥ୍ରିନ୍ 5% ଇସି 100 ମିଲିଲିଟର କିମ୍ବା ଥାଇଓ ମେଥୋକ୍ଜାମ 25% ଡବ୍ଲ୍ୟୁଜି 40 ଗ୍ରାମ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ଉଚ୍ଚ ଆର୍ଦ୍ରତା ହେତୁ ଫସଲରେ କୀଟପତଙ୍ଗ ଏବଂ ରୋଗର ପ୍ରାଦୁର୍ଭାବ ପାଇଁ ନିରନ୍ତର ନିରୀକ୍ଷଣ କରନ୍ତୁ ଏବଂ ପ୍ରାରମ୍ଭିକ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନିଅନ୍ତୁ। ଆଖୁ ଗଛ 4-5 ମାସର ହୋଇଗଲେ ବିଳମ୍ବରେ ଆସିଥିବା ପିଲଗୁଡ଼ିକୁ ବାହାର କରି ତଳ ଶୁଖିଲା ପତ୍ରକୁ କାଢ଼ି 2-3 ଆଖୁ ଏକାଠି କରି ବାନ୍ଧି ଦିଅନ୍ତୁ। ମାଟିର ଆର୍ଦ୍ରତାର ସଦୁପଯୋଗ ପାଇଁ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ଜଡ଼ା, ମୁଗ, ବିରି ଓ ରାଶି ଇତ୍ୟାଦି ଫସଲ ଚାଷ କରନ୍ତୁ। ଦସ୍ତା ଅଭାବ ଥିବା ଜମିରେ ଏକର ପିଛା 10 କିଲୋଗ୍ରାମ ଜିଙ୍କ ସଲ୍ଫେଟ୍ କିମ୍ବା 6 କିଲୋଗ୍ରାମ ଜିଙ୍କ ଇଡିଟିଏ 2 ବର୍ଷକୁ ଥରେ ଶେଷଓଡ଼ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ। ପନିପରିବା ତଳିଘେରାକୁ ବର୍ଷାରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରାକୁ ପଲିଥିନ୍ ସିଟ୍ରେ ଆଚ୍ଛାଦନ କରନ୍ତୁ। ନର୍ସରୀ ବେଡ୍ଗୁଡ଼ିକୁ ଉଚ୍ଚ କରି ପ୍ରସ୍ତୁତ କରନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ଶେଷଓଡ଼ ବେଳକୁ ଏହି 10 ଡେସିମିଲ ତଳିଘେରାରେ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଡ଼ା ଗୋବର ଖତ, 4 କିଲୋଗ୍ରାମ ଡିଏପି, 2.5 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ତଳି 15 ଦିନର ହୋଇଗଲେ ତଳିଘେରାରେ 4 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ତଳି ଉପାଡ଼ିବାର 7 ଦିନ ପୂର୍ବରୁ 400 ଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 800 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 1 କିଲୋଗ୍ରାମ ଫିପ୍ରୋନିଲ୍ ଦାନାଦର କୀଟନାଶକ 10 ଡେସିମିଲ ତଳିଘେରାରେ ପ୍ରୟୋଗ କରନ୍ତୁ। ଦାନାଦର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରହିବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ବଙ୍ଗି ପୋକ, ପତ୍ରମୋଡ଼ା ପୋକ ତଥା ନଳୀ ପୋକ ଆକ୍ରମଣରୁ ଫସଲ ରକ୍ଷା ପାଇପାରିବ। ହରଡ଼ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏବଂ ଏହା ଶୁଖିଗଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲ୍ଚର ଦ୍ୱାରା 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ।
0: ଶୁଣୁଥିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଛଣା ଘା ଆଲୋଚନା କରିଛନ୍ତି ଡାକ୍ତର ରାଜେଶ କୁମାର ଦୋରା।
1: ବିଛଣା ଘାକୁ ବେଡ୍ ସୋର୍ କିମ୍ବା ପ୍ରେସର ସୋର୍ ବୋଲି ମଧ୍ୟ କୁହାଯାଏ। ଜଣେ ରୋଗୀ ଦୀର୍ଘ ଦିନ ଧରି ରୋଗକ୍ରାନ୍ତ ହେଲେ ବିଛଣାରେ ବହୁ ଦିନ ଧରି ପଡ଼ି ରହେ, ତେଣୁ ଏହି ପରିସ୍ଥିତିରେ ଦେହର ପ୍ରେସର ପଏଣ୍ଟ ଗୁଡ଼ିକ ସ୍ଥାନରେ ଚମଡ଼ା ଛାଡ଼ିଯାଏ। ଏହି ଘା ଗୁଡ଼ିକ ସମୟକ୍ରମେ ଚର୍ମ ଭିତରକୁ ଭେଦ କରେ ଏବଂ ଚର୍ବି ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ମଧ୍ୟ ଭେଦ କରେ। ମୁଖ୍ୟତଃ ପଛ ହାଡ଼ ପାଖରେ, ଅଣ୍ଟାର ଦୁଇ ପାର୍ଶ୍ୱରେ ଏବଂ ସାକ୍ରାଲ ରିଜିଅନରେ, ମଳଦ୍ୱାରର ଦୁଇ ପାର୍ଶ୍ୱରେ, ପିଠି ଏବଂ ଡେଣା ପାଖରେ, ଜଙ୍ଘର ପଛ ଭାଗରେ ଏବଂ ପାଦର ତଳପଟେ ଦେଖାଦିଏ। ବିଛଣା ଘା ମୁଖ୍ୟତଃ ରୋଗୀର 7 ଦିନ ପରେ ଆରମ୍ଭ ହୁଏ। ଏହି ଘା ଶୀଘ୍ର ଆରୋଗ୍ୟ ହୁଏ ନାହିଁ, ରୋଗୀ ନିଜେ ଦେଖିପାରେ ନାହିଁ। ଏହା ଆରମ୍ଭରୁ ଯନ୍ତ୍ରଣାଦାୟକ ନ ହେବାରୁ ରୋଗୀ ଏବଂ ତାର ସହଯୋଗୀମାନେ ହେୟଜ୍ଞାନ କରନ୍ତି ଏବଂ ଘା ଆସ୍ତେ ଆସ୍ତେ ମାଡ଼ିବାକୁ ଆରମ୍ଭ କରେ। ମୁଖ୍ୟତଃ ବହୁତ ଦିନ ଧରି ଡାକ୍ତରଖାନା ବେଡ୍ରେ ପଡ଼ିବା ସ୍ନାୟୁ ରୋଗୀ, ମଧୁମେହ ରୋଗୀ ଏବଂ ଏକ୍ସିଡେଣ୍ଟ ରୋଗୀମାନଙ୍କରେ ଏହି ବିଛଣା ଘା ଦେଖାଦିଏ। ବିଛଣା ଘାର ଲକ୍ଷଣ ଗୁଡ଼ିକ ହେଲା, ପ୍ରଥମ ଅବସ୍ଥାରେ ଉପର ମଳି ଚର୍ମ ଛାଡ଼ିଯାଏ। ଏହି ପ୍ରେସର ସୋର୍ରେ ଉପର ଚମଡ଼ା ଏବଂ ତଳର ସବକ୍ୟୁଟାନିୟସ୍ ଟିସୁ, ଚର୍ବି ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ଇନ୍ଫେକ୍ସନ୍ ସ୍ପ୍ରେଡ୍ କରିବାର ସମ୍ଭାବନା ଥାଏ। ପୁଜ ନିଗିଡ଼ି ଆସ୍ତେ ଆସ୍ତେ ତାହା ଗଭୀର କ୍ଷତରେ ପରିଣତ ହୁଏ ଏବଂ ଘା ଶୁଖିବା ପାଇଁ ବହୁତ ଦିନ ଲାଗେ। ରୋଗୀର ରକ୍ତହୀନତା ଏବଂ ରୋଗ ଏହି ଘାକୁ ଶୀଘ୍ର ଶୁଖିବା ପାଇଁ ଦିଏ ନାହିଁ। ବଡ଼ ବଡ଼ ମେଜର ଅପରେସନ୍ ପରେ ଏବଂ ଆଇସିୟୁରେ ରୋଗୀକୁ ବିଛଣା ଘା ହେବାର ସମ୍ଭାବନା ଅଧିକ ଥାଏ। ଏହି ପରିସ୍ଥିତିରେ ରୋଗୀକୁ ଦୈନିକ ଆଇସିୟୁ ନର୍ସ ଏବଂ ଡାକ୍ତର ପୋଛାପୋଛି କରି ଆଣ୍ଟିଫଙ୍ଗାଲ ପାଉଡର ବେକ, ପିଠି, ଅଣ୍ଟା ଏବଂ ତଳଭାଗରେ ଲଗାଇଲେ ଏହି ଘାରୁ ଉପଶମ ମିଳେ। ବେଳେବେଳେ ଏହି ବିଛଣା ଘା ସମୟାନୁକ୍ରମେ ଆପେ ଆପେ ଭଲ ହୋଇଯାଏ। ରୋଗୀକୁ ବାରମ୍ବାର ଶୋଇ ରହିବା ପୋଜିସନ ବଦଳାଇଲେ ଏବଂ ପ୍ରେସର ଜାଗାର ଯତ୍ନ ନେଲେ ଏହି ବେଡ୍ସୋର୍ରୁ ଉପଶମ ମିଳେ। ଏହାର ଚିକିତ୍ସା ନିମନ୍ତେ ଆଣ୍ଟିବାୟୋଟିକ୍ ଔଷଧ ଏବଂ ମଲମ ମଧ୍ୟ ଦୈନିକ ବ୍ୟବହାର କଲେ ଏହା ଶୀଘ୍ର ଶୁଖିଯାଏ। ରେଗୁଲାର ଡ୍ରେସିଂ କରାଗଲେ ଏବଂ ଘା ଗୁଡ଼ିକୁ ଘୋଡ଼େଇ ରଖିଲେ ଏହା ଶୁଖିବାକୁ ଆରମ୍ଭ କରେ। ଅତ୍ୟଧିକ ଜାଗାରେ ବିଛଣା ଘା ହେଲେ ନୂତନ ପଦ୍ଧତିରେ ମଧ୍ୟ ପ୍ଲାଷ୍ଟର ସିଟ୍ ବ୍ୟବହାର କଲେ ସେହି ପ୍ରେସର ସ୍ଥାନମାନଙ୍କରେ ରୋଗୀର ବିଛଣା ସହିତ ଚର୍ମର କଣ୍ଟାକ୍ଟ ବା ସ୍ପର୍ଶ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଶୁଖିବାରେ ସକ୍ଷମ ହୁଏ। କେତେକ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ କରି ମଧ୍ୟ ଏହି ବିଛଣା ଘାର ଚିକିତ୍ସା କରାଯାଏ। ରୋଗୀ ପାଇଁ ଏକ ସ୍ୱତନ୍ତ୍ର ଧରଣର ବିଛଣା, ଯାହାକୁ ଆମେ ଏୟାର ବେଡ୍ ଏବଂ ୱାଟର ବେଡ୍ ବୋଲି କହୁ, ଏବେ ଉପଲବ୍ଧ। ଏହି ଏୟାର ବେଡ୍ ଏବଂ ୱାଟର ବେଡ୍ରେ ଏୟାର ପ୍ରେସର ଏବଂ ପାଣିର ପ୍ରେସର ଦେହର

0: କୌଣସି ପ୍ରେସର ପଏଣ୍ଟକୁ ବିଛଣା ସହିତ ଲାଗି ରହିବା ପାଇଁ ଦିଏ ନାହିଁ। ଏହାଦ୍ୱାରା ବିଛଣା ଘାରୁ ଉପଶମ ମିଳେ। ବର୍ତ୍ତମାନ ଉନ୍ନତ ମାନର ବିଛଣା ଯଥା ଫାଉଲର ବେଡ୍ରେ ରୋଗୀର ବିଛଣା ଘା ହେବାର ଦେଖାଯାଏ ନାହିଁ। ବିଛଣା ଘାକୁ ଡାକ୍ତରମାନେ ଗୁରୁତର ସହିତ ଚିକିତ୍ସା କରିବା ସହିତ ରୋଗୀର ପରିଜନମାନଙ୍କୁ ମଧ୍ୟ ନିଜ ରୋଗୀର ଯତ୍ନ ନେବା ପାଇଁ ଉଚିତ ପରାମର୍ଶ ଯଥା ଅଧିକ ପରିମାଣରେ ପ୍ରୋଟିନ୍ ଭିଟାମିନ୍ ଖାଦ୍ୟ ଏହି ରୋଗକୁ ନିବାରଣ କରିବାରେ ସକ୍ଷମ ହୁଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ବିଛଣା ଘା। ଆଲୋଚନା କରିଥିଲେ ଡାକ୍ତର ରାଜେଶ କୁମାର ଦୋରା। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା କରିଛନ୍ତି ବୈଜୟନ୍ତୀମାଳା ହରିଚନ୍ଦନ।

ଆଶା କରୁଛୁ ଖୁସିରେ ଥିବେ, ନିଜର ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ପାଇଁ ପ୍ରସ୍ତୁତ ହେଉଥିବେ। ତେବେ ଆଜି ଦିନଟି ଯାକ ଭଲରେ କଟୁଏ। ଜୀବନର ସବୁ ପ୍ରଭାତ ସୁପ୍ରଭାତ ହେଉ, ସବୁଦିନ ସୁଦିନ ହେଉ ସମସ୍ତଙ୍କ ପାଇଁ।

0: ଆଳାପ ମଣ୍ଡପରେ ଅଛନ୍ତି ଦୁଇ ଭାଇ ଭଉଣୀ ସୁଭଦ୍ରା ଓ ଆୟୁଧ ସୁଦର୍ଶନ। ଗୁଣ୍ଡିଚା ରାଣୀଙ୍କ ଖୁସି କହିଲେ ନ ସରେ। ସେ ତ ଆଶୀର୍ବାଦ ପ୍ରଦା, ଭଗବାନଙ୍କ ଜନନୀ ସ୍ୱରୂପା। ପୂଜା ପଣ୍ଡା ଆଳାପ ମଣ୍ଡପର ସେବାୟତମାନେ ଖୁବ୍ ବ୍ୟସ୍ତ ଓ ଚଳଚଞ୍ଚଳ। ହେଲେ ମା ଲକ୍ଷ୍ମୀ ଭାରି କ୍ରୋଧିତ, କାହିଁକି ନା ତାଙ୍କୁ ସାଙ୍ଗରେ ନ ନେଇ ଭାଇ ଭଉଣୀ ମିଶି ଆୟୁଧ ସୁଦର୍ଶନଙ୍କୁ ନେଇ ଜନ୍ମବେଦୀକୁ ଚାଲି ଯାଇଛନ୍ତି। ଥାଟପାଟ ନେଇ ମଧ୍ୟରାତ୍ରି ସୁଦ୍ଧା ନନ୍ଦିଘୋଷର କାଠ ଭାଙ୍ଗି ମାଉସୀ ମା ଅର୍ଦ୍ଧାସନୀଙ୍କ ଭୟରେ ତାଙ୍କ ପଛପଟେ ମାନେ ହେରା ଗୌରୀ ସାହି ଦେଇ ବଡ ଦେଉଳକୁ ଫେରିଯିବେ। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ରଥଯାତ୍ରା ଉତ୍ସବର ଅନନ୍ୟ ଆକର୍ଷଣୀୟ ତିଥି ଓ ବିଶେଷତା ସମ୍ପର୍କରେ କାର୍ଯ୍ୟକ୍ରମରେ ସଂକ୍ଷେପରେ କହିଛନ୍ତି ସଂସ୍କୃତି ପ୍ରେମୀ ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି।
1: କୋଟି ଓଡ଼ିଆର ମୌଳମଣି ଅନନ୍ତ ଅବ୍ୟକ୍ତ ଅଚିନ୍ତନୀୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତ ଚିନ୍ତା ଚେତନାର ଉର୍ଦ୍ଧ୍ୱରେ, ତାଙ୍କ ଲୀଳାଖେଳାର ଅନ୍ତ ନାହିଁ। ଜଗତ ପିତା ମହାପ୍ରଭୁ ଓ ଜଗଜ୍ଜନନୀ ମା ମହାଲକ୍ଷ୍ମୀଙ୍କ ଦାମ୍ପତ୍ୟ ଲୀଳାଖେଳାର ଆଉ ଏକ ସୁନ୍ଦର ଅଧ୍ୟାୟ ଏରା ଅର୍ଥ ଦେଖିବା। ଏହି ଦିନ ମା ମହାଲକ୍ଷ୍ମୀ ପ୍ରଭୁଙ୍କୁ ଦେଖିବାକୁ ଯାଉଥିବାରୁ ବାମଦେବ ସଂହିତା ଅନୁଯାୟୀ ମା ବଡ ଦେଉଳରୁ ବାହାରିଲା ବେଳେ ହରଙ୍କୁ ଚିନ୍ତା କରି ବାହାରିଥାନ୍ତି। ରୁକ୍ମଣୀ ହରଣ ପରେ ଓ ବିବାହ ପରେ ଚତୁର୍ଥୀ ଦିନ ମହାପ୍ରଭୁ ସ୍ନାନ ବେଦୀରେ ସ୍ନାନ କରି ଜ୍ୱରରେ ପୀଡିତ ହୁଅନ୍ତି ଓ ଅଣସର ଗୃହରେ ରୁହନ୍ତି। ଅଣସର ଗୃହରୁ ବାହାରି ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଭାଇ ଭଉଣୀ ତସାର ବର ସକେଥରେ ଆସେ, ରତନ ବେଦୀକୁ ତେଜି ତିନି ଦିଅ ଆସନ୍ତି ଭକତ ପାସେ। ଏହି ସମୟରେ ମହାପ୍ରଭୁ ଆଡ଼ପ ମଣ୍ଡପ ବା ଜନ୍ମବେଦୀକୁ ଯାତ୍ରା କରନ୍ତି। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ଗୋପୀମାନଙ୍କ ସହିତ ଥିଲା ଶୁଦ୍ଧ ପ୍ରେମ କାମନା ରହିତ, ଯାହା ଥିଲା ନିଃସର୍ତ୍ତ ଓ ନିଷ୍କାମ ଭଲ ପାଇବାର ସମ୍ପର୍କର ଏକ ଲୀଳା, ଯାହା ହେଉଛି ମାଧୁର୍ଯ୍ୟ ଲୀଳା। ଏହି ଲୀଳାର ପରିପ୍ରକାଶ ଘଟେ ଆଡ଼ପ ମଣ୍ଡପ ରହଣୀ ସମୟରେ। ଏହି ରହଣୀ ସମୟରେ ହେରାପଞ୍ଚମୀ ନୀତି ଏକ ଉଲ୍ଲେଖନୀୟ ଲୀଳା। ଏଥିରେ ମହାପ୍ରଭୁ ଓ ପତ୍ନୀ ମହାଲକ୍ଷ୍ମୀଙ୍କର ଦାମ୍ପତ୍ୟ ଜୀବନର ଅଭିମାନ ପ୍ରତିଫଳିତ। ହେଲେ ଆଡ଼ପ ମଣ୍ଡପକୁ ଗଲାବେଳେ ମହାପ୍ରଭୁ ମା ମହାଲକ୍ଷ୍ମୀଙ୍କୁ ଜଣାଇ କରି ଯାଆନ୍ତି ନାହିଁ, ଯାହା ଅଭିମାନିନୀ ମା ମହାଲକ୍ଷ୍ମୀଙ୍କୁ କଷ୍ଟ ଦିଏ। ସେ ବ୍ୟସ୍ତ ବିବ୍ରତ ହୋଇ ଯାଇ ବିମଳାଙ୍କୁ ତାଙ୍କର ଦୁଃଖ ଜଣାନ୍ତି ଓ ମା ବିମଳାଙ୍କ କଥା ଅନୁଯାୟୀ କିଛି ମୋହ ଚୂର୍ଣ୍ଣ ନେଇ ସେବାୟତ ମାନଙ୍କ ଗହଣରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିମାନରେ ବସି ବଡ଼ ଦାଣ୍ଡ ଦେଇ ଘଣ୍ଟ ଘଣ୍ଟା କାହାଳି ଇତ୍ୟାଦି ବଜାଇ ମା ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ସମୟରେ ମହାପ୍ରଭୁ ମା ମହାଲକ୍ଷ୍ମୀ

0: ଲକ୍ଷ୍ମୀଙ୍କ ଆସିବା ଜାଣିପାରନ୍ତି ଓ ପଶ୍ଚିମ ମହାପାତ୍ରଙ୍କୁ ପଠାଇ ଲକ୍ଷ୍ମୀଙ୍କୁ ତାଙ୍କର ଅଧରମାଳା ପ୍ରଦାନ କରନ୍ତି। ଏହି ସମୟରେ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପୂଜା ଚାଲିଥାଏ। ବର୍ଷକୁ ଥରଟିଏ ମାତ୍ର ପୂଜା ସମୟରେ ପତି ମହାପାତ୍ର ଏହି ଦିନ ସିଂହାସନ ଉପରକୁ ଉଠି ଅଧରମାଳା ପ୍ରଦାନ କରନ୍ତି। ଏହା ହେଉଛି ଏ ଦିନର ଏକ ବିଶେଷ ନୀତି। ପୂଜା ବସିଥିବାରୁ ପ୍ରଭୁଙ୍କ ସମ୍ମୁଖରେ ତେରା ପଡିଥାଏ, ତେଣୁ ମା ମହାଲକ୍ଷ୍ମୀ ପ୍ରଭୁଙ୍କ ଦର୍ଶନ ଭଲ ଭାବରେ ପାଇପାରନ୍ତି ନାହିଁ। ସେ ରାଗ ତମତମ ହୋଇ ଗୁଣ୍ଡିଚା ଘରର ନାକଚଣା ଦ୍ୱାର ବାଟେ ବାହାରି ଆସନ୍ତି। ଫେରିଲା ବେଳେ ଅଭିମାନିନୀ ମା ନନ୍ଦିଘୋଷ ରଥର କାଠ ଖଣ୍ଡେ ସେବାୟତଙ୍କ ଦ୍ୱାରା ଭାଙ୍ଗି ଦେଇ ଆସନ୍ତି। ମା ମହାଲକ୍ଷ୍ମୀ ଫେରିଲା ବେଳେ ହେରା ଗୋହରୀ ସାହି ଦେଇ ପଙ୍କ୍ତି ଭୋଗ ଖାଇ ଖାଇ ଫେରନ୍ତି। ଏଥିପାଇଁ ମଧ୍ୟ ଏହାକୁ ହେରା ପଞ୍ଚମୀ ନାମରେ ନାମିତ କରାଯାଇ ପବିତ୍ର ହେରା ପଞ୍ଚମୀରେ ମହାପ୍ରଭୁ ଓ ମା ମହାଲକ୍ଷ୍ମୀଙ୍କ ପାଦ ତଳେ ଏତିକି ପ୍ରାର୍ଥନା, ସେମାନଙ୍କର ଶୁଭ ଆଶୀର୍ବାଦ ଏ ମାନବ ଜାତି ଉପରେ ଏମିତି ଝରିଥାଉ।
1: ରଥଯାତ୍ରା ଏହି ଅନନ୍ୟ ଉତ୍ସବ ଦର୍ଶାଏ ଯେ ବ୍ରହ୍ମ ସ୍ୱରୂପ ଭଗବାନ ମଣିଷମାନଙ୍କର ଅତି ନିକଟବର୍ତ୍ତୀ। ଜଗତରେ ଯେତେ ପ୍ରାଣୀ ଅଛନ୍ତି ମଣିଷ ସବୁଠାରୁ ତାଙ୍କର ପ୍ରିୟ। ସେ ତାଙ୍କ ଲୀଳା ଖେଳର ମାଧ୍ୟମ। ଏହି ପର୍ବ ଆହୁରି କହେ ଭାଇ ଭଉଣୀର ସମ୍ପର୍କ ସୁଦୃଢ଼। ଜଗତ ସାରା ପ୍ରତିଟି ଜୀବର ସମ୍ପର୍କ ଏହି ଭାଇ ଭଉଣୀର, କାରଣ ସମସ୍ତେ ଜଣଙ୍କ ଠାରୁ ଉଦ୍ଭୁତ। ଆଷାଢ ମାସ ବର୍ଷା ଋତୁ, ଭଲ ବର୍ଷା ମଧ୍ୟ ଏବେ ହେଉଛି। ବର୍ଷା ଋତୁ ସାରା ଗଛ ଲଗାଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଏହି ସମୟରେ ଅନେକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ବ୍ୟକ୍ତିବିଶେଷ ବୃକ୍ଷରୋପଣ କାର୍ଯ୍ୟରେ ଲାଗିଛନ୍ତି ମଧ୍ୟ। ଆଜିର କାର୍ଯ୍ୟକ୍ରମରେ ଶୁଣିବା ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ସୁଶାନ୍ତ କୁମାର ପ୍ରଧାନ ତାଙ୍କର ବୃକ୍ଷରୋପଣ କାର୍ଯ୍ୟ ସମ୍ପର୍କରେ ଯାହା କହିଛନ୍ତି।
2: ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ବୃକ୍ଷରୋପଣ କାର୍ଯ୍ୟ କରୁଛନ୍ତି। ସେହିଭଳି ମୋର ଗୋଟିଏ ନିଜସ୍ୱ ପ୍ରଚେଷ୍ଟାରେ ସ୍ୱେଚ୍ଛାସେବୀ ସଂଗଠନ ଅଛି, ଯାହାର ନାମ ସବୁଜ ବୃକ୍ଷ ପରିବେଶ ସୁରକ୍ଷା ସଂଗଠନ। ସ୍ୱଚ୍ଛ ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ଆଖି ଆଗରେ ରଖି ପ୍ରତିବର୍ଷ ଭଳି ଚଳିତ ବର୍ଷ ବୃକ୍ଷରୋପଣ କାର୍ଯ୍ୟ ଚାଲୁଅଛି। ଏହି ବର୍ଷା ଋତୁ ଆରମ୍ଭରେ ଆମେ ବୃକ୍ଷରୋପଣ କାର୍ଯ୍ୟ କରିଥାଉ। ଗଛଟିଏ ବଞ୍ଚିବା ପାଇଁ ଜଳର ଆବଶ୍ୟକତା ନିହାତି ଦରକାର ହୋଇଥାଏ, ତେଣୁ ବର୍ଷା ଋତୁରେ ଗଛ ଲଗାଇଲେ ବର୍ଷା ପାଣି ପାଇ ଗଛଟି ବଢ଼େ ଏବଂ ଭଲ ବଞ୍ଚେ। ଏହି ବର୍ଷା ଋତୁ ସମୟରେ ବ୍ୟକ୍ତିବିଶେଷ ହେଉ ଏବଂ ଯେକୌଣସି ସଂଗଠନ ପରିବେଶ ପ୍ରତି ଯତ୍ନବାନ ହୋଇ ବୃକ୍ଷରୋପଣ କରିବା ଉପଯୁକ୍ତ ସମୟ। ବୃକ୍ଷ ଯୋଗୁଁ ପରା ହୁଏ ଭରସା, ବୃକ୍ଷ ହିଁ ଆମର ସାହା ଭରସା। ବୃକ୍ଷ ଦାନ କରେ ଅମୃତ ଫଳ, ତା ସାଙ୍ଗରେ ଦିଏ ଅମ୍ଳଜାନ। ବୃକ୍ଷ ହେଉଛି ଆମ ଜୀବନର ପ୍ରିୟ ସାଥୀ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛର ଆବଶ୍ୟକତା ପଡ଼ିଥାଏ। ବର୍ତ୍ତମାନ ବିଭିନ୍ନ ସମୟରେ ସୁଉଚ୍ଚ କୋଠା ହେଉ କି ନୂତନ କଳକାରଖାନା ପ୍ରତିଷ୍ଠା ଏବଂ ରାସ୍ତା ନିର୍ମାଣରେ ବହୁ ଜଙ୍ଗଲ ନଷ୍ଟ କରିବା ସହ ବଡ଼ ବଡ଼ ଗଛ ସବୁ କାଟି ଦିଆଯାଉଛି, ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଧୀରେ ଧୀରେ ଭୂତଳ ଜଳସ୍ତର କମି କମି ଯାଉଛି, ଅତ୍ୟଧିକ ଗରମ ଅନୁଭୂତ ହେଉଛି, ସ୍ୱଳ୍ପ ବର୍ଷା ଏହିସବୁ ପରିବେଶ ଉପରେ ପ୍ରଭାବ ପକାଉଛି। ଯେପରି ପୂର୍ବ ସମୟରେ ଉଚ୍ଚ ଗଛ ଗୁଡ଼ିକ ଥିଲା, ଏହି ଗଛ ଗୁଡ଼ିକ ବଜ୍ରପାତ ସମୟରେ ଧନଜୀବନ ରକ୍ଷାରେ ସହାୟ ହେଉଥିଲା, ତାଳ ଗଛ, ଖଜୁରୀ ଗଛ ଇତ୍ୟାଦି। ବର୍ତ୍ତମାନ ତାଳ ଗଛ ଗୁଡ଼ିକ ଧୀରେ ଧୀରେ କମିଗଲାଣି, ଯାହାଫଳରେ ବର୍ଷା ସମୟରେ ବଜ୍ରପାତ ଘଟି ବହୁ ଧନଜୀବନ କ୍ଷୟକ୍ଷତି ହେଉଛି। ତାଳ ଗଛ ଉଚ୍ଚ ଗଛ ହୋଇଥିବାରୁ ବର୍ଷା ସମୟରେ ବଜ୍ରପାତକୁ ନିଜେ ଗ୍ରହଣ କରି ନେଇଥାଏ, ଯାହାଫଳରେ ବହୁ ଧନଜୀବନ ରକ୍ଷା କରିବାରେ ସହାୟ ହୋଇଥାଏ। ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ବିଭିନ୍ନ ଗଛ ଲଗାଇବା ସହ ତାଳ ଗଛ ଏବଂ ଖଜୁରୀ ଗଛ ଲଗାଯାଉଅଛି। ତେଣୁ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଏହି ରେଡିଓ ମାଧ୍ୟମରେ ଅନୁରୋଧ, ବାଡ଼ି ବଗିଚା ହେଉ କିମ୍ବା ରାସ୍ତା କଡ଼ରେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରି ପରିବେଶ ପ୍ରତି ଧ୍ୟାନ ଦେଇ ସ୍ୱଚ୍ଛ ଏବଂ ନିର୍ମଳ ରଖନ୍ତୁ।
1: ତାହେଲେ ଶ୍ରୋତା ବନ୍ଧୁ, ସମୟ ଇସାରାରେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
3: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିତରେ ଶୁଣନ୍ତୁ, ନାରୀ ଅବବୋଧ ଓ ଶ୍ରୀ ଜଗନ୍ନାଥ ଚେତନା, ଆଲୋଚନା କରିଛନ୍ତି ଡକ୍ଟର ତୁଳସୀ ଓଝା।
4: ଶ୍ରୀ ଜଗନ୍ନାଥ ଚେତନାରେ ମା ସୁଭଦ୍ରା ଏକ ବିଶିଷ୍ଟ ସ୍ଥାନ ଅଧିକାର କରନ୍ତି। ପିଣ୍ଡ ବ୍ରହ୍ମାଣ୍ଡ, ସ୍ରଷ୍ଟା ଓ ସୃଷ୍ଟି ମଧ୍ୟରେ ଥିବା ସଂଯୋଜିକା ଶକ୍ତି ହେଉଛନ୍ତି ମାତା ସୁଭଦ୍ରା। ତ୍ୱଂ ମାତା ଜଗତାଂ ଦେବୀ ପିତା ନାରାୟଣ ହିସ ସ୍ତ୍ରୀ ରୂପଂ ସର୍ବମେବ ତ୍ୱଂ ପୁଂ ରୂପ ଜଗଦୀଶ୍ୱର। ଲୋକମାତା ସୁଭଦ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଶଙ୍କର ବଳଦେବଙ୍କ

0: ମଧ୍ୟରେ ଅବସ୍ଥିତ ଏକ ସଂଯୋଗକାରୀ ଅସ୍ତିତ୍ୱ, ସୃଷ୍ଟି, ସ୍ଥିତି ଓ ପ୍ରଳୟର ଚିରାଚରିତ ପ୍ରତିଭାତ। ସୃଷ୍ଟି ଓ ପ୍ରଳୟ ମଧ୍ୟରେ ତାଙ୍କର ଅସ୍ତିତ୍ୱ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୂଜାବିଧି, ଯାନିଯାତ୍ରା, ସର୍ବତ୍ର ସୁଭଦ୍ରା ବିଦ୍ୟମାନ ଥାନ୍ତି। ସର୍ବଦା ମଧ୍ୟସ୍ଥଳରେ ସେ ଅବସ୍ଥାନ କରନ୍ତି। ରଥଯାତ୍ରା କାଳରେ ବାରମାସର ପ୍ରତୀକ ଭାବରେ ବାରଚକ୍ର ବିଶିଷ୍ଟ ଏକ ଦିବ୍ୟ ରଥରେ ସେ ରାମଚଣ୍ଡୀ, ହରଚଣ୍ଡୀ, କାଳୀ, ଭଦ୍ରକାଳୀ, ବିମଳା, ମଙ୍ଗଳା, ବରାହୀ, ଉମା, କାତ୍ୟାୟନୀ ଆଦି ନବଶକ୍ତିଙ୍କୁ ସଙ୍ଗରେ ଧରି ସେ ଯାତ୍ରା କରିଥାନ୍ତି। ତାଙ୍କ ରଥରେ ସଂଯୁକ୍ତ ଚାରୋଟି ଯେଉଁ ଅଶ୍ୱ ଥାନ୍ତି ସେମାନେ ମଧ୍ୟ ଅଶ୍ୱିନୀ ଅଟନ୍ତି। ଶ୍ରୀମନ୍ଦିରରେ ଅନ୍ୟ ଏକ ବିଶିଷ୍ଟ ସ୍ଥାନ ଅଧିକାର କରନ୍ତି ବିମଳା। ଦେବୀ ଭାଗବତରେ ଉଲ୍ଲେଖ ରହିଛି, ଗୟାୟଂ ମଙ୍ଗଳା ପ୍ରୋକ୍ତାଂ ବିମଳା ପୁରୁଷୋତ୍ତମେ। ପୁରୁଷୋତ୍ତମ କ୍ଷେତ୍ରର କ୍ଷେତ୍ରାଧୀଶ୍ୱରୀ ଭାବରେ ବିମଳା ପୂଜିତା। ଦେବୀ ଭାଗବତ ଅନୁସାରେ ନାରାୟଣଙ୍କ ଶକ୍ତିମାନଙ୍କ ମଧ୍ୟରେ ବିମଳା ଅନ୍ୟତମା। ଏହି ଦେବୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ଗ୍ରହଣ କରି ରହିଥାନ୍ତି। ପ୍ରତିବର୍ଷ ମହାଲକ୍ଷ୍ମୀ ରୁକ୍ମିଣୀ ଭାବରେ ବିମଳାଙ୍କ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି। ତାଙ୍କରି ଆଶୀର୍ବାଦ ପ୍ରାପ୍ତ କରି ଅଖିଳ ବ୍ରହ୍ମାଣ୍ଡ ପ୍ରତି ଶ୍ରୀକୃଷ୍ଣ ବା ଜଗନ୍ନାଥଙ୍କୁ ସେ ପତି ରୂପରେ ପ୍ରାପ୍ତ ହୋଇଥାନ୍ତି। ଦେବୀ ଅର୍ଥସୁଷିଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମାଉସୀ ମା ଭାବରେ ପରିଚିତା। ପ୍ରତ୍ୟେକ ବର୍ଷ ମହାପ୍ରଭୁ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବିଜେ କଲାବେଳେ ପଥ ମଧ୍ୟରେ ମାଉସୀ ମାଙ୍କ ହାତରୁ ପୋଡ଼ପିଠା ଖାଇଥାନ୍ତି। ମହାପ୍ରଭୁଙ୍କ ଲୌକିକ ଲୀଳାର ଏହା ଏକ ଚରମ ନିଦର୍ଶନ, ମା ମାଉସୀ ମାଙ୍କର ସ୍ନେହ ଗ୍ରହଣ। ପୁରୁଷୋତ୍ତମ କ୍ଷେତ୍ରର ନୀଳାଦ୍ରିନାଥ ଶ୍ରୀଜଗନ୍ନାଥ ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହେଉଥିଲେ ମଧ୍ୟ ଏହି କ୍ଷେତ୍ରର ନାମ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଶ୍ରୀମନ୍ଦିର ବା ମା ଲକ୍ଷ୍ମୀଙ୍କ ମନ୍ଦିର ବୋଲି କୁହାଯାଏ। ବେଦଜନନୀ ଆଦିଲକ୍ଷ୍ମୀ, ବୈକୁଣ୍ଠରେ ମହାଲକ୍ଷ୍ମୀ, ଅମରାବତୀରେ ସ୍ୱର୍ଗଲକ୍ଷ୍ମୀ, ରାଜପୁରୀରେ ରାଜଲକ୍ଷ୍ମୀ ତଥା ଗଜପୂଜିତା ହୋଇ ଶ୍ରୀମନ୍ଦିରର ପ୍ରବେଶପଥ ଉପରେ ଗଜଲକ୍ଷ୍ମୀ ଭାବରେ ସେ ବିରାଜିତା ହୋଇଥାନ୍ତି। ସମସ୍ତ ନାରୀଜାତିର ସ୍ୱାଭିମାନର ପ୍ରତୀକ ଭାବରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ମଧ୍ୟରେ ବିରାଜିତା ଅଟନ୍ତି। ଏକଥା କହିବାର ଉଦ୍ଦେଶ୍ୟ ହେଉଛି, ମହାଲକ୍ଷ୍ମୀ ଶ୍ରୀମନ୍ଦିରର ସର୍ବମୟୀ କର୍ତ୍ତୀ ଅଟନ୍ତି ଏବଂ ସମସ୍ତ ମାନୁଷୀ କର୍ମକର୍ମାଣୀ ମହାଲକ୍ଷ୍ମୀଙ୍କ ମନ୍ଦିରରେ ହିଁ ଅନୁଷ୍ଠିତ ହୋଇଥାଏ। ବିବାହ, ବ୍ରତ, ଅତିଥି ଚର୍ଚ୍ଚା ଇତ୍ୟାଦି ସମସ୍ତ କର୍ମ ଲକ୍ଷ୍ମୀ କରାଇଥାନ୍ତି। ଲକ୍ଷ୍ମୀ ରୁକ୍ମିଣୀ ଭାବରେ ମହାପ୍ରଭୁଙ୍କୁ ବିବାହ କରିଥାନ୍ତି। ଋଷି ପଞ୍ଚମୀରେ ବ୍ରତ କରି ମାର୍କଣ୍ଡ ସ୍ନାନ ମଧ୍ୟ କରିଥାନ୍ତି, ଗୁରୁବାର ବ୍ରତ ପାଳନ କରିଥାନ୍ତି ଏବଂ ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦର ଯେଉଁ ମହତ୍ୱ ତାହା ମହାଲକ୍ଷ୍ମୀଙ୍କ ଦ୍ୱାରା ପ୍ରତିଷ୍ଠିତ କହିଲେ ଅତ୍ୟୁକ୍ତି ହେବନି, କାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଏହା ହିଁ ତାଙ୍କର ସର୍ତ୍ତ ଥିଲା ଯେ ଆଚଣ୍ଡାଳ ବ୍ରାହ୍ମଣ ଏକତ୍ର ହୋଇ ସମସ୍ତେ ଏହା ସେବନ କରିବେ, ତେବେ ସେ ମହାପ୍ରସାଦ ରନ୍ଧନ କରିବେ। ଏହା ବ୍ୟତୀତ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିବାହ କରି ନିଜ ନିଜର ବିବାହିତା ପତ୍ନୀମାନଙ୍କ ସହିତ ଲକ୍ଷ୍ମୀ ମନ୍ଦିରରେ ବିଜେ କଲାବେଳେ ଗୃହର ଗୃହିଣୀ ସଦୃଶ ସେ ସମସ୍ତଙ୍କର ଆତିଥ୍ୟ କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଯେତେବେଳେ ଚନ୍ଦନଜାତରେ ଜଳକ୍ରୀଡ଼ା କରିବାକୁ ନରେନ୍ଦ୍ର ଗମନ କରନ୍ତି, ତାଙ୍କ ସହିତ ଭୂଦେବୀ ବା ବସୁନ୍ଧରା ଓ ଶ୍ରୀଦେବୀ ବା ମହାଲକ୍ଷ୍ମୀ ମଧ୍ୟ ବିଜେ କରିଥାନ୍ତି। ଜଗନ୍ନାଥ ସଂସ୍କୃତିରେ ମହାଲକ୍ଷ୍ମୀଙ୍କର ବିଶେଷ ମହତ୍ତ୍ୱ ହେରା ପଞ୍ଚମୀ ତଥା ନୀଳାଦ୍ରି ବିଜେ ସମୟରେ ଦୃଷ୍ଟିଗୋଚର ହୋଇଥାଏ। ଜଗତର ଈଶ୍ୱରଙ୍କ ରଥକୁ କୁପିତା ମହାଲକ୍ଷ୍ମୀ ଯେପରି ଭାଙ୍ଗି ଦେଇପାରନ୍ତି, ସେହିପରି ବାହୁଡ଼ା ଯାତ୍ରା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରର ଦ୍ୱାର ଅବରୋଧ କରି ମହାପ୍ରଭୁଙ୍କୁ ବଡ଼ଦାଣ୍ଡରେ ଠିଆ ମଧ୍ୟ କରାଇ ଦେଇପାରନ୍ତି। କାକୁସ୍ଥ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ବହୁ ଅନୁନୟ ବିନୟ କରି ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ ପାଇଁ ଅନୁମତି ପାଇଥାନ୍ତି। ଏଥିରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ନାରୀଜାତିର ମହତ୍ୱ ଓ ଅବବୋଧ ସହଜରେ ଅନୁମିତ ହୁଏ।
1: କଥିତରେ ଶୁଣୁଥିଲେ ନାରୀ ଅବବୋଧ ଓ ଶ୍ରୀଜଗନ୍ନାଥ ଚେତନା, ଆଲୋଚନା କରିଥିଲେ ଡକ୍ଟର ତୁଳସୀ ଓଝା। ଆକାଶବାଣୀ କଟକ।
2: एक प्रकार से पीएम जय अब गरीबों की जय।

0: ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସ୍ୟ କୁସୁମ। କଣ୍ଠଶିଳ୍ପୀ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଛନ୍ତି ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ।

ଏଥର ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର। ରତି ସୁଖସରେ ଗତମ ଅଭିସାରେ ମଦନ ମନୋହର ବେଶମ୍।

ଶୁଣିଥିଲେ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ଥିଲେ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଥିଲେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ। ଆକାଶବାଣୀ କଟକ ଶୁଣନ୍ତୁ ଶ୍ରୀକ୍ଷେତ୍ର ମାଧୁରୀ, ଆଲୋଚକ ରବୀନ୍ଦ୍ରନାଥ ପ୍ରତିହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

କ୍ଷେତ୍ର ରାଜଶ୍ରୀ ପୁରୁଷୋତ୍ତମ ଏକ ଧର୍ମ ସମନ୍ୱୟ ପୀଠ ଭାବରେ ସର୍ବଜନ ବିଦିତ। ସର୍ବୋପରି କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ମଧ୍ୟ ସକଳ ଧର୍ମମତର ସମନ୍ୱିତ ବିଗ୍ରହ ସ୍ୱରୂପ ବିଦ୍ୟମାନ। ପ୍ରତୀକାତ୍ମକ ବିଗ୍ରହ ଶ୍ରୀ ଜଗନ୍ନାଥ ଏକାଧାରାରେ ପରମ ବିଷ୍ଣୁ, ଦେବଦେବ ମହାଦେବ, ବିଶ୍ୱଜନନୀ ଆଦିଶକ୍ତି, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଆଉ ସିଦ୍ଧି ପ୍ରଦାୟକ ଶ୍ରୀ ଗଣପତି ଭାବରେ ପରିକଳ୍ପିତ। ପ୍ରଭୁଙ୍କୁ ରତ୍ନବେଦୀରେ ନାରାୟଣ, ନବକଳେବରରେ କୈବଲ୍ୟ, ବୈକୁଣ୍ଠରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗା, ଶ୍ରୀ ଗୁଣ୍ଡିଚା ରଥ ଉପରେ ବାମନ ତଥା ସ୍ନାନ ମଣ୍ଡପରେ ଗଣପତି ରୂପରେ ଉପାସନା କରାଯାଇଥାଏ।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ହେଉଛି ପରମାତ୍ମା ସହିତ ଆତ୍ମାର ତଥା ସାମ୍ୟ, ମୈତ୍ରୀ, ତ୍ୟାଗ ଓ ସମନ୍ୱୟର ଏକ ଅନାବିଳ ଭାବୋଚ୍ଛ୍ୱାସ। ଶ୍ରୀକ୍ଷେତ୍ରରେ ବାର ମାସରେ ତେର ଯାତ୍ରା, ଅନେକ ଉପଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ମାନବ ଜଗତର ଆଧ୍ୟାତ୍ମିକ ସ୍ତରରେ ଖୁବ୍ ପ୍ରାଧାନ୍ୟ ଲାଭ କରିଥାଏ। ଶ୍ରୀଜୀଉମାନଙ୍କର ଏହି ଯାତ୍ରା କାଳରେ ଅନେକ ନୀତି ପାରମ୍ପରିକ ଭାବରେ ପାଳିତ ହୋଇଥାଏ। ଠାକୁରଙ୍କୁ ଭକ୍ତଜନର ଦେବତା ଭାବରେ ପ୍ରତିପାଦିତ କରୁଥିବା ପରମ୍ପରାମାନଙ୍କ ମଧ୍ୟରେ ହେରାପଞ୍ଚମୀ ନୀତି ଅନ୍ୟତମ। ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କର ସନ୍ଧ୍ୟାକାଳୀନ ପୂଜାର୍ଚ୍ଚନା କରାଯାଇ ମା'ଙ୍କୁ ବେଶଭୂଷଣରେ ସଜ୍ଜିତ କରାଇ ଗୁଣ୍ଡିଚା ମଣ୍ଡପକୁ ଅଣାଯାଏ।

0: ଗୁଣ୍ଡିଚା ଯାତ୍ରାରେ ମା ଲକ୍ଷ୍ମୀଙ୍କ ମାଜଣା ବଢି ବନକ ଲାଗି ସରିଲେ ପନ୍ତି ଭୋଗ ସରେ। ତାପରେ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ଘର ପାଖକୁ ଯାଆନ୍ତି। ତେଣୁ ସେହିସବୁ ବିଧିବିଧାନ ସମ୍ପର୍କରେ ଆଲୋଚନା ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସେ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘର ପାଖରୁ ଶ୍ରୀଦେବୀ ଠାକୁରାଣୀଙ୍କୁ ଯଥାବିଧି ବାଜଣା ବନକଲାଗି ଅର୍ଥାତ୍ ମୁଖାରବିନ୍ଦୁକୁ ଚିତ୍ରିତ କରିବାର ଅର୍ଥ ହେଉଛି ବନକଲାଗି ବେଶ ଅଳଙ୍କାର ଲାଗି ପନ୍ତିଭୋଗ ପରେ ମହାଜନମାନେ ବିମାନରେ ବିଜେ କରାଇବା ପରେ ଆଡ଼ମ୍ବର ସହିତ ଘଣ୍ଟ ବାଜା କାହାଳୀ ସହିତ ବିମାନ ବଢୁ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ରଥ ପାଖରେ ଆଣି ଠିଆ ହୁଅନ୍ତି। ଏଠାରେ ପ୍ରତିମା ପାତ୍ର କାଠ ଘୋଡ଼ା ଉପରେ ଛିଡ଼ା ହୋଇ ପ୍ରସାଦ ଅର୍ଥାତ୍ ଚନ୍ଦନ ଇଏ ଲାଗି କରନ୍ତି। ଚାମର ଆଲଟ ବନ୍ଦାପନା କରନ୍ତି।

0: ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ୱାରକୁ ଆସିଥାନ୍ତି। ସିଂହାସନ ଉପରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ଟେରା ପଡ଼େ। ଲକ୍ଷ୍ମୀ ଜଗମୋହନରୁ ନାକଚଣା ଦ୍ୱାର ବାଟ ହୋଇ ବିଜେ କରନ୍ତି। ସେବକ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାନ୍ତି। ଏହାପରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ଯାଇ ରଥରୁ କାଠ ଖଣ୍ଡିଏ ଭାଙ୍ଗିଦେବା ପରେ ହେରାଗୌରୀ ସାହି ବାଟରେ ବଡ଼ ଦେଉଳକୁ ବିଜେ କରନ୍ତି।
1: ସନ୍ଧ୍ୟାଧୂପ ଉପଚାରର ଧୂପ ଦୀପ ଦେବା ପରେ କଳାହାଟ ଦ୍ୱାର ବନ୍ଦ ହୋଇଯିବାରେ ଅଳ୍ପ ସମୟ ପାଇଁ ନିଜର ପତିଙ୍କୁ ଦର୍ଶନ କରିଥିବାରୁ ଏବଂ ଅଧିକ ସମୟ ଦର୍ଶନର ସୁଯୋଗ ନ ମିଳିଥିବାରୁ ଦେବୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ବିମାନରେ ନାକଚଣା ଦ୍ୱାର ଦେଇ ଫେରିଆସିବା ସମୟରେ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗନ୍ତି ବୋଲି ସତ୍ୱଲିପିରେ ଏକଥା ଉଲ୍ଲେଖ ଅଛି। ହେରା ଶବ୍ଦର ଅର୍ଥ କ'ଣ ଆଉ କାହିଁକି ବାସ୍ତବରେ ଏକଥା ବୁଝିବା ଦରକାର। ବାମଦେବ ସଂହିତାର 17ତମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଲେଖାଅଛି, ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ। ଅର୍ଥାତ୍ ଘୋଷ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଦେବୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୋପନରେ ବିଜେ କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ଶ୍ରୀଦେବୀଙ୍କର ଏହି ଯାତ୍ରା ହେରା ଯାତ୍ରା ନାମରେ ପ୍ରସିଦ୍ଧ ହୋଇଛି। ଶବ୍ଦକୋଷ ଅନୁସାରେ କିନ୍ତୁ ହେରା ଶବ୍ଦର ଅର୍ଥ ଦେଖିବା, ଜଗତର ଠାକୁରାଣୀ ମା ଶ୍ରୀଦେବୀ ସ୍ୱୟଂ ଶ୍ରୀ ଜଗନ୍ନାଥ କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିକରି ଦେଖିବା ପାଇଁ ରଥଯାତ୍ରାର ପଞ୍ଚମୀ ଦିନ ଯାଇଥିବାରୁ ଯାତ୍ରାଟିର ନାଁ ହେଲା ହେରା ପଞ୍ଚମୀ।

ଲୀଳାମୟ ଶ୍ରୀଜଗନ୍ନାଥଙ୍କର ପାରିବାରିକ ଜୀବନ ଲୀଳାଭିତ୍ତିକ। ଶ୍ରୀଦେବୀଙ୍କ ଅଗୋଚରରେ ମହାପ୍ରଭୁ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା କରି ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି। ପାରିବାରିକ ଜୀବନରେ ନିଜର ସହଧର୍ମିଣୀଙ୍କର ଅଗୋଚରରେ ତାଙ୍କୁ ଛାଡ଼ି ସ୍ୱାମୀ ଯେତେବେଳେ କେଉଁଆଡ଼େ ଯାଇଛନ୍ତି, ସେତେବେଳେ ସ୍ତ୍ରୀଙ୍କର ମାନସିକ ଅବସ୍ଥା ଅନୁମେୟ। ବାମଦେବ ସଂହିତା ଅନୁସାରେ ଶ୍ରୀଦେବୀ ଏଭଳି ମାନସିକ ଅବସ୍ଥାରେ ଉପାୟହୀନା ହୋଇ ମାତା ବିମଳାଙ୍କ ଶରଣାପନ୍ନ ହେଲେ। ମାତା ବିମଳା ଶ୍ରୀଜଗନ୍ନାଥଙ୍କ ଏଭଳି କର୍ମକୁ ବିବେକହୀନ କର୍ମ କହି ତାହାର ଉପାୟଟି ଶ୍ରୀଦେବୀଙ୍କୁ ବତାଇଦେଲେ। ସେ ଉପାୟଟି କ'ଣ? ସେ ଉପାୟଟି ହେଲା ଉଚ୍ଚାଟନ କର୍ମ, ଅର୍ଥାତ୍ ମୋହଚୂର୍ଣ୍ଣ ନେଇ ଦେବୀ ତାଙ୍କ ସ୍ୱାମୀଙ୍କୁ ଖୋଜି ପାଇବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ତାହା ନିକ୍ଷେପ କରିବା। ମା ବିମଳାଙ୍କ ଦ୍ୱାରା ପାଇଥିବା ଚୂର୍ଣ୍ଣକୁ ବାଟି ଅଞ୍ଜନ ପାଇଁ ଓ ସର୍ବମୋହନ ନିମନ୍ତେ ପ୍ରସ୍ତୁତ କରି ମାତା ଶ୍ରୀଦେବୀ ସାଙ୍ଗରେ ନେଇକରି ଗଲେ। ତାହା ବାମଦେବତା ସଂହିତାରେ ଲେଖା ଅଛି, ଦେବ୍ୟା ଦତ୍ତଂଚ ଯଚୂର୍ଣ୍ଣ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜରମ ସର୍ବମୋହଞ୍ଚ ତତ୍ତୁ ଘୃଷ୍ଟମ ବିଭାବପି। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଯେତେବେଳେ ଶ୍ରୀଦେବୀଙ୍କର ଦୃଷ୍ଟି ମହାପ୍ରଭୁଙ୍କ ଉପରେ ପଡ଼େ, ସେତେବେଳେ ଦେବୀ ସେହି ମୋହଚୂର୍ଣ୍ଣ ଓ ସମ୍ମୋହନ ଅଞ୍ଜନ ପ୍ରୟୋଗ କରନ୍ତି। ଏହି ନୀତି ତନ୍ତ୍ର ପରମ୍ପରା ଉପରେ ଆଧାରିତ ନୀତି। ତାହାରି ଫଳସ୍ୱରୂପ ମହାପ୍ରଭୁ ପତି ମହାପାତ୍ରଙ୍କ ଦ୍ୱାରା ଯେଉଁ ଆଜ୍ଞାମାଳ ଦେବୀଙ୍କୁ ଦିଅନ୍ତି, ତାହା ହେଉଛି ଶୀଘ୍ର ଫେରିଯିବାର ପ୍ରତିଶ୍ରୁତି, ଯାହାଫଳରେ ତା ପରଦିନ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଥିବା ରଥମାନଙ୍କୁ ଆଜ୍ଞାମାଳ ଦିଆଯାଇ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ୍ ତିନିଗୋଟି ରଥକୁ ଦକ୍ଷିଣ ମୁହାଁ କରି ଗୁଣ୍ଡିଚା ମନ୍ଦିର ରାକଚଣା ଦ୍ୱାରକୁ ଅଣାଯାଇ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ରଥ ପ୍ରସ୍ତୁତ ହୋଇ ରହେ।

0: ଲୀଳାମୟ ପ୍ରଭୁଙ୍କର ସମସ୍ତ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଓ ସାମାଜିକ ଭାବର ଅପୂର୍ବ ସମନ୍ୱୟ ଘଟିଛି, ଯାହାକି ପ୍ରଭୁଙ୍କର ଅପୂର୍ବ ମାନବୀୟ ଲୀଳାର ପରିପ୍ରକାଶ।
1: ଦେବୀ ଲକ୍ଷ୍ମୀଙ୍କ ଅନ୍ୟ ନାମ ପଦ୍ମାଳୟା, କାରଣ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଆସନ। ଶ୍ରୀମନ୍ଦିର ପରିସରର ଭିତର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଥିବା ଲକ୍ଷ୍ମୀଙ୍କ ପୀଠ ଅତି ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ତଥା କାନ୍ଥ ଚିତ୍ରମାନଙ୍କରେ ପରିପୂର୍ଣ୍ଣ। ବଉଳମାଳା ପଥରରେ ନିର୍ମିତ ଲକ୍ଷ୍ମୀଙ୍କ ମନ୍ଦିର ବିଶେଷ ଉଚ୍ଚା ନୁହେଁ। ଦେବୀଙ୍କ ବିଗ୍ରହ ଥିବା ପ୍ରଧାନ ମନ୍ଦିରଟି ପ୍ରାୟ 40 ଫୁଟ ଉଚ୍ଚ। ପୂର୍ବ ମୁହାଁ ହୋଇ ରହିଥିବା ରେଖାଶୈଳୀରେ ନିର୍ମିତ ଏହି ପ୍ରଧାନ ମନ୍ଦିର ସହ ସଂଲଗ୍ନ ରହିଛି ଜଗମୋହନ। ଏହାର ପୂର୍ବପଟେ ଆଗପଛ ହୋଇ ରହିଛି 2ଟି ମଣ୍ଡପ, ଯେଉଁ 2ଟିର ଛାତ 2 ଭିନ୍ନ ଶୈଳୀରେ ନିର୍ମିତ। ଏହି ଉଭୟ ମଣ୍ଡପର କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରମାନ ଅଙ୍କିତ ରହିଛି। ଗର୍ଭଗୃହ ଥିବା ପ୍ରଧାନ ମନ୍ଦିରର ବାହ୍ୟପାର୍ଶ୍ୱ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ। ଜଗମୋହନର ବାହ୍ୟପଟ କାନ୍ଥର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ 3 ଫୁଟ ଉଚ୍ଚର ବରାହମୂର୍ତ୍ତି, ମଣ୍ଡପ ଦ୍ୱୟରେ ମଧ୍ୟ 2ଟି କରି 4ଗୋଟି କଳାମୁଗୁନୀ ପଥରର ଭାସ୍କର୍ଯ୍ୟ ରହିଛି। ପ୍ରଥମ ମଣ୍ଡପର ଦକ୍ଷିଣ କାନ୍ଥର 2 ପାର୍ଶ୍ୱରେ ଛିଡ଼ା ହୋଇଥିବା 2 ଲକ୍ଷ୍ମୀ ଭାସ୍କର୍ଯ୍ୟ ରହିଛି। ତତ୍ସଂଲଗ୍ନ ଦ୍ୱିତୀୟ ମଣ୍ଡପର ଦକ୍ଷିଣ କାନ୍ଥରେ 2 ଫୁଟ ଉଚ୍ଚତାରେ 2ଟି ଭାସ୍କର୍ଯ୍ୟ ରହିଛି। ମଣ୍ଡପ 2ଟି ଏକ ଆକୃତିର ନୁହେଁ କି ଏକା ଆକାରର ବି ନୁହେଁ। ପୂର୍ବରେ ଥିବା ପ୍ରଥମ ମଣ୍ଡପଟି 20 ଫୁଟ ଓ 15 ଫୁଟ ଆୟତନ ବିଶିଷ୍ଟ। ଏହାର ଛାତ ବର୍ତ୍ତୁଳାକାର, କେନ୍ଦ୍ରବିନ୍ଦୁରେ ରହିଛି ଓଲଟ ପଦ୍ମକଡ଼ର ଭାସ୍କର୍ଯ୍ୟ। ଏ ମଣ୍ଡପର ଚାରିପଟ କାନ୍ଥରେ ଥିବା ସାନ ସାନ ଚିତ୍ରମାନଙ୍କ ମଧ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିନେଇଛି କୃଷ୍ଣଙ୍କ ବାଲ୍ୟଲୀଳା, ବିଶେଷତଃ ରାସଲୀଳା। ତେବେ ଉତ୍ତର ଓ ପଶ୍ଚିମ କାନ୍ଥର 2 ପାର୍ଶ୍ୱରେ 4ଗୋଟି ଅପେକ୍ଷାକୃତ ବଡ଼ ବଡ଼ ଚିତ୍ର ରହିଛି। ଏଥିରେ ରହିଛି ଅନନ୍ତ ଉପରେ ଲକ୍ଷ୍ମୀନାରାୟଣ ଓ ରାମାଭିଷେକ ଚିତ୍ର। ଦ୍ୱିତୀୟ ମଣ୍ଡପଟି ପିଢ଼ ଆକୃତିର, ଏହାର ଭିତରପଟ ଛାତଟି ସୋପାନ ଶ୍ରେଣୀର ଆକୃତି ନେଇଛି ଏବଂ ସେ ସମସ୍ତରେ ଉପନିଷଦର କେତୋଟି ଶ୍ଳୋକ ଲେଖାଯାଇଛି। ଏ ମଣ୍ଡପର ଚାରିକାନ୍ଥର ଚିତ୍ର ସବୁଠୁ ଅଧିକ ଆକର୍ଷଣୀୟ। ପୂର୍ବପଟ କାନ୍ଥରେ ରହିଛି ବଡ଼ ଆକାରର ହନୁମାନ ଏବଂ ହିରଣ୍ୟକଶିପୁଙ୍କୁ ନୃସିଂହ ବିଦାରୁଥିବା ଚିତ୍ର। ଉତ୍ତର କାନ୍ଥରେ ଏକାଭଳି ବଡ଼ ପଞ୍ଚମୁଖୀ ଗଣେଶ ଚିତ୍ର ଏବଂ ଦକ୍ଷିଣପଟେ କୃଷ୍ଣ ବିଷ୍ଣୁ ଚିତ୍ର। ସମସ୍ତ ଚିତ୍ରର ରଙ୍ଗ ବିନ୍ୟାସ ପଟ୍ଟଚିତ୍ର ଶୈଳୀରେ ହୋଇଛି। ଗର୍ଭଗୃହରେ ପୂଜିତ ଲକ୍ଷ୍ମୀ ବିଗ୍ରହଟି ପାଷାଣରେ ନିର୍ମିତ। ପ୍ରାୟ 3 ଫୁଟ ଉଚ୍ଚର ଏହି ଭାସ୍କର୍ଯ୍ୟରେ ଦେବୀ ପଦ୍ମାସନରେ ପଦ୍ମଫୁଲ ଉପରେ ଉପବିଷ୍ଟା। 2 ଉର୍ଦ୍ଧ ହସ୍ତରେ ସେ ଧରିଛନ୍ତି 2ଟି ପଦ୍ମଫୁଲ। ନିମ୍ନ ହସ୍ତଦ୍ୱୟ ରହିଛି ବରଦା ମୁଦ୍ରାରେ। ପ୍ରତି ଗୁରୁବାରେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ବେଶ ହୁଏ। ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେଉଥିବା ରୁକ୍ମିଣୀ ବିବାହ ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏକ ବିଶେଷ ଉତ୍ସବ। ଏ ଉତ୍ସବକୁ ନାଟକୀୟ କରିବା ପାଇଁ ଜଣେ ଶିଶୁପାଳ ସେବକ ମଧ୍ୟ ରହିଛନ୍ତି।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଂଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 88ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର, ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର।

ରାମଚନ୍ଦ୍ର ଅନ୍ୟ ବୀରମାନଙ୍କୁ ସୀତା ଠାବ କରିବାର ଦାୟିତ୍ୱ ଦେଇ ବିଭିନ୍ନ ଦିଗକୁ ପଠାଇବା ପରେ ହନୁମାନଙ୍କୁ ଡାକି କହିଲେ, ସମୁଦ୍ର ଡେଇଁ ମୋ ପ୍ରିୟାଙ୍କୁ ସନ୍ଧାନ କର, ଯଦି ସେ ତୁମକୁ ବିଶ୍ୱାସ କରିବ ନାହିଁ ତାହାହେଲେ ଏ ମୁଦି ଦେଇ ତାକୁ ଆଶ୍ୱାସନା ଦେବ ଏବଂ ତାର ବିଶ୍ୱାସ ଜନ୍ମାଇବ। ଯଦି ସେ ସେଥିରେ ବିଶ୍ୱାସ ନ କରନ୍ତି ତେବେ ମନେ ପକାଇବା ପାଇଁ କହିବ, ଚିତ୍ରକୂଟ ପର୍ବତରେ ତୁମ କପାଳରେ ରାମ ଗେରୁରେ ସୁନ୍ଦର ତିଳକ ଆଙ୍କି ଦେଇଥିଲେ, ମାଙ୍କଡ଼ ଛୁଆମାନେ ଖେଳିବା ପାଇଁ ତୁମ ଆଡ଼କୁ ଆସିବାରୁ ତୁମେ ଡରିଯାଇ ରାମଙ୍କ ଛାତିରେ ମୁହଁ ଲୁଚେଇବାରୁ ସେ ଚିତା ରାମଙ୍କ ଛାତିରେ ଲାଗିଲା ଏବଂ ତାଙ୍କ ଛାତିରେ ବୋଳା ପାଉଁଶ ତୁମ କପାଳରେ ଲାଗିଥିଲା। ତୁମେ ସେ ସମୟରେ ରାମଙ୍କୁ କହିଥିଲ, ହେ ନାଥ, ସନ୍ଧ୍ୟାବେଳେ ସୂର୍ଯ୍ୟ ପଶ୍ଚିମ ଦିଗକୁ ଗଲେ ପଶ୍ଚିମାକାଶ ଯେପରି ଶୋଭା ଧାରଣ କରେ, ତୁମର ବକ୍ଷସ୍ଥଳ ସେହି ଶୋଭା ଧାରଣ କରିଛି। ରାମ କହିଥିଲେ, ହେ ପ୍ରିୟେ, ଚନ୍ଦ୍ର କିରଣ ପୂର୍ବ ଦିଗରେ ପଡ଼ିଲେ ପୂର୍ବାକାଶ ଯେପରି ଦିଶେ, ତୁମ ମୁଖ ସେହି ଶୋଭା ଧାରଣ କରିଛି। ଦୁହେଁ ଏପରି ସ୍ନେହପୂର୍ଣ୍ଣ କଥାବାର୍ତ୍ତା ହୋଇଥିଲ। ରାମ ପୁଣି କହୁଛନ୍ତି, ହେ ପବନ ପୁତ୍ର, ଏ କଥାରେ ସେ ଯଦି ବିଶ୍ୱାସ ନ କରେ ତେବେ କହିବ ଯେ ମଧୁଶଯ୍ୟା ସମୟରେ ଦୁହେଁ ଅଗ୍ନିକୁ ସାକ୍ଷୀ କରି ନିୟମ କରିଥିଲ ଯେ ଆଦର ସହିତ ତୁମେ ଆଉ କାହା ମୁହଁ ଚାହିଁବ ନାହିଁ। ପୁଣି କହିଥିଲ, କନ୍ଦର୍ପ ତାର ସମସ୍ତ ଶକ୍ତି ମୋ ପ୍ରତି ପ୍ରୟୋଗ କଲେ ମଧ୍ୟ ମୁଁ ଅନ୍ୟ ପୁରୁଷର ମୁଖ ଚାହିଁବି ନାହିଁ। ହେ ପବନ ପୁତ୍ର, ତୁମଠାରୁ ଏସବୁ କଥା ଶୁଣି ସୀତା ଯାହା କହିବେ ତାକୁ ମନେ ରଖି ମୋ ପାଖକୁ ଆସି କହିବ। ସୀତାଙ୍କୁ କହିବ, ଆଗାମୀ ବର୍ଷାକାଳ ପର୍ଯ୍ୟନ୍ତ ତାଙ୍କର ବିରହ ଦଶା ରହିବ ନାହିଁ, ତା ପୂର୍ବରୁ ନିଶ୍ଚୟ ରାବଣ ବଦ୍ଧ ହେବ। ନିଜର ଏକାନ୍ତ ଅନୁଗତ ସମର୍ପିତ ଭକ୍ତ ବୋଲି ରାମଚନ୍ଦ୍ର କେବଳ ହନୁମାନଙ୍କୁ ଏକାନ୍ତ ବ୍ୟକ୍ତିଗତ କଥାଗୁଡ଼ାକ କହୁଛନ୍ତି, ଆଉ କାହା ଆଗରେ ସେ ଏ କଥାଗୁଡ଼ାକ ହୁଏତ କହିପାରିନଥାନ୍ତେ। ଭଞ୍ଜଙ୍କର ରୁଚି ଏବଂ ଔଚିତ୍ୟ ଜ୍ଞାନ ଏଥିରୁ ବିଚାର କରନ୍ତୁ। ଏତେ ବୀର ଗଲେ, କେବଳ ହନୁମାନଙ୍କୁ ଏକଥା କହିଲେ ରାମ। ଏହାପରେ ରାମ ହନୁମାନ ପ୍ରଭୃତିଙ୍କର ମଙ୍ଗଳ କାମନା କରି କହିଲେ, ତୁମମାନଙ୍କର ମଙ୍ଗଳ ହେଉ, ସୀତାଙ୍କୁ ଠାବ କରି କୁଶଳରେ ଫେରିବା ନିମନ୍ତେ ଦୁର୍ଗା ମାଧବ ଏବଂ ଲକ୍ଷ୍ମୀ ନୃସିଂହ ବର ପ୍ରଦାନ କରନ୍ତୁ। ପ୍ରଭୁ ରାମଚନ୍ଦ୍ରଙ୍କ ମୁହଁରେ ଦୁର୍ଗା ମାଧବ ଏବଂ ଲକ୍ଷ୍ମୀ ନୃସିଂହଙ୍କର ବର ପ୍ରାର୍ଥନା କରି ଉପେନ୍ଦ୍ର ନିଜର ସର୍ବଦେବ ଉପାସନାର ପରିଚୟ ଦେଇଛନ୍ତି।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର 88ତମ ଭାଗ। କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ସାହୁ, ଅରବିନ୍ଦ ମୁଦୁଲି ଏବଂ ବନ୍ଦିତା ରାୟ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆମ ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏ ପର୍ଯ୍ୟନ୍ତ। ବିଲ୍ ଭରିବା ପୂର୍ବରୁ ତ ଆସିଯିବ।

ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ପତ୍ନୀ ଦେବୀ ମହାଲକ୍ଷ୍ମୀଙ୍କୁ ଉପେକ୍ଷା କରି ଅଣଦେଖା କରି ନିଜର ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀମା ମନ୍ଦିର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି। ଆଡ଼ପ ମଣ୍ଡପରେ ପ୍ରଭୁ ଦିଶନ୍ତି ଅନୁପମ ଅବ୍ୟକ୍ତ। ତେବେ ଦେବୀ ମହାମୟୀଙ୍କୁ ସାଥିରେ ନେଇ ନଥିବାରୁ ମା ମହାଲକ୍ଷ୍ମୀଙ୍କ ମୁହଁ ମଳିନ ପଡ଼ିଯାଏ। ସେ ଦିଶନ୍ତି ଶ୍ରୀହୀନ। ଅତି ଅଭିମାନରେ ସେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥଯାତ୍ରାର ପଞ୍ଚମୀ ସନ୍ଧ୍ୟାରେ ସେଥିପାଇଁ ବୁଲିବାକୁ ବାହାରନ୍ତି। ପ୍ରଭୁ ଦର୍ଶନ କରି ନିଜ ମନ କଥା ପ୍ରଭୁଙ୍କୁ କହିବେ ଏବଂ ବଖାଣିବେ ଏବଂ ଏହା ହିଁ ଜଗତକୁ ଦେବ ଏକ ସୁନ୍ଦର ନିଦର୍ଶନ। ଦାମ୍ପତ୍ୟ ଜୀବନର ମଧୁମେହ ସମ୍ପର୍କର ଏକ ସୁନ୍ଦର ଅଭିବ୍ୟକ୍ତି।

ନାରୀ ସର୍ବଂସହା ସର୍ବସକ୍ଷମ, ତା ବିନା ଚଳେନି ଏଇ ସଂସାର, ତଥାପି କାହିଁକି ସେ ଉପେକ୍ଷିତା ଆଜି ବି? ଏହା କ'ଣ ଏଇ ସଂସାରର ନିୟମ? ସବୁକିଛି ଆପ୍ରାଣ ଚେଷ୍ଟା କରିବି, ସବୁକିଛି ଦେଇବି, ମିଳେନି ତାକୁ ଉଚିତ ସ୍ଥାନ। ତେଣୁ ଆଜି ଅଭିମାନିନୀ ମା ଲକ୍ଷ୍ମୀଙ୍କର ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମନରେ ଏହି ପ୍ରଶ୍ନ, ପ୍ରଭୁ ଆଜି ମୋତେ ନ ନେଇ ଏକା ଚାଲିଗଲ ଶ୍ରୀଗୁଣ୍ଡିଚା ମନ୍ଦିରକୁ, ଏଇ ପବିତ୍ର ଉତ୍ସବକୁ ହେରାପଞ୍ଚମୀ ତଥା ଲକ୍ଷ୍ମୀ ବିଜୟ ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ। କାରଣ ଏହି ଉତ୍ସବ ଅବସରରେ ଶ୍ରୀଲକ୍ଷ୍ମୀ ଜଗନ୍ନାଥଙ୍କ ମନ ବିଜୟ କରିଥାନ୍ତି, ମନ ହରଣ କରିଥାନ୍ତି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ହେରା ଅର୍ଥ ଚାହିଁବା, ଦେଖିବା ଅର୍ଥାତ୍ ଦର୍ଶନ କରିବା। ଦେବୀ ପଦ୍ମାଳୟ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ। ସେଠାରେ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଦେବୀ ଜୟ ବିଜୟ ଦ୍ୱାର ଦେଇ ପ୍ରଭୁଙ୍କୁ ଦର୍ଶନ କରି ତାପରେ ଫେରିଆସିବାର ପ୍ରତିଶ୍ରୁତି ଦେବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଅଧରଚୁମ୍ବିତ ଆଜ୍ଞାମାଳ ଦେଇ ତାପରେ ଦେବୀ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଫେରିଆସନ୍ତି। ଦେବୀ ଫେରିଆସିବା ବେଳେ ନାକଚଣା ଦ୍ୱାର ନିକଟରେ ତାଙ୍କର ନାକର ଗୁଣାଟି କେଉଁଠି

ସତରେ ଦେବୀ ଅନ୍ନପୂର୍ଣ୍ଣାଙ୍କର ପ୍ରଭୁଭକ୍ତି ପ୍ରଭୁ ମୋହ ହିଁ ତାଙ୍କୁ ଆକର୍ଷିତ କରିଥାଏ ଜନ୍ମବେଦୀକୁ ଯିବାକୁ। କିଛି ଦିନର ପ୍ରଭୁଙ୍କ ବିରହ ସହିପାରନ୍ତିନି ଦେବୀ। ପ୍ରଭୁଙ୍କୁ ଶୀଘ୍ର ଫେରିଆସିବାକୁ ମିନତି କରିବାକୁ ଯାଆନ୍ତି ପ୍ରଭୁଙ୍କ ଜନ୍ମବେଦୀ ମାଉସୀମା ମନ୍ଦିରକୁ। ଆଜିର ଦିନରେ ମନରେ କିନ୍ତୁ ଅନେକ ସୂଚନା ଉଦ୍ବେଳନ, ପ୍ରଭୁଙ୍କ ପ୍ରତି କ୍ଷଣ ରାଗ। ବିନା ଅର୍ଦ୍ଧାଙ୍ଗିନୀରେ ପ୍ରଭୁ ଏକା ଯାଇଥାନ୍ତି ବୋଲି ଏହି ରଥଯାତ୍ରା ଅବସରରେ ମାଉସୀମା ମନ୍ଦିରକୁ ବୈବାହିକ ପରମ୍ପରାରେ ପତିପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ ଭାବରେ ସବୁକିଛି ଦେବାର ପ୍ରତିଶ୍ରତି ଦେଇ ପରେ ପାଳନ କରିନଥାନ୍ତି, ଭୁଲିଯାଇଥାନ୍ତି ଅନେକ ପତି। ଏହା କ'ଣ? ନାରୀ ସହିବା ଗୁଣର ଆଉ ଏକ ପରୀକ୍ଷା।

ପ୍ରଭୁ ଜାଣନ୍ତି ଦେବୀଙ୍କ ବିନା ଏ ସଂସାର ଅସମ୍ଭବ, ଏ ଜୀବଜଗତ ବଞ୍ଚିବା ଅସମ୍ଭବ, କାରଣ ମା'ଙ୍କ କୃପା ଯୋଗୁଁ ସମସ୍ତଙ୍କ ଘର ଐଶ୍ୱର୍ଯ୍ୟପୂର୍ଣ୍ଣ ହୁଏ, ସମସ୍ତଙ୍କ ଭଣ୍ଡାର ପୂର୍ଣ୍ଣ ହୁଏ, ସବୁରେ କ୍ଷୁଧାର ନିବାରିଣୀ ଦେବୀ ଅନ୍ନପୂର୍ଣ୍ଣା ମା କମଳିନୀ। ଖାଲି ପ୍ରଭୁ କାହିଁକି, ସକଳ ଜଗତ ଜାଣନ୍ତି ମା'ଙ୍କ କୃପା ବିନା ଅନ୍ନର ଦାନାଟିଏ ବି ମିଳିବା ଅସମ୍ଭବ। ତେଣୁ ମା'ଙ୍କ ନିକଟରେ ସମସ୍ତେ ଗୁହାରି କରନ୍ତି।

ମା ପାଳନ କର୍ତ୍ତୀ, ତାଙ୍କ ବିନା ସବୁ ଅଚଳ, ସବୁକିଛି ଅସମ୍ଭବ। ଏ କଥା ଜାଣନ୍ତି ବୋଲି ପ୍ରଭୁ ବି ନଇଯାନ୍ତି ମାଙ୍କ ଅଭିମାନ ଆଗରେ। ପ୍ରତିଶ୍ରୁତି ଖାଲି ଦିଅନ୍ତିନି, ଫେରି ଆସିବାକୁ ପୁଣିଥରେ ଶ୍ରୀମନ୍ଦିରକୁ ଫେରି ବି ଆସନ୍ତି, ଆଉ ଫେରିଆସି ମାଙ୍କୁ ରସଗୋଲା ଖୁଆଇ ଅଭିମାନ ଭଞ୍ଜନ କରନ୍ତି ମାଙ୍କର ନୀଳାଦ୍ରି ବିଜେ ସମୟରେ। ସକଳ ବ୍ରହ୍ମାଣ୍ଡ ଚାହିଁ ରହିଥାଏ ଦେବପତି ପତ୍ନୀଙ୍କର ଏହି ଅପୂର୍ବ ମିଳନକୁ ଅବଲୋକନ କରିବାକୁ। କେତେ ସୁନ୍ଦର ସତରେ ପ୍ରଭୁଙ୍କର ଏହି ମାନବୀୟ ଲୀଳାର ଏକ ଏକ ପୃଷ୍ଠା।

ଏ ସଂସାର ଜଗତ ଏକ ହିଁ ବ୍ରହ୍ମ, ଏହା ହିଁ ଏକତାବାଦର ପରିଚୟ ରଖେ। ଅର୍ଦ୍ଧ ନାରୀଶ୍ୱରର ସେ ହିଁ ନାରୀ, ସେ ହିଁ ପୁରୁଷ, ସେ ହିଁ ଏକ। ଅନେକ ମଧ୍ୟରେ ଏକତାର ସମ୍ମୋହନର କଣିକା, ଅନେକ ରୂପରେ ଏକ, ଅନେକ ଅବତାରରେ ଏକ।

ସଙ୍ଗୀତ ସଭାର ରେକର୍ଡିଂ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

ଅଭୁଲାଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ ସୁଲେଖା ମାଇତିଙ୍କ କଣ୍ଠରେ ଶୁଣନ୍ତୁ ଋଷିକେଶ ପଣ୍ଡାଙ୍କ ରଚନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: कस्टमर केयर तरफ फोन आसीथिला कहुथिले तमरा 50,000 रिवार्ड पॉइंट्स एक्सपायर हेइ जिवो। ए लिंक पर थी एपीके डाउनलोड करिनियंतु।
2: ठीक लागुनी, स्कैम भी हेइ पारे।

0: ଅଭୁଲ ଗୀତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଆଧୁନିକ ଗୀତ। କଣ୍ଠଦାନ କରିଥିଲେ ସୁଲେଖା ମାଇତି ଏବଂ ସ୍ୱରୂପା ଚକ୍ରବର୍ତ୍ତୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିଛନ୍ତି କୈଳାସ ଚନ୍ଦ୍ର ବେହେରା ଏବଂ ସାଥୀ।

ପଣ୍ଡିତ ବର୍ଗୀ ଭଗବାନ କୃଷ୍ଣ ଭାଇ ବଳରାମଙ୍କ ସଙ୍ଗରେ ଗୁରୁ ସାନ୍ଦୀପନୀ ଗୃହରେ ବିଦ୍ୟାଧ୍ୟୟନ କରୁଥିଲେ। ଦିନେ ଗୁରୁ ସମସ୍ତ ପଢ଼ାର ପରୀକ୍ଷା ମାଗନ୍ତେ ଭଗବାନ।

ସନ୍ଦୀପନୀ କହିଲେ କୃଷ୍ଣ ଏବେ ତୁମର ସମସ୍ତ ପାଠ ପଢିବା ଶେଷ ହେଲା, ଏଥର ତୁମେ ନିଜ ଗୃହକୁ ଫେରିଯିବ। ପଣ୍ଡିତ ବର୍ଗୀ ସେତିକି ବେଳେ ଏଇ କଥା ଶୁଣି ଭଗବାନ କୃଷ୍ଣ କହିଲେ ଗୁରୁଦେବ।

ଲକ୍ଷ୍ୟ ଦେବର ପଣ୍ଡିତ ବର୍ଗେ ଗୁରୁ ସାନ୍ଦୀପନୀ ଦକ୍ଷିଣା ଦେବା କଥା ଶୁଣି କହୁଛନ୍ତି ଆଚ୍ଛାଧନ ରାଗଟିଏ ହେଲା ଘଣ୍ଟା ରବ ତୁମେ ମୋର ଶିଷ୍ୟ ପୁତ୍ର ଅଟମ।

ଲକ୍ଷଦେବ ମୋର ସର୍ଜନୀୟ ମଣ୍ଡଳୀ ଗୁରୁ ସାନ୍ଦୀପନି କହିଲେ କୁଶୁନ ତୁମେ ଦକ୍ଷିଣା ସ୍ୱରୂପ ମୋର ସମସ୍ତ ବିଭକୁ ରକ୍ଷା କର ମୁଁ ସନ୍ନ୍ୟାସ ପଥ ଅବଲମ୍ବନ କରୁଛି ଭଗବାନ କୃଷ୍ଣ କାହିଁକି ବୋଲି ପଚାରନ୍ତେ ଗୁରୁଦେବ ତାର ଉତ୍ତର ଦେଲେ।

ଗୁରୁଦେବ କହିଲେ କୃଷ୍ଣ ଅଚଳାଚଳ ବିଭବ ଥାଇ ଯଦି କୋଳରେ ପୁତ୍ର ସନ୍ତାନ ନାହିଁ ତେବେ ସେ ବିଭବର କୌଣସି ପ୍ରୟୋଜନ ନାହିଁ। ଏଇ କଥା ଶୁଣି କୃଷ୍ଣ କହି ରଖିଲେ ଗୁରୁଦେବ ଏ ଭିକ୍ଷା ଛାଡି ଆପଣ ଆଉ କଣ ମାଗିଏ ମାଗନ୍ତୁ, କିନ୍ତୁ ଏହା ମୁଁ ପୂର୍ଣ୍ଣ କରିପାରିବି ନା। ପଣ୍ଡିତ ବର୍ଗେ ଏତିକି ବେଳେ ଗୁରୁପତ୍ନୀ କଲେ କଣ?

ପଣ୍ଡିତ ବର୍ଗେ ଲକ୍ଷ୍ୟ ଦେବେ, ଭଗବାନ କୃଷ୍ଣ କହିଲେ ମା ଆପଣ କି ଦକ୍ଷିଣା ମାଗିବେ ମାଗନ୍ତୁ, ଏଇ କଥା ଶୁଣି ଆମ୍ଭେମାନେ ଗୁରୁଙ୍କ ଠାରୁ ବିଦାୟ ନେଇଛୁ। ପଣ୍ଡିତ ବର୍ଗେ ଏଇ କଥା ଶୁଣି ଗୁରୁ ପତ୍ନୀ କହିଲେ କୃଷ୍ଣ।

ଗୁରୁ ପତ୍ନୀ କହିଲେ କୃଷ୍ଣ ଯେବେ ଦକ୍ଷିଣା ଦେବାକୁ ତୁମେ ଇଚ୍ଛା ପ୍ରକାଶ କଲ ତେବେ ମୋର ଛଅଟି ପୁତ୍ର ମରିଯାଇଛନ୍ତି ସେମାନଙ୍କୁ ଫେରାଇ ଦେଇ ତୁମର ଗୁରୁ ଦକ୍ଷିଣା ପୂର୍ଣ୍ଣ କର। କଥା ଶୁଣି ଭଗବାନ କୃଷ୍ଣ ପଚାରିଲେ ମା ତୁମର ଛଅଟି ଯାକ ପୁତ୍ର ମଲେ କିପରି। ସେତିକି ବେଳେ ଗୁରୁ ପତ୍ନୀ କହିଲେ କୃଷ୍ଣ ମାଘ ମାସ ଶୁକ୍ଳ।

ପତ୍ନୀ କହିଲେ କୃଷ୍ଣ ମାଘ ମାସ ଶୁକ୍ଳ ପକ୍ଷ ତିଥିରେ ଅର୍କ ତୀର୍ଥ ପାଳି ପଡିଥିଲା ଗୁରୁ ପୁତ୍ର ମାନଙ୍କୁ ନେଇ ସ୍ନାନ କରିବା ପାଇଁ ସାଗରରେ ପଶିଯାଆନ୍ତି ହେଲା ଗଣ ପଛେ ପଛେ ସ୍ନାନ।

ପଣ୍ଡିତ ବର୍ଗୀୟ ଭଗବାନ କୃଷ୍ଣ ଏଇ କଥା ଶୁଣି କହିଲେ ମା କାଲି ପର୍ଯ୍ୟନ୍ତ ମୋତେ ସମୟ ଦିଅ, ମୁଁ ରତ୍ନାକର କଟକୁ ଯାଇ ତୁମ୍ଭ ପୁତ୍ର ମାନଙ୍କୁ ଫେରାଇ ଆଣିବି। ଏତେ ଚଳେ ଗୁରୁ ସାନ୍ଦିପନି କହିଲେ କୃଷ୍ଣ।

କହିଲେ କୃଷ୍ଣ ସତେ ଆଉ କଣ ପୁତ୍ର ମାନେ ମୋର ଫେରିବେ? କୃଷ୍ଣ କହିଲେ ହଁ ଗୁରୁଦେବ, କାଲି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମୋତେ ସମୟ ଦିଅନ୍ତୁ, ମୁଁ ନିଶ୍ଚିତ ତୁମ ପୁତ୍ର ମାନଙ୍କୁ ଫେରାଇ ଆଣିବି। ଏଇ କଥା ଭଗବାନ କୃଷ୍ଣ କହି ପଣ୍ଡିତେ କଲେ କଣ?

ପଣ୍ଡିତ ବର୍ଗେ ଗୁରୁଙ୍କ ପାଖରୁ ବିଦାୟ ନେଇ ପାଦୁକା ମନ୍ତ୍ରକୁ ସ୍ମରଣ କରି ନିମିଷକ ମଧ୍ୟରେ ରତ୍ନାକର କଟକରେ ପହଞ୍ଚିଲେ। ବରୁଣ ରାଜା ଜାଣି ସିଂହ ଦ୍ୱାରରୁ ପାଛୋଟି ନେଇ ପାଦାର୍ଘ୍ୟ ଦେଇ ପୂଜା କରି ଆସିବାର କାରଣ ପଚାରନ୍ତେ। କୃଷ୍ଣ ଠାକୁର କହିଲେ।

ଶୁଣ କହିଲେ ବରୁଣ ଦେବ, ସାନ୍ଦିପନୀ ପୁତ୍ର ମାନେ ସ୍ନାନ କରିବା ବେଳେ ତୁମର ତରଙ୍ଗ ମନ୍ତ୍ରୀ ସେମାନଙ୍କୁ ଅପହରଣ କରି ନେଇଛି। ମୁଁ ଗୁରୁଙ୍କ ପାଖରେ ସତ୍ୟ କରି ଆସିଛି, ତାଙ୍କ ପୁତ୍ର ମାନଙ୍କୁ ଫେରାଇ ଇଏ ଗୁରୁ ଦକ୍ଷିଣା ପୂର୍ଣ୍ଣ କରିବି। ଏବେ ଗୁରୁ

ପଣ୍ଡିତ ବର୍ଗେ ବରୁଣଙ୍କ ଠାରୁ ଏଇ କଥା ଶୁଣି ଭଗବାନ କୃଷ୍ଣ ପାଦୁକା ମନ୍ତ୍ରକୁ ସ୍ମରଣ କରି ବରୁଣ ଦେବତାଙ୍କ ସହ ସଞ୍ଜୀବନୀପୁରରେ ପହଞ୍ଚିଲେ। ତାପରେ ଜନ୍ତୁପତି ଦେଖି କଲେ କଣ, ଯାହାକୁ ଯେମନ୍ତ।

ଭୂପତି ବରୁଣ ରାଜାଙ୍କୁ ଏବଂ କୃଷ୍ଣ ଠାକୁରଙ୍କୁ ଯଥା ମାନ୍ୟତେ ଦୁର୍ବାସାଙ୍କର ଅଭିଶାପରେ ଗଳିତ କୁଷ୍ଠ ରୋଗରେ ପଡିଥିବା ସମସ୍ତ ବୃତ୍ତାନ୍ତ କହନ୍ତେ, ତାପରେ କୃଷ୍ଣ ଠାକୁର କଲେ କ'ଣ।

ପଣ୍ଡିତ ବର୍ଗୀ ଜନ୍ତୁପତି ଦେବକୀଙ୍କର ଛଅ ପୁତ୍ର ଏବଂ ଗୁରୁଙ୍କର ଛଅ ପୁତ୍ର ଏକ ସଙ୍ଗରେ କୃଷ୍ଣଙ୍କର ଦାନ କରି ତାପରେ କଲେ କଣ ବରୁଣ ରାଜାଙ୍କୁ ବିଦାୟ ଦେଲେ। ବରୁଣ ରାଜା ସେ ରଥ ନେଇ ବରୁଣପୁରରେ ଛାଡ଼ି ଶେଷକୁ ପହଞ୍ଚନ୍ତି ଆପଣଙ୍କର ଅବନ୍ତୀ ନଗରରେ।

ପଣ୍ଡିତ ବର୍ଗୀ କୃଷ୍ଣ ଠାକୁର ଏଇ କଥା କହି ଗୁରୁଙ୍କ ଠାରୁ ବିଦାୟ ନେଇ ଚାଲିଗଲେ। ଯେତେବେଳେ ଗଲେ ସେଇ ସମୟରେ ଗୁରୁ କଣ କହିଲେ, ବ୍ରାହ୍ମଣେ ଶୁଣି ଆନନ୍ଦ

ଲୋକଗୀତରେ ପ୍ରଚାର କଲୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିଥିଲେ କୈଳାସ ଚନ୍ଦ୍ର ବେହେରା ଏବଂ ସାଥୀ। ଆକାଶବାଣୀ କଟକ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଆଲୋକ ମହାରଣା କାଳିଆପାଣି ସୁକିନ୍ଦା ଯାଜପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଆନ୍ଦୋଳନ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଚଳଚ୍ଚିତ୍ର ଆନ୍ଦୋଳନ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଅନୁରୋଧ କରିଛନ୍ତି କସୁର ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ବି ବରହମପୁରରୁ ବୁଗୁଡ଼ା ଗଞ୍ଜାମରୁ ଆପଣ ହେଲେ ନାରାୟଣ ପ୍ରଧାନ। ଆପଣ ଶୁଣିବାକୁ ଚାହିଁଛନ୍ତି ଲହୁ କେ ତୋରଙ୍ଗ ଚଳଚ୍ଚିତ୍ରରେ ଗୀତଟିକୁ। ଗୀତଟିକୁ ଗାଇଛନ୍ତି କିଶୋର କୁମାର ଏବଂ ସାଥୀ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛି।

ଏଇ ଏସଏମଏସଟିକୁ ଦେଇଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୋପରେ ବଢ଼ୁଛି କଳା କହ୍ନେଇର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଜଲି, ବିନୋଦ, ଅନୁରାମା ଏବଂ ସାଥୀମାନେ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ଆପଣମାନେ ଶୁଣିଲେ କୋପରେ ପଢୁଛି କଳା କହ୍ନାଇର ଗୀତଟିକୁ, ଯାହାକୁ ଗାଇଥିଲେ ଜଲି, ବିନୋଦ, ଅନୁପମା ଏବଂ ସାଥୀମାନେ। ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୂଳ, ଯାଜପୁରରୁ। ଆପଣମାନେ ଅନୁରୋଧ କରିଛନ୍ତି ସାକ୍ଷୀ ଗୋପୀନାଥ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ଅନୁରାଧା।

ଡିଓସାଇ କାଦୁଆପଡ଼ା ଜଗତସିଂହପୁରରୁ ଆପଣ ହେଲେ ପ୍ରମୋଦ କୁମାର ସାହୁ। ଆପଣ ଅନୁରୋଧ କରିଛନ୍ତି ଦିଲୱାଲେ ଦୁଲହନିଆ ଲେ ଜାଏଗା ଏହି ଗୀତଟିକୁ ଶୁଣିବା ପାଇଁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର।

ଟୁକୁ ଓଲିଚା ବାଙ୍କିରୁ ଦେଇଛନ୍ତି ଏ ସେମିଷ୍ଟିକୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଧରମ କରମ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ମୁକେଶ ଏବଂ ସାଥୀମାନେ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୁଆଁସ ଗୁଆମଳ ଭଦ୍ରକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହମ୍ ଆପକେ ଦିଲ୍ ମେ ରହତେର ଟାଇଟଲ୍ ସଙ୍ଗଟିକୁ ଶୁଣିବା ପାଇଁ। ଆପଣଙ୍କ ଅନୁରୋଧ ଗୀତଟିକୁ ଆପଣଙ୍କୁ ଶୁଣେଇ ଦେଉଛୁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଉତ୍ସବ ଚରଣ ସାହୁ ଧାରାପୁର ମହଙ୍ଗା କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହୀରା ନୀଳା ଚଳଚ୍ଚିତ୍ରରେ ଗୀତଟିକୁ ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଦେବାଶିଷ ସ୍ୱରୂପ ନାୟକ ଏବଂ ରାଧାରାଣୀ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଗୃହଲକ୍ଷ୍ମୀ ଚଳଚ୍ଚିତ୍ରର, ଗାଇଛନ୍ତି ଗୀତା ଦାସ, ଇଶା ବେବର୍ତ୍ତ, ପୁଷ୍ପା ପଣ୍ଡା।

ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମେ ଗୀତଟିକୁ ଗାଇଛନ୍ତି ସୁନିଧି ଚୌହାନ ଏବଂ କର୍ସନ, ଚଳଚ୍ଚିତ୍ର ଫିଜା।

ଏଇଥର ଘାତକ ଚଳଚ୍ଚିତ୍ରର ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଶଙ୍କର ମହାଦେବନ୍।